ଆଜିର ଅନିଚିନ୍ତା ଦେବଦାନବଠାରୁ ଆରମ୍ଭ କରି ମାନବ ପଶୁପକ୍ଷୀ କୀଟତରୁ ଲତାରେ ମାଆର ଶକ୍ତି, ଶକ୍ତିର ସଞ୍ଜୀବନୀ, ମାଆ ସମସ୍ତଙ୍କର ଦୁର୍ଗତି ନାଶନ କରୁଥିବାରୁ ତାଙ୍କ ଅନ୍ୟ ନାମ ଦୁର୍ଗା। ସେ ହିଁ ଆଦ୍ୟଶକ୍ତି, ପରମେଶ୍ୱରୀ, ପରମ ମାହେଶ୍ୱରୀ।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପ୍ରାତଃ 6ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ସମାଚାର ଏବଂ ପରେ ଇଂରାଜୀ ସମ୍ବାଦ। କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं वैष्णवी। प्रधानमंत्री नरेंद्र मोदी आज वीडियो कॉन्फ्रेंसिंग के माध्यम से लद्दाख में लगभग 3,350 करोड़ रुपए की 5 प्रमुख विकास परियोजनाओं का उद्घाटन और लोकार्पण करेंगे। श्री मोदी इस अवसर पर

ଅର ଦେବୀ ଭାଗବତ ସପ୍ତସତୀ ଚଣ୍ଡୀ ଲଳିତା ସହସ୍ରନାମ ମାର୍କଣ୍ଡେୟ ପୁରାଣ ଚଣ୍ଡୀ ମହାପୁରାଣ ଆଦି ଅନେକ ତନ୍ତ୍ରଶାସ୍ତ୍ର ତଥା ବୈଦିକ ସାହିତ୍ୟରେ ଶକ୍ତିଙ୍କର ମହିମା ଓ ରହସ୍ୟ ବହୁ ଭାବରେ ବର୍ଣ୍ଣିତ। ଶକ୍ତି ତ୍ରିବିଧ ଯଥା ହ୍ଲାଦିନୀ ସମ୍ମିତ ଏବଂ ସନ୍ଧିନୀ। ସତ୍ତ୍ୱ ରଜ ଓ ତମଗୁଣ କ୍ରମରେ ସେ ମହାଲକ୍ଷ୍ମୀ ମହାସରସ୍ୱତୀ ଏବଂ ମହାକାଳୀ। ସେ ପୁଣି ଜଗତ ଜନନୀ ମା ମହାମାୟା ସୃଷ୍ଟି ସ୍ଥିତି ପ୍ରଳୟକାରିଣୀ ମହାଭୟ ବିନାଶକାରିଣୀ ମହାସଙ୍କଟହାରିଣୀ ମହାଦେବୀ। ସେହି ଜଗତବ୍ୟାପିନୀ ମହାମାୟାଙ୍କ ଶ୍ରୀଚରଣାରବିନ୍ଦରେ ଆଜିର ବନ୍ଦନ କାର୍ଯ୍ୟକ୍ରମ ସ୍ୱତଃ ସମର୍ପିତ। ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି ବିଦ୍ୟୁତ୍ ପ୍ରଭା ପଟ୍ଟନାୟକଙ୍କ କଣ୍ଠରେ ବାବାଜୀ ଚରଣ ଜେନାଙ୍କ ଗୀତ ରଚନାରୁ।

ଶେଷ ହେଲା ଶାରଦୀୟ ଦୁର୍ଗାପୂଜା ଅବସରରେ ଭକ୍ତିଗୀତର ସ୍ୱତନ୍ତ୍ର ପ୍ରସ୍ତୁତି ବନ୍ଦନା ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଯେତେବେଳେ ସକାଳୁ ସକାଳୁ ଆମେ ଗୋଟିଏ ଦିନ ପାଇଁ ପ୍ରସ୍ତୁତ ହେଉ, ସମସ୍ତେ ଚାହୁଁ ଆଜି ଦିନଟି କେମିତି ଭଲରେ କଟୁ। ଦିନଟା ଖରାପ ହୋଇଯାଉ ଏକଥା କିଏ ବି ଚାହାନ୍ତି ନାହିଁ, ବା କିଏ ବି ଚାହିଁବ କାହିଁକି। କିନ୍ତୁ ଏମିତି ସବୁ କାରଣମାନେ ଆସିଯାଏ, ପରିସ୍ଥିତି ଉପରେ ଆମେ ନିୟନ୍ତ୍ରଣ ହରାଇ ବସୁ। ସକାଳୁ ଭଲରେ କଟୁ ବୋଲି ଭାବିଥିବା ଦିନଟି ଖରାପ ହୋଇଯାଏ, କାହା ସହିତ ଝଗଡ଼ା ହୋଇଯାଏ, ଯାହା ଗୋଟେ ହେବ ବୋଲି ଆଶା କରିଥାଉ ତାହା ହୁଏ ନାହିଁ, ଇତ୍ୟାଦି ଇତ୍ୟାଦି। ଏହାର କାରଣକୁ ଗଭୀର ଭାବରେ ଖୋଜିଲେ ଜଣାପଡ଼ିବ ଯେ ଯଦିଓ

ଜ୍ଞାତ ସାରରେ ଦିନଟି ଭଲ ହେଉ ବୋଲି ଆମେ ଭାବିଥାଉ, ଅଜ୍ଞାତ ସାରରେ ଆମ ଅବଚେତନ ମନରେ ଦିନଟିକୁ ଖରାପ କରିଦେବାର ସବୁ କାରଣଗୁଡ଼ିକ ବସା ବାନ୍ଧିଥାଏ, କାହା ଉପରେ ଦାଉ ସାଧିବାର ଉଦ୍ଦେଶ୍ୟ ଥାଏ। ଆମେ ଜାଣିପାରୁନା ସିନା ଏଗୁଡ଼ିକ ହିଁ ଆମ ଦିନଗୁଡ଼ିକ ଖରାପ କରିଦିଅନ୍ତି। ଅନେକ ସମୟରେ ଆମେ ନିଜ ଉପରେ ଅସନ୍ତୁଷ୍ଟ ହଉ, ଏଇଟା ହେଲାନି, ସେଇଟା ହେଲାନି, ଏଇଟା କରିପାରିଲିନି, ସେ ମୋତେ ଏଇଆ କହିଦେଲା, ମୁଁ ତାକୁ କିଛି କରିପାରିଲିନି, ୟା ଛଡ଼ା କାହା ବିରୁଦ୍ଧରେ କିଛି କହିବା, କାହା ସମ୍ପର୍କରେ ଫୁସ୍ଫାସ୍ ହେବା ମଧ୍ୟ ଆମ ମନରେ ପ୍ରତିକ୍ରିୟା ସୃଷ୍ଟି କରି ଆମ ଦିନଟିକୁ ଖରାପ କରେ। ଏହାର ଅର୍ଥ ନୁହଁ ଯେ ଆମ ଦିନଟି ଖରାପ ହୋଇଯିବ ବୋଲି କାହାକୁ କିଛି କହିବାନି, ଯେ ଯେପରି ବ୍ୟବହାର କରିବ ତାକୁ ସହିଯିବା, ଏକାବେଳେ ଉଦାସୀନ ହୋଇଯିବା। ବରଂ ଏ ରାଗ ଈର୍ଷା ବିଦ୍ରୋହମାନଙ୍କୁ ନେଇ କିପରି ଦିନ କଟେଇବା ତାହା ମିଶିବାକୁ ପଡ଼ିବ। ଅସୁବିଧା କ'ଣ ହୁଏ କି, ଆମେ ଜାଣିଶୁଣି କାହା ଉପରେ ରାଗ ରଖୁ, ଜାଣିଶୁଣି ଦେଖେଇବାକୁ ଚାହୁଁ ଯେ ଆମେ ହେଉଛୁ ବଡ଼, କାହା ଉପରେ ଦାଉ ସାଧିବା ପାଇଁ ଯେଉଁଠି କ୍ଷମା କରି ଦିଆଯାଇ ପାରନ୍ତା ସେଇଠି ରାଗଟାକୁ ଧରି ରଖିଥାଉ। କେଉଁଠି କେତେବେଳେ ରାଗିଯିବାଟା ସ୍ୱାଭାବିକ, ଏଥିରେ କିଛି ଅସୁବିଧା ନାହିଁ। କି ଏମିତି ଅଛି ଯେ ଜମାରୁ ରାଗେ ନାହିଁ କହିଲେ? ମୁନି ଋଷିମାନେ ବି ରାଗିବାର ବହୁ ଦୃଷ୍ଟାନ୍ତ ଅଛି। ବୟସ୍କ ବ୍ୟକ୍ତିମାନେ ଯେଉଁମାନେ ଶାନ୍ତ ହୋଇ ଆସିବା କଥା, ସେମାନେ ବି ଛୋଟ ଛୋଟ କଥାରେ ଏପରି ରାଗନ୍ତି ଯେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏ ପ୍ରକାର ପ୍ରବୃତ୍ତିମାନେ ଆମ ଭିତରେ ବସା ବାନ୍ଧି ଯାଆନ୍ତି। ୟାର ସମାଧାନ ତେବେ କ'ଣ, କେମିତି ଏମାନଙ୍କଠୁ ଆମେ ମୁକ୍ତି ପାଇପାରିବା? ୟାରି ଗୋଟିଏ ଉପାୟ ଅଛି। ସେଇ ଉପାୟଟି ହେଲା, ଆମେ ଆମର ଭାବନା ଏବଂ କାର୍ଯ୍ୟଗୁଡ଼ିକୁ ନିଜଠାରୁ ଅଲଗା ହୋଇ ତର୍ଜମା କରିବା, ମାନେ ନିଜକୁ ନିଜେ ଜଣେ ବାହାର ଲୋକ ପରି ଦେଖିବା। ଆଉ କିଏ ରାଗିଗଲା ବେଳେ ଆମେ ତାକୁ କେମିତି ଦେଖୁ ଏବଂ ଭାବୁ ଯେ ଅକାରଣରେ ସେ କିପରି ରାଗୁଛି, ସେମିତି ନିଜକୁ ଦେଖିବା। ଏହା ହେଲେ ଆମ ନିଜ ପାଖରେ ଆମେ ଖୋଲା ଦିଶିବା, ଆମର ଦୋଷ ତ୍ରୁଟିଗୁଡ଼ିକ ଆମକୁ ଦେଖାଯିବ। କୌଣସି ପ୍ରକାର ବ୍ୟବହାର କରିବା ପୂର୍ବରୁ, କରିବା ସମୟରେ ଏବଂ କରିବା ପରେ ଆମେ ନିଜ ଭିତରୁ ବାହାରି ଯାଇ ଗୋଟିଏ ଛାଇ ପରି ଦୂରରେ ଠିଆ ହୋଇ ଆମକୁ ହିଁ ଦେଖିପାରିବା। ଅଧିକାଂଶଙ୍କ କ୍ଷେତ୍ରରେ କ'ଣ ହୁଏ ନା, ଗୋଟେ ଗୋଟେ ମୁହୂର୍ତ୍ତରେ ଆମର ବ୍ୟବହାର ହଠାତ୍ ଅଲଗା ହୋଇଯାଏ, ଆମେ ସେହି ମୁହୂର୍ତ୍ତରେ ତାହା ଜାଣିପାରୁନା। ଯେମିତିକି ସେପରି କରିବା ପୂର୍ବରୁ ଆମେ ଆଦୌ ଭାବୁନା, କିନ୍ତୁ ପରେ ବୁଝୁ ଯେ ସେତେବେଳେ ଆମେ ସେପରି କହିବା ବା କରିବାଟା ଠିକ୍ ହେଲା ନାହିଁ, କିନ୍ତୁ ସେତେବେଳକୁ ଆଉ ବେଳ ଥାଏ କି। କଥା ହେଉଛି, ଆମ ଭାବନାଗୁଡ଼ିକ ଉପରେ ଯଦି ଆମର ନିୟନ୍ତ୍ରଣ ରହେ, କିଛି ଗୋଟେ କହିବା ବା କରିବା ପୂର୍ବରୁ ଆମେ ଯଦି ସଚେତନ ରହୁ, ତେବେ ଗୁଡ଼ାଏ ସମସ୍ୟାକୁ ଆମେ ଏଡ଼େଇ ଦେଇପାରିବା। ଆମେ ନିଜେ ନିଜେ ନିଜ ଜୀବନକୁ ଅନୁଧ୍ୟାନ କଲେ ମଧ୍ୟ ଜାଣିପାରିବା, ଏହିଭଳି ସଚେତନ ନ ରହିବା ଫଳରେ ଆମେ କେତେ କଷ୍ଟ ପାଉଛୁ, କେତେ ଅସୁବିଧାରେ ପଡ଼ୁଛୁ। କଥା ଖସିଯାଇ ମହାଭାରତ ହୋଇଛି, କଥା ଖସିଯାଇ ରାମାୟଣ ହୋଇଛି। କେଉଁ ଗୋଟେ ଭୁଲ କାମ କରି ହୁଏତ ଆମର ବହୁତ କ୍ଷତି ହୋଇଛି ବା ଅନ୍ୟର କ୍ଷତି ହୋଇଯାଇଛି, ପଛରେ ଆମେ ବହୁତ ଅନୁତାପ କରିଛୁ, କିନ୍ତୁ ଖସିଯାଇଥିବା କଥାକୁ ଫେରେଇ ପାରିନୁ କି ହୋଇଯାଇଥିବା କ୍ଷତିକୁ ଭରଣା କରିପାରିନୁ। ମାନସିକ ଯନ୍ତ୍ରଣା କେବଳ ସାର ହୋଇଛି, ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ନିଜ ଉପରେ ବରାବର ନିୟନ୍ତ୍ରଣ ରଖିବା।

ଶ୍ରୋତାବନ୍ଧୁ ଶୁଣୁଥିଲେ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ପ୍ରଚାର କରିଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। କଣ୍ଠଶିଳ୍ପୀମାନେ ହେଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୋଦଲୀ।

ବ୍ୟାସଙ୍କୁ ପ୍ରଣାମ କରି ଶ୍ରୀହରିଙ୍କ ଗୁଣ କୀର୍ତ୍ତନ କଲେ। ଏ ଜଗତରେ ସେ ଜୀବ ସୃଷ୍ଟି କରିଛନ୍ତି, ସବରି ଭିତରେ ଆତ୍ମାରୂପୀ ଅଛନ୍ତି। ପୂର୍ବକାଳରେ ନାରଦ ମୁନି ବ୍ରହ୍ମାଙ୍କୁ ଯାହା ପଚାରିଥିଲେ ସେହି କଥା ମୁଁ କହିବି। ନାରଦ ବ୍ରହ୍ମାଙ୍କୁ କହିଲେ, ତୁମେ ତ ସୃଷ୍ଟି ହେବା ଆଗରୁ ଅଛ, ତେଣୁ ତୁମ କଥା କାହାରିକୁ ଜଣା ନାହିଁ। ଭୂତ, ଭବିଷ୍ୟ, ବର୍ତ୍ତମାନ ତୁମକୁ ସବୁ ଜଣା। ତୁମେ ପୁଣି କାହାକୁ ତପସ୍ୟା କରୁଛ? ତୁମ ଉପରେ ଆଉ କିଏ ଅଛି? ବ୍ରହ୍ମା କହିଲେ, ନାରଦ, ତୁମେ ଯାହା କହିଲ ତାହା ଠିକ୍। ମୁଁ ଏ ସୃଷ୍ଟିର କର୍ତ୍ତା, କିନ୍ତୁ ଏ ସୃଷ୍ଟିକୁ ମୁଁ ଯେ ସର୍ଜନା କରିଛି ତାହା କେବଳ ବିଷ୍ଣୁଙ୍କ ଆଜ୍ଞାରେ। ସେହି ହରି ହେଉଛନ୍ତି ଜଗତର ଈଶ୍ୱର। ତାଙ୍କରି ଇଚ୍ଛାରେ ଆମ୍ଭେମାନେ ଚାଳିତ, ତାଙ୍କରି ମାୟାରେ ବଶୀଭୂତ ଏ ଜଗତ। ଅଜ୍ଞାନ ଫଳରେ ଲୋକେ ବିମୋହିତ ହୋଇ କହନ୍ତି,

0: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ଶିବରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଶୁଣିପାରିବେ ଟିକେ ପରେ।

0: ନରେନ୍ଦ୍ର ମୋଦିଙ୍କ ଜନସେବାର 85 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 9:10। ହିନ୍ଦୀ କଥା ଚିତ୍ରଟି ଗୀତ ଶୁଣିବେ ସକାଳ 9:45। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆମର ଦ୍ୱିତୀୟ ଅଧିବେଶନ ଦିନ 12:00 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। କଣ୍ଠଶିଳ୍ପୀମାନେ ହେଲେ ତୃପ୍ତି ଦାସ, ସୁବାସ ଦାସ, ମମତାରାଣୀ ସାହୁ, ମିତାଲି ଚିନାରା ଏବଂ ଲୋପିତ ମିଶ୍ର। ଚାଷର କଥା ଦିନ 1:10। ଦିନ 1:20 ପ୍ରଚାର କରିବୁ ଶକ୍ତିରୂପା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍। ହିନ୍ଦୀ କଥା ଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ବିଜ୍ଞାନିକା। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଓ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ଦେଶବନ୍ଧନ ଶୁଣିବେ ରାତି 8:15 ପ୍ରଚାର କରିବୁ ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଭୀମସେନ ଯୋଶୀ, ଛାୟା ଗାଙ୍ଗୁଲି ଏବଂ ହରିଓମ ଶରଣ। ସ୍ପୋର୍ଟସ୍ ଗନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15 ଓ ରାତି 9:30 ଶୁଣିବେ କନ୍ସେଣ୍ଟ୍ରେଟେଡ୍ ଇନ୍ସାଇଟ୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ରୂପକ ସିଦ୍ଧିରଶିଳା ତୀର୍ଥ ରାଣୀପୁର ଛରିଆଲ, ରଚନା ସୁଧାକର ଦାସ, ପ୍ରଯୋଜନା ଲକ୍ଷ୍ମଣ କୁମାର ପଣ୍ଡା ଓ ଜୟରାମ ମୁଣ୍ଡା। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସୀତାର ବାଦନ, ପରିବେଷଣ କରିବେ ସାହିଦ ପରଭେଜ, ଏଥିରେ ଶୁଣିବେ ରାଗ ଝିଞ୍ଝୋଟି। ଶୁଣୁଥିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ, ପ୍ରଥମେ ସକାଳର ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିନା ହିଂସାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବାକୁ ସେ ସୁରତ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ 6000 ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତାକାଲି ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ। ସମସ୍ତ ଟ୍ରେନ୍ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତା 27 ତାରିଖରୁ କାଉଣ୍ଟରରୁ କିଣାଯାଉଥିବା ସମସ୍ତ ଟିକଟ ଉପରେ ବୀମା ସୁବିଧା ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। 2023 ବାଲେଶ୍ୱରରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କିତ ଏକ ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବଜ୍ରପାତ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ପାଇଁ ବୈଜ୍ଞାନିକ ବୈଷୟିକ ତଥା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ଉଦ୍ଦେଶ୍ୟରେ ଆଜିଠାରୁ 2 ଦିନ ଧରି ଭୁବନେଶ୍ୱରଠାରେ ଏକ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହେବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି କର୍ମଶାଳାକୁ ଉଦ୍ଘାଟନ କରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସ୍ଡମା ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଦେଶର ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଗବେଷକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେବେ। ରାଜ୍ୟରେ ହେବାକୁ ଥିବା ମିଳିତ ପୁଲିସ ସେବା ପରୀକ୍ଷା 2024 ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ତଥ୍ୟ ଅପଡେଟ୍ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା 29 ତାରିଖ ରାତି 10 ମଧ୍ୟରେ ସମସ୍ତ ଆବେଦନକାରୀଙ୍କୁ ବୈଧିକରଣ ନିମନ୍ତେ ତଥ୍ୟ ଅପଡେଟ୍ କରିବାକୁ ପଡ଼ିବ। ଆବେଦନ କରିଥିବା ପ୍ରାର୍ଥୀମାନେ OUSSSC.odisha.gov.in ୱେବ୍ସାଇଟ୍ରେ ଲଗ୍ଇନ୍ କରି ତଥ୍ୟ ଅପଡେଟ୍ କରିପାରିବେ ବୋଲି ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ଉଡ଼ଗାଁ ବ୍ଲକ ଅନ୍ତର୍ଗତ ଗୁଡ଼ିପଡ଼ା ଗ୍ରାମ ପଞ୍ଚାୟତରେ ବାଚସ୍ପତି ସୁରମା ପାଢ଼ୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିଛନ୍ତି। ଶ୍ରୀମତୀ ପାଢ଼ୀ କୋଠଘର, ଅଙ୍ଗନବାଡ଼ି କେନ୍ଦ୍ର ପ୍ରଭୃତି ଉଦ୍ଘାଟନ କରି ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ପୂରଣ କରିବ ବୋଲି କହିଛନ୍ତି। ନବରାତ୍ରିର 5ମ ଦିବସରେ ଆଜି ବିଭିନ୍ନ ଶକ୍ତିପୀଠରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ ସ୍କନ୍ଦମାତା ବେଶ ଅନୁଷ୍ଠିତ ହେଉଛି। କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଦ। ନବରାତ୍ରିର 5ମ ଦିନରେ ତାଙ୍କର ମାତା ରୂପ ହେଉଛି ଦେବୀଙ୍କର ସ୍ୱରୂପ, ଏଣୁ ସ୍କନ୍ଦମାତା ରୂପେ ସେ କୂଳରେ ଶିଶୁ କାର୍ତ୍ତିକେୟଙ୍କୁ ଧରିଥାନ୍ତି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହାତ ଧୁଆର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ହାତ ଧୁଆ ଦିବସ ପାଳନ କରାଯାଉଛି। ଲୋକଙ୍କ ମଧ୍ୟରେ ହାତ ଧୋଇବା ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଏହି ଦିବସ ଉତ୍ସାହିତ କରିଥାଏ। ପିଏମ୍ ପୋଷଣ ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ପ୍ରସାଦ ମିଶ୍ର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ପିଏମ୍ସି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି, ସ୍ୱଚ୍ଛତା, ସକ୍ଷମ କେନ୍ଦ୍ର, ବିଜ୍ଞାନ ପ୍ରୟୋଗଶାଳା ଓ ପୋଷଣ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଗାମୀ ଗଜଲକ୍ଷ୍ମୀ ପୂଜାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା 100 ବର୍ଷ ପୂରଣ କରୁଥିବାରୁ ଏହାକୁ ଭବ୍ୟ ଏବଂ ଦିବ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାରେ ଯୋଗ୍ୟ ଭୋଟରମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟରେ ସମସ୍ତ 1730 ବୁଥ୍ରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି। 25 ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏହି କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା 150ରୁ ଅଧିକ ଯୁବକ ଯୁବତୀ ଜିଲ୍ଲାର ଐତିହାସିକ, ସାଂସ୍କୃତିକ ଓ ପ୍ରାକୃତିକ ସମ୍ପଦ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ବନ୍ଦେ ମାତରମ୍ କ୍ୟାମ୍ପ ଅବସରରେ ମେରା ଯୁବ ଭାରତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଦଶହରା ପର୍ବ ଅବସରରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମରେ ପାରମ୍ପରିକ ବାରୁଗୁଣା ପାଳନ କରାଯାଇଛି। ବିଭିନ୍ନ ବୟସ ବର୍ଗର ଝିଅମାନେ ବାଉଁଶ ଚାଙ୍ଗୁଡ଼ିଓ ପତ୍ରରେ ତିଆରି ଦନାରେ ନଦୀ ଓ ନାଳରୁ ବାଲି ସଂଗ୍ରହ କରି ସେଥିରେ ମକା ଓ ମାଣ୍ଡିଆ ଆଦି ଶସ୍ୟ ବୁଣିବା ପରମ୍ପରା ରହିଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଓଡ଼ିଶା ନ୍ୟାୟିକ ଏକାଡେମୀର ମିଳିତ ସହଯୋଗରେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ପୌରାଞ୍ଚଳ ଏବଂ ଏହାର ଆଖପାଖ 21 ଗ୍ରାମକୁ ନେଇ ପ୍ରସ୍ତୁତ ବରଗଡ଼ ମାଷ୍ଟର ପ୍ଲାନ 2040 ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଗ୍ରାମାଞ୍ଚଳ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗାଶଙ୍କର ଦାସ।
2: ଭାରତବର୍ଷ ଏକ ମାତୃକୈନ୍ଦ୍ରିକ ରାଷ୍ଟ୍ର, ଅର୍ଥାତ୍ ପରିବାରର ସ୍ୱାସ୍ଥ୍ୟ, ସମାଜର ସ୍ୱାସ୍ଥ୍ୟ, ପ୍ରଦେଶର ସ୍ୱାସ୍ଥ୍ୟ ଏବଂ ଦେଶର ସ୍ୱାସ୍ଥ୍ୟ ମାତୃ ସ୍ୱାସ୍ଥ୍ୟ ଉପରେ ପର୍ଯ୍ୟବେସିତ। ଅର୍ଥାତ୍ ଆମର ପୂର୍ବଜମାନେ କହିଯାଇ

0: ಇವ ತಥ್ಯ ಮಾತೃ ಸ್ವಾಸ್ಥ್ಯಂ ಲೋಕ ಸ್ವಾಸ್ಥ್ಯಂ ಸರ್ವದಾ ಅನುಕರಣೀಯ. ಆಮ ದೇಶರ ದ್ವಿ ತೃತೀಯಾಂಶರು ಅಧಿಕ ಮಹಿಳಾ ಗ್ರಾಮಾಂಚಳ ತೃತೀಯಾಂಶರು କମ୍ ସ୍ୱାସ୍ଥ୍ୟାବସ୍ଥା ଗ୍ରାମାଞ୍ଚଳରେ ଉପଲବ୍ଧ. ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କର ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ହେଲା ଅଧିକ ମାତୃମୃତ୍ୟୁ ହାର ଏବଂ ତତ୍ସଂଲଗ୍ନ ଶିଶୁ ମୃତ୍ୟୁ ହାର, କିଶୋରୀ କନ୍ୟା ବିବାହ ଏବଂ କିଶୋରୀ କନ୍ୟା ଗର୍ଭଧାରଣ, ପୃଷ୍ଟିହୀନତା ଓ ରକ୍ତହୀନତା, ଅଜ୍ଞତା, ଦାରିଦ୍ର୍ୟ ଓ ଶିକ୍ଷାର ଅଭାବ, କନ୍ୟା ସନ୍ତାନ ପ୍ରତି ଅସୂୟା ଭାବ ଏବଂ ହତାଦର, ନାରୀ ନିର୍ଯାତନା ଏବଂ HIV ସଂକ୍ରମଣର ଆଶଙ୍କା. ଭାରତବର୍ଷର ମାତୃମୃତ୍ୟୁ ହାର ବିଶ୍ୱ ଦରବାରରେ ବହୁମାତ୍ରାରେ ଅଧିକ ଏବଂ ଆମ ଦେଶର ଗ୍ରାମାଞ୍ଚଳ ମାତୃମୃତ୍ୟୁ ହାର ଉଦ୍ବେଗଜନକ. ଏହି ଅଧିକ ମାତୃମୃତ୍ୟୁ ହାର ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଗବେଷଣା କରାଯାଇ ମୁଖ୍ୟତଃ ତିନୋଟି କାରଣ ନିର୍ଦ୍ଧାରଣ କରାଯାଇଛି. ଏହି ତିନୋଟି କାର୍ଯ୍ୟକୁ ତିନୋଟି ବିଳମ୍ବ ବା 3 delays ବୋଲି କୁହାଯାଇଥାଏ, ଅର୍ଥାତ୍ ଡାକ୍ତରଖାନାରେ ପହଞ୍ଚି ପ୍ରସବ କରିବାର ନିଷ୍ପତ୍ତି ନେବାରେ ବିଳମ୍ବ ହେବା, ନିଷ୍ପତ୍ତି ନେବା ପରେ ଡାକ୍ତରଖାନାରେ ଯାଇ ପହଞ୍ଚିବାରେ ବିଳମ୍ବ ହେବା, ଏବଂ ତୃତୀୟତଃ ଡାକ୍ତରଖାନାରେ ପହଞ୍ଚିଲା ପରେ ଡାକ୍ତରଖାନାରେ ଉପଲବ୍ଧ ଥିବା ସେବା ପାଇବାରେ ବିଳମ୍ବ ହେବା. ଏହି ତିନୋଟି ମୁଖ୍ୟ ବିଳମ୍ବ ଯୋଗୁଁ ମାତୃମୃତ୍ୟୁ ହାର ବଢ଼ି ଚାଲିଛି. ମାତୃମୃତ୍ୟୁ ହାର ବଢ଼ିବା ଦ୍ୱାରା ଶିଶୁ ମୃତ୍ୟୁ ହାର ମଧ୍ୟ ବଢ଼ି ଚାଲୁଛି. ତା ଛଡ଼ା କିଶୋରୀ କନ୍ୟା ବିବାହ ଆମ ଓଡ଼ିଶା, ଉତ୍ତରପ୍ରଦେଶ, ବିହାର ରାଜ୍ୟରେ ବହୁମାତ୍ରାରେ ଅଧିକ. କିଶୋରୀ କନ୍ୟାଟିର ସମ୍ପୂର୍ଣ୍ଣ ଶାରୀରିକ ଅଭିବୃଦ୍ଧି ହୋଇନଥାଏ ଏବଂ ମାନସିକ ପରିପୃଷ୍ଟି ଆସିନଥାଏ. ଏପରି ସ୍ଥଳରେ ସେ ଗର୍ଭଧାରଣ କଲେ ମାତୃଗର୍ଭସ୍ଥ ଶିଶୁ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ଗୋଟିଏ ରୁଗ୍ଣା ମା ଠାରୁ ଏକ ରୁଗ୍ଣ ସନ୍ତାନ ଜନ୍ମଲାଭ କରିଥାଏ. ଫଳସ୍ୱରୂପ ଆଗାମୀ ଯୁବପିଢ଼ି ରୁଗ୍ଣ ହେବାର ସମ୍ଭାବନା ରହିବା ସଙ୍ଗେ ସଙ୍ଗେ ଏକ ରୁଗ୍ଣ ରାଷ୍ଟ୍ର ଗଠନ ହେବାର ସମ୍ଭାବନା ରହିଥାଏ. ଏହାର ମୁଖ୍ୟ କାରଣ ହେଉଛି ଅଜ୍ଞତା, ଦାରିଦ୍ର୍ୟ ଏବଂ ଶିକ୍ଷତାର ଅଭାବ. ଏଠାରେ ପୁଷ୍ଟିହୀନତା ଏକ ମୁଖ୍ୟ କାରଣ ମଧ୍ୟ. ସେଥିପାଇଁ ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋକପାତ କରି ବାରମ୍ବାର ଆଲୋଚନା ମାଧ୍ୟମରେ ବାଡ଼ି ବଗିଚାରେ ଉପଲବ୍ଧ ଖାଦ୍ୟ ଏବଂ ସବୁଜ ପନିପରିବା ଦ୍ୱାରା ତାଙ୍କର ପୁଷ୍ଟିହୀନତାକୁ ଦୂର କରାଯାଇପାରିବ. ସମସ୍ତ ସମାଜର ବୁଦ୍ଧିଜୀବୀମାନେ ହୃଦୟଙ୍ଗମ କରିବା ଉଚିତ ଯେ କିଶୋରୀ କନ୍ୟାଟିର ଖାଦ୍ୟର ଆବଶ୍ୟକତା ଅଧିକ ଏବଂ କନ୍ୟା ଶିଶୁଟି କିଶୋରୀ ଅବସ୍ଥାରେ ପହଞ୍ଚିଲା ବେଳେ ତାକୁ ଯଥେଷ୍ଟ ମାତ୍ରାରେ ଘରୋଇ ଖାଦ୍ୟ ଦେଲେ ତା ଦେହରେ ପୃଷ୍ଟହୀନତା ଏବଂ ରକ୍ତହୀନତାର ଅଭାବ ରହିବ. ଫଳସ୍ୱରୂପ ସେ ପ୍ରାପ୍ତ ବୟସରେ ପହଞ୍ଚି ବିବାହ କଲେ ଜଣେ ସୁସ୍ଥ ଶିଶୁକୁ ଗର୍ଭଧାରଣ କରିପାରିବ। ବଡ଼ ଦୁଃଖର ବିଷୟ ହେଉଛି ଭାରତବର୍ଷ ଏତେ ଅଗ୍ରସର କଲା ପରେ ମଧ୍ୟ କନ୍ୟା ସନ୍ତାନ ପ୍ରତି ଅସୂୟା ଭାବ ଏବଂ ହତାଦର ବୃଦ୍ଧି ପାଉଅଛି। ଅତଏବ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି ପାଇଁ ସମସ୍ତ ବୁଦ୍ଧିଜୀବୀ, ସମସ୍ତ ଶିକ୍ଷାବିତ୍, ସମାଜର ସମସ୍ତ ଦାୟିତ୍ୱପୂର୍ଣ୍ଣ ନାଗରିକ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ପବ୍ଲିକ ଆୱାରନେସ୍ ମାଧ୍ୟମରେ କନ୍ୟା ଶିଶୁର ସୁରକ୍ଷା ନିମନ୍ତେ ଦୃଢ଼ ପ୍ରତିଜ୍ଞ ହେବା ଆଜିର ଆହ୍ୱାନ ଅଟେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଗ୍ରାମାଞ୍ଚଳ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ। ଆଲୋଚନା କରିଥିଲେ ଡାକ୍ତର ଦୁର୍ଗାଶଙ୍କର ଦାସ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ପ୍ରଧାନମନ୍ତ୍ରୀ ଆଜି ଲଦାଖରେ 3,350 କୋଟି ଟଙ୍କା ମୂଲ୍ୟର 5ଟି ବୃହତ୍ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣକାରୀ ଭାରତୀୟ ଦଳ ସହ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ ରେଳ କର୍ମଚାରୀଙ୍କ ପାଇଁ 78 ଦିନର ବୋନସ ସହ ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ 53,428 କୋଟି ଟଙ୍କା ମଞ୍ଜୁରୀ। ଏବଂ ହାଇଦ୍ରାବାଦଠାରେ ଅନୁଷ୍ଠିତ ଚତୁର୍ଥ T20 କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 24 ରନ୍ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲଦାଖରେ ଆଭାସୀ ମାଧ୍ୟମରେ

ପ୍ରାୟ 3,350 କୋଟି ଟଙ୍କା ମୂଲ୍ୟର 5 ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲଦାଖରେ ଯୋଗାଯୋଗ ସୁଦୃଢ଼, ଶକ୍ତି ଭିତ୍ତିଭୂମିର ଉନ୍ନତି, ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଏବଂ ଜଳ ସୁରକ୍ଷା ବୃଦ୍ଧି କରିବା ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ରହିଛି। ଏହି ଅବସରରେ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଲେହସ୍ଥିତ କୁଶକ୍ ବକୁଳା ରେମ୍ପୋଚେ ବିମାନ ବନ୍ଦରରେ 640 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଯାତ୍ରୀ ଟର୍ମିନାଲ୍ ବିଲ୍ଡିଂର ଉଦ୍ଘାଟନ କରିବେ। ଏହି ଟର୍ମିନାଲ୍ 23,800 ବର୍ଗମିଟର ପରିଧି ମଧ୍ୟରେ ଅବସ୍ଥିତ ଏବଂ ବାର୍ଷିକ 35 ଲକ୍ଷ ଯାତ୍ରୀ ପରିଚାଳନା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ 298 କିଲୋମିଟର ଦୀର୍ଘ ନିମୁ ପାଦୁମ୍ ଦାର୍ଚା ସଡ଼କକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସଡ଼କ ଲେହର ନିମୁ ସହିତ ହିମାଚଳ ପ୍ରଦେଶର ଦାର୍ଚା ସହିତ ସଂଯୋଗ କରିବ। ସେହିପରି ଶ୍ରୀ ମୋଦି 9 ମେଗାୱାଟ୍ କ୍ଷମତା ବିଶିଷ୍ଟ ହାନୁ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ 66 କିଲୋଭୋଲ୍ଟ ଡବଲ୍ ସର୍କିଟ୍ ଦାହା ହାନୁ ଖଲ୍ସ ଟ୍ରାନ୍ସମିସନ୍ ଲାଇନ୍ର ଉଦ୍ଘାଟନ କରିବେ। ଏହା ଲଦାଖରେ ବିଦ୍ୟୁତ୍ ନେଟ୍ୱର୍କ ବ୍ୟବସ୍ଥାର ଉନ୍ନତିରେ ସହାୟକ ହେବ। ଶ୍ରୀ ମୋଦି

0: ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସଡ଼କ ଲେହର ନିମୁ ସହିତ ହିମାଚଳ ପ୍ରଦେଶର ଦାର୍ଚ ସହିତ ସଂଯୋଗ କରିବ। ସେହିପରି ଶ୍ରୀ ମୋଦି 9 ମେଗାୱାଟ କ୍ଷମତା ବିଶିଷ୍ଟ ହାନୁ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ 66 କିଲୋଭୋଲ୍ଟ ଡବଲ୍ ସର୍କିଟ୍ ଦାହ ହାନୁ ଖଲ୍ସ ଟ୍ରାନ୍ସମିସନ୍ ଲାଇନ୍ର ଉଦ୍ଘାଟନ କରିବେ। ଏହା ଲଦାଖର ବିଦ୍ୟୁତ୍ ନେଟ୍ୱର୍କ ବ୍ୟବସ୍ଥାର ଉନ୍ନତିରେ ସହାୟକ ହେବ। ଶ୍ରୀ ମୋଦି ଲେହସ୍ଥିତ ସିନ୍ଧୁ ଘାଟଠାରେ ଭାରତର ପ୍ରଥମ ପ୍ରାଚୀନ ଶିଳାଲିପି ସୁରକ୍ଷା ପାର୍କ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ା 2026ରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିବେ। ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ମଧ୍ୟ ସମ୍ବୋଧନ କରିବେ। ଜାପାନର ଆଇଚି ନାଗାୱାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତ ମୋଟ 85 ପଦକ ପାଇ 21 ସ୍ୱର୍ଣ୍ଣ 27 ରୌପ୍ୟ ଓ 37 ବ୍ରୋଞ୍ଜ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏସୀୟ କ୍ରୀଡ଼ାରେ ଶ୍ରେଷ୍ଠ 5 ଦେଶ ମଧ୍ୟରେ ଭାରତ କ୍ରମାଗତ ପାଇଁ ଦ୍ୱିତୀୟ ଥର ଏହି ସ୍ଥାନ ହାସଲ କରିଛି। ଏହା ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଦେଶର ପ୍ରତିଯୋଗିତାମୂଳକ କ୍ଷମତାକୁ ପ୍ରତିଫଳିତ କରିଛି। ଏହି କ୍ରୀଡ଼ାରେ ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ଭାରତ ଉଭୟ ମହିଳା ଏବଂ ପୁରୁଷ ହକି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଲାଭ କରିବା ସହ ଟେନିସ୍ ଏବଂ ମିଳିତ ସାମରିକ କଳାରେ ପ୍ରଥମ ଥର ପାଇଁ ପଦକ ହାସଲ କରିବାକୁ ସମର୍ଥ ହୋଇଥିଲା। ମହିଳା ଟ୍ରାପ୍ ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ୱର୍ଣ୍ଣପଦକ ଲାଭ କରିବା ସହ ଦୀର୍ଘ 28 ବ୍ୟବଧାନ ପରେ ଏସୀୟ କ୍ରୀଡ଼ା ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ମାନ୍ୟତା ପ୍ରଦାନ ସ୍ୱରୂପ 11,40,000 ଅଧିକ କର୍ମଚାରୀଙ୍କୁ 78 ଦିନର ଉତ୍ପାଦ ଭିତ୍ତିକ ବୋନସ ପ୍ରଦାନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବୋନସ ପ୍ରଦାନ ପାଇଁ 2,009 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମନ୍ତ୍ରିମଣ୍ଡଳ ବୈଠକରେ ଅନୁମୋଦିତ ହୋଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରତିବର୍ଷ ପାର୍ବଣ ଋତୁ ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ବୋନସ ପ୍ରଦାନ କରାଯାଇଥାଏ। ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ରେଳ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା କ୍ଷେତ୍ରରେ ବୋନସ ପ୍ରଦାନ ଏକ ପ୍ରୋତ୍ସାହନମୂଳକ ଭାବେ କାର୍ଯ୍ୟ କରିଥାଏ। ଯୋଗ୍ୟ କର୍ମଚାରୀଙ୍କ ସର୍ବାଧିକ ବୋନସ ପରିମାଣ 70,951 ରହିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗତକାଲି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ 2026-27ରୁ 2030-31 5 ପର୍ଯ୍ୟନ୍ତ ଜାରି ରଖିବା ଲାଗି ଅନୁମୋଦିତ ହୋଇଛି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ 53,428 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସାମାଜିକ ସହାୟକ ଯୋଜନା ନାମରେ ନାମିତ କରାଯାଇଛି। ସାମାଜିକ ସୁରକ୍ଷା ବୃଦ୍ଧି ବ୍ୟବସ୍ଥା ଦ୍ୱାରା ମୋଟ 36 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 3,20,00,000 ହିତାଧିକାରୀ ଉପକୃତ ହେବେ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ରେ ଗତକାଲି ଆଇଡିବିଆଇ ବ୍ୟାଙ୍କର ରଣନୀତିକ ପୁନର୍ଗଠନ ପ୍ରକ୍ରିୟା ଅନୁମୋଦିତ ହୋଇଛି। ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ବ୍ୟାଙ୍କଗୁଡ଼ିକ ପାଇଁ ରଣନୀତିକ ଅଂଶୀଦାର ଚୟନ କରାଯାଇଛି। ଏହା ମାଧ୍ୟମରେ ନୂତନ ପୁଞ୍ଜି ବିନିଯୋଗ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତ ସରକାର ଏବଂ ଜୀବନ ବୀମା ନିଗମ ଏଲ୍ଆଇସିର ପୁନର୍ଗଠନ ସଂସ୍ଥାରେ ତା'ର 34% ଅଂଶ ବଳବତ୍ତର ରଖିବ। ଏହି ପଦକ୍ଷେପ ଦ୍ୱାରା ଆଇଡିବିଆଇ ବ୍ୟାଙ୍କ 60.72% ଅଂଶଧନ ରଣନୀତିକ କ୍ରେତାମାନଙ୍କୁ ବିକ୍ରୟ କରିପାରିବ। କାନାଡା ଭିତ୍ତିକ ଫେୟାରଫ୍ୟାକ୍ସ ଆର୍ଥିକ ନିଗମକୁ ରଣନୀତିକ କ୍ରେତା ଭାବେ ଚୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ମହାକାଶ କ୍ଷେତ୍ରରେ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଭାରତର ମହାକାଶ ଇସ୍ରୋକୁ ବୁଝାଇଥାଏ। 2020 ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଇନ୍ ସ୍ପେସ୍ ଆରମ୍ଭ କରାଯାଇଥିଲା। ଏହା ଏକ ସ୍ୱାଧୀନ ଏବଂ କ୍ଷମତାପୂର୍ଣ୍ଣ ସଂସ୍ଥା ଯାହାକି ଘରୋଇ ମହାକାଶ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ସମର୍ଥନ କରିଥାଏ। 2023 ଭାରତୀୟ ମହାକାଶ ନୀତି ଅନୁଯାୟୀ ଉପଗ୍ରହ ଏବଂ ମହାକାଶଯାନ ପ୍ରେରଣ ବ୍ୟବସ୍ଥା କରାଯାଇଥିଲା। 2014 ଭାରତରେ ଏକକ ମହାକାଶ ଷ୍ଟାର୍ଟଅପ୍ ରହିଥିଲା। 2026 ସୁଦ୍ଧା ଭାରତରେ 440 ପଞ୍ଜୀକୃତ ମହାକାଶ ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍ ହୋଇପାରିଛି। ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ପରିମାଣ $618 ମିଲିୟନ୍ ଅତିକ୍ରମ କରିଛି।
1: ହମନେ ଭାରତ କେ ସ୍ପେସ୍ ସେକ୍ଟର ମେ ଐତିହାସିକ ରିଫର୍ମସ୍ କିଏ ସରକାର ନେ ସ୍ପେସ୍ ସେକ୍ଟର କୁ ପ୍ରାଇଭେଟ ଇନୋଭେସନ କେ ଲିଏ ଓପନ କିଆ। नई स्पेस पॉलिसी तैयार की गई। हमने

0: स्टार्टअप्स को इंडस्ट्री को इनोवेशन के साथ जोड़ने का प्रयास किया। हमने इन स्पेस की स्थापना की, अपने स्टार्टअप्स के लिए इसरो की फैसिलिटीज और टेक्नोलॉजी को उपलब्ध कराया। यानी भारत ने बीते 6-7 वर्षों में ही अपने स्पेस सेक्टर को एक ओपन, कोऑपरेटिव और इनोवेशन ड्रिवन इकोसिस्टम में बदल दिया है।
1: केन्द्र सरकार आखुचाषीଙ୍କ ଦ୍ୱାରା ଆଗତ ବିଭିନ୍ନ ପ୍ରସଙ୍ଗର ପରୀକ୍ଷା ନିରୀକ୍ଷା କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନିମନ୍ତେ ସୁପାରିଶ କରିଛନ୍ତି। ନୀତି ଆୟୋଗର ପୂର୍ବତନ ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ଏହି କମିଟିର ଅଧ୍ୟକ୍ଷତା କରିବେ। କମିଟିରେ କୃଷି କମିଶନର, ଖାଉଟି ବ୍ୟାପାର ବିଭାଗ ଯୁଗ୍ମ ସଚିବ ଏବଂ ଖାଦ୍ୟ ସାଧାରଣ ବିଭାଗର ଯୁଗ୍ମ ସଚିବ ସଦସ୍ୟ ରହିବେ। କର୍ଣ୍ଣାଟକ ଏବଂ ଖାଦ୍ୟ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀଙ୍କ ସହ କରିଥିବା ଆଲୋଚନା ପରେ ଏହି କମିଟି ଗଠନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି କମିଟି କୃଷକ ପ୍ରତିନିଧି, ଆଖୁମିଲ୍ ସଂଘ, ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ସମେତ ସମସ୍ତ ଅଂଶୀଦାରମାନଙ୍କ ସହ ପରାମର୍ଶ କରିବେ। ଏହି କମିଟି ସମସ୍ତଙ୍କ ସହ ଆଲୋଚନା ପରେ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରୁଥିବା ସିଙ୍ଗାପୁରର ଦୁଇଟି ଜାହାଜ ଜିଏଫ୍ଏସ୍ ପ୍ରାଇଡ୍ ଏବଂ ଜିଏଫ୍ଏସ୍ ଜିସେଲ୍ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସିଙ୍ଗାପୁରର ସାମୁଦ୍ରିକ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଏଫ୍ଏସ୍ ପ୍ରାଇଡ୍ରେ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଥିଲା ଏବଂ ତାହା ବୁଡ଼ିଯାଇଥିଲା। ସେଥିରେ ଥିବା 21 ଜଣ କ୍ରିଉ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେହିପରି ଜିଏଫ୍ଏସ୍ ଜିସେଲ୍ କ୍ଷତିଗ୍ରସ୍ତ ହେବା ସହ ସେଥିରେ ଥିବା 22 ଜଣ କ୍ରିଉ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସିଙ୍ଗାପୁର କର୍ତ୍ତୃପକ୍ଷଙ୍କ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହେଉଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ଉତ୍ତର କୋରିଆ ସାମୁଦ୍ରିକ ବୁଡ଼ାଜାହାଜରୁ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ପ୍ରକାଶ କରିଛି। ୱାଶିଂଟନ୍ ଏବଂ ସିଓଲ୍ ସହିତ ଦୀର୍ଘଦିନ ଧରି କୂଟନୈତିକ ସମ୍ପର୍କ ସ୍ଥଗିତ ଥିବାବେଳେ ପୋଙ୍ଗୟାଙ୍ଗ ନିଜର ସାମରିକ କ୍ଷମତା ବୃଦ୍ଧି କରିଛି। ଗତକାଲି ଦେଶର ପୂର୍ବ ଜଳରାଶିରେ ଏହି ପ୍ରକାରର 2 କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷା ହୋଇଛି। ଦକ୍ଷିଣ କୋରିଆରେ ସେନା ପକ୍ଷରୁ ଏହି ପରୀକ୍ଷଣ ଉପରେ କୌଣସି ମତାମତ ଦିଆଯାଇ ନାହିଁ। ହାଇଦ୍ରାବାଦଠାରେ ଗତକାଲି ଅନୁଷ୍ଠିତ ପୁରୁଷ ବର୍ଗ ଟି20 କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଭାରତକୁ 24 ରନ୍ରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ 248 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଭାରତ 19 ଓଭର 3 ବଲ୍ରେ ମାତ୍ର 223 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ୍ ସର୍ବାଧିକ 56 ରନ୍ ସଂଗ୍ରହ କରିଥିବାବେଳେ ତିଲକ ବର୍ମା 43 ରନ୍ ସଂଗ୍ରହ କରିଥିଲେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ବର୍ତ୍ତମାନ 2-2 ରହିଛି। ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା 17 ତାରିଖରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ, ପ୍ରଧାନମନ୍ତ୍ରୀ ଆଜି ଲଦାଖରେ 3,350 କୋଟି ଟଙ୍କା ମୂଲ୍ୟର 5 ବୃହତ୍ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ଭାରତୀୟ ଦଳ ସହ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ ରେଳ କର୍ମଚାରୀଙ୍କ ପାଇଁ 78 ଦିନର ବୋନସ ସହ ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ 53,428 କୋଟି ଟଙ୍କା ମଞ୍ଜୁରୀ ଏବଂ ହାଇଦ୍ରାବାଦଠାରେ ଅନୁଷ୍ଠିତ ଚତୁର୍ଥ ଟି20 କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 24 ରନ୍ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।
2: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣିଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ ଓଡ଼ିଆରେ ଆଲୋଚନା ଇତିହାସ ପୃଷ୍ଠାରେ ମା ମାଣିକେଶ୍ୱରୀ ଏବଂ ତାଙ୍କ ଗୁରୁତ୍ୱ ଆଲୋଚକ ଉମାଶଙ୍କର କର।
3: କଳାହାଣ୍ଡି ଅଞ୍ଚଳ ଶକ୍ତି ଉପାସନାର ଏକ ପ୍ରମୁଖ ସ୍ଥାନ। ଜୀବନ ସଂଗ୍ରାମ, ପରିସ୍ଥିତି, ପରମ୍ପରା ଓ ପରିବେଶକୁ ନେଇ ବିଭିନ୍ନ ରୂପରେ ଏଠି ଶକ୍ତି ଉପାସନା ପଦ୍ଧତି ଅବଲମ୍ବନ କରାଯାଇଥାଏ। ଏଣୁ ନିରାକାର ରୂପରେ ସ୍ତମ୍ଭେଶ୍ୱରୀ, ଦୁର୍ଭିକ୍ଷ ଅନାଟନ ଭଳି ସ୍ଥିତିରୁ ମୁକ୍ତି ପାଇଁ ସୃଷ୍ଟି ସ୍ୱରୂପା ଶାକମ୍ବରୀ ଆଉ ଶକ୍ତିପଦାୟିନୀ ଆପଦାହାରିଣୀ ରୂପରେ ଲଙ୍କେଶ୍ୱରୀ, ଦନ୍ତେଶ୍ୱରୀ, ଡାକେଶ୍ୱରୀ ବା ଡୁକ୍ରି ଓ ମାଣିକେଶ୍ୱରୀଙ୍କ ଉପାସନା କଳାହାଣ୍ଡିରେ ସ୍ଥାନ ପାଇଛି। ଏଠି ଶାକ୍ତ ମତରେ 10 ମହାବିଦ୍ୟାଙ୍କ ପୂଜାର୍ଚ୍ଚନା ସହ ଲୋକ ଦେବାଦେବୀଙ୍କ ଉପାସନା ମଧ୍ୟ ବଜାୟ ରହିଛି। ଉଭୟ ମଧ୍ୟରେ ସମନ୍ୱୟ ସୃଷ୍ଟି ହୋଇଛି। ତେବେ ବିଭିନ୍ନ ଐତିହାସିକ କାରଣ ସହ ରାଜ ପରିବାରର ଇଷ୍ଟଦେବୀ ହୋଇଥିବା ଦୃଷ୍ଟିରୁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧି ଓ ସ୍ୱତନ୍ତ୍ର ରହିଛି। ମାଣିକେଶ୍ୱରୀଙ୍କୁ ଦକ୍ଷିଣ କାଳୀଙ୍କ ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇଥାଏ। କିନ୍ତୁ କଳାହାଣ୍ଡିରେ ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା ମଧ୍ୟଯୁଗରୁ ଆରମ୍ଭ ହୋଇଥିବା ଇତିହାସ

ପଦ୍ଧତିକୁ ଅବଲମ୍ବନ କଲେ ଜଣାଯାଏ। ଦଶମରୁ ତ୍ରୟୋଦଶ ଶତାବ୍ଦୀ କାଳ ହେଉଛି ଅଶାନ୍ତିକର ଓ ଦୁଃସମୟ। କଳାହାଣ୍ଡି ଅଞ୍ଚଳ ଥିଲା ତ୍ରିକଳିଙ୍ଗର କେନ୍ଦ୍ରାଞ୍ଚଳ। ସଂସ୍କୃତ ତାଳପତ୍ର ପୋଥି ବ୍ରହ୍ମାଣ୍ଡ ପୁରାଣରେ ଏହି ତ୍ରିକଳିଙ୍ଗର ଭୌଗୋଳିକ ସ୍ଥିତି ଦର୍ଶାଯାଇଛି। ଋଷିକୁଲ୍ୟା ସମାସାଦ୍ୟ ଯାବତ୍ ଝଞ୍ଜାବତୀ ନଦୀ କଳିଙ୍ଗ ଦେଶ ପ୍ରଖ୍ୟାତ ଦେଶାନାଂ ଗହିତେ ସଦା ଝଞ୍ଜାବତୀ ସମାସାଦ୍ୟ ଯାବତ୍ ବେଦବତୀ ନଦୀ ତ୍ରିକଳିଙ୍ଗେତି ବିଖ୍ୟାତ। ଏଥିରୁ ଜଣାଯାଏ ଯେ ଋଷିକୁଲ୍ୟା ନଦୀରୁ ଝଞ୍ଜାବତୀ ନଦୀ ଯାଏଁ କଳିଙ୍ଗ ରାଜ୍ୟ ଥିବାବେଳେ ଝଞ୍ଜାବତୀ ନଦୀରୁ ବେଦବତୀ ନଦୀ ଯାଏଁ ତ୍ରିକଳିଙ୍ଗ ବ୍ୟାପ୍ତ ଥିଲା। ନାଗାବଳୀ ନଦୀର ଏକ ଉପନଦୀ ଝଞ୍ଜାବତୀ ହୋଇଥିବା ବେଳେ ବେଦବତୀ ନଦୀର ଅନ୍ୟ ନାମ ହେଉଛି ଇନ୍ଦ୍ରାବତୀ ନଦୀ। ଏଣୁ ପ୍ରାଚୀନ କଳିଙ୍ଗର ପଶ୍ଚିମରେ ରାୟଗଡ଼ା ନବରଙ୍ଗପୁର ଓ କଳାହାଣ୍ଡି ପ୍ରଭୃତି ଓଡ଼ିଶାର ଜିଲ୍ଲା ଓ ଛତିଶଗଡ଼ର ବସ୍ତର ଅଞ୍ଚଳ ସମୂହକୁ ନେଇ ତ୍ରିକଳିଙ୍ଗର ଅବସ୍ଥିତି ଥିଲା। ଏହାର କେନ୍ଦ୍ରାଞ୍ଚଳ ଥିଲା କଳାହାଣ୍ଡି। ଏହି ତ୍ରିକଳିଙ୍ଗ ଉପରେ ପ୍ରାଧାନ୍ୟ ବିସ୍ତାର ପାଇଁ ମଧ୍ୟଯୁଗରେ ସୋମ କାଳଚୁରୀ ଚିନ୍ଦକ ନାଗ ଓ ଗଙ୍ଗଶକ୍ତି ମଧ୍ୟରେ କ୍ଷମତା ଲଢ଼େଇର କେନ୍ଦ୍ର ଥିଲା କଳାହାଣ୍ଡି ଅଞ୍ଚଳ। ଏହି ରାଜଶକ୍ତିମାନଙ୍କ ମଧ୍ୟରେ ତ୍ରିକଳିଙ୍ଗାଧିପତି ପ୍ରଶସ୍ତିକୁ ଅଳଙ୍କୃତ କରିବାକୁ ବିଶେଷ ଆଗ୍ରହ ଥିଲା। କ୍ରମଶଃ ଶକ୍ତିଶାଳୀ ହୋଇ ଉଠୁଥିବା କାଳଚୁରୀମାନଙ୍କୁ ସାମ୍ନା କରିବାକୁ ଗଙ୍ଗ ଓ ତ୍ରିକଳିଙ୍ଗ ଅଞ୍ଚଳର ଚକ୍ରକୋଟ ମଣ୍ଡଳରୁ ଶାସନ କରୁଥିବା ଚିନ୍ଦକ ନାଗଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଏହି ବନ୍ଧୁତାର ପ୍ରତିଶୋଧ ନେବାକୁ କାଳଚୁରୀ ରାଜା ଦ୍ୱିତୀୟ ରତ୍ନଦେବ ଚିନ୍ଦକ ନାଗଙ୍କ ରାଜଧାନୀ ଚକ୍ରକୋଟ ଉପରେ ଆକ୍ରମଣ କରି ବ୍ୟାପକ କ୍ଷତି ସାଧନ ସହ ତାକୁ ସେ ଅକ୍ତିଆର କରିଥିଲେ। ତେବେ ଦୀର୍ଘ ସଂଗ୍ରାମ ପରେ ଚୋଡ଼ଗଙ୍ଗ ଦେବଙ୍କ ନାତି ଅଣିଅଙ୍କ ଭୀମଦେବ ଓରଫ ଅନଙ୍ଗ ଭୀମଦେବ ତୃତୀୟ ଶେଷରେ କାଳଚୁରୀ ରାଜା ପ୍ରତାପ ମଲ୍ଲଙ୍କୁ ପରାସ୍ତ କରିଥିଲେ। ଏହାଦ୍ୱାରା ଦୀର୍ଘ ବର୍ଷ ଧରି ସୋମ ଗଙ୍ଗ ଚିନ୍ଦକ ନାଗ ଓ କାଳଚୁରୀଙ୍କ ମଧ୍ୟରେ ଚାଲିଥିବା ସଂଗ୍ରାମର ଅନ୍ତ ହୋଇଥିଲା। ଏହି ସଂଗ୍ରାମ ପ୍ରାୟ 200ରୁ 300 ବର୍ଷ ଧରି ଚାଲିଥିଲା। ଏଥିସହ କୋଶଳାଞ୍ଚଳକୁ ଗଙ୍ଗ ସାମ୍ରାଜ୍ୟଭୁକ୍ତ କରିବା ପାଇଁ ଚୋଡ଼ଗଙ୍ଗଦେବଙ୍କ ସମୟରୁ ଥିବା ସ୍ୱପ୍ନ ପୂର୍ଣ୍ଣ ହେବା ସହ ତ୍ରିକଳିଙ୍ଗାଞ୍ଚଳ ସହିତ ଗଙ୍ଗମାନଙ୍କ ବନ୍ଧୁଶକ୍ତି ଚିନ୍ଦକ ନାଗଙ୍କ ରାଜ୍ୟ ମଧ୍ୟ ଗଙ୍ଗ ଶାସନାଧୀନ ହୋଇପାରିଥିଲା। ଏହି କାଳରେ ପୂର୍ବତନ ବନ୍ଧୁ ଚିନ୍ଦକ ନାଗଙ୍କ ଇଷ୍ଟଦେବୀ ମାଣିକ ଦେବୀଙ୍କୁ ମଧ୍ୟ ଗଙ୍ଗ ରାଜାମାନେ ଉଦ୍ଧାର କରି ମାଣିକେଶ୍ୱରୀ ନାମରେ ଗ୍ରହଣ କରିଥିଲେ। ଆମେ ଯେଉଁ ଚିନ୍ଦକ ନାଗଙ୍କ ବିଷୟରେ ଆଲୋଚନା କରୁଛୁ, ସେମାନେ ଏକଦା ଇନ୍ଦ୍ରାବତୀ ଉପତ୍ୟକାର ଏକ ପ୍ରମୁଖ ଓ ଟାଣୁଆ ଶକ୍ତି ଥିଲେ। ଏହି ଚିନ୍ଦକ ନାଗଙ୍କ ଇଷ୍ଟଦେବୀ ଥିଲେ ମାଣିକ ଦେବୀ। ପ୍ରଖ୍ୟାତ ଚିନ୍ଦକ ନାଗ ରାଜା ସୋମେଶ୍ୱର ଦେବଙ୍କ ବସ୍ତରରୁ ପ୍ରାପ୍ତ ପ୍ରସ୍ତରଲିପି ପ୍ରଶସ୍ତିରେ ତାଙ୍କ ବଂଶ ପିତା ଓ ଇଷ୍ଟଦେବୀଙ୍କ ବିଷୟରେ ବର୍ଣ୍ଣିତ ହୋଇଛି। ଏଥିରେ ଲେଖା ଅଛି, ଓଂ ସ୍ୱସ୍ତି ସହସ୍ରଫଣା ମଣି କିରଣ ବିଶାସୁର ନାଗ ବଂଶୋଦ୍ଭବ ଭୋଗବତୋ ପୁରବରେଶ୍ୱର ସବସୁ ବ୍ୟାଘ୍ର ଲାଞ୍ଛନ କାଶ୍ୟପ ଗୋତ୍ର ପ୍ରକୋଟ କୃତ ବିଜୟ ଘୋଷଣ ବିଶ୍ୱ ବିଶ୍ୱମ୍ବରା ପରମେଶ୍ୱର ପରମ ଭଟ୍ଟାରକ ମହାମହେଶ୍ୱର ଚରଣ କଞ୍ଜ କଞ୍ଜଲକ ପୁଞ୍ଜ ପିଞ୍ଜରିତ ଭ୍ରମରାୟମାନ ମାକାନ୍ତକ ଶ୍ରୀ ମାଣିକ୍ୟ ଦେବୀ ପାଦ ପଦ୍ମାରାଧକ ପ୍ରବଳ ସାଧକ ଶ୍ରୀ ଜଗତକ ଭୂଷଣ ମହାରାଜ ଶ୍ରୀ ସୋମେଶ୍ୱର ଦେବ। କାଳଚୁରୀ ଶକ୍ତି ଦ୍ୱାରା ଧ୍ୱସ୍ତ ହେବା ପରେ ଚିନ୍ଦକ ନାଗଙ୍କ ବନ୍ଧୁ ଗଙ୍ଗରାଜାମାନଙ୍କ ଦ୍ୱାରା ଚିନ୍ଦକ ନାଗଙ୍କ ଇଷ୍ଟଦେବୀ ମାଣିକ ଦେବୀଙ୍କୁ ଉଦ୍ଧାର କରାଯାଇ ଗ୍ରହଣ କରାଯାଇଥିବା ବିଶ୍ୱାସ କରାଯାଉଛି। ଏଇଠି ପରବର୍ତ୍ତୀକାଳୀନ କେତେକ ପ୍ରସଙ୍ଗ ବହୁ ପ୍ରଚଳିତ କିମ୍ବଦନ୍ତୀମାନ ତାତ୍ପର୍ଯ୍ୟପୂର୍ଣ୍ଣ। କାରୁଣ୍ଡ ନାମରେ ଖ୍ୟାତ କଳାହାଣ୍ଡି ରାଜପରିବାରର ଦରବାର ରେକର୍ଡରୁ ଜଣାଯାଏ ଯେ ଏହି ଅଞ୍ଚଳର ଶାସନ ଦାୟିତ୍ୱ ଥିବା ଗଙ୍ଗବଂଶୀୟ ଶେଷ ରାଜା ଜଗନ୍ନାଥ ଦେବଙ୍କ ସୁରେଖା ନାମ୍ନୀ ଏକମାତ୍ର କନ୍ୟା ସନ୍ତାନ ଥିଲା। ଛୋଟନାଗପୁର ଅଞ୍ଚଳରୁ ଆଗତ ଜଣେ ରାଜପୁତ୍ର ରଘୁନାଥ ସାଏଙ୍କ ସହ ସେ ତାଙ୍କ କନ୍ୟାଙ୍କୁ ବିବାହ କରାଇ ଘରଜ୍ୱାଇଁ ଭାବେ ରଖିଲେ। ଏହି ଘରଜ୍ୱାଇଁ ନାଗବଂଶର। କିଛି ସମୟ ପରେ ରାଜାରାଣୀ ରାଜ୍ୟ ଶାସନ ଦାୟିତ୍ୱ ଜ୍ୱାଇଁଙ୍କ ହସ୍ତରେ ନ୍ୟସ୍ତ କରି ତୀର୍ଥାଟନରେ ଗଲେ। ରାଜାରାଣୀ ତୀର୍ଥରୁ ଫେରିବା ବେଳେ ଜ୍ୱାଇଁ ସେମାନଙ୍କୁ ରାଜ୍ୟରେ ପ୍ରବେଶ କରାଇ ନଦେଇ ରାଜଗାଦିରେ ବସିଲେ। ଏକ କିମ୍ବଦନ୍ତୀ ଅନୁଯାୟୀ ରାଜାରାଣୀଙ୍କୁ ବିତାଡ଼ିତ କରାଯାଇଥିବା ବେଳେ ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ସେମାନଙ୍କୁ ହତ୍ୟା କରାଯାଇଥିଲା। ଏହି ଉଭୟ କିମ୍ବଦନ୍ତୀର ସତ୍ୟାସତ୍ୟ ଅବଶ୍ୟ ଅନୁସନ୍ଧାନ ସାପେକ୍ଷ। ତେବେ ଏହି ନାଗବଂଶର ଷଷ୍ଠ ପୁରୁଷ ଯାଏଁ ବିଶେଷ ତଥ୍ୟ ବା ଘଟଣା ମିଳୁନଥିଲେ ହେଁ ସେ ସମୟର ପରିସ୍ଥିତି ବିଶେଷ ଗଣ୍ଡଗୋଳିଆ ଥିଲା। ଏହି ଷଡ଼ଯନ୍ତ୍ରରେ ଜ୍ୱାଇଁଙ୍କ ଦ୍ୱାରା ରାଜା ବିତାଡ଼ିତ କିମ୍ବା ହତ ହେବା ଯଦି ସତ୍ୟ, ତେବେ ରାଜାଙ୍କ ସମର୍ଥକ ଓ ବଂଶଧରମାନେ ଏହାର ପ୍ରତିବାଦ କରି ବିଦ୍ରୋହ କରିଥିଲେ।

ସନ୍ଦେହକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। କଳାହାଣ୍ଡିର ନାଗବଂଶର ଷଷ୍ଠ ରାଜା ହେଉଛନ୍ତି ହରିଶ୍ଚନ୍ଦ୍ର ଦେବ। କଳାହାଣ୍ଡିର ଦରବାର ରେକର୍ଡ ଅନୁଯାୟୀ ତାଙ୍କ ଶାସନ କାଳ ଥିଲା 1173 ଯାଏଁ। ଭୀଷଣ ଗଣ୍ଡଗୋଳ ଓ ଅଶାନ୍ତିକର ସ୍ଥିତି ଦେଇ ତାଙ୍କ ଶାସନ କାଳ ଅତିବାହିତ ହୋଇଥିଲା। ଏପରି ପରିବେଶ ଓ ମାନସିକ ଯନ୍ତ୍ରଣା ମଧ୍ୟରେ ତାଙ୍କ ମୃତ୍ୟୁ ହୋଇଥିଲା। ରାଜା ହରିଶ୍ଚନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କ ଗର୍ଭବତୀ ରାଣୀ ସୁରକ୍ଷା ଦୃଷ୍ଟିରୁ ତାଙ୍କ ଗଙ୍ଗବଂଶୀୟ ପିତ୍ରାଳୟ ଗୋଦାପୁରକୁ ପଳାୟନ କରିଥିଲେ। ସେଠି ତାଙ୍କ ପୁତ୍ର ରାମଚନ୍ଦ୍ର ଦେଓଙ୍କ ଜନ୍ମ ହେଲା। ତେବେ ହରିଶ୍ଚନ୍ଦ୍ର ଦେଓଙ୍କ ମୃତ୍ୟୁ ପରେ କାରଣ୍ଡ ରାଜ୍ୟ ଗୃହଯୁଦ୍ଧ ଓ ରାଜକତାରେ କବଳିତ ହୋଇପଡ଼ିଥିଲା। ଏଣୁ କନ୍ଧର ସର୍ଦ୍ଦାରଗଣ ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ରାଣୀଙ୍କ ସନ୍ଧାନରେ ଯାଇ ତାଙ୍କୁ ତାଙ୍କ ପୁତ୍ର ସହିତ ଗୋଦାପୁରରେ ଠାବ କଲେ। ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ରାଣୀ ଓ ତାଙ୍କ ନାବାଳକ ପୁତ୍ର ରାମଚନ୍ଦ୍ର ଦେଓଙ୍କୁ ରାଜ୍ୟକୁ ଫେରାଇ ଆଣିଲେ। ରାମଚନ୍ଦ୍ର ଦେଓ କାରଣ୍ଡକୁ ଫେରିବା ପରେ ମାମୁଁ ଘରେ ପୂଜା ପାଉଥିବା ମାଣିକେଶ୍ୱରଙ୍କ ପ୍ରତିମା ମଧ୍ୟ ସାଙ୍ଗରେ ନେଇ ଆସିଥିଲେ। ଏକ ବିଶ୍ୱାସର ବାତାବରଣ ସୃଷ୍ଟି ପାଇଁ ଜୁଗସାଇପାଟନାଠାରେ ଏକ ପବିତ୍ର ପଥର ଉପରେ ପାଟମାଝେଙ୍କ କୋଳରେ ବସି ରାଜା ଭିକ୍ଷେକ ହୋଇଥିଲା ଓ ମାଣିକେଶ୍ୱରଙ୍କ ପୂଜା ଆରମ୍ଭ ହୋଇଥିଲା। ଜୁଗସାଇପାଟନାରେ ଏବେ ସୁଦ୍ଧା ପୁରାତନ ରାଜମହଲ ଓ ମୁରଲୀ ନଦୀ କୂଳରେ ମାଣିକେଶ୍ୱରୀ ମନ୍ଦିରର ଭଗ୍ନାବଶେଷ ଦୃଶ୍ୟ ହେଉଛି। ନୂତନ ରାଜା ଓ କନ୍ଧ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ଡୋରିକୁ ଅଧିକ ଦୃଢ଼ କରିବାକୁ ପାଟମାଝେଙ୍କ କନ୍ୟା ସହ ରାଜାଙ୍କ ବିବାହ ହୋଇଥିଲା। ଏହା ପ୍ରତୀକ ଧର୍ମୀ ହୋଇଥିଲେ ହେଁ ଏହା ରାଜା ଓ ସଂଖ୍ୟାବହୁଳ କନ୍ଧ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିପାରିଥିଲା। ପରବର୍ତ୍ତୀ କାଳରେ ମଧ୍ୟ ଏହି ପରମ୍ପରା ବଳବତ୍ତର ରହିଥିଲା। ଏହି ପ୍ରତୀକ ବିବାହ ଓ ରାଜାଭିଷେକ ଜୁଗସାଇପାଟନାରେ ଅନୁଷ୍ଠିତ ହେଉଥିଲା। ଏହାକୁ ନେଇ କନ୍ଧ ସମ୍ପ୍ରଦାୟରେ ଏକ ପ୍ରବାଦ ରହିଛି, ତାହା ହେଲା ପାଟବନ୍ଧା ପାଲକା ଜାଟ ଧରା ଜାବେସ୍କା ଝି ଦିଆ ଶେର ମେଲକା କୁଲେ ଧରା ତୁଡ଼କା। ଜୁଗସାଇପାଟନାରେ ରାଜ୍ୟାଭିଷେକ ପରେ ଶକ୍ତି ସଂଗ୍ରହ କରି ରାମଚନ୍ଦ୍ର ଦେଓ ଭଣ୍ଡେଶ୍ୱରୀଗଡ଼ ବା ବର୍ତ୍ତମାନର ଭବାନୀପାଟନାଠାରେ ମାଣିକେଶ୍ୱରଙ୍କୁ ସ୍ଥାପନ କରି ଜେନାବଳୀ ପାଟନା ବା ବର୍ତ୍ତମାନ ଜୁନାଗଡ଼ଠାରେ ସିଂହାସନ ଆରୋହଣ କରି ସେଠୁ ରାଜ୍ୟ ଶାସନ କରିଥିଲେ। ଜେନାବଳୀ ପାଟନାରେ ଇଷ୍ଟଦେବୀ ଲଙ୍କେଶ୍ୱରୀ ଓ କନକ ଦୁର୍ଗା ହୋଇଥିବାରୁ ସମ୍ଭବତଃ ମାଣିକେଶ୍ୱରୀଙ୍କୁ ସେ ଭବାନୀପାଟନାରେ ଛୋଟ ଦେଉଳ ବା ଗୁଡ଼ିଟିଏ କରି ସ୍ଥାପନ କରିଥିଲେ। ଏହି ନାଗବଂଶର 27ତମ ରାଜା ଫତେନାରାୟଣ ଦେଓଙ୍କ ଶାସନ କାଳରେ ଜୁନାଗଡ଼ରେ ମହାମାରୀ ଭୟଙ୍କର ରୂପ ନେଇଥିଲା। ଏପରିକି ରାଜାଙ୍କ ନାବାଳକ ଦ୍ୱିତୀୟ ପୁତ୍ର ମଧ୍ୟ ଏହି ମହାମାରୀର ଶିକାର ହୋଇ ମୃତ୍ୟୁ ହୋଇଥିଲା। ମୁମୂର୍ଷ ଅବସ୍ଥାରେ ଥିବା ଯୁବରାଜ ଉଦିତ ପତା ଦେଓଙ୍କୁ ରାଜା ଭଣ୍ଡେଶ୍ୱରୀଗଡ଼କୁ ଆଣି ମାଣିକେଶ୍ୱରୀଙ୍କ ଗୁଡ଼ିରେ ଅଧିଆ ପଡ଼ିଲେ। ଯୁବରାଜ ଉଦିତ ପତା ଦେଓ ଦେବୀଙ୍କ ଅଲୌକିକ ଆଶୀର୍ବାଦ ଫଳରେ ଆରୋଗ୍ୟ ଲାଭ କରିଥିଲେ। ପରେ 1849 ରାଜା ଫତେନାରାୟଣ ଦେଓ ଭବାନୀପାଟନାକୁ ତାଙ୍କ ରାଜଧାନୀ ସ୍ଥାନାନ୍ତରିତ କରି ମାଣିକେଶ୍ୱରଙ୍କୁ ରାଜଇଷ୍ଟଦେବୀ ଭାବେ ଗ୍ରହଣ କରିଥିଲେ। ଏମିତିକା ଐତିହାସିକ ବିବର୍ତ୍ତନ ମଧ୍ୟରେ ଏକଦା ଇନ୍ଦ୍ରାବତୀ ଅବବାହିକାରୁ ଦୂରେଇ ଯାଇଥିବା ମାଣିକଦେବୀ ମାଣିକେଶ୍ୱରୀଙ୍କ ରୂପରେ ପୁନର୍ବାର ଏହି ଅଞ୍ଚଳକୁ ଫେରି ଆସି ରାଜପୂଜିତା ହୋଇଥିଲେ। ମାଣିକେଶ୍ୱରୀଠି ଆଦିବାସୀ ଓ ଶାକ୍ତ ପରମ୍ପରା ମଧ୍ୟରେ ସମନ୍ୱୟ ଦେଖିବାକୁ ମିଳେ। ଆଦିବାସୀ କନ୍ଧ ସମ୍ପ୍ରଦାୟରେ ମାତୃଶକ୍ତିର ପ୍ରତୀକ ଭାବେ ସ୍ତମ୍ଭ ସ୍ଥାପନା ଓ ଉପାସନାର ପରମ୍ପରା ସାର୍ବଜନୀନ ଭାବେ ଦେଖିବାକୁ ମିଳେ। ଏହି ପରମ୍ପରା କଳାହାଣ୍ଡି ଓ ଏହାର ପଡ଼ୋଶୀ ରାୟଗଡ଼ା କନ୍ଧମାଳ ନବରଙ୍ଗପୁର ଜିଲ୍ଲାର କନ୍ଧ ସମ୍ପ୍ରଦାୟ ରହିଛି। ଅନ୍ୟ ଆଦିବାସୀ ସମ୍ପ୍ରଦାୟରେ ଏହି ବିଧି ପ୍ରଚଳିତ ଥିଲେ ହେଁ କନ୍ଧ ସମ୍ପ୍ରଦାୟରେ ଏହାର ଅଧିକ ଲୋକପ୍ରିୟ ଓ ପ୍ରଚଳିତ। ପ୍ରାକ୍ ମଧ୍ୟଯୁଗରେ ଆଦିବାସୀଙ୍କ ଏହି ସ୍ତମ୍ଭ ପୂଜନ ପରମ୍ପରା ଅଣ ଆଦିବାସୀ ପରମ୍ପରା ସହ ମିଳନ ସଂସ୍କୃତିକରଣ ପ୍ରକ୍ରିୟା ଓ ବ୍ରାହ୍ମଣ୍ୟ ଧର୍ମ ଦ୍ୱାରା ସ୍ୱୀକୃତି ମଧ୍ୟରେ କଳାହାଣ୍ଡି ଅଞ୍ଚଳରୁ ସ୍ତମ୍ଭେଶ୍ୱରୀ ପୂଜନ ପରମ୍ପରାର ଅୟମାରମ୍ଭ ହୋଇଥିଲା। ନର୍ଲା ଅସରଗଡ଼ଠାରେ 1973 ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନ ସମୟରେ ସ୍ତମ୍ଭେଶ୍ୱରୀଙ୍କ 5ମ ଶତାବ୍ଦୀ କାଳର ଏକ ଶକ୍ତିପୀଠର ଅବଶେଷ ଉଦ୍ଧାର କରାଯାଇଥିଲା। ଏହା ପୂର୍ବ ଭାରତର ଏଯାଏଁ ଆବିଷ୍କୃତ ଶକ୍ତିପୀଠମାନଙ୍କ ମଧ୍ୟରେ ସର୍ବପୁରାତନ। ତେରେସିଂହାରୁ ପ୍ରାପ୍ତ 4ର୍ଥ ଶତାବ୍ଦୀ କାଳରେ ତାମ୍ର ଶାସନରେ ରାଜା ତୁସ୍ତିକର ନିଜକୁ ସ୍ତମ୍ଭେଶ୍ୱରୀଙ୍କ ପାଦଭକ୍ତ ବୋଲି ଦର୍ଶାଇଛନ୍ତି। ସ୍ତମ୍ଭେଶ୍ୱରୀ ହେଉଛନ୍ତି ଶକ୍ତିଙ୍କ ନିରାକାର ରୂପ। ଆଦିବାସୀ କନ୍ଧଙ୍କ ସ୍ତମ୍ଭ ପୂଜା ଓ ଧର୍ମୀୟ ସମନ୍ୱୟ ପ୍ରକ୍ରିୟାରେ ସ୍ତମ୍ଭେଶ୍ୱରୀଙ୍କ ଉପାସନା ପରମ୍ପରାରୁ ମଧ୍ୟଯୁଗରେ ତନ୍ତ୍ରପ୍ରଧାନ ମାଣିକେଶ୍ୱରୀ ଦେବୀଙ୍କ ରୂପର ପରିକଳ୍ପନା ହୋଇଥିବା ବିଶ୍ୱାସ କରାଯାଏ। ଏଠାରେ ସୂଚନା

0: ଯେ ମାନିକ୍ ସାଇରୋ ନାମକ ଏକ ଦେବୀଙ୍କୁ କନ୍ଧମାନେ ଧର୍ନିପେନୁଙ୍କ ଭଉଣୀ ବୋଲି ବିଶ୍ୱାସ କରନ୍ତି। ମାନିକ୍ ସାଇରୋଙ୍କୁ ଏକ ଚକାପଥର ରୂପରେ ପୂଜା କରାଯାଇଥାଏ। କନ୍ଧ ସମ୍ପ୍ରଦାୟର ଏକ ଢାପ କିଚରେ ଅଛି, ମହୁଲପୁରେ ଯାଏ ଆମର ଚକର ଧାର, ପୂଜା ଛିନୁଚେ ଚାରକୁନିଆ ପଥର। ପୁଣି ଅନ୍ୟ ଏକ ଢାପ ଗୀତର ଅଛି, ଜୁଆର ଜୁଆର ମାନେକ୍ଷରୀ ମା ରାଇଜେ ମହର ମନି, ସାଏବେନୀ ମା ଲାଇବେନୀ ମା ଧର୍ନୀର ସାନ ବହେନି। ଭବାନୀପାଟଣା ମାଣିକେଶ୍ୱରୀଙ୍କ ମନ୍ଦିରରେ ଦେବୀଙ୍କ ପାରମ୍ପରିକ ପ୍ରତିମା ନାହିଁ, ଏକ ସମଗୋଲାକାର ଘନ ବା ସିଲିଣ୍ଡର ରୂପକ ସ୍ତମ୍ଭ ଦେହରେ ବସ୍ତ୍ର ବେଷ୍ଟିତ ହୋଇ ତା ଉପର ଭାଗରେ ରତ୍ନ ଅଳଙ୍କାର ଖଚିତ ମସ୍ତକ ସ୍ଥାପିତ ହୋଇଛି। ତଳେ ରହିଛି ଦକ୍ଷିଣାକାଳୀଙ୍କ ଯନ୍ତ୍ର। ଦେବୀଙ୍କ ପୂଜନ ଦକ୍ଷିଣାକାଳୀଙ୍କ ମନ୍ତ୍ର ଓ ବିଧିରେ ହେଉଥିବା ବେଳେ ତାଙ୍କ ରୂପର କଳ୍ପନା ଛିନ୍ନମସ୍ତାଙ୍କ ଭଳି। ପ୍ରତିବର୍ଷ ମୂଳାଷ୍ଟମୀ ଦିନ ଦେବୀଙ୍କ ମୂଳ ମସ୍ତକକୁ ସ୍ଥାନାନ୍ତରିତ କରାଯାଇ ସେଠି ଏକ ନୂତନ ମୃଣ୍ମୟ ମସ୍ତକ ଗୁପ୍ତ ବିଧିରେ ସ୍ଥାପନ କରାଯାଇଥାଏ। ଦଶହରା ଦିନ ଏ ନୂତନ ମସ୍ତକକୁ ଓହ୍ଲାଇ ଦିଆଯାଇ ପୁନର୍ବାର ମୂଳ ମସ୍ତକକୁ ବସାଯାଇଥାଏ। ଦଶହରା ପୂଜା କାଳରେ ଦେବୀଙ୍କ ଉଗ୍ରତାକୁ ପ୍ରଶମିତ କରିବାକୁ ଏହା କରାଯାଉଥିବା ବିଶ୍ୱାସ କରାଯାଏ। ଓହ୍ଲାଇ ଦିଆଯାଇଥିବା ନୂତନ ମସ୍ତକକୁ ଦଶହରା ଦିନ ବିସର୍ଜନ କରାଯାଇଥାଏ। ଏହି ମୁଣ୍ଡବସା ଓ ବିସର୍ଜନ ଗୋପନୀୟ ଭାବରେ କରାଯାଇଥାଏ। ମାଣିକେଶ୍ୱରୀଙ୍କ ନବାନ୍ନ ଉତ୍ସବରେ ମଧ୍ୟ ଭିନ୍ନତା ଦେଖିବାକୁ ମିଳେ। ଭାଦ୍ରବ ଶୁକ୍ଳ ଦଶମୀ ଦିନ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଭକ୍ଷଣ ପରେ ଜନସାଧାରଣ ନବ ଅନ୍ନ ଭକ୍ଷଣ କରିବାର ପରମ୍ପରା ଅଛି। ଏହି ନବାନ୍ନ ପୂଜନରେ ନାଗଝରୀ ଶଗଡ଼ା ଗ୍ରାମର ରାଜଗଣ୍ଡ ପରିବାରର ପ୍ରମୁଖ ଭୂମିକା ରହିଛି। ତେବେ ସାମ୍ପ୍ରତିକ କାଳରେ ସରକାରୀ ଛୁଟି ଘୋଷଣା ଓ ଅନ୍ୟ କାରଣରୁ ଅନେକ ସ୍ଥାନରେ ଋଷି ପଞ୍ଚମୀ ଦିନ ମଧ୍ୟ ନବାନ୍ନ ଉତ୍ସବ ପାଳିତ ହୋଇ ପୂର୍ବ ପରମ୍ପରାର ଭିନ୍ନତା ଦେଖାଦେଉଛି। ମାଣିକେଶ୍ୱରୀଙ୍କ ମନ୍ଦିରର ଉତ୍ତର ଦ୍ୱାର ଥିବା ବୁଢ଼ାରଜାଙ୍କ ମନ୍ଦିର ବର୍ଷସାରା ବନ୍ଦ ରହି ମହାସପ୍ତମୀ ରାତ୍ରରେ ଖୋଲିଥାଏ ଓ ଦଶମୀ ଦିନ ପୁଣି ଥରେ ବନ୍ଦ ହୋଇଥାଏ। ଏଣୁ ମହାନବମୀର ମାଣିକେଶ୍ୱରୀଙ୍କ ଛତ୍ରଯାତ୍ରା ପରେ ବୁଢ଼ାରାଜାଙ୍କ ଠାରେ ନବାନ୍ନ ଅର୍ପଣ କରାଯାଇ ତାପରେ ଯାଇ ରାଜପରିବାର ନବାନ୍ନ ଭକ୍ଷଣ କରିଥାନ୍ତି। ବୁଢ଼ାରାଜା ହେଉଛନ୍ତି ମହାକାଳ ଭୈରବ। ମହାଷ୍ଟମୀ ରାତ୍ରରେ ମନ୍ଦିରରେ ସନ୍ଧି ପୂଜା ପରେ ମାଣିକେଶ୍ୱରୀଙ୍କ ଛତ୍ରକୁ ଗୋପନରେ ସହରର ଉପକଣ୍ଠ ସ୍ଥିତ ଜେନାଖାଲକୁ ନିଆଯାଇଥାଏ। ସେଠି ବ୍ରାହ୍ମ ମୁହୂର୍ତ୍ତରେ ଗୁପ୍ତ ପୂଜା ବିଧାନ ପରେ ଜେନାବାଦ୍ୟ ଘଣ୍ଟ ଘୁମୁରା ବାଦ୍ୟ ସହ ମନ୍ଦିର ଅଭିମୁଖେ ମାଣିକେଶ୍ୱରୀଙ୍କ ଛତ୍ରଯାତ୍ରା ହୁଏ। ଏଥିରେ ଦୂରଦୂରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି।
1: ଶୁଣିଲେ ଓଡ଼ିଆରେ ଆଲୋଚନା ଇତିହାସ ପୃଷ୍ଠାରେ ମା ମାଣିକେଶ୍ୱରୀ ଏବଂ ତାଙ୍କ ଗୁରୁତ୍ୱ। ଆଲୋଚକ ଥିଲେ ଉମାଶଙ୍କର କର। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛୁ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିବେ ଏହି ମାସର ଚାଷ ସମ୍ପର୍କରେ ଉପସ୍ଥାପନ କରିବେ ପ୍ରଣତି ମିଶ୍ର।
2: ଆମେ ତ ସବେ ଜାଣିଛୁ ଯେନ୍ସି ଚାଷ କଲେ ବିହନ ଭଲଟା ନେଲେ ପାଇନ୍ କ୍ୟାନ୍ ଠିକ୍ ହିପାସେ ଦେଲେ ଖତ୍ ସାର ଠିକ୍ ନାପେ ଦେଲେ ବି ରୋଗ ପୋକ ଲାଗିକରି ଚାଷର ନୁକସାନ ହେବାରଟା ବେଶୀ ଦେଖ୍ବାକେ ମିଲ୍ସି। ତ ଚାଷ କଲାବେଲ୍କେ ଆମେ ସବୁବେଳେ ଜାକ୍ତିଆର ହେବାକେ ପଡ଼୍ବା ଯେ ଆମର୍ କିଲସ୍ପତର୍କେ ରୋଗ ପୋକ ଲାଗ୍ବାକେ ବୋଲିକରି, ଆର୍ ଯଦି ଜାଣିପାରଲୁ ବେଲେ ତ ତୁର୍ତ୍ତେ ତାକେ ଛଡ଼ାବାର ବ୍ୟବସ୍ଥା ମାନେ କର୍ମା। ହେନ୍ତା ଆଜି ଆମେ ଜାନ୍ମା କେନ୍ କେନ୍ କିଲସ୍ ମାନ୍କେ କେନ୍ କେନ୍ ରୋଗ ପୋକ ଲାଗିଥିସି ଆରୁ ତାକେ ଛଡ଼ାବାର ଉପେ ଆର୍ ଓଷୁକଷା ମାନେ କେନ୍ କେନ୍ଟା ବ୍ୟବହାର କର୍ମା। ପହେଲା ଆମେ ଜାନ୍ମା ବୁନା ଧାନ ବିଷେନେ। ଇ ସମୟନେ ଧାନ ଗଛନୁ କେରା ମାନେ ବାହାରୁଥିବା ନା, ଏନ୍ତା ସମୟନେ ମହିଷା ରୋଗ ଲାଗ୍ବାର ଡର ଥିସି। ଯଦି ଇ ରୋଗର ଲକ୍ଷଣ ଦେଖ୍ବାକେ ମିଳିଲା ବେଲେ ଏକର ପିଛା 200 ଲିଟର ପାଏନ୍ନେ ଟେବୁକୋନାଜୋଲ 50% ଆରୁ ଟ୍ରାଇପ୍ଲୋଫକ୍ସିଷ୍ଟ୍ରୋବିନ୍ 25% WG ଯେନ୍ଟାକି ନେଟିଭ ବଲ୍ସନ 80 ଗ୍ରାମ କି ଆଇସୋପ୍ରୋଥିଓଲେନ୍ 40 EC ଯେନ୍ଟାକି ସୁଲତାନ କି ଫୁଜିଅନ୍ ବଲ୍ସନ, ଇଟାକେ 300 mg ହିସାବନେ ମିଶେଇ କରି ଝିଟିଲେ ଭଲ କାମ ଦେସି। ଏମିତି କରି 7-10 ଦିନ ଛାଡ଼ିକରି ଆର୍ ଥରେ ସ୍ପ୍ରେ କରିଦେମା। ବେଲେ ବେଲେ ଇ ବୁନାଧାନ ଗଛରେ ବର୍ଷା ଛାଡ଼ିଗଲା ଉତାରୁ ପତ୍ରାଛାତ ପୋଡ଼ା ଆରୁ ପତ୍ରାଛାତ ସଢ଼ା ରୋଗ ଧରିକରି ଗଛର ଖୁବ୍ ନୁକସାନ କରିଥିସି। ତ ଇତାଠାନୁ ଗଛକେ ବଞ୍ଚାବାର ଲାଗି ଏକର ପିଛା 200 ଲିଟର ପାଏନ୍ନେ ଟେବୁକୋନାଜୋଲ 50%, ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ 25% WG ଯେନ୍ଟାକେ ନୋଟିଭୋ ବଲ୍ସନ 80 ଗ୍ରାମ କି ପ୍ରୋପିକୋନାଜୋଲ 25% EC ଯେନ୍ଟାକେ ଟିଲ୍ ଜେରକ୍ସ ଆରୁ ପମ୍ଫର୍ ବି କହେସନ୍, ଇଟାକେ 200 mg ହିସାବନେ ଗୁଲି କରି ସ୍ପ୍ରେ କର୍ମା। ବେଲେ ବେଲେ ବୀଜାଣୁ ଲାଗି ବି କେତେଟା ରୋଗ ହେଇଥିସି ଗଛକେ, ସେ ଭିତରୁ ଗୋଟେ ଖେଲା ବୀଜାଣୁ ଜନିତ ପତର୍ପୁଡ଼ା ରୋଗ। ଇତାର ପ୍ରକୋପକେ କମାବାର୍ ଲାଗି

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଭକ୍ତି ଗୀତ। କଣ୍ଠଶିଳ୍ପୀ ପିନାକୀ ନାୟକ। ଗୀତ ରଚନା କରିଛନ୍ତି ଅଲିଖ ବିଶ୍ୱାଳ। ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୟ।

0: ଆକାଶବାଣୀ କଟକ ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ପୀଠ ପରିକ୍ରମା। ଆଜିର ବିଷୟ ମା ହିଙ୍ଗୁଳା ଦେବୀ ପୀଠ। ପ୍ରଯୋଜନା ଭାଗୀରଥୀ ମିଶ୍ର, ଉପସ୍ଥାପନାରେ ସୁରେଶ ପ୍ରସାଦ ମିଶ୍ର।
1: ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ଶକ୍ତି ବା ଦେବୀ ପୂଜାର ମହତ୍ତ୍ୱ ଅତ୍ୟନ୍ତ ପ୍ରାଚୀନ। ସେ ସୃଜନକାରିଣୀ, ବିଶ୍ୱ ବୈଚିତ୍ର୍ୟର ଜନ୍ମଦାତ୍ରୀ, ମହାମାୟା କରୁଣାମୟୀ ମା ରୂପେ ସେ କାଳକାଳ ଧରି ପୂଜିତା ଏବଂ ବନ୍ଦିତା ହୋଇଆସିଛନ୍ତି। ଭାରତୀୟ ଜନମାନସରେ ଶକ୍ତି, ସୃଷ୍ଟି, ସ୍ଥିତି ଓ ବିନାଶର ମୂଳ ସ୍ୱରୂପା। ସେ ବରାଭୟ ଦାୟିନୀ, ଜଗଜ୍ଜନନୀ ରୂପେ ପରିକଳ୍ପିତା।

0: ଓଡ଼ିଶାରେ ଏହି ମାତୃପୂଜାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ଉତ୍କଳ ଭୂଖଣ୍ଡର କୋଣ ଅନୁକୋଣରେ ମାତୃ ଆରାଧନାର ମହାନ ଶକ୍ତିପୀଠଗୁଡ଼ିକ ଓଡ଼ିଶାରେ ଏହି ଧାରାର ପ୍ରାଚୀନତାର ବଳିଷ୍ଠ ପ୍ରମାଣ। ସେହି ମର୍ମରେ ଅନୁଗୁଳ ଜିଲ୍ଲାର ତାଳଚେର ଉପଖଣ୍ଡରେ ଅବସ୍ଥିତ ମା ହିଙ୍ଗୁଳା ପୀଠର ଗୁରୁତ୍ୱ ଯଥେଷ୍ଟ ଅଧିକ। ଭାରତବର୍ଷର ସର୍ବତ୍ର ଦେବୀଙ୍କର ପ୍ରତିମା ପୂଜା କରାଯାଉଥିବା ବେଳେ ହିଙ୍ଗୁଳା ପୀଠରେ ଦେବୀଙ୍କର କୌଣସି ପ୍ରତିମା ପୂଜା ପାଆନ୍ତି ନାହିଁ। ଏଠାରେ ମା ଅଗ୍ନିସ୍ୱରୂପା ପ୍ରତୀକାତ୍ମକ ଭାବରେ ଦେବୀଙ୍କର ଆଲମକୁ ଏଠାରେ ପୂଜା କରାଯାଇଥାଏ। ଅନୁଗୁଳ ଜିଲ୍ଲା ସଦର ମହକୁମାଠାରୁ 18 କିଲୋମିଟର ଏବଂ ତାଳଚେର ସହରଠାରୁ 29 କିଲୋମିଟର ଦୂରରେ ଅବସ୍ଥିତ ଗୋପାଳଗଡ଼ ବା ଗୋପାଳ ପ୍ରସାଦ ଗାଁରେ ମା ହିଙ୍ଗୁଳାଙ୍କର ବିଜେସ୍ଥଳୀ। ବନାନୀ ପରିବେଷ୍ଟିତ ସିଂହଳା ନଈକୂଳରେ ଅବସ୍ଥିତ ମା ହିଙ୍ଗୁଳା ତାଳଚେର ରାଜବଂଶର ଆରାଧ୍ୟ କୁଳଦେବୀ। ତାଳଚେରର ଗୋପାଳଗଡ଼ରେ ହିଙ୍ଗୁଳାଙ୍କର ଆବିର୍ଭାବ ସମ୍ପର୍କରେ ରହିଛି ବହୁ ପୌରାଣିକ ଆଖ୍ୟାନ ଓ କିମ୍ବଦନ୍ତୀ। ଏ ସମ୍ପର୍କରେ ବରିଷ୍ଠ ଶକ୍ତି ଉପାସକ ତଥା ଗବେଷକ ଶ୍ରୀଯୁକ୍ତ ଜଗନ୍ମୋହନ ଗଡ଼ନାୟକ କୁହନ୍ତି,
1: ବ୍ରହ୍ମାଙ୍କର ପୁଅ ଦକ୍ଷ ପ୍ରଜାପତି, ତାଙ୍କର 60 କନ୍ୟା, ତାଙ୍କର ଶେଷ କନ୍ୟା ଯିଏ ହୁଅନ୍ତି ସତୀ, ସିଏ କହିଲେ ଯେ ମୁଁ ଶିବଙ୍କୁ ବାହାଘର ହେବି। ତ ନିଜେ ଇଚ୍ଛା ଅନୁସାରେ ଶିବଙ୍କୁ ବାହାଘର କଲେ। ଦକ୍ଷ ପ୍ରଜାପତି ରଜା,

0: ପ୍ରତିଶୋଧ ପରାୟଣ ହେଲେ, ବିଶ୍ୱ ବିଜୟ ଯଜ୍ଞ ଗୋଟେ କଲେ, ସବୁ ଋଷିମାନଙ୍କୁ ଡାକିଲେ କିନ୍ତୁ ଶିବଙ୍କୁ ଡାକି ନାହାନ୍ତି। ଯୋଉଦିନ ଯଜ୍ଞ ଆରମ୍ଭ ହେଲା ସବୁ ଦେବତାମାନେ ଆସିଲେ ଯଜ୍ଞ ପାଖକୁ। ଏଇ ସମୟରେ ନାରଦ ଆସୁଛନ୍ତି, ସେ ପାଖ ଦେଇକିରି ଆସିଲେ, ଆସିଲେ କୁଆଡେ ଆପଣ ଯାଉଛନ୍ତି ଗୋସାଇଁ? କହିଲେ ଏମିତି ତମ ବାପ ଗୋଟେ ଯଜ୍ଞ କରୁଛନ୍ତି, ତମକୁ ଡାକି ନାହାନ୍ତି। କହିଲେ ମତେ ଡାକି ନାହାନ୍ତି। ହେଠୁ ତାଙ୍କୁ ଶିବଙ୍କୁ କହିଲେ ଯେ ମୁଁ ଯଜ୍ଞକୁ ଯିବି। କହିଲେ ନାଇଁ ନା, ଯଜ୍ଞ କରୁଛନ୍ତି, ତମକୁ ନିମନ୍ତ୍ରଣ କରୁନାହାନ୍ତି, ହେଠେ ଗଲେ ଅଘଟଣ ଘଟିବ, ସେ ଯାହା ହଉ ମୁଁ ଯିବି। ତୁ ଜବରଦସ୍ତ କଲେ, ତାଙ୍କର ଐଶୀ ଶକ୍ତି ଦେଖେଇଲେ, ଶିବ ରାଜି ହେଇଗଲେ, ହଉ ଯାଅ। ଏ ତାଙ୍କର ଯୋଉ ଅନ୍ୟାନ୍ୟ ଅଣଷଠି ଭଉଣୀ ତାଙ୍କୁ ବିଦ୍ରୁପ କଲେ, ମା ବାପ ସମସ୍ତେ ଅନେଇଲେନି, କେହି ଯିନ୍ ନ ଅନେଇଲେ ତାଙ୍କର ରାଗ ହେଇଗଲା, ଏବଂ ତାକୁ ଝିଙ୍ଗାସ କଲେ କିଏ? ଦକ୍ଷ। ଏଇ ସମୟରେ କହିଲେ ଯେ ନିଜେ ଯଜ୍ଞ କୁଣ୍ଡରେ ନିଜେ ନିଜକୁ ସମର୍ପଣ କରିଦେଲେ। ଶିବ ଆସିକିରି ପହଞ୍ଚିଗଲେ, ଦେଖିଲେ ଯେ ତାଙ୍କର ପ୍ରାଣପ୍ରିୟା ଏମିତି ଯଜ୍ଞକୁଣ୍ଡରେ ଜଳି ଯାଉଛନ୍ତି, ସାଙ୍ଗେ ସାଙ୍ଗେ ଯଜ୍ଞକୁଣ୍ଡରୁ ବାହାର କରିଦେଲେ। ଅର୍ଦ୍ଧଦଗ୍ଧ ଶରୀର ୟାଙ୍କୁ ଧରି ଆସିଲେ, ପ୍ରାଣପ୍ରିୟା ପତ୍ନୀଙ୍କି ସେ ନିଜ କାନ୍ଧରେ ପକେଇକିରି ବିଶ୍ୱବ୍ରହ୍ମାଣ୍ଡ ବୁଲିଲେ। ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ରକୁ ପଠେଇଲେ, ଏ ସତୀଙ୍କର ଅଂଶ ଗୁଡାକ ଯେ ଇଏ ବାଉଣ୍ଡା ଭାଗରେ କାଟି ପକେଇଲେ, ଭାରତର ବିଭିନ୍ନ ଜାଗାରେ ତାଙ୍କର ବାଉଣ୍ଡ ଭାଗ ପଡ଼ିଗଲା। କିନ୍ତୁ ତାଙ୍କର ଯୋଉଟା ଟୋଟାଲ ଏନର୍ଜି ଇନକାର୍ନେଟ ଯୋଉଟା ଶକ୍ତି, ସେ ଶକ୍ତିଟା ପଡିଲା କୋଉଠେ? ପଶ୍ଚିମରେ ହିଙ୍ଗଳାଜ ପାହାଡ଼ରେ, ଏବେ ଯୋଉଟା ବେଲୁଚିସ୍ତାନରେ ଅଛି, ସେ ଅଗ୍ନି ରୂପରେ ପଡିଲା। ଇଏ ହେଲା ପୌରାଣିକ ଆଖ୍ୟାନ।
1: ବୈଦିକ ଅଗ୍ନିତତ୍ତ୍ୱର ଦେବୀ ହେଉଛନ୍ତି ହିଙ୍ଗୁଳା। ଅଗ୍ନିର ଲେଲିହାନ ଶିଖା ଭଳି ସେ ଉଜ୍ଜଳ ବର୍ଣ୍ଣା, ସେ ସର୍ବବ୍ୟାପୀ ସକଳ ଶକ୍ତିର ଆଧାର, ସେ ଜୀବର ଜଠରାଗ୍ନି ଭାବରେ ଜଗତକୁ ଚଳଚଞ୍ଚଳ ଜୀବନ୍ତ କରି ରଖିଛନ୍ତି। ମା ହିଙ୍ଗୁଳା ସକଳ ଜୀବ ଭିତରେ ବିରାଜିତା। ପ୍ରତ୍ୟେକ ବର୍ଷ ଶାରଦୀୟ ପାର୍ବଣ ଅବସରରେ ହିଙ୍ଗୁଳା ପୀଠରେ ଆୟୋଜିତ ହେଉଥିବା ଷୋଡ଼ଶ ଦିନାତ୍ମକ ଯଜ୍ଞର ମୁଖ୍ୟ ପୁରୋଧା ଆମକୁ କହନ୍ତି,
2: ବିକଶିତ ବଦନା ଚାରୁ ନେତ୍ରୁଧାରୁପାଚୁଗା ମୁଣ୍ଡମାଳା ବହନ୍ତି ଯା ଦେବ ଦେବୀ ତ୍ରିଭୁବନ ଜନନୀ ହିଙ୍ଗୁଳା ଦେବୀ ନମୋ ନମଃ। ଯେଉଁ ଷୋଡ଼ଶ ଉପଚାର ଆମେ କହୁଛେ, ଏଇ ଷୋଡ଼ଶ ଉପଚାର ମାଧ୍ୟମରେ ମା ଉଗ୍ର ରୂପ ଧାରଣ କରନ୍ତି, ଆଶୀର୍ବାଦ କରିଥାନ୍ତି ବିଶ୍ୱକୁ ଏବଂ ସନ୍ତୁଷ୍ଟ ହେଇଥାନ୍ତି। ତେଣୁ ଆମେ ଷୋଡ଼ଶ ପୂଜା କର୍ମରେ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପର୍ବ, ଇଏ ହେଉଛନ୍ତି ସର୍ବ ଦେବାଦେବୀଙ୍କର ଅସ୍ତ୍ର। ଯେହେତୁ ବିଦ୍ୟମାନ ମା ଦୁର୍ଗାଙ୍କ ପାଖରେ ସର୍ବ ଦେବାଦେବୀ କୋଉଥିରେ ସନ୍ତୁଷ୍ଟ ହୁଅନ୍ତି ନା ହବ୍ୟାଦି ଉପକରଣ, ହବ୍ୟାଦି ହବନର ଉପକରଣ ସବୁ ଥାଏ, ହବ୍ୟାଦି ଉପକରଣ ମାଧ୍ୟମରେ ସର୍ବଦେବାଦେବୀ ସନ୍ତୁଷ୍ଟ ହୁଅନ୍ତି। ଅଗ୍ନି ରୂପା ମା ହିଙ୍ଗୁଳାଙ୍କର ମାଧ୍ୟମରେ ସର୍ବଦେବାଦେବୀ ଭୋଜନ କରନ୍ତି। ଅଗ୍ନି ସର୍ବଜୀବ ଜଗତର ଜଠରାଗ୍ନି ହେଇ ହିଙ୍ଗୁଳା ହେଇ ବିଦ୍ୟମାନ।
1: ଶାରଦୀୟ ପୂଜା ବ୍ୟତୀତ ବିଭିନ୍ନ ପାର୍ବଣ ଅବସରରେ ହିଙ୍ଗୁଳାଙ୍କ ପୀଠରେ ମାଙ୍କୁ ଷୋଡ଼ଶ ଉପଚାରରେ ପୂଜା କରାଯାଇଥାଏ। ଅଧିକାଂଶ ଶକ୍ତିପୀଠ ଭଳି ହିଙ୍ଗୁଳାଙ୍କର ଆଦି ସେବକ ହେଉଛନ୍ତି ଦେହୁରୀ ସେବକ, ଯେଉଁମାନେ ନଳବଂଶୀୟ ଭାବରେ ପରିଚିତ। ହିଙ୍ଗୁଳାଙ୍କର ଦୈନନ୍ଦିନ ପୂଜା ପଦ୍ଧତି ସମ୍ପର୍କରେ ଦେହୁରୀ ସେବକ କିଶୋର ଚନ୍ଦ୍ର ଦେହୁରୀ ଆମକୁ କୁହନ୍ତି,
3: ପ୍ରତିଦିନ ମାଙ୍କର ସ୍ନାନ ଏବଂ ବସ୍ତ୍ର ପରିଧାନ କରାଯାଏ, ତାପରେ ବେଲପତ୍ର ମନ୍ଦାର ଫୁଲ ପଦ୍ମ ଫୁଲ ସହିତ ସୁସଜ୍ଜିତ କରାଯାଇ ପୂଜା ପଞ୍ଚୋପଚାରରେ ପୂଜା କରାଯାଏ, ଏବଂ ସକାଳେ ଖେଚୁଡ଼ି ଭୋଗ ଲାଗି କରାଯାଇଥାଏ, ଆଉ ମଧ୍ୟାହ୍ନରେ ଅନ୍ନ ଡାଲମା ଶାଗ ବେସର ଇତ୍ୟାଦି ଭୋଗ କରାଯାଏ, ଏବଂ ଠାକୁରଙ୍କର ପହଡ଼ ଗୋଟେ ବା ସାଢ଼େ ଗୋଟାଏ ଭିତରେ ହେଇଥାଏ। ସନ୍ଧ୍ୟାବେଳକୁ ମାଙ୍କର ସ୍ନାନ, ତାପରେ ବସ୍ତ୍ର ପରିଧାନ, ତାଙ୍କର ଶୁଖିଲା ଭୋଗ ଏବଂ ପ୍ରତି ମଙ୍ଗଳବାର ଖେଚୁଡ଼ି ଭୋଗର ବ୍ୟବସ୍ଥା ହେଇଥାଏ। ମାଙ୍କର ଇଏ ହେଲା ପ୍ରତିଦିନର କାର୍ଯ୍ୟକ୍ରମ। ଆଉ ପ୍ରତି ପର୍ବପ୍ରାଣୀମାନଙ୍କରେ ସ୍ୱତନ୍ତ୍ର ତାଙ୍କର ପୂଜାବିଧି ରହିଛି। ପ୍ରତି ପୂର୍ଣ୍ଣିମାରେ ମାଙ୍କର ଷୋଳପ୍ରସାର ପୂଜା ହୋଇଥାଏ। ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି, ଅଗ୍ନି ଉତ୍ସବ, ଯେଉଁଦିନ କି ଦୁର୍ଗା ମାଧବ ଭେଟ ହୋଇଥାଏ, ସେଦିନ ହେଉଛି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ, ଏବଂ ଚୈତ୍ର ଫାଲ୍ଗୁନ ପୂର୍ଣ୍ଣିମା ଦିନ ପୂର୍ଣ୍ଣିମା ପୂଜା ସାରି ଚୈତ୍ରର ପ୍ରଥମ ଗୁରୁବାର ଠାରୁ ଦ୍ୱିତୀୟ ଗୁରୁବାର କିମ୍ବା ତୃତୀୟ ଗୁରୁବାର ପର୍ଯ୍ୟନ୍ତ ମାଙ୍କର ପୂଜା ଲାଗି ହେଇଥାଏ। ସେ ଯେଉଁ ପୂଜା ହୁଏ, ସେ ପୂଜାର ସ୍ୱତନ୍ତ୍ରତା ରହିଛି ଯେ ତାର ପୂର୍ବ ଦିନ ଠାକୁରାଣୀଙ୍କର ଯେଉଁ ପୂଜା ହେବେ, ଯେଉଁ ଚାଉଳ

0: ସେ ଚାଉଳ ପୂର୍ବ ଦିନ ତାଙ୍କର ସନ୍ଧ୍ୟାଳ ଦେଇ ଅଖଣ୍ଡ ଦୀପ ଲାଗିକିରି ସେଇ ଧାନକୁ ପୂଜା କରାଯାଏ ଏବଂ ବାଘମୁଖା ପିନ୍ଧି ପୁରୁଷ ଲୋକମାନେ ହାତ ଢାଙ୍କିରେ ସେ ଧାନକୁ କୁଟିଥାନ୍ତି। ସେଇ ଚାଉଳରେ ତା ଗୁରୁବାର ଦିନ ପୂଜା ହୋଇଥାନ୍ତି। ଚୈତ୍ର ମାସର ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀ ପୂର୍ବରୁ ସାତ ଦିନ କିମ୍ବା ଏଗାର ଦିନ କିମ୍ବା ନଅ ଦିନ ସେ ଦିନ ଥାଏ, ସେ ଗୋଟେ ଜନ୍ତାଳ ପୂଜା ହୁଏ, ଯୋଉଦିନ କି ମାଆଙ୍କର ଆବିର୍ଭାବ ବା ଉଭା ବୋଲି ଆମେ କହିଥାଉ। ଏବଂ ସେଇଦିନ ଠାରୁ ଯାତ୍ରା ସମାଗମ ଭାବେ ଚାଲିଥାଏ ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ। ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀ ଦିନ ମାଆଙ୍କର ଆଲମ ବା ତାଙ୍କର ଚଳନ୍ତି ପ୍ରତିମା ବଡ଼ ମଣ୍ଡପକୁ ଆସି ସେଠାରେ ଷୋଳପ୍ରସାର ପୂଜା ଏବଂ ପତିଆର ପୂଜା ହୋଇଥାଏ। ସେଇଦିନ ଠାରୁ ସପ୍ତମୀ ଦିନ ହୁଏ ଶୀତଳ ଯାତ୍ରା। ସେଇଦିନ ଠାକୁରାଣୀ ଆସିକିରି ଏଠି ବଡ଼ ମଣ୍ଡପକୁ ପୂଜା ହୋଇଥାନ୍ତି। ତାପରେ ସେତୁ ଅଷ୍ଟମୀ ଦିନ ଅଷ୍ଟବରଣ ପୂଜା ହୁଏ ଗୋଟେ, ଏବଂ ଶେଷରେ ମା କରିଡେଙ୍କର ଠାକୁରାଣୀଙ୍କର ପୂଜା ଶେଷ ହେଲା ପରେ ବର୍ଷ ଯାକର କାର୍ଯ୍ୟକ୍ରମ ହୋଇଥାଏ।
1: ଗୋପାଳ ପ୍ରସାଦ ଗାଁରେ ତତ୍କାଳୀନ ତାଳଚେର ନରପତିଙ୍କ ଦ୍ୱାରା ଏଠାରେ ମାଙ୍କ ପାଇଁ ଏକ ପୀଠର ସ୍ଥାପନା କରାଯାଏ। ଚୈତ୍ର ମାସର ବାସନ୍ତିକ ଦୁର୍ଗାପୂଜାରେ ଅନୁଷ୍ଠିତ ହୁଏ ହିଙ୍ଗୁଳାଙ୍କର ମୁଖ୍ୟ ପୂଜା। ନବଦିନାତ୍ମକ ଏହି ପାର୍ବଣ ସହିତ ଆଧୁନିକତାର ଅନୁପ୍ରବେଶ ଘଟିଥିଲେ ମଧ୍ୟ ଭକ୍ତିର ଉତ୍ତାଳ ତରଙ୍ଗ ପ୍ରବାହିତ ହେଉଛି ଯେମିତି।
2: ମୋ ନାଁ ହେଉଛି ବିଭୂତିଭୂଷଣ ସ୍ୱାଇଁ। ମାଆଙ୍କ ପ୍ରତି ଭକ୍ତମାନଙ୍କର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି। ମାଆଙ୍କ ପୀଠର କଳେବର ମଧ୍ୟ ବୃଦ୍ଧି ପାଇଛି। ଆଉ ଆପଣମାନେ ମନ୍ଦିର ସାମ୍ନାରେ ଯେଉଁ ମୁଖଶାଳା ଦେଖୁଛନ୍ତି, ଏବେ ଏଇଟା ପ୍ରତିଷ୍ଠା ହୋଇଛି। ଆଉ ମନ୍ଦିର ସାମ୍ନାରେ ଏକ ସୁରମ୍ୟ ତୋରଣ ମଧ୍ୟ ନିର୍ମାଣ କରାଯାଇଛି। ସମୟ ଥିଲା ଯେତେବେଳେ ମାଆଙ୍କର ଯାତ୍ରା ଆରମ୍ଭ ହୋଇଥିଲା, ତାକୁ ସେତେବେଳେ ପାଟବରି ଉତ୍ସବ ନାମରେ ନାମିତ କରାଯାଇଥିଲା, କିନ୍ତୁ ସମୟାନୁକ୍ରମେ ଏହା ମା ହିଙ୍ଗୁଳା ଯାତ୍ରା ଏବଂ ହିଙ୍ଗୁଳା ଯାତ୍ରାରୁ ହିଙ୍ଗୁଳା ଲୋକ ମହୋତ୍ସବରେ ପରିବର୍ତ୍ତିତ ହୋଇଛି।
3: ମୋ ନାଁ ଦୁଃଖବନ୍ଧୁ ସାହୁ। ମୁଁ ନିଜ କଥା ଅଙ୍ଗେଲି ଭଳିଆ କଥାଟିଏ କହୁଛି। ମୋ ପୁଅ ପ୍ଲସ୍ ଟୁ ସାଇନ୍ସରେ ପାଠ ପଢ଼ୁଥାଏ। ହଠାତ୍ ମୋ ସହଧର୍ମିଣୀ କାନ୍ଦି କାନ୍ଦି ବାହାରକୁ ବାହାରି ଆସିଲେ, କହିଲେ ଆମ ପୁଅର ଆକ୍ସିଡେଣ୍ଟ ହୋଇଯାଇଛି। ସାଙ୍ଗେ ସାଙ୍ଗେ ମା ହିଙ୍ଗୁଳାଙ୍କୁ ହୃଦୟରେ ମନ ପ୍ରାଣ ଦେଇ ହଜାର ବାର ଡାକିଲି। ସମସ୍ତେ କହିଲେ କାନବାଟି ତାର ରକ୍ତ ବାହାରି ପଡ଼ିଛି। ମୁଁ କହିଲି କଥା ସରିଗଲା, ସେନ୍ସ ବି ଫେରୁନି। ଡାକ୍ତର ସାଙ୍ଗେ ସାଙ୍ଗେ ପରାମର୍ଶ ଦେଲେ ତାକୁ ବଡ଼ ହସ୍ପିଟାଲ କଟକକୁ ନେଇଯାଆନ୍ତୁ। ମୁଁ କଟକ ବଡ଼ ହସ୍ପିଟାଲକୁ ନେଇଗଲି। ତାପରେ ଦୁଇ ଦିନ ପରେ ପୁଅର ସେନ୍ସ ଆସିଲା। ସେଇ ସେନ୍ସ ଆସିବା ପରେ ମୁଁ ପୁଣି ମାଙ୍କୁ କୋଟି ଦଣ୍ଡବତ କଲି। ଦୁଇ ଚାରି ଦିନ ରହିବା ପରେ ମୁଁ ଘରକୁ ନେଇ ଆସିଲୁ। କିଛି ସମୟ ତାର ମେଣ୍ଟାଲ ବାଲାନ୍ସ ସେ ହରାଇଥିଲା ଏବଂ ଟିକେ ଟିକେ ପାଗଳାମୀ ମଧ୍ୟ ଦେଖେଇଲା। ମୁଁ ଭାବିଲି ବୋଧେ କିଛି ପୁଣି ବାହାରୁଛି। ମାଙ୍କୁ ତନ ମନ ପ୍ରାଣ ଦେଇ ଡାକୁଥାଏ, ମା ତୁ ମୋ ପୁଅକୁ ବଞ୍ଚେଇ ଦେ, ସହଜରେ ତ ଗୋଟିଏ ପୁଅ। ସପ୍ତାହକ ପରେ ମୁଁ ଦେଖିଲି ପୁଅ ପୁରା ଭଲ ହୋଇଯାଇଛି। ସ୍ୱାମୀ ସ୍ତ୍ରୀ ଆମେ ମାଙ୍କ ପୀଠକୁ ଆସିଲୁ, ପୁଅକୁ ନେଇ ଦର୍ଶନ କଲୁ, ମାଙ୍କୁ ମନର କଥା କହିଦେଲୁ। ପ୍ରକୃତରେ ଯିଏ ଯେମିତି ଭାବରେ ମାଙ୍କୁ ଡାକିଛି ସେ ସେମିତି ଭାବରେ ନିଶ୍ଚୟ ପାଇଛି।
4: ମୋର ନାଁ ଶ୍ରୀ ହାଡ଼ିବନ୍ଧୁ ପ୍ରଧାନ। ମା ହିଙ୍ଗୁଳା ଜଗତର ମା, ଜଗତ ଜନନୀ, ସେ ହିଁ ସ୍ୱସ୍ତି ରୂପା, ଶକ୍ତି ରୂପା ଏବଂ ଅଗ୍ନି ରୂପା। ମୋତେ ସେତେବେଳକୁ ବୟସ ମାତ୍ର 7 କିମ୍ବା 8 ହେଇଥାଏ। ମୋ ସ୍ମରଣ ଭିତରେ ପ୍ରଥମ ମା ହିଙ୍ଗୁଳାକୁ ଜାଣିବା ଯେତେବେଳେ ବାପା ମୋତେ କହିଲେ ଆଜି ହେଉଛି ହିଙ୍ଗୁଳା ଯାତ୍ରା, ଯିବା ଯାତ୍ରା ଦେଖି, ମୋ ମନ କେତେ କ'ଣ କେତେ ଆନନ୍ଦ ଯେ ଯାତ୍ରା ମୁଁ ଯିବି, ମୋ ମନରେ କେତେ ଗୁଡ଼ିଏ ପ୍ରଶ୍ନ। ଯେତେବେଳେ ଏଇସବୁ ଜିନିଷ ମୋ ମନକୁ ଆସିଲା, ବାଟ ଯାହା ଭାବି ଭାବି ଆସୁଥାଏ, ଦେଖିଲି ଯାତ୍ରାପଦାକୁ ଲୋକମାନଙ୍କର ସମାଗମ ଛୁଟିଥାଏ। ୟା ଭିତରେ ଆମେ ଯାତ୍ରାପଦାରେ ପହଞ୍ଚି ଯାଇଥାଉ। ମୋର ଦୃଷ୍ଟିରେ ପ୍ରଥମେ ପଡ଼ିଲା ଏକ ଅଗ୍ନିଶିଖା, ହୁତୁହୁତୁ ହେଇ ନିଆଁ ଜଳୁଛି। ମୁଁ ସେହି ସମୟରେ ବାପାଙ୍କୁ ପଚାରିଥିଲି, ବାପା ଇଏ କ'ଣ? ବାପା ମୋତେ ବୁଝେଇ ଦେଇଥିଲେ, ଇଏ ପରା ମା ହିଙ୍ଗୁଳା, ୟାଙ୍କର ଆଜି ଅଗ୍ନି ରୂପରେ ଆମକୁ ଆଜି ଦର୍ଶନ ଦେଉଛନ୍ତି, ଇଏ ହେଉଛନ୍ତି ମା ହିଙ୍ଗୁଳା। ମୋ ମନରେ ଯେମିତି ଗୋଟେ ପରମ ଶାନ୍ତି ଅନୁଭବ କରେ, ମୁଁ ସେଇ ଅନୁଭବ କଲି। ଏମିତି ମୋ ଜୀବନରେ ମୁଁ ସେଇଦିନ ଠାରୁ ମା ହିଙ୍ଗୁଳାଙ୍କୁ ପ୍ରତ୍ୟେକ କାର୍ଯ୍ୟରେ, ପ୍ରତ୍ୟେକ ଚିନ୍ତାରେ ମଧ୍ୟ ମା ହିଙ୍ଗୁଳାଙ୍କୁ ମୋ ମନ ଭିତରେ ପଶି ଆସେ।
1: ଓଡ଼ିଶାର ଅନ୍ୟ ସମସ୍ତ ଦେବୀପୀଠ ଅପେକ୍ଷା ହିଙ୍ଗୁଳା ପୀଠର ଭାକ୍ତିକ ଆବେଦନ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ମା ଏଠି ପ୍ରତିମା ନୁହନ୍ତି, ପ୍ରତୀକ ଭାବରେ ପୂଜିତା। ବୈଦିକ ଚେତନାର ପ୍ରକୃତି ଉପାସନାର ଏକ ଜ୍ୱଳନ୍ତ ଉଦାହରଣ ମା ହିଙ୍ଗୁଳା। ଭକ୍ତି ଆଉ ସମର୍ପଣ, ଶକ୍ତି ଆଉ ନିରାଶକ୍ତିର ଏକ ମହିମ୍ନ ଆବେଗର ସେ ଅମୂର୍ତ୍ତ ପରିପ୍ରକାଶ। ସେ କରୁଣାମୟୀ, ଅଭୟ ବରଦାୟିନୀ।

ଏଥିରେ କବି ପ୍ରକାଶ କଲେ ଯେ ବିଦ୍ୟୁତ୍ କେଶ ନାମକ ରାକ୍ଷସ ବଂଶରେ ସୁମାଳି, ମାଳି ଓ ମାଲ୍ୟବନ୍ତ ନାମକ ତିନି ଭାଇ ଜନ୍ମ ହେଲେ। ଏମାନେ ସ୍ୱର୍ଗ ଲୁଣ୍ଠନ କରନ୍ତେ ଇନ୍ଦ୍ରଙ୍କ ପ୍ରାର୍ଥନାରେ ବିଷ୍ଣୁ ଗରୁଡ଼ ଉପରେ ବସି ଚକ୍ର ଦ୍ୱାରା ମାଳି ଓ ମାଲ୍ୟବନ୍ତକୁ ନିଧନ କଲେ। ସୁମାଳି ଭୀତ ହୋଇ ଲଙ୍କା ତ୍ୟାଗ କରି ପାତାଳପୁରରେ ବାସ କଲା। ସେଠାରେ ଆସି ବାସ କଲେ ବିଶ୍ରବା ଋଷି। ଦୂତଠାରୁ ଏ ସମ୍ବାଦ ପାଇ ସୁମାଳି ନିଜ କନ୍ୟା ସହ ସେଠାରେ ପହଞ୍ଚିଲା। କନ୍ୟାର ରୂପରେ ମୁଗ୍ଧ ହୋଇ ବିଶ୍ରବା ତାହାକୁ ବିବାହ କଲେ। ରାକ୍ଷସୀ ନିକଷା ସହ ସନ୍ଧ୍ୟାକାଳରେ ସମ୍ଭୋଗ ଦ୍ୱାରା ରାକ୍ଷସ ସନ୍ତାନ ଜନ୍ମିଲା।

କୋଡ଼ିଏ ହାତ ଦଶ ମୁଖ ଥିବା ରାବଣ, କୁମ୍ଭ ବା ମାଠିଆ ଭଳି କାନ ତଥା ରକ୍ତବର୍ଣ୍ଣ କୁମ୍ଭକର୍ଣ୍ଣ ଓ ଭୟବିହୀନ ବିଭୀଷଣ, ସୂର୍ପ ବା କୁଲା ଭଳି ନଖ ଥିବା ସୂର୍ପଣଖା ନିକଷାଙ୍କଠାରୁ ଜନ୍ମିଲେ, ସେମାନଙ୍କ ଶରୀର ବୃକ୍ଷ ଭଳି, ମସ୍ତକ ପର୍ବତ ପରି, କାନ୍ତି ନିଆଁକୁ ଭଳି ଓ କୋଟରଗତ ଚକ୍ଷୁ ପର୍ବତ ଗୁମ୍ଫା ଭଳି ମନ ଇଚ୍ଛା ଭ୍ରମଣ କରି ପ୍ରାଣୀଙ୍କୁ କଷଣ ଦେଲେ। ଏହିପରି ଅତୀତ ହେଲା ବାର ବର୍ଷ। କୁମ୍ଭକର୍ଣ୍ଣ ଇନ୍ଦ୍ରଙ୍କୁ ପୀଡ଼ା ଦେଇ ଐରାବତ ଦାନ୍ତ ଉପାଡ଼ିଲା, ବିଭୀଷଣ ଯକ୍ଷମାନଙ୍କ ସହ ବିବାଦ କଲା, ରାବଣ ନିଜ ମୁଣ୍ଡକୁ ନିଆଁରେ ପୋଡ଼ି ମୁଣ୍ଡରୁ କପାଳ ଲିଖନ ପଢ଼ିଲା, ବିଧାତା ତାର ବିରଜାମଣ୍ଡଳ ତପସ୍ୟାରେ ତୁଷ୍ଟ ହୋଇ ଛପନଗଣ୍ଡା ଯୁଗ ବଞ୍ଚିବାକୁ ବର ଦେଲେ, କିନ୍ତୁ ସୀତା ହରଣରେ ମରଣ ହେବା କଥା ଜଣାଇଲେ। ବାଣୀ କଣ୍ଠରେ ବସିବାରୁ କୁମ୍ଭକର୍ଣ୍ଣ ଶୋଇବାକୁ ବର ମାଗିଲା ଓ ବର୍ଷେ ନ ପୂର୍ଣ୍ଣ ଉଠିଲେ ମରିବ ବୋଲି ଜାଣିଲା। ବିଷ୍ଣୁ ଭକ୍ତ ହୋଇ ଅମର ହେବାକୁ ବ୍ରହ୍ମାଙ୍କଠାରୁ ବର ପାଇଲା ବିଭୀଷଣ।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତିନୀ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ପଶ୍ଚିମେଶ୍ୱର ଜେନା। କଣ୍ଠଶିଳ୍ପୀମାନେ ଥିଲେ ବିଜୟ କୁମାର ଜେନା, ତୃପ୍ତି ଦାସ ଏବଂ ମହାପାତ୍ର ମିନତୀ ଭଞ୍ଜ। ବର୍ଣ୍ଣନାରେ ଥିଲେ ରଜତ କୁମାର କର। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ସକାଳ 9:00। ଆରମ୍ଭ କରୁଛୁ ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର କାବେରୀ। ଦ୍ୱେତକଣ୍ଠରେ ଗୀତଟିକୁ ଗାଇଛନ୍ତି ଚିତ୍ତ ଚିହ୍ନା ଏବଂ ଭୁବନେଶ୍ୱରୀ ମିଶ୍ର। କଳ୍ପତରୁ ବଳଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ। କଥାଚିତ୍ର କାବେରୀ।

0: ଚାଷୀ ଭାଇ ଓ ଭଉଣୀମାନେ, ଆପଣଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର। 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଅଛନ୍ତି କିନ୍ତୁ ଏନ୍ପିସିଆଇ ଅଧୀନରେ ନିଜ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ କରିନାହାନ୍ତି, ସେମାନେ ନିଜର ଖାତା ଥିବା ବ୍ୟାଙ୍କ ସହ ଯୋଗାଯୋଗ କରି ଏହି କାର୍ଯ୍ୟ କରାଇ ନିଅନ୍ତୁ। ଆପଣ ଚାହିଁଲେ ନିକଟସ୍ଥ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସହ ଯୋଗାଯୋଗ କରି ସେଠାରେ ମଧ୍ୟ ଏହି କାର୍ଯ୍ୟ କରାଇପାରିବେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ତେବେ ଆରମ୍ଭ କରିବା ଇନଭେଷ୍ଟିଂ।

0: ସଂସ୍ଥା ପୋର୍ଟାଲରେ ନିଃଶୁଳ୍କ ପଞ୍ଜୀକରଣ କରାଇ ନିଅନ୍ତୁ।
1: ହଁ, ଜମିର ମ୍ୟୁଟେସନ ତାରିଖ 1 ଫେବୃଆରୀ 2019 ପୂର୍ବରୁ ହୋଇଥିବା ଆବଶ୍ୟକ।
0: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ২০২৬ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ। ପ୍ରସାରଣ ସମୟ 10:00 ଏବଂ ଦିନ 3:30। ଏହି କ୍ରମରେ ଆସନ୍ତାକାଲି 16 ଶୁକ୍ରବାର ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ, ପ୍ରସାରଣ ସମୟ 10:00। ଶନିବାର 17 ତାରିଖ ଗୀତିନାଟ୍ୟ ମହିଷାସୁରବଧ, ରଚନା ଗଣ କବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖଲ ଚନ୍ଦ୍ର ମହାନ୍ତି, ପ୍ରସାରଣ ସମୟ ଦିନ 3:30। ରବିବାର 18 ତାରିଖ ନାଟକ ଦଶପୂଜା, ରଚନା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର, ପ୍ରସାରଣ ସମୟ ଦିନ 3:30। ସୋମବାର 19 ତାରିଖ ଗୀତିନାଟ୍ୟ ଦେବୀ ଦୟାମୟେ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌରବ ପଟ୍ଟନାୟକ, ସଙ୍ଗୀତ ରାଖଲ ଚନ୍ଦ୍ର ମହାନ୍ତି, ପ୍ରସାରଣ ସମୟ ଦିନ 3:30। ମଙ୍ଗଳବାର 20 ତାରିଖ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱରୀ ମିଶ୍ର, ପ୍ରସାରଣ ସମୟ ଦିନ 3:30। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୀରଙ୍କ ଗୀତରଚନାକୁ ବର୍ତ୍ତମାନ ବେଦକଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ୍ ଏବଂ ଅଳକା ୟଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ। କଥାଚିତ୍ର ଆଦମୀ ଖିଲୋନା ହେ।

ସଂସାର ହେଉଛି ମାୟାଶକ୍ତିଙ୍କର ଖେଳଘର। ନର୍ତ୍ତକଟି ହୋଇ ମାୟା ନିଜେ ନୃତ୍ୟ କରିବା ସହିତ ଅନ୍ୟ ସମସ୍ତଙ୍କୁ ତାଙ୍କର ମୋହିନୀ ଶକ୍ତିରେ ନଚାଇଥାନ୍ତି। ଯାହା ପ୍ରକୃତରେ ନାହିଁ ବା ଯାହାର ସ୍ଥିତି ପରିବର୍ତ୍ତନଶୀଳ, ତାହା ଦୃଶ୍ୟ ହେବାର ସ୍ଥିର ରହିବାର ଅର୍ଥ ହେଉଛି ମାୟା। ଜଗତ ଜନନୀଙ୍କର ଗୋଟିଏ ଶକ୍ତି ହେଉଛି ଏହି ମାୟାଶକ୍ତି। ଯେଉଁ ମାୟାଶକ୍ତି ବଳରେ ମା ପ୍ରବୃତ୍ତିକୁ ବଦ୍ଧ କରିଥାନ୍ତି, ଆସୁରୀ ଶକ୍ତିର ବିନାଶ କରିଥାନ୍ତି, ଅନ୍ୟ ଦିଗରେ ତାଙ୍କର ଐଶ୍ୱର୍ଯ୍ୟମୟୀ ମମତାମୟୀ ଶକ୍ତିମହ ମାୟା ରୂପେ ସମସ୍ତ ସଦ୍ଗୁଣ ପ୍ରଦାନ କରି ଜୀବକୁ ଏ ସଂସାରର ବନ୍ଧନରୁ ମୁକ୍ତ ହେବା ପାଇଁ ସହାୟତା ଦେଇଥାନ୍ତି। ନାରୀ ହେଉଛି ସେହି ଦୁଇଟି ମହାଶକ୍ତି, ମହାମାୟା ଓ ଯୁଗମାୟାଙ୍କର ଆଧାର। ଆଜି ସମାଜରେ ଯେଉଁ ବିଶୃଙ୍ଖଳ ପରିଦୃଷ୍ଟ ହେଉଛି, ଅଧିକାଂଶ ଭାବେ ତାହା କେବଳ ନାରୀର ଯୁଗମାୟା ଶକ୍ତିର ଖେଳରୁ ହିଁ ଉଦ୍ଭବ। ନାରୀ ଚାହିଁଲେ ତା ଭିତରେ ଥିବା ମହାମାୟା ଶକ୍ତି ବଳରେ ତା ଚତୁଃପାର୍ଶ୍ୱରେ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ କରିପାରନ୍ତା। ନିଜିବାଇକ ସଙ୍ଗୀତମୟ ବିରତି।

ଆକାଶେ ହୋଇଛି ସତ୍ୟର ସୂରୁଜ, କାଶତଣ୍ଡି ହସି ପଠାରେ, ବରଦାଇନୀ ମା ବରଦା ଆସନ୍ତି ଆନନ୍ଦ ଖେଳାଇ ଧରାରେ। ଶରତର ଆକାଶରେ ସତ୍ୟର ସୂର୍ଯ୍ୟ ହୋଇଛି, ନଈ ପଠାରେ କାଶତଣ୍ଡି ଫୁଲ ନାଚି ନାଚି ଲୋଟି ଯାଉଛି ପବନରେ। ମହାମାୟା ମା ବରଦାଙ୍କ ଶୁଭ ଆଗମନ ପାଇଁ ନବପଲ୍ଲବରେ କଅଁଳ କାକରରେ ଟୋପି ଟୋପି ଚିତାଙ୍କି ଆଶ୍ୱିନୀ ଅପେକ୍ଷା କରିଥିଲା ସ୍ୱାଗତ କରିବାକୁ ମାଙ୍କୁ ଶାରଦୀୟ ନବରାତ୍ର ଉତ୍ସବରେ। ଆଶ୍ୱିନ ମାସ ହେଉଛି ଦେବୀଙ୍କର ମାସ, କାରଣ ଏହି ମାସରେ କୃଷ୍ଣ ଅଷ୍ଟମୀ ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଦିନ ବ୍ୟାପୀ ଦେବୀ ପୂଜା ହୋଇଥାଏ। ସେଥିପାଇଁ ଆଶ୍ୱିନ କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀ ଏବଂ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ମହାଷ୍ଟମୀ ରୂପେ କଥିତ ହୁଏ। ମହାଷ୍ଟମୀ ଦିନ ଦୁଷ୍ଟ ଦୈତ୍ୟ ମହିଷାସୁରର ନିଧନ ପରେ ନବମୀ ଦିନ ଦେବୀ ବିଶ୍ରାମ କରନ୍ତି, ତାହାର ପରଦିନ ଅନୁଷ୍ଠିତ ହୁଏ ତାଙ୍କର ବିଜୟ ଉତ୍ସବ, ତାହା ବିଜୟାଦଶମୀ ଭାବରେ ଖ୍ୟାତ। ବିଭିନ୍ନ ପୁରାଣରେ ଦେବୀ ଦୁର୍ଗାଙ୍କର ଚରିତ୍ର ମହାତ୍ମ୍ୟ ବର୍ଣ୍ଣିତ ହୋଇଛି, କିନ୍ତୁ ସେମାନଙ୍କ ମଧ୍ୟରେ ମାର୍କଣ୍ଡେୟ ପୁରାଣ ଓ ଶ୍ରୀ ଦେବୀ ଭାଗବତ ମହାପୁରାଣ ପ୍ରସିଦ୍ଧ। ବିଶେଷତଃ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଶ୍ରୀ ଦୁର୍ଗା ସପ୍ତସତୀ ଅଧିକ ପ୍ରସିଦ୍ଧ। ଏହା ସପ୍ତସତୀ ଚଣ୍ଡୀ ବା ଶ୍ରୀ ଶ୍ରୀ ଚଣ୍ଡୀ ନାମରେ ମଧ୍ୟ ଲୋକପ୍ରିୟ। ସେଥିରେ ବର୍ଣ୍ଣିତ

ଶ୍ରୀ ଦୁର୍ଗାଚରିତ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ମାର୍କଣ୍ଡେୟ ପୁରାଣ ବ୍ୟାସଦେବ ବିରଚିତ ଅଷ୍ଟାଦଶ ପୁରାଣର ଅନ୍ତର୍ଗତ ଏକ ପୁରାଣ। ତାହାର 93 ଅଧ୍ୟାୟରୁ 105 ଅଧ୍ୟାୟ ମଧ୍ୟରେ ଶ୍ରୀ ଦୁର୍ଗାଙ୍କର ଚରିତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବର୍ଣ୍ଣିତ ହୋଇଛି। ତେଣୁ 16 ଦିନ ବ୍ୟାପୀ ଶାରଦୀୟ ଦୁର୍ଗୋତ୍ସବ ସମୟରେ ଏହି ଶ୍ରୀ ଦୁର୍ଗା ସପ୍ତସତୀ ବା ସପ୍ତସତୀ ଚଣ୍ଡୀ ପାଠ କରାଯାଇଥାଏ।

ପ୍ରକୃତି ପୁରୁଷାତ୍ମକ ସଦୃପ ଓ ଅସଦୃପ ଜଗତର ଉତ୍ପତ୍ତି ଘଟିଛି। ମାର୍କଣ୍ଡ ପୁରାଣ ଅନ୍ତର୍ଗତ ଶ୍ରୀ ଦୁର୍ଗା ସପ୍ତସତୀ ବା ସପ୍ତସତୀ ଚଣ୍ଡୀରେ ଏହି ଦେବୀଙ୍କର ବିଶଦ ବର୍ଣ୍ଣନା ରହିଅଛି। 13 ଅଧ୍ୟାୟରେ ଏବଂ 700 ଶ୍ଳୋକରେ ଦେବୀଙ୍କର ଚରିତ ବର୍ଣ୍ଣିତ ହୋଇଥିବାରୁ ଏହା ଦୁର୍ଗା ସପ୍ତସତୀ ଭାବରେ ପ୍ରସିଦ୍ଧ। ସେଥିରେ ବର୍ଣ୍ଣିତ ଶ୍ରୀ ଦୁର୍ଗା ଚରିତ ଏହିପରି। ସୁରଥ ରାଜା ଓ ସମାଧି ବୈଶ୍ୟଙ୍କ ପ୍ରସଙ୍ଗରୁ ଏହି ଆଖ୍ୟାନର ଆରମ୍ଭ। ସୁରଥ ଥିଲେ ସ୍ୱାରୁଚିଷ ମନ୍ୱନ୍ତରର ରାଜା। ଘଟଣାକ୍ରମେ ସେ ରାଜ୍ୟ ହରାଇ ବନବାସୀ ହେଲେ। ସେହି ସମୟରେ ସମାଧି ନାମକ ବୈଶ୍ୟ ମଧ୍ୟ ନିଜ ପରିବାରରୁ ବିତାଡ଼ିତ ହୋଇ ବନବାସୀ ହୋଇଥିଲେ। ଦୁହେଁ ଯାଇ ବନରେ ଥିବା ମେଧା ଋଷିଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ତାଙ୍କୁ ସେହି ଦୁର୍ଗତିରୁ ନିସ୍ତାର ଲାଭର ଉପାୟ ପଚାରିଲେ। ତାହାର ଉତ୍ତରରେ ମେଧା ଋଷି ତାଙ୍କୁ କହିଲେ ମଧୁ କୈଠବଙ୍କ କଥା। ସେହି କଥା ତାଙ୍କୁ ମହର୍ଷି ମାର୍କଣ୍ଡେୟ କହିଥିଲେ। ଆଗକୁ ଏ ବିଷୟରେ ବିଶେଷ ଭାବେ ଜାଣିବା। ବର୍ତ୍ତମାନ ନେଇଯିବା ଏକ ଭକ୍ତିମୟ ସଙ୍ଗୀତ ବିରତି।

ଚୈତ୍ର ମାସର ବାସନ୍ତିକ ଦୁର୍ଗୋତ୍ସବ ସମୟରେ ମଧ୍ୟ ଏହା ପାଠ କରାଯାଇଥାଏ। ଚୈତ୍ର ମାସର ବାସନ୍ତିକ ଦୁର୍ଗୋତ୍ସବ ପ୍ରଥମ ଦୁର୍ଗୋତ୍ସବ ଅଟେ। ଶ୍ରୀ ଦୁର୍ଗା ସପ୍ତସତୀ ପାଠ ପୂର୍ବରୁ ଅଥର୍ବବେଦ ଅନ୍ତର୍ଗତ ଗୁରୁତ୍ୱପୂର୍ଣ୍ଣ ଦେବୀସ୍ତୋତ୍ର ଶ୍ରୀ ଅଥର୍ବ ଶୀର୍ଷମ ପାଠ କରାଯିବାର ବିଧି ରହିଛି। କଥିତ ଅଛି ଯେ ଏହା ପାଠ କଲେ ଦେବୀଙ୍କର ତ୍ୱରିତ କୃପା ମିଳେ। ଏହି ଶ୍ରୀଦେବୀ ଅଥର୍ବ ଶୀର୍ଷମରେ ପ୍ରଥମ ଦ୍ୱିତୀୟ ସ୍ତୋତ୍ର ଅନୁସାରେ ଦେବୀ ଦୁର୍ଗାଙ୍କର ଆବିର୍ଭାବ ପରେ ସବୁ ଦେବତା ଓ ଦେବୀ ତାଙ୍କ ସମୀପକୁ ଯାଇ ନମ୍ର ଭାବରେ ପଚାରିଲେ, ହେ ମହାଦେବୀ, ତୁମେ କିଏ? ତାହା ଶୁଣି ଦେବୀ କହିଲେ, ମୁଁ ବ୍ରହ୍ମସ୍ୱରୂପିଣୀ। ମୋଠାରୁ ଏହି ପ୍ରକୃତି ପୁରୁଷାତ୍ମକ ଜଗତ ଉତ୍ପନ୍ନ ହୋଇଛି। ମୋହରିଠାରୁ

କଳ୍ପର ଶେଷରେ ଯେତେବେଳେ ପ୍ରଳୟ ହେଲା, ସେତେବେଳେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ଶାୟିତ ହେଲେ। ସେତେବେଳେ ତାଙ୍କର କର୍ଣ୍ଣରୁ ଜାତ ହୋଇ ମଧୁ କୈଠଭ ନାମକ ଦୁଇ ଭୟଙ୍କର ରାକ୍ଷସ ପ୍ରବଳ ଉତ୍ପାତ କଲେ। ଫଳରେ ବିଷ୍ଣୁଙ୍କୁ ଜାଗ୍ରତ କରିବା ନିମନ୍ତେ କମଳଜନୀ ବ୍ରହ୍ମା ବିଷ୍ଣୁଙ୍କ ନେତ୍ରରେ ନିବାସ କରିଥିବା ଯୋଗନିଦ୍ରାଙ୍କୁ ସ୍ତୁତି କଲେ। ସେହି ଭଗବତୀ ନିଦ୍ରାଦେବୀ ଥିଲେ ନିଖିଳ ବିଶ୍ୱର ଅଧୀଶ୍ୱରୀ। ଜଗତର ଧାରଣ କରି ସଂସାରର ପାଳନ କରନ୍ତି ସେ ଓ ସଂହାର ମଧ୍ୟ ସେ କରନ୍ତି। ତେଜସ୍ୱରୂପ ଭଗବାନ ବିଷ୍ଣୁଙ୍କର ଅନୁପମ ଶକ୍ତି। ତାଙ୍କୁ ବହୁ ଭାବରେ ସ୍ତୁତି କରି ବ୍ରହ୍ମା କହିଲେ, ହେ ଦେବୀ, ଦୁର୍ଦ୍ଦର୍ଶ ଅସୁର ମଧୁ କୈଠବଙ୍କୁ ତୁମ୍ଭେ ମୋହଗ୍ରସ୍ତ କର ଏବଂ ଜଗଦୀଶ୍ୱର ଭଗବାନ ବିଷ୍ଣୁଙ୍କୁ ଶୀଘ୍ର ଜାଗ୍ରତ କର। ତା ସହିତ ତାଙ୍କ ଭିତରେ ଏହି ଦୁଇ ଦୁର୍ମଦ ଦୈତ୍ୟଙ୍କୁ ନିହତ କରିବାର ଭାବ ଉତ୍ପନ୍ନ କରାଅ। ତାହାଫଳରେ ଦେବୀ ଭଗବାନ ବିଷ୍ଣୁଙ୍କୁ ଯୋଗନିଦ୍ରାରୁ ମୁକ୍ତ କଲେ। ସେ ଜାଗ୍ରତ ହୋଇ ମଧୁ କୈଠବଙ୍କ ସହ ଯୁଦ୍ଧ କଲେ। ସେହି ଯୁଦ୍ଧ ଦୀର୍ଘକାଳ ଧରି ଚାଲିଲା। ବିଷ୍ଣୁଙ୍କର ବୀରତ୍ୱରେ ମୁଗ୍ଧ ଓ ମୋହଗ୍ରସ୍ତ ହୋଇ ମଧୁ କୈଠବ କହିଲେ, ତୁମର ବୀରତାରେ ଆମେ ସନ୍ତୁଷ୍ଟ, କି ବର ମାଗୁଛ ମାଗ। ତାହାର ଉତ୍ତରରେ ଭଗବାନ କହିଲେ, ଯଦି ତୁମେ ନୁହଁ ମୋ ଉପରେ ପ୍ରସନ୍ନ, ତେବେ ଏହି ବର ଦିଅ ଯେ ତୁମର ମୃତ୍ୟୁ ମୋ ହାତରେ ହେବ। ତାହା ହେଲା, ସେ ଦୁହେଁ ବିଷ୍ଣୁଙ୍କ ଦ୍ୱାରା ନିହତ ହେଲେ। ମଧୁ କୈଠବଙ୍କର ଏହି କାହାଣୀ କହି ମେଧା ଋଷି କହିଲେ, ଏହିପରି ଭାବରେ ବ୍ରହ୍ମାଙ୍କ ସ୍ତୁତିରେ ମଧ୍ୟ ଏକଦା ଦେବୀ ମହାମାୟା ପ୍ରକଟ ହୋଇଥିଲେ। ମହିଷାସୁରର ନିଧନ ପାଇଁ ସେହି ଦେବୀଙ୍କର ପୁନଶ୍ଚ ଆବିର୍ଭାବ ଘଟିଥିଲା।

ପୂର୍ବକାଳରେ ଦେବତା ଓ ଅସୁରଙ୍କ ମଧ୍ୟରେ ପୁରା 100 ବର୍ଷ ଧରି ଯୁଦ୍ଧ ଚାଲିଲା। ସେତେବେଳେ ଅସୁରଙ୍କ ସ୍ୱାମୀ ଥିଲା ମହିଷାସୁର ଏବଂ ଦେବତାଙ୍କର ନାୟକ ଥିଲେ ଇନ୍ଦ୍ର। ଦେବତାଙ୍କୁ ପରାସ୍ତ କରି ମହିଷାସୁର ଇନ୍ଦ୍ରଲୋକ ଅଧିକାର କରିନେଲା। ତାଠାରୁ ଅନେକ ପରାଭବ ପାଇ ଦେବତାମାନେ ଯାଇ ଶିବ ଓ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ। କହିଲେ, ହେ ଭଗବାନ, ମହିଷାସୁର ସୂର୍ଯ୍ୟ, ଇନ୍ଦ୍ର, ଅଗ୍ନି, ବାୟୁ, ଚନ୍ଦ୍ରମା, ଯମ, ବରୁଣ ଓ ଅନ୍ୟ ଦେବତାମାନଙ୍କର ଅଧିକାର ଛିନ୍ନ କରି ନିଜେ ସେମାନଙ୍କର ଅଧିଷ୍ଠାତା ହୋଇଯାଇଛି। ସମସ୍ତ ଦେବତା ଏବେ ସ୍ୱର୍ଗଚ୍ୟୁତ, ଏବେ ଆମେ ଆପଣଙ୍କ ଶରଣ ଯାଉଛୁ। ମହିଷାର ବଧର ଉପାୟ କରନ୍ତୁ। ଦେବତାମାନଙ୍କର ସେହି ଦୁଃସ୍ଥିତି ଶୁଣି ଶ୍ରୀ ବିଷ୍ଣୁ କ୍ରୁଦ୍ଧ ହୋଇ ତାଙ୍କ ମୁଖରୁ ମହାତେଜ ପ୍ରକଟ ହେଲା। ସେହିପରି ବ୍ରହ୍ମା, ଶିବ, ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତାଙ୍କ ଶରୀରରୁ ମଧ୍ୟ ଅମିତ ତେଜ ନିର୍ଗତ ହେଲା। ସେହିସବୁ ତେଜ ସମ୍ମିଳିତ ହୋଇ ଏକ ତେଜପୁଞ୍ଜର ସୃଷ୍ଟି ହେଲା। କ୍ରମେ ତାହା ଏକ ଦିବ୍ୟ ତେଜ ନାରୀର ରୂପ ନେଲା। ତାଙ୍କର ସେହି ତେଜ ତ୍ରିଲୋକରେ ବ୍ୟାପ୍ତ ହେଉଥିଲା। ଶିବଙ୍କ ତେଜରୁ ସେହି ଦିବ୍ୟ ନାରୀଙ୍କର, ଚନ୍ଦ୍ରମାଙ୍କ ତେଜରୁ ତାଙ୍କର ସ୍ତନଯୁଗଳ, ମୁଖ ଏବଂ ଯମଙ୍କ ତେଜରୁ ତାଙ୍କର କେଶ ସୃଷ୍ଟି ହେଲା। ବିଷ୍ଣୁଙ୍କ ତେଜରୁ ତାଙ୍କର ଦୁଇଭୁଜ ଉପୁଜିଲା। ଇନ୍ଦ୍ରଙ୍କ ତେଜରୁ କଟି, ବରୁଣଙ୍କ ତେଜରୁ ତାଙ୍କର ଦୁଇପାଦ ଏବଂ ସୂର୍ଯ୍ୟଙ୍କ ତେଜରୁ ପାଦର ଅଙ୍ଗୁଳିମାନ ଉପୁଜିଲା। ବରୁଣଙ୍କ ତେଜରୁ ଅଙ୍ଗୁଳି ଏବଂ କୁବେରଙ୍କ ତେଜରୁ ନାସିକା ପ୍ରକଟ ହେଲା। ପ୍ରଜାପତିଙ୍କ ତେଜରୁ ତାଙ୍କର ଦନ୍ତପନ୍ତି ଏବଂ ଅଗ୍ନିଙ୍କ ତେଜରୁ ତାଙ୍କର ତ୍ରିନେତ୍ର ଉତ୍ପନ୍ନ ହେଲା। ସନ୍ଧ୍ୟାଙ୍କ ତେଜରୁ ଭୂରୁ ଏବଂ ବାୟୁଙ୍କ ତେଜରୁ କର୍ଣ୍ଣଜାତ ହେଲା। ଏହିପରି ଭାବରେ ଅନ୍ୟାନ୍ୟ ଦେବତାଙ୍କର ତେଜ ମିଶି ସେହି କଲ୍ୟାଣମୟୀ ଦେବୀଙ୍କର ଆବିର୍ଭାବ ଘଟିଲା। ସମସ୍ତ ଦେବୀଙ୍କର ତେଜପୁଞ୍ଜରୁ ଜାତ ସେହି ଦେବୀଙ୍କର ଆବିର୍ଭାବରେ ମହିଷାସୁରର ଭୟରେ ତ୍ରସ୍ତ ଦେବଗଣ ପ୍ରସନ୍ନ ହେଲେ। ତାହାପରେ ପିନାକ ପାଣି ଭଗବାନ ଶଙ୍କର ତାଙ୍କର ତ୍ରିଶୂଳରୁ ଆଉ ଏକ ତ୍ରିଶୂଳ ସୃଷ୍ଟି କରି ତାଙ୍କୁ ଉପହାର ଦେଲେ। ଭଗବାନ ବିଷ୍ଣୁ ମଧ୍ୟ ନିଜର ଚକ୍ରରୁ ସୃଷ୍ଟି କରି ତାଙ୍କର ଆଉ ଏକ ଚକ୍ର ଉପହାର ଦେଲେ। ସେହି ଭଗବତୀଙ୍କୁ ବରୁଣ ଦେଲେ ଶଙ୍ଖ, ଅଗ୍ନି ଦେଲେ ଶକ୍ତି, ବାୟୁ ଦେଲେ ଧନୁ ଓ ତୀରରେ ଭରା ଦୁଇ ତୃଣୀର।

ସହସ୍ରନେତ୍ର ଦେବରାଜେନ୍ଦ୍ର ନିଜର ବଜ୍ରରୁ ଆଉ ଏକ ବଜ୍ର ଉତ୍ପନ୍ନ କରି ତାଙ୍କୁ ଉପହାର ଦେଲେ। ତା ସହିତ ଦେଲେ ନିଜର ବାହନ ଐରାବତଠାରୁ ଏକ ଘଣ୍ଟା। ଯମରାଜ ଦେଲେ ନିଜର କାଳଦଣ୍ଡରୁ ସୃଷ୍ଟି ଏକ ଦଣ୍ଡ। ବରୁଣ ଦେଲେ ପାଶ ଏବଂ ବ୍ରହ୍ମା ଦେଲେ କମଣ୍ଡଳୁ। ପ୍ରଜାପତି ଦେଲେ ସ୍ଫଟିକର ଏକ ମାଳ। ସୂର୍ଯ୍ୟ ନିଜ କିରଣର ତେଜରେ ସେହି ଦେବୀଙ୍କର ସମସ୍ତ ଲୋମକୂପକୁ ପୂର୍ଣ୍ଣ କରିଦେଲେ। କାଳ ଦେଲେ ଉଜ୍ଜଳ ଢାଳ ଏବଂ ତରବାରୀ। କ୍ଷୀର ସମୁଦ୍ର ଦେଲେ ଉଜ୍ଜଳ ହାର ଏବଂ କେବେ ମଳିନ ନ ହେବା ପରି ଦୁଇ ଦିବ୍ୟ ବସ୍ତ୍ର। ତା ସହିତ କୁଣ୍ଡଳ, କଡ଼ା, ଚୂଡ଼ାମଣି, ବାହୁ ପାଇଁ

କେଉର ଦୁଇ ଚରଣରେ ନୂପୁର, ଗଳାର ହାର, ଅଙ୍ଗୁଳିର ରତ୍ନବୁଦ୍ଧି ଏବଂ ଉଜ୍ଜ୍ୱଳ ଅର୍ଦ୍ଧଚନ୍ଦ୍ର। ବିଶ୍ୱକର୍ମା ଉପହାର ଦେଲେ ତେଜିଆନ ପରଶୁ ଏବଂ ବିବିଧ ଅସ୍ତ୍ରଶସ୍ତ୍ର ଓ ଅବିଧ୍ୟ କବଚ। ତା ସହିତ ମଧ୍ୟ ଦେଲେ ମସ୍ତକ ଓ ବକ୍ଷସ୍ଥଳରେ ଧାରଣ କରିବା ପାଇଁ ଅମଳିନ ପଦ୍ମମାଳା, ଜଳଧି ଦେଲେ ସୁନ୍ଦର ପଦ୍ମପୁଷ୍ପ, ହିମାଳୟ ତାଙ୍କୁ ବାହନ ରୂପେ ଦେଲେ ସିଂହ, ଧନାଧ୍ୟକ୍ଷ କୁବେର ଦେଲେ ମଧୁରୀ ଭରା ପାନପାତ୍ର। ଯେଉଁ ଶେଷନାଗ ଅନନ୍ତ ଧାରାକୁ ନିଜର ମସ୍ତକରେ ଧାରଣ କରିଛନ୍ତି, ସେ ଦେଲେ ବହୁମୂଲ୍ୟ ନାଗମଣି ବିଭୂଷିତ ରତ୍ନହାର। ଏହିପରି ଭାବରେ ସମସ୍ତ ଦିବ୍ୟବସନ, ଭୂଷଣ ଓ ଅସ୍ତ୍ରଶସ୍ତ୍ର ଉପହାର ନେଇ ଦେବଗ୍ନ ସେହି ଦେବୀଙ୍କୁ ସ୍ୱାଗତ କଲେ। ସେସବୁ ଲାଭ କରି ଦେବୀ ଉଚ୍ଚସ୍ତରରେ ଅଟ୍ଟହାସ କଲେ। ସେ ଅଟ୍ଟହାସରେ ସମଗ୍ର ଆକାଶ ପ୍ରକମ୍ପିତ ହେଲା। ସେଥିରେ ଆକାଶ ସଙ୍କୁଚିତ ହେବା ପରି ମନେ ହେଲା। ସମଗ୍ର ବିଶ୍ୱ ଆନ୍ଦୋଳିତ ହୋଇ ଉଠିଲା। ଦେବଗଣ ତାଙ୍କର ଜୟଧ୍ୱନି କଲେ। ମହର୍ଷିଗଣ ତାଙ୍କୁ ସ୍ତବ କରିବାକୁ ଲାଗିଲେ। ସେଥିରେ ମହିଷାସୁର ଓ ଅନ୍ୟ ଦୈତ୍ୟଗଣ ବିଚଳିତ ହୋଇ ଉଠିଲେ। ମହିଷ ଧାଇଁଯାଇ ଦେବୀଙ୍କର ସେହି ଦେଦୀପ୍ୟମାନ ଦିବ୍ୟ ରୂପ ଦେଖିଲା। ସେ ଓ ତାର ଅନୁଚର ଦୈତ୍ୟଗଣ ଦେବୀଙ୍କର ସହ ଯୁଦ୍ଧ ଆରମ୍ଭ କରିଦେଲେ। ଦେବୀ ଓ ଅସୁରଙ୍କ ମଧ୍ୟରେ ଘୋର ସମର ହେଲା। ସେଥିରେ ମହିଷାସୁରର ସୈନ୍ୟଗଣ ଛିନ୍ନ ଭିନ୍ନ ହୋଇଗଲେ। ଦେବତାମାନେ ସନ୍ତୁଷ୍ଟ ହୋଇ ଦେବୀଙ୍କ ଉପରେ ପୁଷ୍ପବୃଷ୍ଟି କରିବାକୁ ଲାଗିଲେ। ମେଧା ଋଷି, ସୁରଥ ରାଜା ଓ ସମାଧି ବୈଶ୍ୟଙ୍କ ଆଗରେ ସେହି ଯୁଦ୍ଧର ବିସ୍ତୃତ ବର୍ଣ୍ଣନା ଦେଲେ। ଯୁଦ୍ଧରେ ସେନାପତି ସହିତ ମହିଷାସୁର ଚଣ୍ଡ, ମୁଣ୍ଡ, ଧୂମ୍ରଲୋଚନ, ରକ୍ତବୀର୍ଯ୍ୟ, ଶୁମ୍ଭ, ନିଶୁମ୍ଭ ଆଦିଙ୍କର ନିପାତ ଘଟିଲା। ସେଥିରେ ଆନନ୍ଦିତ ହୋଇ ଇନ୍ଦ୍ରାଦି ଦେବଗଣ ବହୁ ଭାବରେ ସେହି ଦେବୀ କାତ୍ୟାୟନୀଙ୍କର ସ୍ତୁତି କଲେ। ସେତେବେଳେ ଅଭୀଷ୍ଟ ପ୍ରାପ୍ତି ଫଳରେ ଦେବୀଙ୍କର ମୁଖମଣ୍ଡଳ ଦେଦୀପ୍ୟମାନ ହୋଇ ଉଠିଥିଲା ଏବଂ ତାହାର ଆଭରେ ଦିଗମାନେ ଉଜ୍ଜ୍ୱଳ ଦିଶୁଥିଲେ। ଦେବଗଣଙ୍କୁ ସ୍ତୁତି କରି କହିଲେ, ହେ ଶରଣାଗତଙ୍କର ପୀଡ଼ାହାରିଣୀ ଦେବୀ, ଆମ ପ୍ରତି ପ୍ରସନ୍ନ ହୁଅ। ହେ ବିଶ୍ୱେଶ୍ୱରୀ, ବିଶ୍ୱକୁ ରକ୍ଷା କର। ହେ ଦେବୀ, ତୁମେ ଏହି ଚରାଚରର ଅଧୀଶ୍ୱରୀ, ତୁମେ ଏ ଜଗତର ଏକମାତ୍ର ଆଧାର, କାରଣ ପୃଥିବୀ ରୂପରେ କେବଳ ତୁମର ହିଁ ସ୍ଥିତି ବିଦ୍ୟମାନ। ସକଳ ବିଦ୍ୟା ତୁମର ହିଁ ଭିନ୍ନ ଭିନ୍ନ ସ୍ୱରୂପ। ଜଗତରେ ଯେତେ ନାରୀ ଅଛନ୍ତି, ସେମାନେ ତୁମର ହିଁ ମୂର୍ତ୍ତି। ମେଧା ଋଷି କହିଲେ। ଏହିପରି ଭାବରେ ଦେବଗଣ ଓ ଋଷିଗଣ ତାଙ୍କୁ ଅନେକ ସ୍ତୁତି କଲେ। ସେଥିରେ ପ୍ରସନ୍ନ ହୋଇ ଦେବୀ କହିଲେ, ହେ ଦେବଗଣ, ମୁଁ ତୁମ୍ଭଙ୍କୁ ବର ଦେବି, ଇଚ୍ଛାନୁରୂପେ ବର ମାଗ। ଦେବତାମାନେ କହିଲେ, ହେ ସର୍ବେଶ୍ୱରୀ, ଏହି ବର ଦିଅ ଯେ ତ୍ରିଲୋକରେ ଯେତେବେଳେ ଯେଉଁ ବାଧା ଉପୁଜିବ, ତୁମେ ହିଁ ତାହାକୁ ଶାନ୍ତ କରିବ, ତୁମେ ହିଁ ଆମର ଶତ୍ରୁଙ୍କୁ ନାଶ କରିବ। ଦେବୀ ତାହା ସ୍ୱୀକାର କଲେ। ଦେବୀ ଏହା ମଧ୍ୟ କହିଲେ, ଯେତେବେଳେ ଅନାବୃଷ୍ଟି ଯୋଗୁଁ ସଂସାରରେ ଶସ୍ୟହାନି ଘଟିବ, ସେତେବେଳେ ମୁଁ ମୋ ଶରୀରରୁ ଶାକ ଉପୁଜାଇ ସମସ୍ତଙ୍କର ପ୍ରାଣରକ୍ଷା କରିବି। ସେତେବେଳେ ମୋର ନାମ ହେବ ଶାକମ୍ବରୀ।

ଏହାପରେ ମେଧା ଋଷି କହିଲେ, ହେ ରାଜା ସୁରଥ, ମୁଁ ତୁମକୁ ଦେବୀଙ୍କର ଏହି ମହାତ୍ମ୍ୟ ଉତ୍ତମ ରୂପେ କହିଲି, ତୁମେ ତାଙ୍କର ଶରଣ ନିଅ, ତୁମର ସବୁ ଦୁର୍ଗତି ଦୂର ହେବ। ତାଙ୍କର ସେହି ପରାମର୍ଶ ଶୁଣି ରାଜା ସୁରଥ ତାଙ୍କୁ ପ୍ରଣାମ କଲେ ଏବଂ ଦେବୀଙ୍କର ବ୍ରତ ଉତ୍ତମ ରୂପେ ପାଳନ କଲେ। ସେ ଓ ସମାଧି ବୈଶ୍ୟ ନିକଟବର୍ତ୍ତୀ ନଦୀ ତଟକୁ ଯାଇ ମୃତ୍ତିକାରେ ଦେବୀଙ୍କର ମୂର୍ତ୍ତି ନିର୍ମାଣ କରି ତାଙ୍କୁ ଧୂପ ଦୀପ ପୁଷ୍ପ ଆଦି ଦେଇ ପୂଜା କଲେ। ଦେବୀଙ୍କର ଆଶିଷରୁ ଦୁହିଁଙ୍କର ଦୁଃଖ ଦୂର ହେଲା। ରାଜା ନିଜର ରାଜ୍ୟ ଏବଂ ବୈଶ୍ୟ ନିଜର ପରିବାର ଫେରିପାଇଲେ। ସେହି ସମୟରୁ ଦେବୀ ମୃଣ୍ମୟୀ ମୂର୍ତ୍ତିରେ ପୂଜିତା ହୋଇ ଆସୁଛନ୍ତି। ପୀଠଦେବୀ ଭାବରେ ମଧ୍ୟ ସେ ପ୍ରତିଷ୍ଠିତ ହୋଇ ନିତ୍ୟ ପୂଜା ପାଉଛନ୍ତି। ସେହି ଦେବୀ ଶକ୍ତି ରୂପରେ ମଧ୍ୟ ସମସ୍ତଙ୍କ ହୃଦୟରେ ଅବସ୍ଥାନ କରିଥାନ୍ତି। ସେଥିପାଇଁ ଶ୍ରୀ ଦୁର୍ଗା ସପ୍ତସତୀରେ ଏକାଦଶ ଅଧ୍ୟାୟରେ ଦେବଗଣ ତାଙ୍କୁ ପ୍ରାର୍ଥନା କରି କହିଛନ୍ତି, ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣୀ ସର୍ବସ୍ୟାର୍ତି ହରି ଦେବୀ ନାରାୟଣୀ ନମୋସ୍ତୁତି। ଦୁର୍ଗାଙ୍କର ନବ ରୂପ ଏବଂ ବିଦ୍ୟାରୂପୀ ଦଶ ଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ। ସେହି ଦଶ ମହାବିଦ୍ୟା ହେଉଛନ୍ତି କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା। ଏମାନଙ୍କ ମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ, ଉଗ୍ରା, ବଗଳା ଓ ଭୈରବୀ ସୌମ୍ୟା ଉଗ୍ରା ଏବଂ ଷୋଡ଼ଶୀ, ଭୁବନେଶ୍ୱରୀ, କମଳା, ମାତଙ୍ଗୀ, ସୌମ୍ୟା ମହାବିଦ୍ୟା ରୂପେ ପରିଚିତା। ସୌମ୍ୟା ମହାବିଦ୍ୟାଙ୍କୁ ଶ୍ରୀକୂଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ରା ସୌମ୍ୟା ଉଗ୍ରା ମହାବିଦ୍ୟାଙ୍କୁ କାଳୀକୂଳରେ ଅନ୍ତର୍ଭୁକ୍ତ କରାଯାଇଛି। ଶ୍ରୀକୂଳ ଦେବୀମାନଙ୍କର ଆରାଧନା ଗୃହ ମଧ୍ୟରେ ହେଉଥିଲା ବେଳେ କାଳୀକୂଳ ଦେବୀମାନଙ୍କର ଉପାସନା ଶ୍ମଶାନ, ବନ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ। ସୌମ୍ୟା ଉଗ୍ରା ମହାବିଦ୍ୟା ଉଭୟ ସ୍ଥାନରେ ଉପାସିତ ହୁଅନ୍ତି।

ଜାଣିନେ ବା ଆଜିର ତାପମାତ୍ରା ସମ୍ପର୍କରେ ଆଜି ଭବାନୀପାଟଣା ସହରର ସର୍ବୋଚ୍ଚ ତାପମାତ୍ରା 28 ଡିଗ୍ରୀ ସେଲସିୟସ୍ ରହିବା ସହିତ ସର୍ବନିମ୍ନ 22 ଡିଗ୍ରୀ ସେଲସିୟସ୍ ରହିବ।

ମାଧ୍ୟମରେ ମଧ୍ୟ ଆପଣ ମତାମତ ଦେଇପାରିବେ। ନମ୍ବରଟି କହି ରଖୁଛି 8895994143। ଉପସ୍ଥାପନାରେ ଥିଲି ମୁଁ ସ୍ୱପ୍ନ କୁମାର ବେହେରା। ଆଜି ପାଇଁ ରହୁଛି ନମସ୍କାର।

ଶୁଣିଥିଲେ ସ୍ଥାନୀୟ ଖବର ସୂଚନା ଏବଂ ସୁମଧୁର ସଙ୍ଗୀତର କାର୍ଯ୍ୟକ୍ରମ ଖୋଲା ଛରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଦିନ 12ଟାରେ ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିବି ଦିନ 12:30। କଣ୍ଠଶିଳ୍ପୀମାନେ ହେଲେ ତୃପ୍ତି ଦାସ, ସୁବାସ ଦାସ, ମମତାରାଣୀ ସାହୁ, ମିତାଲି ଚିନାରା ଏବଂ ଲୋପିତା ମିଶ୍ର। ଚାଷର କଥା ଦିନ 1:10। ଦିନ 1:20 ପ୍ରଚାର କରିବୁ ଶକ୍ତିରୂପ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍। ହିନ୍ଦୀ କଥା ଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ପକାଇଥିବା କାର୍ଯ୍ୟକ୍ରମର ରୂପରେଖ। ପ୍ରଥମ ଅଧିବେଶନକୁ ଏଇଠି ଶେଷ କରୁଛୁ, ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ପୂର୍ବାହ୍ନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା, ବର୍ତ୍ତମାନ ସମୟ ଦିନ 12:00। କାର୍ଯ୍ୟକ୍ରମ ଶୁଣିଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ଶ୍ରେୟା ଘୋଷାଲ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଚିରନ୍ତନ ଭଟ୍ଟ, କଥାଚିତ୍ର ସାଫିତ୍।

ଏଥର ଶିଳ୍ପୀ ହେଲେ ମହମ୍ମଦ ଇରଫାନ। ଗୀତ ରଚନା କରିଛନ୍ତି ସମୀର ଅଞ୍ଜାନ। ସଙ୍ଗୀତ ହିମିଶ ରେଶମିଆ। କଥାଚିତ୍ର ଦ ଏକ୍ସପୋଜ୍।

ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଭରଦ୍ୱାଜ, କଥାଚିତ୍ର ଏକ୍ ଥି ଡାଏନ୍।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଶାନ୍। ଗୀତ ରଚନା କରିଛନ୍ତି ସନନ୍ କିର୍କିରି, ସଙ୍ଗୀତ ଶାନ୍ତନୁ ମୈତ୍ର, କଥାଚିତ୍ର 388।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ତୃପ୍ତି ଦାସ, ଗୀତ ରଚନା କରିଛନ୍ତି ଗୁରୁପ୍ରସାଦ ଗୋସ୍ୱାମୀ।

0: ଇଚ୍ଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
0: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଏଥିରେ ଦ୍ୱିତୀୟ ଶିଳ୍ପୀ ହେଲେ ସୁବାସ ଦାସ ଏବଂ ତୃପ୍ତି ଦାସ। ଗୀତ ରଚନା କରିଛନ୍ତି ଗୁରୁ ପ୍ରସାଦ ଗୋସ୍ୱାମୀ।

0: କୋଉଠି ଅଛୁ?
1: ଝିଅର ନୂଆ ଆକାଉଣ୍ଟ ଆଉ ମୋର KYC ଅପଡେଟ୍,
0: ଏଇଟା ତ ଝଟପଟ କାମ।
1: କେମିତି?
0: ଯଦି KYC ଡିଟେଲ୍ସରେ ଚେଞ୍ଜ ନାହିଁ କିମ୍ବା ଖାଲି ଠିକଣା ବଦଳିଛି, ତେବେ ରେଜିଷ୍ଟର୍ଡ ଇମେଲ, ମୋବାଇଲ, ଅନଲାଇନ କିମ୍ବା ଚିଠି ମାଧ୍ୟମରେ ସେଲ୍ଫ ଡିକ୍ଲେରେସନ ଦେଇଦିଅ।
1: ଆଉ ବାକି ଚେଞ୍ଜ ଗୁଡ଼ିକ?
0: ଆରେ, ଘରେ ବସି ଭିଡିଓ KYC କିମ୍ବା ଆଧାର OTP ଆଧାରିତ eKYC ଦ୍ୱାରା, କେବଳ ବ୍ୟାଙ୍କ ଅଧିକୃତ ଚ୍ୟାନେଲ ଗୁଡ଼ିକ ଜରିଆରେ।
1: ଏଇଟା ନୁଡଲ୍ସ ବନେଇବା ଭଳି ସହଜ ଅଟେ।
2: RBI କହେ,
3: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
4: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ମମତାରାଣୀ ସାହୁ, ଗୀତ ରଚନା କରିଛନ୍ତି ସତ୍ୟଭାମା ସିଂ।

0: सतर्कता प्रारंभ अधिक सूचना पाई सेबी इन्वेस्टर वेबसाइट को विजिट करंतु किंबा सेबी सारथी ऐप डाउनलोड करंतु।
1: शारदीय दुर्गापूजा उपलक्षे नाटकर विशेष कार्यक्रम प्रसारण समय राति 10:00 एवं दिन 3:30। ଏହି କ୍ରମରେ 16 ତାରିଖ ଶୁକ୍ରବାର ଶୁଣିବେ ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାଏ, ପ୍ରଯୋଜନା ମନୋରଞ୍ଜନ ଦାସ। ନାଟକଟି ଶୁଣିପାରିବେ ରାତି 10:00। 17 ତାରିଖ ଶନିବାର ଦିନ 3:30 ପ୍ରଚାର କରିବୁ ନାଟକ ଗୀତିନାଟ୍ୟ ମହିଷାସୁରବଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। 18 ତାରିଖ ଦିନ 3:30 ରବିବାର ଦିନ ଶୁଣିବେ ନାଟକ ଦଶଭୁଜା, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। 19 ତାରିଖ ସୋମବାର ଦିନ 3:30 ଶୁଣିବେ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। 20 ତାରିଖ ମଙ୍ଗଳବାର ଦିନ 3:00।

ତିରିଶ ମିନିଟରେ ପ୍ରଚାର କରିବୁ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ, ରଚନା ଗୋପାଳ ଛୋଟ୍ରାଇ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ସୂଚନାଟି ଏତିକିରେ ଶେଷ ହେଲା।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ଆମେ ଯେନ୍ ସେ ଚାଷ୍ କଲେ ବି ରୋଗ ପୋକ ଧରିକରି ଚାଷ୍କେ ଖୁବ୍ ନୁକସାନୀ ଥିସି। ଯେନ୍ ଚଷା ଭାଇମାନେ ଅଦା ଚାଷ୍ କରୁଛନ୍ ସେମାନେ ବି ଅଦାକେ ଧରୁଥିବାର କିରା ପତେଙ୍ଗା ଆରୁ ରୋଗକେ ଛଡ଼ାବାର୍ ଲାଗି ସାନି ଘାଟି ହେଇଯାଉଥିବେ। ହେଲେ ଆମେ ଇଥିନେ ଭାଙ୍ଗି ପଡ଼ବାର ନାଇଁ ନା, କିଲସ ପତର କରିଛୁ ବେଲେ ଏତ୍କି ତ ଆମକେ ସହବାକେ ପଡ଼ବା। ଆଜି ଆମେ ଅଦା ଚାଷ୍ନେ ଲାଗୁଥିବାର କେତେଟା ରୋଗ ଆରୁ ତାକେ କମାବାର୍ ଲାଗି ଉପାୟମାନଙ୍କର ବିଷୟନେ ଜାନ୍ମା। ଇ ବିଷୟନେ ଭଲ୍ କରି ଜାଣିଥିଲେ ଆମେ ଠିକ୍ ସମୟାନେ ଔଷଧସାର ବ୍ୟବସ୍ଥା କରିପାର୍ମା। ଏନ୍ତା କଲେ ଚାଷର ବି ବେଶୀ ନୁକସାନ ନେଇ ହେ ନା। ଅଦାକେ ଧରୁଥିବାର ରୋଗ ଭିତରୁ କନ୍ଧାଛଡ଼ା ରୋଗ ଗୁଟେ ଖାଏ। ଇ ରୋଗ ବେଲେ ବେଲେ ଗୁଟେ ଗଛ୍କେ ଧରଲା ବେଲ୍କେ ଆର୍ କେତେ କେତେ ବେଲେ ଏକାସନେ ମନ୍ଦାକେ ଫୁନି ଧରିଥିସି। ଇ ରୋଗ କବକର ଲାଗି ହେଇଥିସି ଯେନ୍ଟାମାନେ ମାଏଟ୍ ଆରୁ କନ୍ଦା ଭିତରେ ଥିସନ୍। ଇ ରୋଗ ଧରିଛେ ବୋଲି ଆମେ ଜାନ୍ମା କେନ୍ତା କରି? ପ୍ରଥମ ପ୍ରଥମ ପତ୍ରର ପଚା ଭାଗ ଫକୁଆ ଦିଶି ଆଇସି, ତେନ୍କେ ତାର ଅଗ୍ ଭାଗମାନେ ହଲଦିଆ ହେଇଯାଇସି, ପଛକେ ପତର ଯାକ ହଲଦିଆ ହେଇକରି ପତରଟା ଶୁଖିଯାଇସି। ଇ ରୋଗ ଧରିଥିଲେ ଅଦା ଗଛର ଚେର୍ ନରମ ହେଇଯାଇକରି କୁଇ ଯାଇସି, ତେନ୍କେ ଶେଷକେ ଗଛ ଝାଇଁଲି କରି ମରି ଫୁନି ଯାଇସି। ଇ ରୋଗଠାନୁ ଅଦା ଗଛକେ ବଞ୍ଚାବାର୍ ଲାଗି ହେଲେ ଆଗ୍ନୁ ଏକା କେତେଟା ଉପାୟମାନେ କର୍ମା। ସେଟାମାନେ ହେଲା, ବିହନ ନେଲା ବେଲ୍କେ ନିରୋଗିଆ କନ୍ଦା ନେମା, ଯେନ୍ କନ୍ଦାନେ ଇ ରୋଗ ଧରିଛେ ତାକେ ଘିଚିକରି ଫିକି ଦେମା। ବିହନ ଲଗାବାର ଆଗ୍ନୁ 3 ଗ୍ରାମ ଡିଥେନମ୍ 45 ପାନ୍ନେ ଅଧାଘଣ୍ଟା ତକ୍ ବୁଡ଼େଇ କରି ରଖ୍ମା, କିନେ ହେଲେ ମର୍କ୍ୟୁରିକ୍ କ୍ଲୋରାଇଡ୍ ପାନ୍ନେ ବି ରଖିଲେ ଚଲ୍ବା। ଅଦା ଚାଷ୍ କରୁଛୁ ବେଲେ ଗୁଟେ କଥା ଭଲ୍ କରି ମନେ ରଖ୍ମା ଯେ ଜମିନେ ପାନ୍ ଜମ୍ବାକେ ନେଇଦେମା। ଏବେ ଆମେ ଜାନ୍ମା ଅଦାକେ ଧରୁଥିବାର ଆର୍ ଗୁଟେ ରୋଗ ବିଷୟନେ, ସେଟା ହେଲା ବୀଜାଣୁ ଲାଗି ହଉଥିବାର ଝାଇଁଲା ରୋଗ। ଇ ରୋଗ ମାଏଟ୍ନୁ କିନା ହେଲେ ବିହନ୍ନୁ ଏକା ଡେଗେଇଥିସି, ଗଛ୍ କଇଁଲି ହେଇଥିଲା ବେଲ୍କେ ଇ ରୋଗଟା ଧର୍ସି। ଅଦା ଗଛ୍କେ ଇ ରୋଗ ଧରିଛେ ବୋଲି ଆମେ ପ୍ରଥମ ପ୍ରଥମ ଜାନି ନେଇପାରୁ, ପଚ୍କେ ପଚ୍କେ ଜାନି ହେସି। ରୋଗିଆ ଗଛର ତଲ୍ ଆଡ଼ର ପତରମାନେ ହଲଦିଆ ହେଇକରି ଧୀରେ ଧୀରେ ଝଡ଼ି ଯାଇସି ଆରୁ ପତର ଧାରମାନେ ମୁଡ଼ି ମୁଡ଼ି ହେଇଯାଇସି। ଯେନ୍ ଗଛ୍କେ ଇ ରୋଗ ଖୁବ୍ ଚରିଦେଲା ନା, ତାର୍ ସବୁଆଡ଼େ ହଲଦିଆ ଦିଶିକରି ଗଛ୍ଟା ଝାଇଁଲି ଯାଇସି। ଇ ରୋଗ ଧରିଥିବାର ଗଛର ମୂଲ ବେଲେ କନ୍ଦାକେ ଧୀରେ ଧୀରେ ଚିପ୍ଲେ ଗୋରସ୍ ବାଗିର୍ ପାନ୍ ବାହାରସି। ଇ ରୋଗକେ ଛଡ଼ାବାର୍ ଲାଗି ହେଲେ କନ୍ଦାଛଡ଼ା ରୋଗର ଲାଗି ଯେନ୍ ଉପାୟମାନେ କର୍ମା ସେଟାକେ କଲେ ବି ଭଲ୍ କାମ ଦେସି। ହେଲେ ରାସାୟନିକ ପଦ୍ଧତିନେ ଇତାକେ ଯଦି ଆମେ ଆଗ୍ଲିନୁ ବିଶୋଧନ କରିଦେଇଥିମା ବେଲେ ଇ ଝାଲା ରୋଗ ହେବାର ଡର୍ କମ୍ ରହିସି। ଇଥିର୍ଲାଗି ବିହନ ଲଗାବାର ଆଗ୍ନୁ ଆମେ ଆଗ 200 PPM ଷ୍ଟ୍ରେପ୍ଟୋସାଇକ୍ଲିନ୍ ପାନ୍ନେ ଅଧାଘଣ୍ଟା ତକ୍ ବୁଡ଼େଇ କରି ଛାଇ ଜାଗାନେ ଶୁଖେଇ ଦେମା। କ୍ଷେତେ ଇ ରୋଗ ଦେଖ୍ବାକେ ମିଲ୍ଲା ବେଲେ 1 ଶତକଡ଼ା ବୋରାଡକ୍ସ କି 0.2 ଶତକଡ଼ା କପର କ୍ଲୋରାଇଡ୍ ପାନ୍ନେ ମାଏଟ୍କେ ଭଲ୍ କରି ଉଦା କରିଦେମା। ଗଛ୍ମାନେ ହଲଦିଆ ନେଇ ହେବାର ଆଗ୍ନୁ ଜମିନୁ କାଢ଼ିଦେଲେ ରୋଗ ଆର୍ ନେଇ ବଢ଼େ ନା। ଅଦା ଗଛେନେ ପତରପୁଡ଼ା ରୋଗ ବି ଦେଖ୍ବାକେ ମିଲ୍ସି, ଯେନ୍ଟାକି କବକର ଲାଗି ହେଇଥିସି। ଇ ରୋଗ ବେଶୀ କରି ଅଷାଢ଼ନୁ କାର୍ତ୍ତିକ ମାସ ଭିତରେ ପତରମାନ୍କେ ଧରିଥିସି। ପ୍ରଥମେ ଧଲା ଦାଗ ହେସି, ପଛକେ ତାର୍ ଚାରଆଡ଼େ ବାଦାମୀ ରଙ୍ଗର ହେଇକରି ମଝା ଭାଗ ହଲଦିଆ ହେଇଯାଏସି। ଧୀରେ ଧୀରେ ଇ ଦାଗ ଉପରେ ନେ କଲା କବକ ଗୁଣମାନେ ଭର୍ତ୍ତି ହେଇଯାଏସି ଆରୁ ବର୍ଷା ପାନ୍ନେ ଇଟା ମାନେ ଭୁଲି କରି ଗୁଟେ ଗଛନୁ ଆର୍ ଗୁଟେ ଗଛକେ ଡେଗାସି। ଆମେ ଅଦା ବିହନ ଲଗାଲା ବେଲ୍କେ ଯଦି କନ୍ଦା ମାଏଟ୍ ଉପରକେ ବାହାରିଥିବା ଇ ରୋଗ ହେବାର ବେଶୀ ଡର ରହିସି। ଇ ରୋଗଠାନୁ ଗଛକେ ବଞ୍ଚାବାର୍ ଲାଗି ହେଲେ କନ୍ଦାଛଡ଼ା ରୋଗ ଭଳିଆ ଔଷଧସା କଲେ କାମ ଦେସି। ଆମେ ଏବେ ଅଦା ଗଛର ରୋଗର ବିଷୟରେ ଯେନ୍ ଯେନ୍ ମୂଲ କଥାମାନେ ଜାଣିଲୁ ତାକେ ଚାଷ୍ କଲା ବେଲ୍କେ ବ୍ୟବହାର କର୍ମା ବେଲେ ଇ ଚାଷ୍ନେ ବେଶୀ ନୁକସାନ ନେଇ ହେନା।
0: ଶୁଣିଲି କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

କବିବର ରାଧାନାଥଙ୍କ ଭାଷାରେ ନିଜେ ଶୁଭ୍ର ଶୁଭ୍ରେ କରନ୍ତି ବିହାର, ଶୁଭ୍ରମୟ ସଦା ଏହାଙ୍କ ସଂସାର। ଏହିପରି ଏକ ମଧୁର ମନୋଜ୍ଞ ମୁହୂର୍ତ୍ତରେ ଭାରତର ପୁରପଲ୍ଲୀ ଶଙ୍ଖ ଘଣ୍ଟା ଓ କମ୍ପ ଧ୍ୱନିରେ ଗଗନ ପବନ ମୁଖରିତ ହୋଇଉଠେ। ଯା ଦେବୀ ସର୍ବଭୂତିଷୁ ଶକ୍ତି ରୂପେଣ ସଂସିତା ସ୍ମୃତିଗାନରେ ମହାମାୟା ମା ଦୁର୍ଗା ଦେବୀଙ୍କର ଶୁଭ ଆଗମନରେ ମହିଷାସୁର ମର୍ଦ୍ଦନୀ ମା ଦୁର୍ଗାଙ୍କର ପ୍ରତିମା ସ୍ଥାପନ ପୂର୍ବକ ଦେଶର ଆବାଳ ବୃଦ୍ଧ ବନିତା ଭକ୍ତିପୂର୍ଣ୍ଣ ପ୍ରଣତି ଢାଳି କଲ୍ୟାଣ କାମନାର ଉତ୍ସବ ହିଁ ଦଶହରା। ଏହି ଶାରଦୀୟ ଦୁର୍ଗାପୂଜା ଅବସରରେ ମୋର ଅଗଣିତ ଭଉଣୀମାନଙ୍କୁ ଶକ୍ତି ରୂପାର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମରେ ଶୁଭେଚ୍ଛା ଓ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଅଛି ଆପଣମାନଙ୍କର ଭଉଣୀ ମନୀଷା କାଲିସ। ନମସ୍କାର।

ଭଉଣୀମାନେ, ଏହି ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଦ୍ୱାରା ଆମ ସହିତ ଆପଣମାନଙ୍କର ପ୍ରେମ ଓ ଭଲ ପାଇବା ଜଣାପଡ଼େ। ଆମେ ଅପେକ୍ଷାରେ ଅଛୁ ଆପଣମାନଙ୍କର ଫୋନ୍ କଲ୍ଟିକୁ। ଆଜି ଆମ ପାଖରେ ଅଛି ଆପଣମାନଙ୍କୁ ସଙ୍ଗୀତମୟ ଦୁନିଆରେ ନେଇଯିବା ପାଇଁ କିଛି ମା ଦୁର୍ଗାଙ୍କର ଭଜନ। 108 ପତ୍ର ଧାର ଧାର ଲୁହ ଋଣୁ ଝୁଣୁ ଶୁଭି ମଙ୍ଗଳ ଆରତୀ ମା ଲୋ ମା କେଉଁ ନାମ ଧରି ସଜାଇଦେବି। ଏବେ ତ ଦୁର୍ଗାପୂଜା ଆରମ୍ଭ ହୋଇଗଲାଣି, ଅନେକ ପ୍ରସ୍ତୁତିର ପର୍ବ। ଆମେ ଦୁର୍ଗାପୂଜା ବା ଦଶହରାକୁ ଅତି ଚାକଚକମ ଓ ଆନନ୍ଦର ସହିତ ପାଳନ କରୁ। ଏହି ପୂଜା ବିଷୟରେ ଆମେ କଥାବାର୍ତ୍ତା ହେବା, ତା ପୂର୍ବରୁ ଆମମାନେ ଶୁଣିବା ଗୋଟିଏ ଗୀତ।

0: ଆମ ସହିତ ଯୋଗାଯୋଗ କରିଛନ୍ତି ଜଣେ ଭଉଣୀ, ଆମେ କଥା ହେବା। ହ୍ୟାଲୋ,
1: ମନିଷା ଅପା ନମସ୍କାର।
0: ନମସ୍କାର ନମସ୍କାର, ଭଲ ଅଛନ୍ତି ଭଉଣୀ?
1: ମୁଁ ଭଲ ଅଛି ଅପା। ମୁଁ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ବରଗଡ଼ରୁ କହୁଛନ୍ତି? ସ୍ୱର୍ଣ୍ଣପ୍ରଭା ଭଉଣୀ ଭଲ ଅଛନ୍ତି କି?
1: ଅପା ମୁଁ ଭଲ ଅଛି। ଆଉ ଏଇ ନବରାତ୍ରି ଆଉ ଦୁର୍ଗା ପୂଜା ଅବସରରେ ଆପଣ ସମସ୍ତଙ୍କୁ ମୋର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସମସ୍ତ ଅପମାନଙ୍କୁ ଆଉ ସମସ୍ତ ଶୁଣୁଥିବା ଶ୍ରୋତା ଭଉଣୀ ମାନଙ୍କୁ ଆଉ ଭାଇ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି ଅପା।
0: ଆମ ପରିବାର ତରଫରୁ ବି ମଧ୍ୟ ଭଉଣୀ, ଆମର ଶକ୍ତିରୂପା ପରିବାର ତରଫରୁ ବି ଆପଣଙ୍କୁ ଆପଣଙ୍କର ପରିବାରକୁ ଶୁଭେଚ୍ଛା ଜଣାଉଛୁ। ଏଇ ଦୁର୍ଗାପୂଜାରେ ଆପଣଙ୍କର ସବୁ ମନସ୍କାମନାଟା ପୂର୍ଣ୍ଣ ହଉ। ପ୍ରଥମେ କଥା
1: ଧନ୍ୟବାଦ।
0: କହିଦିଅନ୍ତୁ ଭଉଣୀ, ଆପଣ କୋଉ ଭଜନଟା ଶୁଣିବାକୁ ଚାହିଁବେ, ତାପରେ ଆମେ କଥା ହେବା।
1: ହଁ ପା, ଗୀତ ଶୁଣିବା, ମା ଲୋ ମା ଶୁଣିବା। ସେ ମା ତ ମା ଅଟନ୍ତି, ଜଗତ ଜନନୀ ମା,
0: ହଁ
1: ସେ
0: ଜଗତ
1: ଆସୁଛନ୍ତି
0: ଜନନୀ
1: ସଦା
0: ମା
1: ଧାମକୁ।
0: ଦୁର୍ଗାଙ୍କ ଭଜନ ଶୁଣିବା
1: ହଁ
0: ନାଇଁ କି?
1: ମା
0: ଆଉ
1: ଦୁର୍ଗା
0: କଣ କରୁଥିଲେ କହନ୍ତୁ।
1: ଏବେ ତ କଲ୍ ଲଗାଙ୍କ ଫୋନ କରିଥିଲି ଆପଣଙ୍କ କେନ୍ଦ୍ରକୁ, ଶୁଣିଲି ଆଉ କଲ୍ ଟ୍ରାକ୍ କରୁଥିଲି, ଲାଗିଗଲା ଯାହା ହଉ। ତାପରେ ଦିଟା ଶୁଣୁଛି ଅପା, କୋଉଠିକା ଶାଢୀ ହଉନି, ଆମର ସମ୍ବଲପୁର ବି ବର୍ତ୍ତମାନ ଘର ସଂସାର ଦଉଛି,
0: ହଁ ହଁ ହଁ
1: ସେଇଟା ବି ରେଡିଓ ଲଗେଇଛି, ସେଇଟା ବି ଟିକେ ଟିକେ ଶୁଣୁଛି, ଗୋଟେ ସଙ୍ଗୀତ ରୂପକ ଦଉଛି ଆମ ନାରୀମାନଙ୍କ ଉପରେ।
0: ଆଜ୍ଞା
1: ଆଉ
0: ଆଜ୍ଞା,
1: ତାପରେ ଆପଣଙ୍କର ଏଇ କେନ୍ଦ୍ରକୁ ବି ମୁଁ କଲ୍ କରୁଛି ଅପା।
0: ଯାହା ହଉ ଆପଣ ଜଣେ ଶ୍ରୋତା ଯୋ କି ସବୁ କାର୍ଯ୍ୟକ୍ରମ ଶୁଣିବାକୁ ଇଚ୍ଛା କରୁଛନ୍ତି ନାଇଁ କି? ଏଇ ଦଶହରାରେ ଆପଣଙ୍କର ପ୍ରସ୍ତୁତିଟା କ'ଣ ଭଉଣୀ?
1: ଅପା ଦଶହରାରେ ପ୍ରସ୍ତୁତି ଆଉ କ'ଣ, ମାଙ୍କର ପୂଜା ପାଠ ତ ସବୁଆଡେ ଚାଲିଛି, ଉତ୍ସବ ମୁଖର, ଗ୍ରାମରୁ ସହର ପର୍ଯ୍ୟନ୍ତ ସବୁ ଆଡେ ମାଙ୍କର ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ମୂର୍ତ୍ତି ତିଆରି ହଉଛି ଆମ ପାଖରେ ଘର ପାଖରେ ଜଷ୍ଟ ଦୁର୍ଗା ପୀଠ ଅଛନ୍ତି, ସେଇଠି 3 ଦିନ ଧରି ଆମର ପୂଜା ହବ ମାଙ୍କର। ତାପରେ ଏବେ ନବରାତ୍ରି ବି ଚାଲିଛି, ନବରାତ୍ର ପ୍ରତି ସନ୍ଧ୍ୟାରେ ଆଳତି ପୂଜା ହଉଛି ମାଙ୍କର। ତାପରେ ସବୁ ପ୍ରସ୍ତୁତି ଚାଲିଛି, ଆମର ଭଉଣୀ ନାନୀ ମାନେ ବଡ ନାନୀ ମାନେ ଆସିବେ ଏବେ, ଭାଇ ଜୁନ୍ତିଆ ପାଇଁ ସମସ୍ତେ ଆସିବେ ନାନି ଭଉଣୀ ମାନେ। ଆଉ ତାପରେ ସବୁଆଡେ କିଣା ବିକା, ଏମିତି ଦୋକାନ ବଜାର ଭିଡ଼, ସବୁ
0: ଭିଡ଼ ଅଛି ଆଉ
1: ଚାଲିଛି।
0: ଭଲ ଲାଗେ ନାଇଁ କି ଦୁର୍ଗା ପୂଜା
1: ବହୁତ ବଢିଆ ଲାଗେ
0: ରସଭାଟା?
1: ଅପା, ଦଶହରା ଆସିଗଲେ ଆମର ଦଶହରା ପର୍ବରେ ମା ଆସନ୍ତି ନା, ମା
0: ଆଜ୍ଞା ଆଜ୍ଞା,
1: ସେ ଆମ ମା ଆମ କେମିତି ଆମ ମାଙ୍କୁ ଭଲ ଲାଗେ ସେମିତି ସେ ଜଗତ ଜନନୀ ମା,
0: ଆଜ୍ଞା
1: ଜଗତର
0: ଆଜ୍ଞା,
1: ମା, ତ ତାଙ୍କୁ ତ ନିଶ୍ଚିତ ସେ ଆସିଲେ ଧରା ଧାମକୁ, ସେ ସମସ୍ତ ଦୁଃଖ କଷ୍ଟ ଦୂର କରିବେ, ମା କଲ୍ୟାଣ କରିବେ, ଆଶୀର୍ବାଦ କରିବେ, ତ ନିଶ୍ଚିତ ତାଙ୍କୁ ସ୍ୱାଗତ କରିବା ଅପା।
0: ନିହାତି ଭାବରେ ଭଉଣୀ, ନିହାତି ଭାବରେ। ଆଉ ଆପଣ ଏବେ ନବରାତ୍ରି ବିଷୟରେ କହିଲେ, ଆଜି ତ ପଞ୍ଚମୀ ଭଉଣୀ, ତାର କିଛି ପୂଜା କରିଛନ୍ତି?
1: ନାଇଁ ଅପା, ସେମିତି ସତ କହିଲେ ତ କିଛି ବି ଆମେ ଘରେ କରୁନୁ, ଯାହା ଘରେ ଯାହା ପୂଜା ହଉଛି, ମଙ୍ଗଳବାର ଦିନ ଆମର ମଙ୍ଗଳବାର ପୂଜା ହେଲା, ଯୋଉ
0: ଆଜ୍ଞା
1: ତାରିଣୀ ବାନ୍ଧନ୍ତି ତାରିଣୀ, ତ
0: ଆଜ୍ଞା ଆଜ୍ଞା,
1: ସେଇଟା ହେଲା। ତାପରେ ଘରେ ସେମିତି କରିନି, ମୁଁ କରିପାରୁନି ବି, ମୋ ଦେହ ବି ଟିକେ ଭଲ ରହୁନି, ତ ମୋ ଉପାସ ବ୍ରତ ବି କରିପାରୁନି ଅପା, ତ
0: ହଁ ହଁ
1: କରୁନି। ସେ ମାଙ୍କୁ ଡାକୁଛି ସବୁବେଳେ, ସେ ଭଲ କରି ରଖିଥାନ୍ତୁ
0: ନିଶ୍ଚିତ
1: ସମସ୍ତଙ୍କୁ।
0: ଭଉଣୀ, ଏଇ ଦୁର୍ଗା ପୂଜାରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ହେବ। ଆପଣଙ୍କର ବିଶ୍ୱାସ ଦୁର୍ଗା ଉପରେ ଅଛି ନା, ନିହାତି ଭାବରେ
1: ନିଶ୍ଚିତ
0: ଆପଣ
1: ସେ ମାଙ୍କ
0: ସୁସ୍ଥତା ଲାଭ
1: ଉପରେ
0: କରିବେ।
1: ମୋର ବହୁତ ବିଶ୍ୱାସ ଅଛି,
0: ଆଜ୍ଞା
1: ମାଙ୍କୁ ମୁଁ ସବୁବେଳେ ଡାକୁଛି, ତାଙ୍କ ପୂଜା ପାଠକୁ ବି ଯାଏ, ଆଉ ସବୁ ମନ୍ଦିର ବି ମୁଁ ଯାଏ ଅପା।
0: ଆଜ୍ଞା ଆଜ୍ଞା, ଏ
1: ତ
0: ଯୋ ଅନେକ ମେଢ଼ ମଧ୍ୟ ବସିଥିବ ନାଇଁ କି? ଆପଣ ବୁଲାବୁଲି କରିକି

0: ଦେଖିବେ ସେଟାକୁ ଆଉ। ପରିବାରରେ ତ ବହୁତ ଲୋକ ଅଛନ୍ତି ନା ଆପଣଙ୍କର?
1: ହଁ, ପରିବାରରେ ଅଛନ୍ତି, ଭାଇ ଭାଉଜ ଅଛନ୍ତି, ତିନିଟା ଭାଇ ଅଛନ୍ତି, ଭାଉଜ ମାନେ ଅଛନ୍ତି, ତାଙ୍କ ପୁଅ ଝିଅ ଆଉ ମା ଅଛନ୍ତି, ସମସ୍ତେ ବହୁତ ବଡ ପରିବାର ଅଛୁ। କିନ୍ତୁ ଭାଇମାନେ ବାହାରେ ରହନ୍ତି ତାଙ୍କ ଚାକିରି ପାଇଁ, ଆଉ ଛୁଟିରେ ଆସନ୍ତି ଘରକୁ ଅପା।
0: ହଁ, ନିଶ୍ଚିତ ଭାବରେ ଭଉଣୀ, ଆପଣଙ୍କର ଏଇ ଦଶହରାରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ହଉ, ଏହି ଶୁଭକାମନା। ଚାଲନ୍ତୁ ଭଉଣୀ, ଆପଣଙ୍କର ମନପସନ୍ଦର ଭଜନଟା ଶୁଣିଦେବା। ଆଜ୍ଞା ଆଜ୍ଞା
1: ଅପା, ଭଜନଟେ ଶୁଣିବା ଟିକେ ମୁଁ କହିବି ଖାଲି, ଯେହେତୁ ଆମର ଏଇଟା ନାରୀ ମାନଙ୍କ ପାଇଁ କାର୍ଯ୍ୟକ୍ରମ,
0: କହନ୍ତୁ
1: ଆମ ନାରୀ ଶକ୍ତି, ନାରୀ ସଶକ୍ତିକରଣ ଯୋଉ ହଉଛି, ଆଜି ହଉଛି ଆମର ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ। ତ କେମିତି ଗ୍ରାମୀଣ ମହିଳାମାନେ ତାଙ୍କର ଆର୍ଥିକ ଉନ୍ନତିରେ ସହାୟ ହେଇପାରିବେ, ତାଙ୍କର ଯୋଉ ଯେତେ ପରିଶ୍ରମ କରୁଛନ୍ତି କେମିତି ସେମାନେ ତାଙ୍କର ଆର୍ଥିକ ଉନ୍ନତି ହେଇପାରିବ, ତାପରେ ଯାହା ପରିଶ୍ରମ କରୁଛନ୍ତି ଖାଦ୍ୟ ପ୍ରକ୍ରିୟାକରଣରେ ସାହାଯ୍ୟ କରୁଛନ୍ତି, ତାପରେ ତାଙ୍କର ଶିକ୍ଷା ସ୍ୱାସ୍ଥ୍ୟ ପ୍ରତି କେମିତି ସେମାନେ ସଚେତନ ହେଇପାରିବେ ଗ୍ରାମୀଣ ମହିଳାମାନେ, ସେ ଉପରେ ବି ଆମେ ଶୁଣୁଛୁ କାର୍ଯ୍ୟକ୍ରମ। ଆକାଶବାଣୀ ଆମକୁ ବହୁତ ଶିକ୍ଷା ସୂଚନା ଦଉଛି। ତ ମୁଁ କହିବି ଏ କାର୍ଯ୍ୟକ୍ରମ ମାଧ୍ୟମରେ ନାରୀମାନଙ୍କୁ ବିଶେଷ କରି ଯେଉଁଟା ଏଇଟା କାର୍ଯ୍ୟକ୍ରମ ମାଧ୍ୟମରେ, ତ ନିଶ୍ଚିତ ସମସ୍ତେ ସଶକ୍ତ ନାରୀ ହୁଅନ୍ତୁ, ନିଜ ପରିବାରର ନିଜ ପରିବାରକୁ ସାହାଯ୍ୟ କରିବା ସଙ୍ଗେ ନିଜେ ସ୍ୱାବଲମ୍ବୀ ହୋଇକି ସରକାର ଯାହା ବି ଯୋଜନା କରୁଛନ୍ତି ମହିଳାମାନଙ୍କ ପାଇଁ ସେଥିରେ ଲାଭ ପାଆନ୍ତୁ।
0: ଆଜ୍ଞା ଆଜ୍ଞା, ଆପଣ ବହୁତ ଜ୍ଞାନର ବିଷୟ କହିଲେ ଭଉଣୀ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ ଆପଣ ଏମିତି କଲ୍ କରନ୍ତୁ, ଆମ ସହିତ ଯୋଗାଯୋଗରେ ରହନ୍ତୁ। ଧନ୍ୟବାଦ ଭଉଣୀ।
1: ମୁଁ ତ ସବୁବେଳେ ରହୁଛି ଯୋଗାଯୋଗରେ।
0: ଆଜ୍ଞା,
1: ଆଗକୁ ବି କଥା ହେବା, ରହୁଛି ଅପା। ନମସ୍କାର
0: ନମସ୍କାର ନମସ୍କାର ଭଉଣୀ।

0: ପ୍ରଭୁ ରାମଚନ୍ଦ୍ର ପ୍ରବଳ ପ୍ରତାପୀ ରାକ୍ଷସ ରାବଣକୁ ବିନାଶ କରିବା ନିମନ୍ତେ ସେହି ଆଶ୍ୱିନ ମାସରେ ଶକ୍ତି ସ୍ୱରୂପିଣୀ ଦେବୀ ଦୁର୍ଗାଙ୍କୁ ପୂଜା କରି ତାଙ୍କଠାରୁ ଆଶୀର୍ବାଦ ଲାଭ କରିଥିଲେ। ତାଙ୍କ ପ୍ରସାଦରୁ ରାମଚନ୍ଦ୍ର ରାବଣକୁ ବଧପୂର୍ବକ ସୀତାଙ୍କୁ ଉଦ୍ଧାର କରିଥିଲେ ଏବଂ ସେହି ଅବସରରେ ଲଙ୍କାରେ ବିଜୟ ଉତ୍ସବ ପାଳନ କରିଥିଲେ ଏହି ଦିନ। ତେଣୁ ଏହି ଶୁକ୍ଳ ଦଶମୀ ବିଜୟ ଦଶମୀ ରୂପେ ଆମେ ପାଳନ କରିଆସୁଛୁ। ଦଶହରା ବା ଦୁର୍ଗାପୂଜାର ଅନ୍ତରାଳରେ ବହୁ ବିଷୟ ଅଛି। ମାତୃ ଆରାଧନା ବା ଶକ୍ତି ପୂଜା ଏହି ପର୍ବର ବିଶେଷ ଲକ୍ଷଣ। ମାତା ଦୁର୍ଗା ଜଗତ ଜନନୀ, ଜଗତ ନାସିନୀ, ଅଭୟପର ଦାରିଣୀ, ତାଙ୍କ ଆରାଧନା କଲେ ଜଗତର ସମସ୍ତ ପାପ ଦୂର ହୋଇଥାଏ। ଓଡ଼ିଶା ସମେତ ଅନେକ ରାଜ୍ୟରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଦିନ ପୂଜାରେ ରାବଣ ଏକ ବିରାଟ ମୂର୍ତ୍ତି ନିର୍ମାଣ ପୂର୍ବକ ତହିଁର ଆତସବାଜୀ ସଂଯୁକ୍ତ କରି ସମବେତ ଭାବରେ ଅଗ୍ନି ସଂଯୋଗ କରି ଆଲୋକ ଆନନ୍ଦ ଅନୁଭବ କରିଥାନ୍ତି। ଆମ ସହିତ ଜଣେ ଭଉଣୀ ଯୋଗାଯୋଗ କରୁଛନ୍ତି। ହ୍ୟାଲୋ
1: ହ୍ୟାଲୋ ଅପା ନମସ୍କାର।
0: ନମସ୍କାର ଭଉଣୀ।
1: ମର୍ଣ୍ଣିଂ ପାଖଲପଡ଼ାରୁ ସୁମିତ୍ରା ସାହୁ କହୁଛି।
0: ସୁମିତ୍ରା ଭଉଣୀ, ଆପଣଙ୍କୁ ଏଇ ଦଶହରା ଦୁର୍ଗା ପୂଜାର ଶୁଭେଚ୍ଛା। କହନ୍ତୁ କେମିତି ଅଛନ୍ତି?
1: ଭଲ ଅଛୁ ଅପା, ତମେ ସମସ୍ତେ ଭଲ ଅଛ?
0: ହଁ ଭଉଣୀ, ଆମେ ସମସ୍ତେ ଭଲ ଅଛୁ। ପ୍ରଥମେ କହନ୍ତୁ କୋଉ ଭଜନଟି ଶୁଣିବେ?
1: ମା ଦୁର୍ଗାଙ୍କର ଦି ଦେବେ ଯେନ୍ ହେତୁ ଦୁର୍ଗା ପୂଜା ଚାଲିଛେ ମାଙ୍କର ଆରୁ।
0: ହଁ ଭଉଣୀ, ହଁ ଆଉ କ'ଣ କରୁଥିଲେ ଏବେ? ଆପଣ ତାହେଲେ ନିୟମିତ ଭାବରେ ଆମର କାର୍ଯ୍ୟକ୍ରମଟି ଶୁଣୁଛନ୍ତି? ହଁ ଭଉଣୀ, କେବେ କେବେ କିଛି ଅସୁବିଧା ହେଲେ ଫୋନ ଲାଗୁନଥିବ, ଆଉ ତଥାପି ଆପଣ ଆମଙ୍କ ସହିତ ଯେଉଁ ପ୍ରେମର ଡୋରିରେ ବାନ୍ଧି ହେଇଛନ୍ତି, ତେଣୁ ଆଜି ଆପଣଙ୍କର ଫୋନଟା ଲାଗିଲା।
1: ଆଉ ସବୁ ଅପା ମନକେ ମୋର ନମସ୍କାର।
0: ନିଶ୍ଚିତ ଭାବରେ ଭଉଣୀ, ଏଇ ଦୁର୍ଗା ପୂଜାଟି ଆପଣ କେମିତି ପାଳନ କରୁଛନ୍ତି? କିଛି ପ୍ରସ୍ତୁତି କରିଛ?
1: ଆମ ଗାଁରେ ତ ହଉନି, ପାଖେ ପାଖେ ହଉଛେ, ଏନ୍ତା ଟିକେ କେତେ କିଲୋମିଟର ଛାଡି କରି ଆର
0: ବୁଲି ଯିବେ ନାଇଁ କି?
1: ହଁ, କାଲକେ ତ ଆଜ୍ଞା ଯାଉଛେ ଭବାନୀପାଟଣା ଦେଖି।
0: ଆପଣ ଭବାନୀପାଟଣାରେ ତ ଛତ୍ର ଯାତ୍ରାଟା ବହୁତ, ଆପଣ ଆସିବେ?
1: ହଁ, କାଲକେ ଆଜ୍ଞା ଦେଖି ଯାଉଛେ।
0: ଆପଣ ଆସିବେ ନାଇଁ କି?
1: ଆମର ଆଜ୍ଞା
0: ଆଜ୍ଞା ଖାଲି ଆସିବେ
1: ଦେଖି ଯାଉଛେ, ମୁଇଁ ନେଇ ଜାନେ।
0: ଆପଣ ବି ଆସନ୍ତୁ।
1: ସମସ୍ତେ
0: ମିଶିକି ସେ ନାଟକଟା କରୁଛନ୍ତି?
1: ନାଇଁ ନାଇଁ, ଏଇଟା ଭାଇ ଜିଟା ବାଲେ ମାନେ ଟୁକେଲ ମାନେ ସବୁ ଏଇଟା
0: ଗାଁର ଝିଅମାନେ।
1: ହଁ ହଁ, ଝିଅମାନେ ପିଲା
0: ସାର୍ ବହୁତ ବିଷୟ ଶିଖେଇଛନ୍ତି ଆଉ ନାଇଁ କି? କ'ଣ ଏଇ ଦୁର୍ଗା ପୂଜାରେ କ'ଣ କ'ଣ ବନେଇଛନ୍ତି ସବୁ?
1: ଆଜ୍ଞା, ତ ସବୁ ଗୀତ ଗାଉଛେ, ସବୁ ଲେଖୁଛେ, କବିତା ମାନେ ସବୁବେଳେ
0: ସାର୍ କବିତା ବି କରନ୍ତି ଲେଖନ୍ତି? ଆପଣ କଣ କରନ୍ତି?

0: ନାଇଁ ଆପଣ ଭଲ ନିୟମିତ ଭାବରେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେଇଟା ଆମ ପାଇଁ ବହୁତ ବଡ କଥା ଭଉଣୀ। ଆଜ୍ଞା ଆଜ୍ଞା, ଚାଲନ୍ତୁ ତାହେଲେ ଆପଣଙ୍କର ମନପସନ୍ଦ ଭଜନଟା ଶୁଣିନେବା। ଆପଣ ଆମ ସହିତ କଥା ହେଲେ, ଧନ୍ୟବାଦ ଭଉଣୀ।
1: ନମସ୍କାର
0: ନମସ୍କାର ଭଉଣୀ।

କଥା ହେଉ ହେଉ ସମୟର କଣ୍ଟା ଟିକ୍ ଟିକ୍ ହୋଇ ସରି ଆସିଲାଣି, ବିଦା ନେବି। କାର୍ଯ୍ୟକ୍ରମ ବିଷୟରେ ନିଶ୍ଚୟ ମତାମତ ଦେଇ ଆମ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନେ ଯୋଗାଯୋଗ କରିବେ। ଏଥର ବିଦା ଦିଅନ୍ତୁ। ମୁଁ ମନୀଷା ଓ ମୋର ସହଯୋଗୀ ଦୀପ୍ତି ଭଉଣୀଙ୍କୁ ନମସ୍କାର।

ଶୁଣିଲେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ਆਕਾਸ਼ਵਾਣੀ। ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଲଦାଖରେ ପ୍ରାୟ 3,500 କୋଟି ଟଙ୍କା ମୂଲ୍ୟର 5ଟି ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ନକ୍ସଲ ଦ୍ୱାରା ପ୍ରଭାବିତ ଛତିଶଗଡ଼ର ଆଦିବାସୀ ଲୋକଙ୍କୁ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ୟୁପିଆଇ କାରବାର କ୍ଷେତ୍ରରେ ଏମ୍ଡିଆର୍ ଲାଗୁ ବ୍ୟବସ୍ଥା। ବିଶ୍ୱର ପ୍ରାୟ 100ଟି ଦେଶକୁ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦ ରପ୍ତାନୀ କରୁଛି ଭାରତ ଏବଂ

0: ଭାରତ କାନାଡ଼ା ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ଅଗ୍ରସର ହୋଇଛି, କହିଲେ କାନାଡ଼ାର ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖରେ ପ୍ରାୟ 3,350 କୋଟି ଟଙ୍କା ମୂଲ୍ୟର 5 ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଯୋଗାଯୋଗ, ଶକ୍ତି ଭିତ୍ତିଭୂମିର ଉନ୍ନତି, ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଏବଂ ଜଳ ସୁରକ୍ଷା ବୃଦ୍ଧି ଆଦି ଅନ୍ତର୍ଭୁକ୍ତ। ଆଭାସୀ ମାଧ୍ୟମରେ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପରିବର୍ତ୍ତନମୂଳକ ସଂସ୍କାର ଉପରେ ଆଲୋକପାତ କରିଛନ୍ତି।
1: लद्दाख की प्रगति और विकास में एक और अध्याय जुड़ रहा है। आज लद्दाख में कई अहम डेवलपमेंट प्रोजेक्ट का लोकार्पण हुआ है। इन परियोजनाओं से कई लोगों का सफर आसान होगा, कहीं बिजली की सुविधाएं बेहतर होगी, कहीं पानी की उपलब्धता बढ़ेगी और हमारी प्राचीन विरासत के संरक्षण को भी नई ताकत मिलेगी।
0: ଏହି ଅବସରରେ ଶ୍ରୀ ମୋଦି ଲେହସ୍ଥିତ କୁଶୋକ ବକୁଳା ରେମ୍ପୋଚେ ବିମାନ ବନ୍ଦରରେ 640 କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଯାତ୍ରୀ ଟର୍ମିନାଲ କୋଠାକୁ ଉଦ୍ଘାଟନ କରିଛନ୍ତି। ସୀମା ସୁରକ୍ଷା ସଂଗଠନ ଦ୍ୱାରା ନିର୍ମିତ 298 କିଲୋମିଟର ଦୀର୍ଘ ନିମ୍ବୁ ପାଦୁମ ଦାର୍ଚା ସଡ଼କ ପଥକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। 9 MW କ୍ଷମତା ବିଶିଷ୍ଟ ହାନୁ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ସହ ଅନ୍ୟାନ୍ୟ କେତେକ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ କରିଛନ୍ତି। ଲେହସ୍ଥିତ ସିନ୍ଧୁ ଘାଟଠାରେ ଦେଶର ପ୍ରଥମ ପ୍ରାଚୀନ ଶିଳାଲିପି ସୁରକ୍ଷା ପାର୍କ ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ନକ୍ସଲ ଦ୍ୱାରା ପ୍ରଭାବିତ ଛତିଶଗଡ଼ର ଆଦିବାସୀ ଲୋକଙ୍କୁ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି, ସେଥିମଧ୍ୟରେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଅନ୍ତର୍ଭୁକ୍ତ। ଛତିଶଗଡ଼ରେ ଦିବ୍ୟାଙ୍ଗଜନଙ୍କୁ ସହାୟକ ଉପକରଣ ବଣ୍ଟନ ସମାରୋହକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ନକ୍ସଲ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ଉନ୍ନତ ଜୀବନଯାପନ ପାଇଁ ସରକାର ଅଙ୍ଗୀକାରବଦ୍ଧ। ସେବା ସଂକଳ୍ପ ଅଭିଯାନର ଅଂଶସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 31 March ସୁଦ୍ଧା ଦେଶରୁ ନକ୍ସଲବାଦ ମୂଳୋତ୍ପାଟନ କରିବା ନେଇ ଗ୍ରହଣ କରିଥିବା ସଂକଳ୍ପ ପୂରଣ କରିଛନ୍ତି।
1: नरेंद्र मोदी सरकार का दृढ़ संकल्प था कि हम 31/3/2026 के पहले पूरे देश से नक्सलवाद समाप्त करेंगे। मुझे आनंद है आज नक्सलवाद समाप्त हो चुका, मगर नक्सलवाद समाप्त होने से 5 दशकों की पीड़ा को हम समाप्त नहीं कर सकते। वो पीड़ा ने जहां जहां गांव दिया है वहां हमें मरहम लगाना पड़ेगा, उनको खड़ा करने का प्रयास करना पड़ेगा और वो सम्मान के साथ जीवन जी पाए इसकी व्यवस्था कर।
0: ଶ୍ରୀ ଶାହା କହିଛନ୍ତି, ଇତିମଧ୍ୟରେ ପ୍ରାୟ 8,526 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ସେଥିମଧ୍ୟରୁ 455 ଜଣ ନିଯୁକ୍ତି ପାଇଥିବା ବେଳେ 129 ଜଣଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସେମାନଙ୍କୁ ପ୍ରାୟ 4,000ରୁ ଅଧିକ ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ 2,300ରୁ ଅଧିକ ଆଦିବାସୀଙ୍କୁ କୌଶଳ ବିକାଶ ତାଲିମ ପ୍ରଦାନ କରାଯାଇଛି। ଉପଭୋକ୍ତାରୁ ବ୍ୟବସାୟୀ ୟୁପିଆଇ କାରବାର ଉପରେ ଆଜିଠାରୁ ଲାଗୁ ହେବାକୁ ଥିବା ବାଣିଜ୍ୟ ରିହାତି ଶୁଳ୍କ ଏମ୍ଡିଆର୍ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଭାରତୀୟ ଜାତୀୟ ଆର୍ଥିକ କାରବାର ନିଗମ ଏନ୍ପିସିଆଇ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛି, ଦୀପାବଳି ପରେ ଏମ୍ଡିଆର୍ର କାର୍ଯ୍ୟକାରିତା ହୋଇପାରେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନିଗମ କହିଛି, ୟୁପିଆଇ ଏବଂ ସେବା ପରିଚାଳନା କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଦୀପାବଳି ପରେ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏମ୍ଡିଆର୍ ଲାଗୁ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ଦିବସ ସମ୍ପର୍କରେ ପରେ ଘୋଷଣା କରାଯିବ। ସ୍ତରୀୟ ୟୁପିଆଇ କାରବାର ସମ୍ପୂର୍ଣ୍ଣ ନିଃଶୁଳ୍କ ରହିଥିବା ବେଳେ 2,000 ଟଙ୍କାରୁ ଅଧିକ ବ୍ୟକ୍ତି ବ୍ୟବସାୟୀ କ୍ଷେତ୍ରରେ ୟୁପିଆଇ କାରବାର ପାଇଁ ଏମ୍ଡିଆର୍ ଲାଗୁ ହେବ ବୋଲି ନିଗମ କହିଛି। ତେବେ ଏଭଳି ନିଷ୍ପତ୍ତି ଦ୍ୱାରା 96% ବ୍ୟକ୍ତିରୁ ବ୍ୟବସାୟୀ କାରବାର ପ୍ରଭାବିତ ହେବ ନାହିଁ ବୋଲି ନିଗମ ସ୍ପଷ୍ଟ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିଶ୍ୱର ପ୍ରାୟ 100 ଦେଶକୁ ଭାରତ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦ ରପ୍ତାନୀ କରୁଛି। ଗତ ଆର୍ଥିକ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନୀ 38,000 କୋଟି ଟଙ୍କାରୁ ଅଧିକ ହୋଇଛି। ନୂଆଦିଲ୍ଲୀରେ ଟାଇମ୍ସ ନାଓ ପ୍ରତିରକ୍ଷା ସମ୍ମିଳନୀ 2026କୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ଭାରତ ଅସ୍ତ୍ରଶସ୍ତ କ୍ଷେତ୍ରରେ 90%ରୁ ଅଧିକ ଆତ୍ମନିର୍ଭରତା ହାସଲ କରିପାରିଛି। ଭାରତୀୟ ସେନା ବ୍ୟବହାର କରୁଥିବା 175 ପ୍ରକାର ଗୋଳାବାରୁଦ ମଧ୍ୟରୁ

0: 168 ସ୍ୱଦେଶୀ ପ୍ରସ୍ତୁତ ବୋଲି ଶ୍ରୀ ସିଂ କହିଛନ୍ତି। ସେ କହିଛନ୍ତି ଗତ 12.5 ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ଅଧିକ ବ୍ୟାପକ ହେବା ସହ ଜାତୀୟ ସୁରକ୍ଷା ସୁଦୃଢ଼ ହୋଇପାରିଛି। ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି। ଭାରତୀୟ ସେନା ପ୍ରତ୍ୟେକ ଆହ୍ୱାନର ସମ୍ମୁଖୀନ ହେବାକୁ ସର୍ବଦା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଦେଶର କ୍ଷେପଣାସ୍ତ୍ର ଜନକ ତଥା ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଜି 95ତମ ଜନ୍ମଦିବସ ପାଳନ କରାଯାଉଛି। 1931 ଅକ୍ଟୋବର 15 ତାରିଖରେ ତାମିଲନାଡୁର ରାମେଶ୍ୱରମ୍ଠାରେ ସେ ଜନ୍ମଗ୍ରହଣ କରିଥିଲେ। ଭାରତର କ୍ଷେପଣାସ୍ତ୍ର ମାନବ ଏବଂ ଜନତା ରାଷ୍ଟ୍ରପତି ଭାବେ ସେ ସମସ୍ତଙ୍କ ପାଖରେ ପରିଚିତ ଥିଲେ। 2002 2007 ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଆଜିର ଦିବସକୁ ଜାତିସଂଘର ଅନୁମୋଦନ କ୍ରମେ ବିଶ୍ୱ ବିଦ୍ୟାର୍ଥୀ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କୁ ଏକ ବିରଳ ପ୍ରତିଭା ଭାବେ ବର୍ଣ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଭାରତର ରାଷ୍ଟ୍ରପତି ଭାବେ ଡକ୍ଟର କଲାମ ସର୍ବୋଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ଜାନୁଆରୀ 22 ତାରିଖରେ ସରକାରଙ୍କ ପ୍ରମୁଖ ଅଭିଯାନ ବେଟି ବଚାଓ ବେଟି ପଢ଼ାଓର ଶୁଭାରମ୍ଭ କରିଥିଲେ। ହରିୟାଣାର ପାନିପତ୍ଠାରେ ଏହା ଶୁଭାରମ୍ଭ କରିବା ଅବସରରେ ଶ୍ରୀ ମୋଦି କନ୍ୟା ସନ୍ତାନଙ୍କ ସୁରକ୍ଷା ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଥିଲେ।
1: समाज की चेतना को जगाने का प्रयास किया। आज परिणाम यह है कि देश के अनेक राज्यों में बेटियों की संख्या में बहुत वृद्धि हुई है।
0: ଧର୍ମାନ୍ତିକରଣ କ୍ଷେତ୍ରରେ ପଛୁଆବର୍ଗ ସଂରକ୍ଷଣ ଦାବି ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମାଡ୍ରାସ୍ ହାଇକୋର୍ଟଙ୍କ ଏ ସଂକ୍ରାନ୍ତ ରାୟ ବିରୁଦ୍ଧରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଜଷ୍ଟିସ୍ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଧର୍ମାନ୍ତିକରଣ ପରେ ପୂର୍ବରୁ ଥିବା ସାମାଜିକ ପଛୁଆବର୍ଗର ସୁବିଧା ମିଳିପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଧାରା 16(4) ଅନୁଯାୟୀ ସାମ୍ବିଧାନିକ ସୁବିଧା ଜଣେ ବ୍ୟକ୍ତିଙ୍କ ପୂର୍ବ ଧର୍ମାନ୍ତିକରଣ ସ୍ଥିତି ଆଧାରରେ ବଳବତ୍ତର ରହିପାରିବ ନାହିଁ। ଭାରତ ଓ କାନାଡ଼ା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ତ୍ୱରାନ୍ୱିତ ହୋଇଛି ବୋଲି କାନାଡ଼ାର ଅନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିଦ୍ଧୁ କହିଛନ୍ତି। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ବ୍ୟାପକ ଆର୍ଥିକ ସହଭାଗିତା ଚୁକ୍ତି ଉପରେ ଆଲୋଚନା ଶେଷ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। ମୁମ୍ବାଇରେ ଗତକାଲି ପହଞ୍ଚିବା ପରେ ଶ୍ରୀ ସିଦ୍ଧୁ କହିଛନ୍ତି, ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ସମ୍ପର୍କ ତଥା ଆର୍ଥିକ ସହଭାଗିତା ଅଧିକ ସଶକ୍ତ ହୋଇପାରିବ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଅଙ୍ଗୀକାରବଦ୍ଧତା ସମ୍ପୂର୍ଣ୍ଣ ନୂତନ ମାର୍ଗ ଉନ୍ମୋଚିତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲଦାଖରେ ପ୍ରାୟ 3,500 କୋଟି ଟଙ୍କା ମୂଲ୍ୟର 5ଟି ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ନକ୍ସଲ ଦ୍ୱାରା ପ୍ରଭାବିତ ଛତିଶଗଡ଼ର ଆଦିବାସୀ ଲୋକଙ୍କୁ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ୟୁପିଆଇ କାରବାର କ୍ଷେତ୍ରରେ ଏମ୍ଡିଆର୍ ଲାଗୁ ବ୍ୟବସ୍ଥା ଏବଂ ଭାରତ କାନାଡ଼ା ଦ୍ୱିପାକ୍ଷିକ ବାଣିଜ୍ୟ।
2: The headlines. Prime Minister Narendra Modi inaugurates 5 major development projects worth over 3,300 crore in Ladakh. Hindus converting to Islam and other religions cannot claim backward class reservation, says Supreme Court, upholds Madras High Court order. Home Minister Amit Shah says government is committed for betterment of tribals affected by Naxalism, distributes assistive devices to persons with disabilities. India's defense exports surge to 38,000 crore from

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଏସୀୟ କ୍ରୀଡ଼ାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କ ସହ ଆଜି ସନ୍ଧ୍ୟାରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶେଷ ହେଲା ଭୋଟ୍ଗ୍ରହଣ, ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ। ନବରାତ୍ରିର ପଞ୍ଚମ ଦିବସରେ ଆଜି ପୂଜା ପାଉଛନ୍ତି ଶାନ୍ତି, ସାହସ ଓ ସମୃଦ୍ଧିର ପ୍ରତୀକ ଦେବୀ ସ୍କନ୍ଧମାତା, ଏବଂ ଦେଶର ଅବଶିଷ୍ଟ ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ା 2026ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ସହ ଭାବ ବିନିମୟ କରିବେ। ଜାପାନର ଆଇଚି ନାଗୋୟାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତ 21 ସ୍ୱର୍ଣ୍ଣ, 27 ରୌପ୍ୟ ଓ 37 ବ୍ରୋଞ୍ଜ ପଦକ ସହ ମୋଟ 85 ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏସୀୟ କ୍ରୀଡ଼ାରେ ଶ୍ରେଷ୍ଠ 5 ଦେଶ ମଧ୍ୟରେ ଭାରତ କ୍ରମାଗତ ପାଇଁ ଦ୍ୱିତୀୟ ଥର ଏହି ସ୍ଥାନ ହାସଲ କରିଛି। ଉପଭୋକ୍ତାର ବ୍ୟବସାୟୀ ୟୁପିଆଇ କାରବାର ଉପରେ ଆଜିଠାରୁ ଲାଗୁ ହେବାକୁ ଥିବା ବାଣିଜ୍ୟ ରିହାତି ଶୁଳ୍କ ଏମ୍ଡିଆର୍ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଭାରତୀୟ ଜାତୀୟ ଆର୍ଥିକ କାରବାର ନିଗମ ଏନ୍ପିସିଆଇ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛି, ଦୀପାବଳି ପରେ ଏମ୍ଡିଆର୍ର କାର୍ଯ୍ୟକାରିତା ହୋଇପାରେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନିଗମ କହିଛି, ୟୁପିଆଇ ଏବଂ ସେବା ପରିଚାଳନା କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଦୀପାବଳି ପରେ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏମ୍ଡିଆର୍ ଲାଗୁ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ତେବେ ଏହା କାର୍ଯ୍ୟକାରୀ ହେବାକୁ ଥିବା ଦିବସ ସମ୍ପର୍କରେ ପରେ ଘୋଷଣା କରାଯିବ। ବ୍ୟକ୍ତିଗତ ସ୍ତରୀୟ ୟୁପିଆଇ କାରବାର ସମ୍ପୂର୍ଣ୍ଣ ନିଃଶୁଳ୍କ ରହିଥିବା ବେଳେ 2000 ଅଧିକ ବ୍ୟକ୍ତିରୁ ବ୍ୟବସାୟୀ କ୍ଷେତ୍ରରେ ୟୁପିଆଇ କାରବାର ପାଇଁ ଏମ୍ଡିଆର୍ ଲାଗୁ ହେବ ବୋଲି ନିଗମ କହିଛି। ତେବେ ଏଭଳି ନିଷ୍ପତ୍ତି ଦ୍ୱାରା 96% ବ୍ୟକ୍ତିରୁ ବ୍ୟବସାୟୀ କାରବାର ପ୍ରଭାବିତ ହେବ ନାହିଁ ବୋଲି ନିଗମ ସ୍ୱଷ୍ଟ କରିଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଅପରାହ୍ନ 2 ପର୍ଯ୍ୟନ୍ତ ମତଦାନ ହେବା ପରେ ଭୋଟ୍ ଗଣନା କାର୍ଯ୍ୟ କରାଯାଇ ଫଳାଫଳ ଘୋଷଣା କରାଯିବ। ଆସନ୍ତାକାଲି ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କର ଶପଥ ଗ୍ରହଣ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ 6000 ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତାକାଲି ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ। ବଲାଙ୍ଗୀର ଜିଲ୍ଲାରେ 18 ମହାବିଦ୍ୟାଳୟରେ ମତଦାନ ହୋଇଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମତଦାନକୁ ବାତିଲ କରାଯାଇଛି। ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ନୂଆପଡ଼ା ଜିଲ୍ଲାର 2 କଲେଜରେ ମତଦାନ ହୋଇଥିବା ବେଳେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଏବଂ ନ୍ୟାସନାଲ୍ କଲେଜ ନୂଆପଡ଼ାଠାରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ରାଜ୍ୟର ବିଭିନ୍ନ ଖଣି ଓ ଶିଳ୍ପାଞ୍ଚଳରେ ଜାତୀୟ ତଥା ରାଜ୍ୟ ରାଜପଥରେ ବେଆଇନ ପରିବହନ ଗାଡ଼ି ପାର୍କିଂ ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିଛନ୍ତି। ଖଣି କମ୍ପାନୀଗୁଡ଼ିକ ଦ୍ୱାରା ଲଜିଷ୍ଟିକ୍ ଶୃଙ୍ଖଳାର ଅଭାବ ଓ ନିର୍ଦ୍ଦିଷ୍ଟ ପାର୍କିଂ ନଥିବାରୁ ସଡ଼କ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ରାଜ୍ୟ ସରକାରଙ୍କ ନିକଟରେ ସିଧାସଳଖ ସାମ୍ବିଧାନିକ ଆଦେଶ ଓ ଦୃଢ଼ ଆଇନଗତ କ୍ଷମତା ରହିଥିବାରୁ ପଦକ୍ଷେପ ଗ୍ରହଣ ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସ୍ୱଚ୍ଛତା ଅଭିଯାନ 6.0 ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଆର୍କେ ଜେନା ଆଜି କଟକ ଆକାଶବାଣୀ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଶ୍ରୀ ଜେନା କେନ୍ଦ୍ରର ବିଭିନ୍ନ କାର୍ଯ୍ୟସ୍ଥଳ ଓ ପରିସରର ସ୍ୱଚ୍ଛତା ସ୍ଥିତି ଅନୁଧ୍ୟାନ କରିଥିଲେ। ସୁସ୍ଥ ପରିବେଶ ବଜାୟ ରଖିବା ସହ କାର୍ଯ୍ୟସ୍ଥଳୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ସ୍ୱଚ୍ଛତା ଅଭିଯାନରେ ଗୁରୁତ୍ୱ ଦିଆଯାଇଥିବା ଶ୍ରୀ ଜେନା କହିଥିଲେ। ଏହି ଅବସରରେ ସେ କେନ୍ଦ୍ର ପରିସରରେ ଚାରାରୋପଣ କରିଥିଲେ। କେନ୍ଦ୍ରର ମୁଖ୍ୟ ଯଶୋଦା ନନ୍ଦନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନବରାତ୍ରିର ପଞ୍ଚମ ଦିବସରେ ଆଜି ବିଭିନ୍ନ ଶକ୍ତିପୀଠରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ ସ୍କନ୍ଧମାତା ବେଶ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁମାନେ ଭକ୍ତି ଓ ଶ୍ରଦ୍ଧାର ସହିତ ମା'ଙ୍କ ଉପାସନା କରୁଛନ୍ତି। ଶୁଣନ୍ତୁ ଏକ ସ୍ୱତନ୍ତ୍ର ଉପସ୍ଥାପନା।

ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଆପଣମାନେ ସମ୍ବାଦ ପାଇଁ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ଶଫାକତ ଅମାନତ ଅଲ୍ଲୀ, ଗୀତ ରଚନା କରିଛନ୍ତି ସୟିଦ କାଦ୍ରୀ, ସଙ୍ଗୀତ ପ୍ରୀତମ, କଥାଚିତ୍ର ମର୍ଡର୍ 3।

ଶେଷରେ ଶୁଣନ୍ତୁ ଚନ୍ନଟୁ କଥାଚିତ୍ରରୁ ଏହି ଗୀତଟି କଣ୍ଠଦାନ କରିଛନ୍ତି ରାହତ ଫତେହ ଅଲି ଖାନ୍ ଏବଂ ଜାଭେଦ ଅଲି, ସଙ୍ଗୀତ ସଞ୍ଜୟ ମୋହନ, ଗୀତରଚନା ସଞ୍ଜୟ ମୋହନ, ସଙ୍ଗୀତ ପ୍ରୀତମ।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀ ପାଟଣା, ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣେ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋୱାଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1394 ଭାଗ।

0: ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତାବନ୍ଧୁ, ବିଜ୍ଞାନ ଆମ ଜୀବନକୁ ସହଜ କରିବା ସହ ଆମକୁ ପ୍ରକୃତି, ପରିବେଶ ଓ ଆମ ଚାରିପାଖର ଜଗତକୁ ନୂଆ ଦୃଷ୍ଟିରେ ଦେଖିବାକୁ ଶିଖାଏ। ଆଜିର ଦିନଟି ମଧ୍ୟ ବିଜ୍ଞାନ ଓ ଶିକ୍ଷା ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ରଖେ। ଆଜି ହେଉଛି ମହାନ ବୈଜ୍ଞାନିକ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମଙ୍କ ଜନ୍ମବାର୍ଷିକୀ। ଏହି ବିଶେଷ ଦିନରେ ଆମେ ଆଲୋଚନା କରିବା ବିଜ୍ଞାନ, ପରିବେଶ ସଂରକ୍ଷଣ ଓ ଯୁବପିଢ଼ିର ଭବିଷ୍ୟତ ବିଷୟରେ। ଏଥିପାଇଁ ଆମ ସହ ଯୋଡ଼ି ହୋଇଛନ୍ତି ଥୁଆମୁଲ ରାମପୁର ବ୍ଲକର ବ୍ଲକ କୋଡିନେଟର। ଆସନ୍ତୁ, ତାଙ୍କ ଅନୁଭୂତି ଓ ମତାମତ ମାଧ୍ୟମରେ ଏହି ବିଷୟକୁ ଆହୁରି ଭଲ ଭାବରେ ବୁଝିବା। ନମସ୍କାର ଭାଇ।
1: ନମସ୍କାର।
0: ତେବେ ଭାଇ, ଆପଣ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁଙ୍କୁ ଜଣାଇ ଦିଅନ୍ତୁ।
1: ମୋର ନାଁ ପଙ୍କଜ ସୁନ୍ଦର ଖମାରୀ। ମୁଁ କଳାହାଣ୍ଡି ଜିଲ୍ଲା ଥମୁଲ ରାମପୁର ବ୍ଲକରେ GEF-7 ଫୋଲୁର ପ୍ରୋଜେକ୍ଟରେ ବ୍ଲକ କୋଅର୍ଡିନେଟର ଭାବରେ କାମ କରୁଛି। ମୋର କାମ ମୁଖ୍ୟତଃ ଚାଷୀ ଭାଇ ଭଉଣୀମାନଙ୍କ ସହ ଜଡ଼ିତ। ମୁଁ

0: ମାନଙ୍କୁ ଇମ୍ପ୍ରୁଭ୍ଡ ଫାର୍ମିଂ ପ୍ରାକ୍ଟିସେସ୍, ସଏଲ୍ ହେଲ୍ଥ, ଫର୍ଟିଲାଇଜର୍ର ସଠିକ୍ ବ୍ୟବହାର ଏବଂ ପେଷ୍ଟ ମ୍ୟାନେଜମେଣ୍ଟ ବିଷୟରେ ବୁଝାଏ। ମୋର ଚେଷ୍ଟା ରହୁଛି ଯେ ଚାଷୀମାନେ କମ୍ ଖର୍ଚ୍ଚରେ ଭଲ ପ୍ରଡକ୍ସନ୍ ପାଆନ୍ତୁ ଏବଂ ଆମ ମାଟି ଓ ପରିବେଶ ମଧ୍ୟ ସୁରକ୍ଷା କରନ୍ତୁ।
1: ଆଚ୍ଛା, ତାହେଲେ ଭାଇ, GF7 ଫଲୁର ପ୍ରକଳ୍ପ କ'ଣ ଏବଂ ଏହାର ମୁଖ୍ୟ ଲକ୍ଷ୍ୟ କ'ଣ? ଏହା ପଛରେ କେଉଁ ବୈଜ୍ଞାନିକ ଚିନ୍ତାଧାରା ରହିଛି?
0: GEF7ର ଫୁଲ୍ ଫର୍ମ ହେଉଛି ଗ୍ଲୋବାଲ୍ ଏନ୍ଭାୟରମେଣ୍ଟ ଫେସିଲିଟି। ଏହି ପ୍ରୋଜେକ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଷ୍ଟେନେବଲ୍ ଏଗ୍ରିକଲଚର୍କୁ ପ୍ରମୋଟ୍ କରିବା ଏବଂ ନ୍ୟାଚୁରାଲ୍ ରିସୋର୍ସେସ୍ର ସୁରକ୍ଷା କରିବା। ସରଳ ଭାବରେ କହିଲେ, ଏମିତି ଚାଷ କରିବା ଯେଉଁଠି ଚାଷୀଙ୍କ ଇନକମ୍ ବଢ଼ିବ କିନ୍ତୁ ମାଟି, ପାଣି ଓ ଜଙ୍ଗଲର କ୍ଷତି ହେବ ନାହିଁ।
1: ଆଚ୍ଛା, ଏବେ ଯେମିତି ଆମର ଅର୍ଗାନିକ୍ ଫାର୍ମିଂ ସେଇ ଉପରେ କିଛି?
0: ହଁ, ଅର୍ଗାନିକ୍ ଫାର୍ମିଂ କମ୍ ଫର୍ଟିଲାଇଜର୍ରେ, ମାନେ ମାଟିକୁ ଯେତେ ଫର୍ଟିଲାଇଜର୍ ଦରକାର ସେହି ହିସାବରେ ଆମେ ତାଙ୍କୁ କହିବା, ଶିଖେଇବା, ସେ ଉପରେ ଆମେ ତାଙ୍କୁ ଟ୍ରେନିଂ ଦଉ।
1: ଆଚ୍ଛା, ତାହେଲେ ଭାଇ, ଏହି ପ୍ରକଳ୍ପରେ ମାଟି, ଜଳ, ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷାକୁ କିପରି ଗୁରୁତ୍ୱ ଦିଆଯାଉଛି, ମାନେ ଏସବୁ ପରସ୍ପର ସହ କିପରି ଜଡ଼ିତ?
0: ମୋର ମତରେ ମାଟି, ପାଣି ଓ ଜଙ୍ଗଲ ହେଲା ଆମ ଜୀବନର ମେନ୍ ଫାଉଣ୍ଡେସନ୍ସ। ମାଟିରୁ ଗଛ ନ୍ୟୁଟ୍ରିଏଣ୍ଟସ୍ ପାଏ, ପାଣି ବିନା ଗଛ ଭଲ ଭାବରେ ବଢ଼ିପାରେନି ଏବଂ ଜଙ୍ଗଲ ଏନ୍ଭାୟରମେଣ୍ଟର ବାଲାନ୍ସ ରଖିବାରେ ହେଲ୍ପ କରେ।
1: ନିଶ୍ଚିତ ଭାବରେ, ସେଇଟା ତ ଠିକ୍ କହିଲେ ଭାଇ। ମାଟିର ସ୍ୱାସ୍ଥ୍ୟ ଭଲ ରହିବା କେବଳ ଚାଷ ପାଇଁ ନୁହେଁ, ପରିବେଶ ପାଇଁ ମଧ୍ୟ ଜରୁରୀ। ମାଟିର ଉର୍ବରତା ଓ ଏଥିରେ ଥିବା ଅଣୁଜୀବୀମାନଙ୍କର ଭୂମିକା କ'ଣ ରହିଛି?
0: ମାଟିର ସ୍ୱାସ୍ଥ୍ୟ ମାନେ ମାଟିରେ କ୍ରପ୍ ଗ୍ରୋଥ୍ ପାଇଁ ଦରକାର ନ୍ୟୁଟ୍ରିଏଣ୍ଟସ୍, ଅର୍ଗାନିକ୍ ମ୍ୟାଟର୍ ଏବଂ ବେନିଫିସିଆଲ୍ ମାଇକ୍ରୋ ଅର୍ଗାନିଜମ୍ସ ଥିବା। ମାଟିକୁ ସ୍ୱାସ୍ଥ୍ୟ ରଖିବା ପାଇଁ ଆମେ ସଏଲ୍ ଟେଷ୍ଟିଂ କରିବା ଦରକାର। ସଏଲ୍ ଟେଷ୍ଟ ରିପୋର୍ଟ ଅନୁସାରେ ଫର୍ଟିଲାଇଜର୍ସ ଆପ୍ଲାଏ କଲେ ଅନ୍ନେସେସରି ଖର୍ଚ୍ଚ କମିବ ଏବଂ କ୍ରପ୍ ଗ୍ରୋଥ୍ ଭଲ ହେବ। ଗୋବର ଖତ, କମ୍ପୋଷ୍ଟ ଏବଂ ଅର୍ଗାନିକ୍ ମେନ୍ୟୁର୍ ୟୁଜ୍ କଲେ ମାଟିରେ ଅର୍ଗାନିକ୍ ମ୍ୟାଟର୍ ବଢ଼େ। ଏହାସହ କେମିକାଲ୍ ଫର୍ଟିଲାଇଜର୍କୁ ମଧ୍ୟ ରେକମେଣ୍ଡ ଡୋଜ୍ ଅନୁସାରେ ୟୁଜ୍ କରିହୁଏ।
1: ତେବେ ଜଳବାୟୁ ପରିବର୍ତ୍ତନ ଆଜି ଏକ ବଡ଼ ବିଶ୍ୱସ୍ତରୀୟ ସମସ୍ୟା, ଏହାର ପ୍ରଭାବ ମାଟି, ଜଳସମ୍ପଦ ଓ ଜୈବ ବିବିଧତା ଉପରେ କିପରି ପଡ଼ୁଛି?
0: ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ଓ ତାପମାତ୍ରାରେ ଅନେକ ପରିବର୍ତ୍ତନ ଦେଖାଯାଉଛି। କେତେବେଳେ ବର୍ଷା ବିଳମ୍ବରେ ହେଉଛି ଆଉ କେତେବେଳେ ଅଧିକ ବର୍ଷା ହେଉଛି। ଏହାଦ୍ୱାରା ବିହନ ବୁଣିବା, ଚାରା ଲଗାଇବା ଓ ଫସଲ ବଢ଼ିବାରେ ଅସୁବିଧା ହେଉଛି। ଅଧିକ ଗରମ ଓ ପାଣି ଅଭାବ ମଧ୍ୟ ଫସଲକୁ ଖରାପ କରିଥାଇପାରେ।
1: ନିଶ୍ଚିତ ଭାବରେ, ଯେଉଁ ଆମର ଜଳବାୟୁ ପରିବର୍ତ୍ତନରେ ଅନେକଟି ଜିନିଷ ପ୍ରଭାବିତ ହେଉଛି, ଆମ ଏନ୍ଭାୟରମେଣ୍ଟ ପ୍ରଭାବିତ ହେଉଛି, ଆମ ସରାଉଣ୍ଡିଂ। ତେବେ ଭାଇ, ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ବୃଦ୍ଧି ଓ ମୃତ୍ତିକା କ୍ଷୟ ରୋକିବା ପାଇଁ କେଉଁ ବୈଜ୍ଞାନିକ ପଦ୍ଧତି ଓ ଜ୍ଞାନକୌଶଳ ବ୍ୟବହାର କରାଯାଉଛି?
0: ବର୍ଷା ଜଳ ସଂରକ୍ଷଣ ପାଇଁ ଫାର୍ମ ପଣ୍ଡ, ଚେକ୍ ଡ୍ୟାମ୍ ଓ ଅନ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ। ପାହାଡ଼ ଢାଳରେ ଘାସ ଓ ଗଛ ଲଗାଇବା ଏବଂ ଢାଳ ଅନୁଯାୟୀ ମାଟିକୁ ବାନ୍ଧିବା ଦ୍ୱାରା ମାଟି ଧୋଇବା କମିଥାଏ। ତେବେ କେଉଁ ସ୍ଥାନରେ କେଉଁ ପଦ୍ଧତି ଭଲ ହେବ ତାହା ବୈଜ୍ଞାନିକଙ୍କ ପରାମର୍ଶ ନେଇ ନିଷ୍ପତ୍ତି କରିବା ଉଚିତ।
1: ଆଚ୍ଛା, ତେବେ ଆଜିକାଲି ଉପଗ୍ରହ ଚିତ୍ର, ଡ୍ରୋନ୍, GIS ଓ ଅନ୍ୟାନ୍ୟ ଡିଜିଟାଲ ଜ୍ଞାନକୌଶଳ ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି। ମାଟି, ଜଳ ଓ ଭୂମିର ସଠିକ୍ ପରିଚାଳନାରେ ଏସବୁର କିଛି ଭୂମିକା ରହିଛି କି?
0: ଆଜିକାଲି ନୂଆ ଜ୍ଞାନକୌଶଳ ଦ୍ୱାରା ଜମି ଓ ପ୍ରାକୃତିକ ସମ୍ପଦ ବିଷୟରେ ଅଧିକ ତଥ୍ୟ ମିଳିଛି। ଉପଗ୍ରହ ଚିତ୍ରରୁ, ଯେଉଁଟାକି ଆମେ GIS କହୁଛୁ, ଜମିର ଜଳ ଛତ୍ର କେତେ, ତାର ୱାଟର କଣ୍ଟେଣ୍ଟ ରହୁଛି, ୱାଟର ଡେପ୍ଥ ରହୁଛି, ସେଇଟା ସବୁ ଆମେ GIS ଦ୍ୱାରା ଜାଣିପାରୁ।
1: ଆଚ୍ଛା, ତେବେ ଆପଣ କହିଲେ ଆପଣ ଥ୍ୱାମୁଲରାମପୁରରେ କାର୍ଯ୍ୟରତ ଅଛନ୍ତି, ତ ଥ୍ୱାମୁଲରାମପୁର ଏକ ପାହାଡ଼ିଆ ଅଞ୍ଚଳ, ଏଠାକାର ପ୍ରାକୃତିକ ପରିବେଶ ଓ ଭୌଗୋଳିକ ସ୍ଥିତିକୁ ଦେଖି ମାଟି ଓ ଜଳ ସଂରକ୍ଷଣରେ କେଉଁ ବିଶେଷ ଆହ୍ୱାନ ରହିଛି?
0: ଆପଣ ଠିକ୍ କହିଲେ, ଥ୍ୱାମୁଲରାମପୁର ଏକ ପାହାଡ଼ିଆ ଅଞ୍ଚଳ, ଏଠାରେ ଅନେକ ଚାଷୀ ବର୍ଷା ଉପରେ ନିର୍ଭର କରି ଚାଷ କରନ୍ତି। ଅଧିକା ବର୍ଷା ହେଲେ ପାହାଡ଼ରୁ ମାଟି ଧୋଇ ହୋଇଯାଏ, ପୁଣି ବର୍ଷା ଋତୁ ପରେ କେତେକ ସ୍ଥାନରେ ପାଣିର ଅଭାବ ଦେଖାଯାଇଥାଏ। ତେଣୁ ଏଠାରେ ମାଟି ସଂରକ୍ଷଣ, ବର୍ଷା ଜଳ ସଂରକ୍ଷଣ, ଜଙ୍ଗଲର ସୁରକ୍ଷା ଓ ଜମିର ପ୍ରକାର ଅନୁଯାୟୀ ଚାଷ ଯୋଜନା କରିବା ଜରୁରୀ।
1: ତେବେ ଭାଇ, ଆପଣ ଯେମିତି କହିଲେ କି ସେଇ ଅଞ୍ଚଳରେ ବର୍ଷା ଉପରେ ଚାଷୀମାନେ ବହୁତ ନିର୍ଭର କରନ୍ତି ଏବଂ ବର୍ଷା ପରେ ପରେ ପାଣିର ବହୁତ ଅଭାବ ମଧ୍ୟ ଦେଖାଯାଏ, ତେବେ କୋଉ ପ୍ରକାରର ଚାଷୀ ଏବଂ କେଉଁ ପଦ୍ଧତିର ବ୍ୟବହାର କଲେ

0: ସେଇ ଜାଗାରେ ଭଲ ଚାଷ କରିହେବ?
1: ଦେଖନ୍ତୁ, ଆମ ଏଗ୍ରିକଲଚରରେ ଯେଉଁ ଆମେ କ୍ରପ୍ସଟାକୁ ଚିହ୍ନଟ କରୁ ସେଇଟା ଦୁଇ ପ୍ରକାରରେ, ଗୋଟେ ହେଲା ଇରିଗେସନ୍ କ୍ରପ୍, ଆଉ ଗୋଟେ ନନ୍ ଇରିଗେଟେଡ୍ କ୍ରପ୍। ଯେଉଁଟା ଇରିଗେସନ୍ କ୍ରପ୍, ସେଇ କ୍ରପ୍ ଯେଉଁଟା ଆମେ ନର୍ମାଲି ଯାହାକୁ ପାଣି ଦରକାର ଅଧିକା, ଯେମିତିକି ହେଲା ଧାନ, ଆଖୁ, ଆଉ ଯେଉଁଟା କମ୍ ପାଣିରେ ହୁଏ ଯେମିତିକି ବିରି ଆଉ ମାଣ୍ଡିଆ, ସେଇଟା ତାକୁ ପାଣି କମ୍ ହେଲେ ବି ସେମାନେ ବଢ଼ିପାରନ୍ତି। ତ ଆମେ ଆମ ପ୍ରୋଜେକ୍ଟ ତରଫରୁ ଆମେ ଚାଷୀମାନଙ୍କ ଜମିକୁ ଚିହ୍ନଟ କରୁ କି ସେଇଠି ପାଣି ବ୍ୟବସ୍ଥା ହେଇପାରିବ ନା ହେଇପାରିବନି। ଯେଉଁଠି ପାଣି ବ୍ୟବସ୍ଥା ହେଇପାରିବ, ତାଙ୍କର ନିଜର ହ୍ୟାଣ୍ଡପମ୍ପସ୍ ଅଛି କିମ୍ବା ଇରିଗେଟେଡ୍ ଟ୍ୟୁବୱେଲ୍ସ ଅଛି, ତ ଆମେ ତାଙ୍କୁ ଭେଜିଟେବୁଲ୍ସ ଲଗେଇବା ପାଇଁ ପ୍ରମୋଟ୍ କରୁ। ଆଉ ଯେଉଁଠି ସେମାନେ ବର୍ଷା ପାଣିରେ ନିର୍ଭରତା, ପ୍ଲସ୍ ତାଙ୍କର ଜମି ଯଦି ଲୋ ଲ୍ୟାଣ୍ଡରେ ଅଛି, ତାହେଲେ ତାକୁ ଆମେ ଧାନ ଚାଷ SRA ମେଥଡ଼ରେ ତାକୁ ଆମେ ସେ ପଦ୍ଧତିରେ କରିବା ପାଇଁ ତାକୁ ଆମେ ପ୍ରମୋଟ୍ କରୁ।
0: ଆଚ୍ଛା, ତେବେ ଭାଇ, ଏହି ପ୍ରକଳ୍ପ ଅଧୀନରେ ସ୍ଥାନୀୟ ଅଞ୍ଚଳରେ କେଉଁ କେଉଁ କାର୍ଯ୍ୟ କରାଯାଉଛି ଏବଂ ଏହାଦ୍ୱାରା ପରିବେଶ ଓ ସାଧାରଣ ଲୋକଙ୍କ ଜୀବନରେ କି ପରିବର୍ତ୍ତନ ଆସିବାର ଆଶା ରହିଛି?
1: ଆମ ଥମୁଲରାମପୁର ଅଞ୍ଚଳରେ ଚାଷୀମାନେ ଏତେ ଚାଷ କରୁଛନ୍ତି ସେମାନେ, ବଟ୍ ସେମାନେ ଜାଣିନାହାନ୍ତି କେଉଁ ପଦ୍ଧତିରେ କଲେ ଠିକ୍ ହେବ, କେଉଁଟା ସାଇଣ୍ଟିଫିକ୍ ମେଥଡ୍ସ ଅଛି। ସେମାନେ ସବୁ ଟ୍ରେଡିସନାଲ୍ ମେଥଡ଼ରେ କରୁଛନ୍ତି। ତ ଆମେ ଆମ ପ୍ରୋଜେକ୍ଟ ତରଫରୁ ଗୋଟେ ଅଛି ଫାର୍ମର ଫିଲ୍ଡ ସ୍କୁଲ, ଯେଉଁଟାକୁ FFS କହୁଛୁ, ସେଇ FFS ମାଧ୍ୟମରେ ଆମେ ଚାଷୀମାନଙ୍କୁ ଟ୍ରେନିଂ ଦେଇଥାଉ କି ନିଜ ମାନେ ସଏଲ୍ ହେଲ୍ଥ କେମିତି ଅଛି, ସେ ସଏଲ୍ ହେଲ୍ଥ ଅନୁସାରେ କେମିତି ଆମେ ତାଙ୍କୁ ଫର୍ଟିଲାଇଜର୍ସ ରେକମେଣ୍ଡ କରିପାରିବୁ ଡୋଜେସ୍, ପ୍ଲସ୍ କେଉଁ କ୍ରପ୍ଟା ସେମାନେ ଲଗେଇଲେ ସେଇଠି ଅଧିକ ଉତ୍ପାଦନ ଦେବ, କେଉଁ ପଦ୍ଧତିରେ କଲେ ସେମାନେ ଅଧିକା ଅମଳ ପାଇବେ। ଆଉ ସବୁ କ୍ଷେତ୍ରରେ ଖାଲି ଇନସେକ୍ଟିସାଇଡ୍, ପେଷ୍ଟିସାଇଡ୍ସ, ଫର୍ଟିଲାଇଜର୍ସ ଦେଲେ ହୁଏନି। ତ ଆମେ ବାୟୋଲୋଜିକାଲ ମେଥଡ଼, କଲଚରାଲ ମେଥଡ଼ସରେ ସେମାନଙ୍କୁ କେମିତି ସେମାନେ ଟ୍ରିଟମେଣ୍ଟ ଦେଇପାରିବେ ଗଛକୁ, ସେଇଟା ଆମେ ଶିଖେଇଥାଉ।
0: ତେବେ ଆପଣ ଏବେ ଯେଉଁ କହିଲେ କିଛି ମେଥଡ଼ସ ରହିଛି, ବାୟୋଲୋଜିକାଲ କଲଚରାଲ ମେଥଡ଼ସ, ତା ବାବଦରେ ଏଠି କିଛି କୁହନ୍ତୁ।
1: ବାୟୋଲୋଜିକାଲ ମେଥଡ଼ସ ହେଉଛି ମାନେ ଦେଖନ୍ତୁ, ଗୋଟେ ଅଛି ଫେରୋମନ୍ ଟ୍ରାପ୍, ଆମେ ସେଇଟା ଫେରୋମନ୍ ଟ୍ରାପ୍ କହିଲେ କ'ଣ, ଯେଉଁ ଜମିରେ ପୋକ ଥାନ୍ତି, ସେ ପୋକ ଦୁଇ ପ୍ରକାର ଥାଏ, ଗୋଟେ ମେଲ୍ ମାନେ ପୁରୁଷ, ଆଉ ଗୋଟେ ମହିଳା ଫିମେଲ୍। ଫେରୋମନ୍ ଟ୍ରାପ୍ ଗୋଟେ ଏମିତି ଗୋଟେ ଡିଭାଇସ୍ ଯେଉଁଠିକି ଗୋଟେ ଫିମେଲ୍ର ମାନେ ଗୋଟେ ସେଠି ବଟିକା ଲାଗେ, ସେଇଟା ଫିମେଲ୍ର ବାସ୍ନା ସେଠି ଥାଏ। ତ ସେଇଟା ଆମେ ଜମିରେ ଲଗେଇଲେ କ'ଣ ହୁଏ, ଯେଉଁ ପୁରୁଷ ପୋକମାନେ ଅଛନ୍ତି ସେଇ ବାସ୍ନାକୁ ଶୁଙ୍ଘିକି ସେ ଟ୍ରାପ୍କୁ ପଳେଇ ଆସନ୍ତି, ଆଉ ସେଇଠି ରହିଯାଆନ୍ତି, ମରିଯାଆନ୍ତି। ତ ଆମେ ବିନା ଇନସେକ୍ଟିସାଇଡ୍, ଯେଉଁ କେମିକାଲ ସିନ୍ଥେଟିକ୍ ଇନସେକ୍ଟିସାଇଡ୍ ନ ୟୁଜ୍ କରି ଏମିତି ବାୟୋଲୋଜିକାଲ କଣ୍ଟ୍ରୋଲ୍ସ ଆମେ ବ୍ୟବହାର କରିବା ଯେଉଁଠି ପରିବେଶକୁ କମ୍ କ୍ଷତି ହେବ। ଆଉ ଗୋଟେ ଅଛି ଲାଇଟ୍ ୟେଲୋ ଷ୍ଟିକି ଟ୍ରାପ୍ କିମ୍ବା ବ୍ଲୁ ଷ୍ଟିକି ଟ୍ରାପ୍, ପୋକମାନେ ଅନ୍ଧାରରେ କିଛିଟା ଲାଇଟ୍ସକୁ ସେମାନେ ଆଟ୍ରାକ୍ଟ ହୁଅନ୍ତି, ଯେମିତିକି ୟେଲୋ କଲର୍ ମେନ୍ଲି ଆଉ ବ୍ଲୁ କଲର୍। ତ ଆମେ ଜମିରେ ଗୋଟେ ଷ୍ଟିକି ଟ୍ରାପ୍ ଆସେ ମାର୍କେଟରେ, ଯେଉଁଟା ବହୁତ କମ୍ 2 ଟଙ୍କା 4 ଟଙ୍କାରୁ ଅଧିକ ନଥାଏ, ସେଇଟାକୁ ଆମେ ଯଦି ଜମିରେ ଲଗେଇବା, ଅନ୍ଧାରରେ ସେ କଲର୍କୁ ଦେଖିକି ପୋକମାନେ ସେଇଠି ଲାଗିଯାଆନ୍ତି, ସେଇଟା ଗୋଟେ ଅଠାଳିଆ ଟାଇପ୍ର ଥାଏ, ସେଇଠି ପୋକମାନେ ଯାଇକି ଲାଗିଯାଆନ୍ତି ଆଉ ସେମାନେ ସେଇଠି ନଷ୍ଟ ହୋଇଯାଆନ୍ତି।
0: ଭାଇ, ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କ ପାରମ୍ପରିକ ଜ୍ଞାନ ଓ ଆଧୁନିକ ବିଜ୍ଞାନକୁ ଏକାଠି କରି କାମ କରିବାର ସୁଯୋଗ ରହିଛି କି?
1: ନିଶ୍ଚିତ ଭାବରେ, ଆମ ଗାଁର ଲୋକମାନେ ପାରମ୍ପରିକ ବିହନ, ମାଟି, ବର୍ଷା ଓ ଚାଷ ପଦ୍ଧତି ବିଷୟରେ ବହୁତ କିଛି ଜାଣନ୍ତି। ଆଧୁନିକ ବିଜ୍ଞାନ ଆମକୁ ମାଟି ପରୀକ୍ଷା, ପାଣିପାଗ ସୂଚନା ଓ ଉନ୍ନତ ଚାଷ ପଦ୍ଧତି ଦେଖାଇଥାଏ। ଏହି ଦୁଇଟି ଜ୍ଞାନକୁ ମିଶାଇ କାମ କଲେ ଆମ ସ୍ଥାନୀୟ ଅଞ୍ଚଳ ପାଇଁ ଅଧିକ ଭଲ ଓ ଦୀର୍ଘସ୍ଥାୟୀ ସମାଧାନ ପାଇପାରିବା ଆମେ।
0: ତେବେ ପରିବେଶ ସଂରକ୍ଷଣ, ମୃତ୍ତିକା ବିଜ୍ଞାନ, ଜଳ ପରିଚାଳନା ଓ ସ୍ଥାୟୀ କୃଷି ଭଳି କ୍ଷେତ୍ରରେ ଆଗ୍ରହ ରଖୁଥିବା ଯୁବକ ଯୁବତୀମାନଙ୍କ ପାଇଁ କେଉଁ କେଉଁ ଶିକ୍ଷା ଓ କ୍ୟାରିୟର ସୁଯୋଗ ରହିଛି ଏହି କ୍ଷେତ୍ରରେ ଯିବା ପାଇଁ, ଏବଂ ସେମାନଙ୍କ ପାଇଁ କେଉଁ କେଉଁ ପ୍ରକାରର ଦକ୍ଷତା ଜରୁରୀ?
1: ମୋର ମତରେ ୟୁଥ୍ମାନେ ଏଗ୍ରିକଲଚରର ଡେଭଲପମେଣ୍ଟରେ ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ପ୍ଲେ କରିପାରିବେ। ସେମାନେ ମଡର୍ଣ୍ଣ ଫାର୍ମିଂ ଟେକ୍ନିକ୍ସ, ସଏଲ୍ ଟେଷ୍ଟିଂ, ୱାଟର ମ୍ୟାନେଜମେଣ୍ଟ ଏବଂ ଡିଜିଟାଲ ଏଗ୍ରିକଲଚର ବିଷୟରେ ନଲେଜ୍ ଗେନ୍ କରିପାରିବେ। ଭିଲେଜ୍ ଲେବୁଲ୍ରେ ଟ୍ରି ପ୍ଲାଣ୍ଟେସନ୍ସ, ୱାଟର କନଜରଭେସନ୍ସ ଏବଂ ଏନ୍ଭାରମେଣ୍ଟାଲ ଆୱାରନେସ୍ ଆକ୍ଟିଭିଟିଜ୍ରେ ପାର୍ଟିସିପେଟ୍ କରିପାରିବେ। ୟୁଥ୍ମାନେ ଫାର୍ମିଂକୁ କେବଳ ଟ୍ରେଡିସନାଲ୍ ଅକୁପେସନ୍ ଭାବରେ ନ ଦେଖି ଏକ ସାଇଣ୍ଟିଫିକ୍ ଏବଂ ପ୍ରଫିଟେବୁଲ୍ ପ୍ରଫେସନ୍ ଭାବରେ ଗ୍ରହଣ କରିବା ଦରକାର। ଏହାଦ୍ୱାରା ଭିଲେଜ୍ ଇକୋନୋମିକ୍ ମଧ୍ୟ ଇମ୍ପ୍ରୁଭ୍ ହୋଇପାରିବ ଏବଂ ଯେଉଁ ଯୁବକ ଯୁବତୀ

0: ମାନେ ଏଇ କ୍ଷେତ୍ରକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବହୁତଟେ ଫିଲ୍ଡସ୍ ଅଛି, ଯେମିତିକି ସେମାନେ 10th ପରେ ଡିପ୍ଲୋମା ଇନ୍ ଏଗ୍ରିକଲଚର୍ କରିପାରିବେ, କିମ୍ବା ତାଙ୍କର ଇଣ୍ଟରମିଡ଼ିଏଟ୍ ପରେ ସେମାନେ ଗ୍ରାଜୁଏସନ୍ସ କରିପାରିବେ ଏଗ୍ରିକଲଚର୍ରେ, ଫରେଷ୍ଟ୍ରିରେ, ହର୍ଟିକଲଚର୍ରେ, ଫିସରୀ ସାଇନ୍ସରେ।
1: ଭାଇ, ଏହି କ୍ଷେତ୍ରରେ କାମ କରିବା ପାଇଁ ସରକାରୀ ବିଭାଗ, ଗବେଷଣା ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ବେସରକାରୀ ସଂସ୍ଥାରେ କେଉଁ ପ୍ରକାରର ସୁଯୋଗ ମିଳିପାରେ?
0: ଏଗ୍ରିକଲଚର ସେକ୍ଟରରେ ୟୁଥ ମାନଙ୍କ ପାଇଁ ବହୁତ ଅପରଚ୍ୟୁନିଟିଜ୍ ଅଛି। ସେମାନେ ମସରୁମ୍ କଲ୍ଟିଭେସନ୍, ବି କିପିଂ, ଫ୍ରୁଟ୍ କଲ୍ଟିଭେସନ୍, ନର୍ସରୀ ମ୍ୟାନେଜମେଣ୍ଟ ଏବଂ ଅର୍ଗାନିକ ଫାର୍ମିଂ ଷ୍ଟାର୍ଟ କରିପାରିବେ। କ୍ରପ୍ ପ୍ରୋସେସିଂ ଏବଂ ଭାଲ୍ୟୁ ଆଡିସନ୍ସ ମାଧ୍ୟମରେ ଭଲ ଇନକମ୍ ବଢ଼ାଇ ପାରିବେ। ଏହାସହ ଏଗ୍ରିକଲଚର ମେସିନାରୀ, ଡ୍ରୋନ୍ ସର୍ଭିସେସ୍ ଏବଂ ଏଗ୍ରି ବିଜନେସ୍ରେ ମଧ୍ୟ ଅପରଚ୍ୟୁନିଟିଜ୍ ରହିଛି। ଯଦି ପ୍ରପର୍ ଟ୍ରେନିଂ, ଟେକ୍ନିକାଲ ନଲେଜ୍ ଏବଂ ମାର୍କେଟ୍ ଇନଫର୍ମେସନ୍ ମିଳେ, ତାହେଲେ ୟୁଥ୍ ମାନେ ନିଜର ଏଣ୍ଟରପ୍ରାଇଜ୍ ଷ୍ଟାର୍ଟ କରି ନିଜର ଏମ୍ପ୍ଲୟମେଣ୍ଟ କ୍ରିଏଟ୍ କରିବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ଏମ୍ପ୍ଲୟମେଣ୍ଟ ଦେଇପାରିବେ।
1: ତେବେ ଏହି କ୍ଷେତ୍ରରେ ସରକାରଙ୍କ ତରଫରୁ କ'ଣ ସବୁ ସୁବିଧା ଉପଲବ୍ଧ ଅଛି?
0: ସରକାରଙ୍କ ତରଫରୁ ମାନେ ଦେଖନ୍ତୁ, ଏବେ ମେସିନାରୀରେ ସେମାନେ ସବସିଡିଜ୍ ଦେଉଛନ୍ତି, ମହିଳାମାନେ 50% ସବସିଡି ପାଇପାରିବେ। ଏଗ୍ରିକଲଚର ସେକ୍ଟରରେ ଯିଏମାନେ ଗ୍ରାଜୁଏସନ୍ କରିଛନ୍ତି କିମ୍ବା ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ସେମାନେ ବି 50% ଏଭେଲ୍ କରିପାରିବେ। ସାଧାରଣ ଲୋକଙ୍କ ପାଇଁ 40% କିମ୍ବା 30% ଅଛି ବିଭିନ୍ନ ସ୍କିମ୍ ଅନୁସାରେ। ଯଦି ସେମାନେ ତାଙ୍କ ଜମିରେ କିଛି ସ୍କିମ୍କୁ ନେଇ ସେମାନେ ଯଦି ଇମ୍ପ୍ଲିମେଣ୍ଟ କରୁଛନ୍ତି, ସେଇଠି ବି ବେନିଫିଟ୍ସ ଅଛି। ଯେମିତି ହର୍ଟିକଲଚରରେ ବାଡ଼ା ଦେଇପାରିବେ, ଆମ୍ବ ଗଛ ଲଗାଇ ପାରିବେ, ଏଗ୍ରିକଲଚର ସେକ୍ଟର ତରଫରୁ ସେମାନେ ଫାର୍ମ ପଣ୍ଡସରେ ବି ସବସିଡି ପାଇପାରିବେ, ଏମିତି ବହୁତ କିଛି ଅଛି।
1: ଶେଷରେ କୁହନ୍ତୁ ଭାଇ, ଏହି କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହୁଁଥିବା ଯୁବପିଢ଼ି ଓ ଆମ ଶ୍ରୋତାବନ୍ଧୁମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ସମସ୍ତଙ୍କୁ ଏତିକି କହିବାକୁ ଚାହିଁବି ଯେ ପରିବେଶକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ଆମେ ପାଣି ନଷ୍ଟ କରିବା ନାହିଁ, ମାଟିକୁ ସୁରକ୍ଷା ଦେବା, ଗଛ ଲଗାଇବା ଏବଂ ପ୍ରକୃତିକୁ ଠିକ୍ ଭାବରେ ବ୍ୟବହାର କରିବା। ବିଶେଷ କରି ଯୁବପିଢ଼ି ନୂଆ ଜ୍ଞାନ ରଖି ନିଜ ଗାଁ ଓ ସମାଜର ଉନ୍ନତି ପାଇଁ କାମ କରନ୍ତୁ। ଆଜି ଆମେ ପ୍ରକୃତିକୁ ସୁରକ୍ଷା ଦେଲେ, ଆସନ୍ତାକାଲି ପ୍ରକୃତି ଆମ ଭବିଷ୍ୟତକୁ ସୁରକ୍ଷା ଦେବ। ଧନ୍ୟବାଦ।
1: ବହୁତ ସୁନ୍ଦର ବାର୍ତ୍ତାଟି ଦେଲେ ଭାଇ, ଆଶା କରୁଛୁ ଆମ ଯୁବବନ୍ଧୁମାନେ ଏହା ପ୍ରତି ଧ୍ୟାନ ଦେବେ। ଭାଇ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣ ନିଜର ମୂଲ୍ୟବାନ ସମୟ ଦେଇ ଆମ ସହିତ ମାଟି, ଜଳ, ପରିବେଶ ସଂରକ୍ଷଣ ଏବଂ ବିଜ୍ଞାନର ଉପଯୋଗ ସମ୍ପର୍କରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଅନୁଭୂତି ବାଣ୍ଟିଲେ, ତାହା ନିଶ୍ଚୟ ଆମ ଶ୍ରୋତାମାନଙ୍କ ପାଇଁ ଜ୍ଞାନବର୍ଦ୍ଧକ ଓ ପ୍ରେରଣାଦାୟକ ହେବ। ଆଶା କରୁଛୁ ଆପଣଙ୍କ ଏହି ଅଭିଜ୍ଞତା ଆମ ଯୁବପିଢ଼ିଙ୍କୁ ପରିବେଶ ପ୍ରତି ସଚେତନ ହେବା ସହ ବିଜ୍ଞାନ ଭିତ୍ତିକ ଚିନ୍ତାଧାରା ଆପଣେଇବାକୁ ପ୍ରେରଣା ଯୋଗାଇବ। ଆପଣଙ୍କ ଆଗାମୀ କାର୍ଯ୍ୟ ଓ ପ୍ରୟାସ ପାଇଁ ଆମ ତରଫରୁ ଅନେକ ଶୁଭେଚ୍ଛା ଏବଂ ଧନ୍ୟବାଦ।
0: ଆକାଶବାଣୀ ଭବାନୀପାଟଣା ମୋତେ ଏହି ସୁନ୍ଦର ସୁଯୋଗ ଦେଇଥିବାରୁ ମୋ ତରଫରୁ ଅନେକ ଅନେକ ଧନ୍ୟବାଦ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ଓ ଚାଷୀଙ୍କ ବିଷୟରେ ନିଜର ମତ ରଖିବାକୁ ସୁଯୋଗ ପାଇଁ ମୁଁ ବହୁତ ଖୁସି। ଏହା ମୋ ପାଇଁ ଏକ ନୂଆ ଓ ଭଲ ଅନୁଭୂତି। ଆଗକୁ ମଧ୍ୟ ଏମିତି ସୁଯୋଗ ମିଳୁ ବୋଲି ଆଶା କରୁଛି। ଧନ୍ୟବାଦ।
1: ଧନ୍ୟବାଦ ଭାଇ। ଶ୍ରୋତାବନ୍ଧୁ, ଆଜି ଆମ ସହ ଉପସ୍ଥିତ ଥିଲେ ପଙ୍କଜ ଖମାରୀ ଭାଇ। ଆସନ୍ତୁ ଏତିକି ମଧ୍ୟରେ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିବା ଅକ୍ଟୋବର 15 ତାରିଖର ଅନ୍ୟ ଏକ ବିଶେଷ ଅବସର ବିଷୟରେ। ଶ୍ରୋତାବନ୍ଧୁ, ଅକ୍ଟୋବର 15 ତାରିଖ ଭାରତର ଜଣେ ମହାନ ବୈଜ୍ଞାନିକ, ଶିକ୍ଷାବିତ୍ ଓ ପୂର୍ବତନ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମଙ୍କ ଜନ୍ମବାର୍ଷିକୀ। 1931 ତାମିଲନାଡୁର ରାମେଶ୍ୱରମ୍ଠାରେ ଜନ୍ମଗ୍ରହଣ କରିଥିବା କଲାମଙ୍କ ଜୀବନ ହେଉଛି ସଂଘର୍ଷ, ପରିଶ୍ରମ, ଜ୍ଞାନ ଓ ଦେଶପ୍ରେମର ଏକ ଅନନ୍ୟ ଉଦାହରଣ। ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ସାଧାରଣ ଥିଲା। ପିଲାଦିନରୁ ସେ ପରିଶ୍ରମ କରିବା ସହ ପାଠପଢ଼ା ଜାରି ରଖିଥିଲେ। ବିଜ୍ଞାନ ଓ ଉଡ଼ାଜାହାଜ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ସେ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିବା ପରେ ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏରୋନଟିକାଲ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ବୃତ୍ତି ଜୀବନର ଏକ ବଡ଼ ଅଂଶ ଭାରତର ମହାକାଶ ଓ ପ୍ରତିରକ୍ଷା ଗବେଷଣା ସହ ଜଡ଼ିତ ଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋରେ ସେ ଭାରତର ପ୍ରଥମ ସ୍ୱଦେଶୀ ଉପଗ୍ରହ ପ୍ରକ୍ଷେପଣ ଯାନ SLV-3 ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ। 1980 ଏହି ପ୍ରକ୍ଷେପଣ ଯାନ ସଫଳତାର ସହ ରୋହିଣୀ ଉପଗ୍ରହକୁ ପୃଥିବୀର କକ୍ଷପଥରେ ସ୍ଥାପନ କରିଥିଲା। ଏହା ଭାରତର ମହାକାଶ ଇତିହାସରେ ଏକ ଐତିହାସିକ ସଫଳତା ଥିଲା। ପରେ DRDOରେ କାମ କରି ସେ ଭାରତର କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ଏହି କାରଣରୁ ସେ ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ ପରିଚିତ ହୋଇଥିଲେ। ତାଙ୍କ ଜୀବନ ଆମକୁ ଦେଖାଏ ଯେ ଗବେଷଣା, ଦଳଗତ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦ୍ୱାରା ଦେଶ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଆଗକୁ ବଢ଼ିପାରେ। 2002 ଡକ୍ଟର କଲାମ ଭାରତର 11 ରାଷ୍ଟ୍ରପତି ହୋଇଥିଲେ ଏବଂ 2007 ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ରାଷ୍ଟ୍ରପତି ହେବା ପରେ ମଧ୍ୟ ସେ ନିଜର ସରଳ ଜୀବନଶୈଳୀ ଓ ଛାତ୍ରଛାତ୍ରୀଙ୍କ ପ୍ରତି ଭଲ ପାଇବାକୁ ଜାରି ରଖିଥିଲେ। ସେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଯୁବପିଢ଼ିଙ୍କ ସହ ଆଲୋଚନା କରୁଥିଲେ ଏବଂ ସେମାନଙ୍କୁ ଜ୍ଞାନ ଅର୍ଜନ କରିବା, ପ୍ରଶ୍ନ ପଚାରିବା ଓ ନିଜ ସ୍ୱପ୍ନ ପୂରଣ ପାଇଁ ପରିଶ୍ରମ କରିବାକୁ ପ୍ରେରଣା ଦେଉଥିଲେ। ଏହି କାରଣରୁ ସେ ଜନତାଙ୍କ ରାଷ୍ଟ୍ରପତି ଭାବେ ମଧ୍ୟ ସ୍ମରଣୀୟ। ଡକ୍ଟର କଲାମ ଜଣେ ଲେଖକ ମଧ୍ୟ ଥିଲେ। ତାଙ୍କ ଆତ୍ମଜୀବନୀ ୱିଙ୍ଗସ୍ ଅଫ୍ ଫାୟାର ସହ ଇଗ୍ନାଇଟେଡ୍ ମାଇଣ୍ଡସ୍ ଓ ଇଣ୍ଡିଆ 2020 ଭଳି ପୁସ୍ତକ ଯୁବପିଢ଼ିଙ୍କୁ ପ୍ରେରଣା ଦେଇଆସୁଛି। ଦେଶ ପ୍ରତି ତାଙ୍କ ଅବଦାନ ପାଇଁ ସେ ପଦ୍ମଭୂଷଣ, ପଦ୍ମବିଭୂଷଣ ଓ 1997 ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ ହୋଇଥିଲେ। 2015 July 27 ଶ୍ରୀଲଙ୍କାଠାରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଶିକ୍ଷା ଓ ଯୁବପିଢ଼ି ସହ ଜଡ଼ିତ ରହିବା ତାଙ୍କ ଜୀବନର ଏକ ସ୍ମରଣୀୟ ଦିଗ। ଶ୍ରୋତାବନ୍ଧୁ, ଡକ୍ଟର ଅବଦୁଲ କଲାମଙ୍କ ଜୀବନ ଆମକୁ ଶିଖାଏ ଯେ ପରିସ୍ଥିତି ଯାହା ବି ହେଉ, ଜ୍ଞାନ, ନିଷ୍ଠା ଓ ପରିଶ୍ରମ ଦ୍ୱାରା ଆମେ ନିଜ ଲକ୍ଷ୍ୟ ଦିଗରେ ଆଗେଇ ପାରିବା। ତାଙ୍କୁ ସ୍ମରଣ କରିବାର ପ୍ରକୃତ ଅର୍ଥ ହେଉଛି ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇବା, ନୂଆ କିଛି ଶିଖିବା ଏବଂ ନିଜ ଜ୍ଞାନକୁ ସମାଜ ଓ ଦେଶର ଉନ୍ନତିରେ ବ୍ୟବହାର କରିବା। ଏହି ମହାନ ବୈଜ୍ଞାନିକଙ୍କ ଜୀବନ ଓ ଅବଦାନ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ। ଆଜିର ଯୁବପିଢ଼ି ଯଦି ନୂଆ କିଛି ଜାଣିବାକୁ ଆଗ୍ରହୀ ହେବେ, ବିଫଳତାରୁ ଶିଖିବେ ଓ ନିଜ ଲକ୍ଷ୍ୟ ପାଇଁ ନିରନ୍ତର ପରିଶ୍ରମ କରିବେ, ତେବେ ସେମାନେ ନିଜ ଜୀବନ ସହ ଦେଶର ଭବିଷ୍ୟତକୁ ମଧ୍ୟ ଉଜ୍ଜଳ କରିପାରିବେ। ଡକ୍ଟର କଲାମଙ୍କୁ ସ୍ମରଣ କରିବାର ଅର୍ଥ କେବଳ ତାଙ୍କ ଜନ୍ମଦିନରେ ତାଙ୍କ ନାମ ଉଚ୍ଚାରଣ କରିବା ନୁହେଁ, ତାଙ୍କ ଜୀବନରୁ ପ୍ରେରଣା ନେଇ ଜ୍ଞାନ ଅର୍ଜନ କରିବା, ନିଜ କାମ ପ୍ରତି ନିଷ୍ଠାବାନ ରହିବା ଓ ଦେଶର ଉନ୍ନତିରେ ନିଜ ଭାଗର ଅବଦାନ ଦେବା ହିଁ ତାଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏହି ମହାନ ବୈଜ୍ଞାନିକଙ୍କ ଜୀବନ ଆମ

ଓ ସବୁବେଳେ ମନେ ପକାଇଦେବ ଯେ ଜଣେ ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ମଧ୍ୟ ଜ୍ଞାନ, ପରିଶ୍ରମ ଓ ଦୃଢ଼ ସଂକଳ୍ପ ବଳରେ ଅସାଧାରଣ ସଫଳତା ହାସଲ କରିପାରନ୍ତି। ତେଣୁ ତାଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରିବାର ସବୁଠାରୁ ଭଲ ଉପାୟ ହେଉଛି ବିଜ୍ଞାନକୁ ଜାଣିବା, ପ୍ରଶ୍ନ ପଚାରିବା, ନୂଆ କଥା ଶିଖିବା ଏବଂ ନିଜ ଜ୍ଞାନକୁ ସମାଜର ଉନ୍ନତିରେ ବ୍ୟବହାର କରିବା। ଏହା ଥିଲା ଭାରତର ମହାନ ବୈଜ୍ଞାନିକ ଓ ପୂର୍ବତନ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମଙ୍କ ଜୀବନ ଓ ଅବଦାନ ସମ୍ପର୍କରେ ଏକ ସଂକ୍ଷିପ୍ତ ଆଲୋଚନା। ଏଇଠି ନେଇଯିବା ଗୋଟିଏ ସଙ୍ଗୀତମୟ ବିରତି।

ଶ୍ରୋତାବନ୍ଧୁ, ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମରେ ଆମେ ପରିବେଶ ସଂରକ୍ଷଣ, ବୈଜ୍ଞାନିକ ଜ୍ଞାନର ବ୍ୟବହାର ଓ ଯୁବପିଢ଼ି ପାଇଁ ରହିଥିବା ସମ୍ଭାବନା ବିଷୟରେ ଆଲୋଚନା କଲେ। ଡକ୍ଟର ଅବଦୁଲ କଲାମଙ୍କ ଜୀବନ ଆମକୁ ମନେ ପକାଇ ଦିଏ ଯେ ଜ୍ଞାନ ଓ ପରିଶ୍ରମର ସଠିକ୍ ବ୍ୟବହାର ଦ୍ୱାରା ଆମେ ନିଜ ଜୀବନ ସହ ସମାଜରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆଣିପାରିବା। ଏହି ବାର୍ତ୍ତା ସହ ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆମ ସହ ରହିଥିବାରୁ ବହୁତ ବହୁତ ଧନ୍ୟବାଦ। ପୁଣି ଏକ ନୂଆ ବିଷୟ ଓ ନୂଆ ତଥ୍ୟ ସହ ଆପଣମାନଙ୍କୁ ଭେଟିବାର ଆଶା ରଖି ଆଜି ପାଇଁ ବିଦାୟ ନେଉଛି। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ସେହି ଛୋଟିଆ ଅନୁରୋଧଟି କରିଯିବି। ଆପଣଙ୍କୁ ଯଦି ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇ

ଖବର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ଆମ ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏହି କ୍ରମରେ ଶୁଣୁଥିଲେ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ବିଜ୍ଞାନିକା ଆକାଶବାଣୀ ଭବାନୀପାଟଣା। ପ୍ରଥମେ ହିନ୍ଦୀରେ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: प्रारंभ अधिक सूचना पाई सेबी इन्वेस्टर वेबसाइट को विजिट करंतु किंबा सेबी सारथी ऐप डाउनलोड करंतु।
1: ଆସନ୍ତୁ ଜାଣିନେବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ରାତି 7:25 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ କାର୍ଯ୍ୟକ୍ରମଗୁଡ଼ିକ ରିଲେକୁ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ଶୁଣିବେ ରାତି 8:15 ପ୍ରଚାର କରିବୁ କେତୋଟି ହିନ୍ଦୀ ଭକ୍ତିଗୀତ। କଣ୍ଠଶିଳ୍ପୀମାନେ ହେଲେ ଭୀମସେନ ଯୋଶୀ, ଛାୟା ଗାଙ୍ଗୁଲି ଏବଂ ହରିଓମ ଶରଣ। ସ୍ପୋର୍ଟ୍ ସ୍କାନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:15। ରାତି 9:30 ଶୁଣିବେ କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ସ କାର୍ଯ୍ୟକ୍ରମଗୁଡ଼ିକ ରିଲିଗ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ରୂପକ ସିଦ୍ଧିର ଶିଳାତୀର୍ଥ ରାଣୀପୁର ଝରିଆଲ, ରଚନା ସୁଧାକର ଦାସ, ପ୍ରଯୋଜନା ଲକ୍ଷ୍ମଣ କୁମାର ପଣ୍ଡା ଏବଂ ଜୟରାମ ମୁଣ୍ଡା। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସୀତାର ବାଦନ, ପରିବେଷଣ କରିଛନ୍ତି ଶହୀଦ ପରଭେଜ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଝିଞ୍ଝୋଟି। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଶୁଣନ୍ତୁ, କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବିଶେଷ ସୂଚନା। 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କ୍ରମରେ ଶୁଣିବେ। ଆସନ୍ତାକାଲି ଶୁକ୍ରବାର ଦିନ ଶୁଣିବେ ନାଟକ ଦେବୀ ଓ ଦାନବ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ। ପ୍ରସାରଣ ସମୟ 10:00। 17 ଅକ୍ଟୋବର ଶନିବାର ଦିନ ଶୁଣିବେ ଗୀତିନାଟ୍ୟ ମହିଷାସୁର ବଧ। ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ପ୍ରସାରଣ ସମୟ ଦିନ 3:30। 18 ଅକ୍ଟୋବର

ରବିବାର ଦିନ ଶୁଣିବେ ନାଟକ ଦଶଭୁଜା, ରଚନା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର, ପ୍ରସାରଣ ସମୟ ଦିନ 3:30। 19 ଅକ୍ଟୋବର ସୋମବାର ଦିନ ଶୁଣିବେ ଗୀତି ନାଟ୍ୟ ଦେବୀ ଦୟାମୟୀ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରସାରଣ ସମୟ ଦିନ 3:30। 20 ଅକ୍ଟୋବର ମଙ୍ଗଳବାର ଦିନ ଶୁଣିବେ ଗୀତିନାଟ୍ୟ ମହିଷା ମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର, ପ୍ରସାରଣ ସମୟ ଦିନ 3:30। କାର୍ଯ୍ୟକ୍ରମ ସମ୍ପର୍କିତ ବିଶେଷ ସୂଚନା ଏଇଠି ଶେଷ ହେଲା।

0: ଆକାଶବାଣୀ ଭବାନୀପାଟଣ।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ୍ ୱାଇ, ଆପଣଙ୍କର ସାଇବର ରକ୍ଷକ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆକାଶବାଣୀ ଭବାନୀ ପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ, ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରଚାର କରୁଛୁ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଉପସ୍ଥାପନା ସୁକାନ୍ତି ମହାନ୍ତି ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା।

0: ବା ଚଣା କହୁଛେ, ଲେଣ୍ଟିଲ ରହୁଛି, ମସୁର ରହୁଛି, ଏବଂ ଫିଲ୍ଡ ବି ରହୁଛି, ମଟର ଆଉ ଖେସାରୀ ରହୁଛି, ଯେଉଁଟା ଲାଥାଇରସ୍ ବୋଲି ଆମେ କହୁଛୁ। ତ ତା ଭିତରେ ଆମର ଏଇ ଯେଉଁ ଆତ୍ମନିର୍ଭରତା ପଲିସିସ୍ ଯେଉଁ ଆପଣ ଆଜି ଟପିକ୍ଟି ରଖିଛନ୍ତି, ସେଥିରେ ତିନୋଟି ଫସଲ ଉପରେ ସବୁଠୁ ବେଶୀ ଗୁରୁତ୍ୱ ଦିଆହେଉଛି, ଯେଉଁଟାକି ହେଉଛି ହରଡ଼, ବିରି ଆଉ ଏଇ ଯେଉଁ ଲେଣ୍ଟିଲ ମସୁର।
1: ତେବେ ଡକ୍ଟର ପଣ୍ଡା, ଏ ଯେଉଁ ମିଶନ ମୋଡ୍ କଥା କହିଲେ ଆପଣ, ଏଇଟା ମିଶନ ମୋଡ୍ କହିଲେ କ'ଣ ବୁଝିବା ଆମେ?
0: ଆଜ୍ଞା, ଭଲ କଥାଟେ କହିଲେ। ଏବେ ସରକାର ଯେକୌଣସି ଯୋଜନା କରୁଛନ୍ତି ସେଥିରେ ଗୋଟେ ମିଶନ ଶବ୍ଦ ଯୋଡ଼ି ଦେଉଛନ୍ତି, କିନ୍ତୁ ଲୋକ ବୁଝିପାରୁନାହାନ୍ତି ମିଶନଟା କାହିଁକି ଦିଆହେଇଛି, ସେ ଶବ୍ଦର ଅର୍ଥ କ'ଣ, ମିଶନ ମୋଡ଼ ଅର୍ଥ କ'ଣ। ମିଶନ ମୋଡ଼ର ତିନିଟି ଜିନିଷ ରହିଲା। ପ୍ରଥମ କଥା ହେଉଛି ଏଇଟା ହାଇଲି ଫୋକସ୍ଡ, ମାନେ ତାକୁ ଆମେ ଅଧିକ ଗୁରୁତ୍ୱ ଦେଇକି ତା ଉପରେ ବିଚାର କରିବା ବା ତା ଉପରେ ଆମେ ଗୋଟେ ଅଧିକ ଗୁରୁତ୍ୱ ଦେବା, ହାଇଲି ଫୋକସ୍ଡ। ଦ୍ୱିତୀୟରେ ହେଉଛି ରେଜଲ୍ଟ ଡ୍ରିଭିନ୍ ଆପ୍ରୋଚ୍, ରେଜଲ୍ଟ ତୁମକୁ ପାଇବାକୁ ହବ ବୋଲି ଗୋଟେ ପ୍ରେସର ଆସିବ ଆମର ସବୁ କର୍ମଚାରୀଙ୍କ ଉପରେ, ବୈଜ୍ଞାନିକ ଉପରେ ନୂଆ ଟେକ୍ନୋଲୋଜି ଡେଭଲପ୍ କରିବାକୁ ପ୍ରେସର ଆସିବ, ଚାଷୀଙ୍କ ଉପରେ ପ୍ରେସର ଆସିବ, ଭାବୁ ଉତ୍ପାଦନ କର ତମେ ଛାଡ଼ିଦେଲେ ହବନି, ଧାନ ବିଲ ଫାଳ ରଖିଲେ ହବନି, ଧାନ ଚାଷ କରି ସାରିଲା ପରେ ତାକୁ ପଡ଼ିଆ ରଖିଲେ ହବନି, ଏଠି ମଏଶ୍ଚର ଅଛି ହେଇପାରିବ, ଏସବୁ ଜିନିଷ ଉପରେ ତାଙ୍କୁ ପ୍ରେସର ଦିଆହବ। ଏବଂ ତୃତୀୟରେ ହେଉଛି ଟାଇମ୍ ବାଉଣ୍ଡ ଅବଜେକ୍ଟିଭ, ଆପଣଙ୍କର ଯେମିତି ଏବେ ଗୋଟେ ଆପଣଙ୍କର ମିଶନ କରାହେଲା ପଲ୍ସ ମିଶନ, ତାର ଟାଇମ୍ ବାଉଣ୍ଡ ଦିଆହେଲା ଯେ ଏଇଟା 25 ଆରମ୍ଭ ହେଇକି 30-31 ପର୍ଯ୍ୟନ୍ତ ଚାଲିବ, ତା ଭିତରେ ଆମେ ଏଇ ଟାର୍ଗେଟ୍, ମୁଁ ଆପଣଙ୍କୁ ଯେଉଁ କହିଲି ଏତିକି କେଜି ପର୍ ହେକ୍ଟର କିମ୍ବା ଏତିକି ପ୍ରଡକ୍ସନ ଆମର ଟାର୍ଗେଟ୍ ରହିଲା, ଟାର୍ଗେଟ୍ ଆମେ ଆଚିଭ୍ କରିବୁ, ଏବଂ ବିଶେଷ ଧ୍ୟାନ ଦେଇକି ତା ଉପରେ ଆମେ ଗୋଟେ ଯୁଦ୍ଧକାଳୀନ ଭିତ୍ତିରେ ଯେମିତି କହନ୍ତି ସେମିତି ତା ଉପରେ ଗୋଟେ ଯୋଜନା ଚାଲିବ।
1: ତେବେ ଆତ୍ମନିର୍ଭର ଭାରତ କାହିଁକି ଗୁରୁତ୍ୱପୂର୍ଣ୍ଣ ରହିଛି ଆମର ପଲ୍ସ ପାଇଁ, ଡାଲି ପାଇଁ?
0: ସେଇଟା ଡାଲି ପାଇଁ ଏବଂ ସବୁ ଜିନିଷ ପାଇଁ ମଧ୍ୟ, ଜଣେ ଆତ୍ମନିର୍ଭର ଲୋକ ତାର ସ୍ୱାଭିମାନ ରଖିପାରିବ। ତେଣୁ ଭାରତବର୍ଷ ଯେତେବେଳେ ଯେଉଁ ଜିନିଷରେ ହେଇପାରିବ, ଧର ଆମ ପାଖରେ ପେଟ୍ରୋଲିୟମ ପ୍ରଡକ୍ଟ ନାହିଁ, ଆମେ ବାହାରୁ ଆଣିବାକୁ ପଡ଼ିବ ବାଧ୍ୟ, ସେଇଟା ଅଲଗା ଜିନିଷ, କିନ୍ତୁ ଯେଉଁଟା ଆମେ କୃଷି ପ୍ରଧାନ ଦେଶ, କୃଷିରେ ଯଦି ଆମେ ଆତ୍ମନିର୍ଭର ହେଇପାରିବା, ବର୍ତ୍ତମାନ ତା ମାନେ ନୁହଁ ଯେ ଆମେ ଉତ୍ପାଦନ କରୁନି, ଆମେ ପଲ୍ସରେ ନମ୍ବର ୱାନ୍, ଆମେ ଗ୍ଲୋବାଲ ଲିଡର, ତେଣୁ ଆମର ଯେହେତୁ କନଜପ୍ସନ୍ ମଧ୍ୟ ଅଧିକ, ତେଣୁ ଆମକୁ ଅଭାବ ପଡ଼ୁଛି, ତା ମାନେ ନୁହଁ ଯେ ଆମେ କମ୍ ଉତ୍ପାଦନ କରୁଛେ। ଆମ ଚାଷୀ ଅନ୍ନଦାତା ଯେଉଁମାନେ ରହିଛନ୍ତି ସେମାନେ ମଧ୍ୟ ଆଉ ଅନ୍ୟ ଦେଶର କେଉଁ ଚାଷୀଙ୍କଠୁ କମ୍ ନୁହନ୍ତି, ସେମାନେ ବହୁତ ଭଲ ଉତ୍ପାଦନ କରିପାରିବେ, ଆହୁରି ମଧ୍ୟ ବଢ଼େଇ ପାରିବେ, ତାଙ୍କର ପୋଟେନ୍ସିଆଲିଟି ଅଛି। ଆମେ ତାଙ୍କ ପୋଟେନ୍ସିଆଲିଟିକୁ ଏବଂ ସରକାରଙ୍କର ଯେଉଁ ଇଚ୍ଛା ଶକ୍ତି ଏବଂ ପଲିସି ଏସବୁକୁ ମିଶେଇକି ଆମେ ଉତ୍ପାଦନ କରିବାକୁ ଚାହୁଁଛୁ।
1: ତେବେ ଡକ୍ଟର ପଣ୍ଡା, ଆମ ରାଜ୍ୟରେ ଯଦି ଆମେ ଚିନ୍ତା କରିବା ଓଡ଼ିଶା କଥା, ତେବେ କୃଷି ବିଭାଗ ଦ୍ୱାରା ପଲ୍ସ ମିଶନର କ'ଣ କ'ଣ ସବୁ ଯୋଜନା ରହିଛି ଯେଉଁଟାକି ଚାଷୀମାନଙ୍କର ହିତରେ ସେଟା କାମରେ ଆସିବ?
0: ଯେମିତି ଆମର ଦେଶରେ ଯେଉଁ ଯୋଜନା ହେଇଛି ତା ଭିତରେ ଓଡ଼ିଶା ମଧ୍ୟ ସାମିଲ ଅଛି, କାରଣ ଆମ ଦେଶରେ ଯେତିକି ମେନ୍ଲି ଏଠି ଗୁରୁତ୍ୱ ଦିଆହେଇଛି, ଆମର ଯେଉଁ ନୂଆ ଜାଗା ଖୋଜିବାକୁ ଯେଉଁ ଗୁରୁତ୍ୱ ଦିଆହେଲା, ସେଥିରେ ରାଇସ୍ ଫାଲୁ ଏରିଆକୁ ସବୁଠୁ ବେଶୀ ଦେଖାହେଲା, ଯେ ଆମ ଦେଶରେ
1: ଧାନ ହଉଥିବ,
0: ଆଗରୁ ଯେଉଁଠି ଧାନ ହଉଥିଲା ଆମର ଦେଶରେ, ଯେ ଧରିବା ଆମର 11.7 million ହେକ୍ଟର ବର୍ତ୍ତମାନ ଧାନ ପରେ ଖାଲି ପଡୁଛି, ସେଥିରୁ ପ୍ରାୟ 82% କେବଳ ଇଷ୍ଟର୍ନ ଇଣ୍ଡିଆରେ, ପୂର୍ବ ଭାରତରେ। ତେଣୁ ପୂର୍ବ ଭାରତର ଧାନ ପତିତ ଜମି, ଯେଉଁଟା ରାଇସ୍ ଫାଲୁ ଆମେ କହୁଛେ, ତାକୁ ବ୍ୟବହାର କରିବା ଯଦି ଡାଲି ଜାତୀୟ ଫସଲ, କାରଣ ଡାଲି ଜାତୀୟ ଅଳ୍ପ ପାଣିରେ ହେଇପାରିବ, ଅଳ୍ପ ଦିନିଆ ଫସଲ, ତେଣୁ ସେ ସବୁଠୁ ଫିଟ୍ ହବ ଅନ୍ୟ ସବୁ କ୍ରପ୍ ଅପେକ୍ଷା। ସରକାର ଯୋଜନା ରଖିଛନ୍ତି 1.18 million ହେକ୍ଟର ଆମର ଆଇଡେଣ୍ଟିଫାଇ କରାହେଇଛି, ଯେଉଁଥିରେ କି ମଏଶ୍ଚର ରହୁଛି, ବେଶୀ ଶୁଖିଲା ଜମି ଆମେ ବ୍ୟବହାର କରିପାରିବାନି, କାରଣ ଏ ଫସଲ ମଧ୍ୟ ହବନି, ତେଣୁ ଯେଉଁଥିରେ ମଏଶ୍ଚର ପ୍ରାୟ ମାସେ 2 ଉପରେ ରହୁଛି ସେ ଜମି ଗୁଡ଼ାକ ଆଇଡେଣ୍ଟିଫାଇ କରାହେଇଛି, ଯେଉଁଥିରେ କି ଆମେ ପଲ୍ସ ନେଇପାରିବା, ରାଇସ୍ ଫାଲୋରେ ପଲ୍ସ ନେଇପାରିବା ଏବଂ ପଲ୍ସର ଅମଳ ବଢ଼େଇ ପାରିବା, ବେଶୀ ଏରିଆ କରିକି ନେଇପାରିବା। ସେଥିରେ ତେଣୁ ଏବେ ଯେଉଁ ଯୋଜନା ଆସିଛି, ଆମର ଡେମନଷ୍ଟ୍ରେସନ ଯୋଜନା ଆସିଛି, ଜଣେ ଲୋକ ଯେମିତି ତାର ସବୁ ଗାଇଡ଼ଲାଇନ୍ ଆସିଛି, ଜଣେ ମିନିମମ୍ ଗୋଟେ ଏକର କରିପାରିବ, ମ୍ୟାକ୍ସିମମ୍ ଗୋଟେ ହେକ୍ଟର ବା 2.5 ଏକର ପର୍ଯ୍ୟନ୍ତ କରିପାରିବ, ସେ ଆପଣଙ୍କର 20% ସେଥିରେ ଓମେନ୍ ଚାଷୀ ବେନିଫିସିଆରୀ ରହିବେ, ଏବଂ ସେଇଟା ରାସ୍ତା କଡ଼ରେ ହେଇଥିବ, ପାଖ ଗାଁ ଲୋକ ତାକୁ ଭିଜିଟ୍ କରିକି ଦେଖିପାରୁଥିବେ, ଏମିତି ସବୁ ବିଭିନ୍ନ ଗାଇଡ଼ଲାଇନ୍ ଅଛି। ସେ ଗାଇଡ଼ଲାଇନ୍ ଗୁଡ଼ିକ ଫଲୋ କରିକି 10 ହେକ୍ଟର ଗୋଟେ ଗୋଟେ କ୍ଲଷ୍ଟର ପ୍ୟାଚ୍ରେ ଦିଆହେବ। କ୍ଲଷ୍ଟର ପ୍ୟାଚ୍ କେମିତି ଆପଣଙ୍କର ମାନେ ଅନ୍ୟ ସହିତ ମିଶି ନଯିବ, ଆମର କେଭିକେ ପ୍ରୋଗ୍ରାମ ସହିତ ମିଶି ନଯିବ, ତେଣୁ କେଭିକେ ସହିତ ଆଲୋଚନା କରିକି ଦେବାକୁ ମଧ୍ୟ ସେଥିରେ ଗାଇଡ଼ଲାଇନ୍ରେ ଲେଖା ହେଇଛି। ଆମର ରିସର୍ଚ୍ଚ ସାଇଡ଼୍ରେ ମଧ୍ୟ ଓଡ଼ିଶାରେ ଆମେ ସବୁ ପ୍ରୋଗ୍ରାମ ଦେଇଛୁ, ଆମର ପ୍ରୋଗ୍ରାମ ଏବେ ଆରମ୍ଭ ହେଇଯିବ ଏଇ ବର୍ଷଠୁ, ତେଣୁ ଆମେ 2-3 ବର୍ଷ ଭିତରେ ନୂଆ ନୂଆ ଟେକ୍ନୋଲୋଜି ଆମକୁ ଯାହା ଟାର୍ଗେଟ୍ ଦିଆହେଇଛି, ଆମେ ମଧ୍ୟ ସାଇଣ୍ଟିଷ୍ଟ ମଧ୍ୟ ସେଥିରେ ଲିପ୍ତ ରହିବେ କରିବା ପାଇଁ, ଏବଂ କେଭିକେ ମଧ୍ୟ ଆମର ଯେଉଁ ଓୟୁଟିର କେଭିକେ ସେ ମଧ୍ୟ ଏଥିରେ ସାମିଲ ରହିବେ। ତେଣୁ କେଭିକେ, ଏଗ୍ରିକଲଚର ଡିପାର୍ଟମେଣ୍ଟ ଏବଂ ରିସର୍ଚ୍ଚ ଏ ତିନି ଯାକ ମିଶିକି ଆମ ଓଡ଼ିଶାର ଡାଲି ଉତ୍ପାଦନ କେମିତି ବଢ଼ିବ ତା ଉପରେ ଆମେ ନିଶ୍ଚୟ ଯତ୍ନବାନ ହବୁ। ଚାଷୀ ତ ମେନ୍ଲି ଆମର ଟାର୍ଗେଟ୍ ରହିବେ, ଚାଷୀ ଚାଷୀ ଭାଇଙ୍କ ଅନ୍ନଦାତାଙ୍କ ସହାୟତାରେ ଆମର ଦେଶ ସ୍ୱାବଲମ୍ବୀ ହେଇପାରିବ।
1: ଯାହା ହଉ, ଡକ୍ଟର ପଣ୍ଡା ବହୁତ ବଢ଼ିଆ କଥା କହିଲେ। ଆଜି ଯେଉଁ ଆମର ଆଲୋଚନା ରହିଥିଲା ପଲ୍ସ ମିଶନ ଓ ଆତ୍ମନିର୍ଭର ଭାରତ, ଏ ସମ୍ପର୍କରେ ଆପଣ ବହୁତ ସୁନ୍ଦର ଭାବରେ ଆମର ଚାଷୀମାନଙ୍କୁ ସୂଚନା ଦେଲେ। ପଲ୍ସ ମିଶନ କ'ଣ, କିପରି ଆମେ ଆତ୍ମନିର୍ଭରଶୀଳ ହୋଇପାରିବା, କିପରି ଆମେ ଡାଲି ଉତ୍ପାଦନକୁ ଅଧିକ ବଢ଼େଇ ପାରିବା, ଏ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ସୂଚନା ଦେଲେ। ଆଜି ଆପଣ ଆମର ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଆପଣଙ୍କୁ ଆମ

0: ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଶେଷ ହେଲା। ଉପସ୍ଥାପନା ସୁକାନ୍ତି ମହାନ୍ତି, ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଏସୀୟ କ୍ରୀଡ଼ା 2026ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନୂତନ ଭାରତର ସଶକ୍ତ ପ୍ରତିଛବି। ପ୍ରଧାନମନ୍ତ୍ରୀ, ଅଧିକ 291,666 ନୂତନ ଗୃହ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପ୍ରକାଶ, ଆସନ୍ତାକାଲି ଶପଥ ଗ୍ରହଣ। ବଜ୍ରପାତରୁ ସୁରକ୍ଷା ଓ କ୍ଷୟକ୍ଷତି ହ୍ରାସ ପାଇଁ ଆସିବ ସ୍ୱତନ୍ତ୍ର ମାର୍ଗଦର୍ଶିକା। ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ଏସୀୟ କ୍ରୀଡ଼ା 2026ରେ ଭାରତୀୟ ଖେଳାଳିମାନେ ଦେଶ ପାଇଁ ଜିତିଥିବା 85 ପଦକ କେବଳ ଏକ ସଂଖ୍ୟା ନୁହେଁ, ଏହା ନୂତନ ଭାରତର ସଶକ୍ତ ପ୍ରତିଛବି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆଜି ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା କ୍ରୀଡ଼ାବିତ୍ମାନଙ୍କ ସହ ବାର୍ତ୍ତାଳାପ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଫଳତା ଦେଶର 140 କୋଟି ଲୋକଙ୍କ ସଫଳତା। ତ୍ରିରଙ୍ଗାର ମାନ ରକ୍ଷା ଦିଗରେ ଖେଳାଳିମାନଙ୍କ ଅଦମ୍ୟ ପରିଶ୍ରମ ଓ ସଫଳତାକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏସୀୟ କ୍ରୀଡ଼ାରେ ମହିଳା କ୍ରୀଡ଼ାବିତ୍ମାନଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ କହିଛନ୍ତି, ମୋଟ 85 ପଦକ ମଧ୍ୟରୁ ମହିଳା କ୍ରୀଡ଼ାବିତ୍ମାନେ 38 ପଦକ ହାସଲ କରିଛନ୍ତି। ସେହି 38 ପଦକ ମଧ୍ୟରୁ 11 ସ୍ୱର୍ଣ୍ଣ ପଦକ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଆପଣ 140 କରୋଡ଼ ଦେଶବାସୀଙ୍କୁ ଗୌରବ କା ମୌକା ଦିଆ, କ୍ୟୁକି ସବସେ ବଡ଼ି ସଫଳତା ଅର୍ ସଫଳତା ଅଗର କୁଛ ହୋତି ହେ ତୋ ଓ ହେ तिरंगे की शान बढ़ाना। आपने तिरंगे की शान बढ़ाई, तिरंगे का मान बढ़ाया और इसलिए आपकी सफलता केवल आपकी नहीं है, ये देश के करोड़ों करोड़ों नागरिकों की सफलता है।
0: ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟକାଳ 2 ବର୍ଷ ବୃଦ୍ଧି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନାରେ ଅଧିକ 291,666 ନୂଆ ଘର ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ ପ୍ରଦାନ କରିଛନ୍ତି। 2027 ପରିବର୍ତ୍ତେ 2029 ପର୍ଯ୍ୟନ୍ତ ଏହି ଯୋଜନାର ଅବଧି ବୃଦ୍ଧି କରାଯାଇଛି। ତେବେ ଯୋଜନାର ମୋଟ ପ୍ରକଳ୍ପ ଖର୍ଚ୍ଚ ପୂର୍ବଭଳି 7,550 କୋଟି ଟଙ୍କା ରହିଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବା ପରେ ଫଳାଫଳ ପ୍ରକାଶ ପାଇଛି। ଆସନ୍ତାକାଲି ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କର ଶପଥ ଗ୍ରହଣ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ 6,000 ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଆସନ୍ତାକାଲି ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପାଟି ଆଜି ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ 144 ଆବଶ୍ୟକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଅନ୍ତର୍ଗତ 4 ବ୍ଲକରେ 96 ଇ ଟାଇପ୍ ଏବଂ 2 ବ୍ଲକରେ 48 ଏଫ୍ ଟାଇପ୍ କ୍ୱାର୍ଟର୍ସ ନିର୍ମାଣ କରାଯିବ। ନିର୍ମାଣ କାର୍ଯ୍ୟକୁ 2028 ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଲୋକଭବନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ କଲ୍ୟାଣ ତଥା ସେମାନଙ୍କୁ ପର୍ଯ୍ୟାପ୍ତ ଆବଶ୍ୟକ ସୁବିଧା ଯୋଗାଇଦେବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। କିଶୋରୀ ସଶକ୍ତିକରଣ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 10-19 ବର୍ଷ ବୟସର କିଶୋର ଓ କିଶୋରୀଙ୍କ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଅଦ୍ୱିକା କିଶୋର କିଶୋରୀ ସଶକ୍ତିକରଣର ଏକ ପ୍ରଥମ ଯୋଜନା ଆରମ୍ଭ କରିଥିଲେ। ଯୋଜନାରେ ପ୍ରତି ଶନିବାର କିଶୋର କିଶୋରୀଙ୍କ ପାଇଁ ଜୀବନ କୌଶଳ ଶିକ୍ଷା

0: ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ସ୍ଥିତ ଏହାର କ୍ୟାମ୍ପସରେ 50 ଜଣ ଅଦ୍ୱିକା କିଶୋରୀଙ୍କ ପାଇଁ 6 ଦିନିଆ ଆବଶ୍ୟକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଜଣାପଡ଼ିଛି। ଜାତୀୟ ଶିକ୍ଷାନୀତି 2020 ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ରୂପରେଖ 2023 ସମ୍ବନ୍ଧରେ ନୋଡାଲ ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ନେତୃତ୍ୱଙ୍କ ପାଇଁ ଏକ 3-ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଉଦ୍ଯାପିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମକୁ ପ୍ରଭାବଶାଳୀ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନା। ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ, ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି। ନିଧି ମଉସା ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡେ ତା ଦ୍ୱାରା ଡେଙ୍ଗୁ ଜ୍ୱର ବ୍ୟାପେ। ହଁ, ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।
0: ବଜ୍ରପାତ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ପାଇଁ ବୈଜ୍ଞାନିକ ବୈଷୟିକ ତଥା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ଉଦ୍ଦେଶ୍ୟରେ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି 2-ଦିନିଆ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କର୍ମଶାଳାର ଉଦ୍ଘାଟନ କରିଛନ୍ତି। କର୍ମଶାଳାର ଆଜି ପ୍ରଥମ ଦିନରେ ଉପଗ୍ରହ ତଥ୍ୟର ସମନ୍ୱୟ, ସଂଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ, କୃତ୍ରିମ ବୁଦ୍ଧିମତା ଓ ମେସିନ୍ ଲର୍ଣ୍ଣିଂର ନୂତନ ପ୍ରୟୋଗ ଏବଂ ପଞ୍ଚାୟତସ୍ତରୀୟ ନିଷ୍ପତ୍ତି ସହାୟକ ବ୍ୟବସ୍ଥା ମାଧ୍ୟମରେ ବଜ୍ରପାତ ଚିହ୍ନଟ ଓ ପୂର୍ବାନୁମାନ ବ୍ୟବସ୍ଥାର ଉନ୍ନତି ଉପରେ ଆଲୋଚନା କରାଯାଇଛି। ବଜ୍ରପାତ ପ୍ରକୋପ ହ୍ରାସ ସୁନିଶ୍ଚିତ କରିବା ପାଇଁ ଆଗାମୀ ଦିନରେ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଓଡ଼ିଶାରେ 3 ରାଡାର କାର୍ଯ୍ୟକ୍ଷମ ଥିବାବେଳେ ଭୁବନେଶ୍ୱର ଓ ବାଲେଶ୍ୱରରେ ନୂତନ ରାଡାର ସ୍ଥାପନ ପରେ ପରୀକ୍ଷା ଚାଲିଛି। ଏହା ବଜ୍ରପାତ ସମ୍ପର୍କିତ ସଠିକ୍ ତଥ୍ୟର ଆକଳନ ଓ ପୂର୍ବାନୁମାନରେ ସହାୟକ ହେବ ବୋଲି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
2: ଓଡ଼ିଶା ପାଖରେ ଯେଉଁ ବଙ୍ଗୋପସାଗର ରହିଛି, ବଙ୍ଗୋପସାଗରରୁ ଯେଉଁ ଜଳୀୟବାଷ୍ପ ମିଳିଥାଏ, ଜଳୀୟବାଷ୍ପ ଭରା ଯେଉଁ ପବନ ପ୍ରବାହିତ ହୋଇଥାଏ ଓଡ଼ିଶା ଉପରକୁ, ତାହା ସହାୟକ ହୋଇଥାଏ ବିଜୁଳି ବା ଘଡ଼ଘଡ଼ି ସୃଷ୍ଟି କରିବା ପାଇଁ। ଏହା ସହିତ ସମୟ ସମୟରେ ବିଭିନ୍ନ ପ୍ରକାର ପାଣିପାଗର ଅବସ୍ଥା, ଯେମିତିକି ଲଘୁଚାପ କ୍ଷେତ୍ର, ଅବପାତ, ବାତ୍ୟା କିମ୍ବା ପଶ୍ଚିମ ବିକ୍ଷୋଭ, ଯେଉଁଟାକି ୱେଷ୍ଟର୍ନ ଡିଷ୍ଟର୍ବାନ୍ସ ଇତ୍ୟାଦି, କିମ୍ବା ମନସୁନ ସମୟରେ ମଧ୍ୟ ବିଜୁଳି ବା ଘଡ଼ଘଡ଼ି ଦେଖିବାକୁ ଓଡ଼ିଶାରେ ମିଳିଥାଏ। ତେଣୁ ପ୍ରାୟତଃ ଏପ୍ରିଲ ମାସ ପାଖରୁ ଆରମ୍ଭ କରିକି ମୌସୁମୀ ବାୟୁ ଥିବା ପର୍ଯ୍ୟନ୍ତ ଯେଉଁ ସମୟ, ସେହି ସମୟଟି ଓଡ଼ିଶା ପାଇଁ ବିଜୁଳି ପ୍ରବଣ ହୋଇଥାଏ।
0: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ୱଚ୍ଛ, ନିରପେକ୍ଷ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା 26 ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏ ସମ୍ବନ୍ଧରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଆଜି ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଘରକୁ ଘର ସର୍ଭେ କରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକ୍ରିୟା ପରେ ଆସନ୍ତା ବର୍ଷ January 1 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ଭୋଟରମାନଙ୍କୁ 20 ଦିନ ସମୟ ଦିଆଯିବ। ସମସ୍ତ ଦାବି ଆପତ୍ତିର ଯାଞ୍ଚ ଏବଂ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ହେବା ପରେ February 10 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସର୍ଭେ କାର୍ଯ୍ୟ ଆସନ୍ତା 7 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ବରଗଡ଼ ଜିଲ୍ଲାରେ ନୂତନ ଭୋଟର ପଞ୍ଜୀକରଣ ଲାଗି 4014 ଆବେଦନ ମିଳିଛି। କୌଣସି ଯୋଗ୍ୟ ଭୋଟର ଯେଭଳି ବାଦ୍ ନ ପଡ଼ିବେ ସେଥିପାଇଁ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ବୁକ୍ ସର୍କୁଲାର ସଂଖ୍ୟା 47 ଉପରେ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ମନ୍ଦରଧର ମହାଳିକ, ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ପ୍ରଶିକ୍ଷଣ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ 4 ପ୍ରତିଭାବାନ କନ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ, କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା 4 ପୁରସ୍କୃତ କରାଯାଇଛି। କଟକ ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପ ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି। ଜିଲ୍ଲାର ବାରଙ୍ଗ, ମାହାଙ୍ଗା ଓ କିଶନନଗର ତହସିଲ ଅଞ୍ଚଳରେ ଚଢ଼ାଉ କରାଯାଇ 28 ଗାଡ଼ି ଜବତ କରାଯାଇଛି।

0: ଦୁର୍ଗାପୂଜା ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ତଥା ଲୋକକଳା କୋଠିଶାଳ ଯାତ୍ରା ଆୟୋଜିତ ହୋଇଛି। ନୟାଗଡ଼ ପୌରାଞ୍ଚଳର ବିଭିନ୍ନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ 45 କିଲୋଗ୍ରାମରୁ ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଥିବା ବେଳେ 2500 ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାର ସମସ୍ତ 7ଟି ବ୍ଲକରେ ସଂଶୋଧିତ ତଥା ତ୍ରୁଟିମୁକ୍ତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଏସୀୟ କ୍ରୀଡ଼ା 2026ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନୂତନ ଭାରତର ସଶକ୍ତ ପ୍ରତିଛବି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଅଧିକ 2,91,666 ନୂତନ ଗୃହ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପ୍ରକାଶ, ଆସନ୍ତାକାଲି ଶପଥ ଗ୍ରହଣ। ବଜ୍ରପାତରୁ ସୁରକ୍ଷା ଓ କ୍ଷୟକ୍ଷତି ହ୍ରାସ ପାଇଁ ଆସିବ ସ୍ୱତନ୍ତ୍ର ମାର୍ଗଦର୍ଶିକା ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ ବିଶ୍ୱ ଛାତ୍ର ଦିବସ ଓ ଭାରତ ରତ୍ନ ଡକ୍ଟର କଲାମ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ପୂର୍ବତନ ରାଷ୍ଟ୍ରପତି, ଦେଶର କ୍ଷେପଣାସ୍ତ୍ର ଜନକ ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର 95ତମ ଜନ୍ମଦିବସ ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। 1931 ଅକ୍ଟୋବର 15 ତାରିଖରେ ଡକ୍ଟର କଲାମ ତାମିଲନାଡୁର ମାଡ୍ରାସ ସହରର ଏକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମୁସଲିମ ପରିବାରର ଜେନ୍ ଉଲାବୁଦ୍ଦିନ ଓ ଆସାମ୍ମାଙ୍କ କୋଳମଣ୍ଡନ କରିଥିଲେ। ଭାରତର କ୍ଷେପଣାସ୍ତ୍ର ମାନବ ଏକ ଜନତା ରାଷ୍ଟ୍ରପତି ଭାବେ ସେ ସମସ୍ତଙ୍କ ପାଖରେ ପରିଚିତ ଥିଲେ। 2015 ତାଙ୍କ ସମ୍ମାନାର୍ଥେ ଜାତିସଂଘର ଅନୁମୋଦନ କ୍ରମେ ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ଛାତ୍ର ଦିବସ ଭାବେ ପାଳନ କରାଯାଉଛି। ଜଣେ ଛାତ୍ର ବତ୍ସଳ, କର୍ତ୍ତବ୍ୟନିଷ୍ଠ, ଦାୟିତ୍ୱ ସମ୍ପନ୍ନ, ଦେଶ ଓ ଜାତି ପ୍ରୀତି ଏବଂ ମାନବ ସମାଜ କଲ୍ୟାଣ ପାଇଁ ନିଜର ଜୀବନକୁ ଯିଏ ଉତ୍ସର୍ଗୀକୃତ କରିଦେଇଥିଲେ। 2002-2007 ସେ ଭାରତର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ବାପା ଜଣେ ମତ୍ସ୍ୟଜୀବୀ ଓ ପରିଶ୍ରମୀ ମଣିଷ ଥିଲେ। ଡକ୍ଟର କଲାମ ପିଲାଟି ଦିନରୁ ପାଠ ପଢ଼ିବା ପାଇଁ ପ୍ରବଳ ଆଗ୍ରହୀ ଥିଲେ। ଅଭାବ ସତ୍ତ୍ୱେ ବି ଡକ୍ଟର କଲାମ ପ୍ରଥମେ ଖବରକାଗଜ ହକର ଭାବରେ କାର୍ଯ୍ୟ କରି ପାଠ ପଢ଼ୁଥିଲେ। ଯେତେବେଳେ ବାପା ମାଛ ଧରିବାକୁ ସମୁଦ୍ରକୁ ଯାଆନ୍ତି, ଡକ୍ଟର କଲାମ ସମୁଦ୍ର କୂଳକୁ ଯାଇ ଦିଗନ୍ତ ବିସ୍ତାରେ ନୀଳ ଆକାଶରେ ଉଡ଼ୁଥିବା ଛଞ୍ଚାଣମାନଙ୍କୁ ଦେଖି ଆତ୍ମବିଭୋର ହୁଅନ୍ତି ଏବଂ ଯଦି ପକ୍ଷୀମାନେ ଉଡ଼ିପାରି ଆମେ କାହିଁକି ନୁହେଁ, ଏହା କାର୍ଯ୍ୟର ଲକ୍ଷ୍ୟ ବୋଲି ଦୃଢ଼ ସଂକଳ୍ପ ନିଅନ୍ତି। ଜୀବନର ଅଜସ୍ର ଝଡ଼ଝଞ୍ଜାକୁ ବେଖାତିର କରି ଶେଷରେ ବିଶ୍ୱର ସର୍ବଶ୍ରେଷ୍ଠ ପରମାଣୁ ବୈଜ୍ଞାନିକ ଭାବେ ଭାରତର ପ୍ରତିରକ୍ଷା ବିଭାଗର ଗରିମାକୁ ଦ୍ୱିଗୁଣିତ କରିବାର ପ୍ରମୁଖ ଭୂମିକା ଗ୍ରହଣ କରି ସଦାସର୍ବଦା ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ହୋଇଯାଇଛନ୍ତି ଡକ୍ଟର କଲାମ। ପଦାର୍ଥ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି ମହାକାଶ ଟେକ୍ନୋଲୋଜି କଲେଜରୁ ଡିଗ୍ରୀ ହାସଲ ପରେ ପ୍ରତିରକ୍ଷା ବିଭାଗର DRDOରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। 1969 ଇସ୍ରୋରେ ପରମାଣୁ ବୈଜ୍ଞାନିକ ଭାବରେ ଯୋଗ ଦେଇ ପ୍ରଥମ ଓ ଦ୍ୱିତୀୟ ପରମାଣୁ ବୋମା ପୋଖରାନରେ ପରୀକ୍ଷଣ କରି ସାରା ବିଶ୍ୱକୁ ଗୋଟିଏ ବାର୍ତ୍ତା ଦେଇଥିଲେ କି ବୁଦ୍ଧ ଦ୍ୱିତୀୟ ଥର ବି ହସିଥିଲେ। ତାଙ୍କର ସ୍ୱପ୍ନର ତାଜମହଲ, ପ୍ରଥମ ଉପଗ୍ରହ ଯାନ SLV-3 ଓ ରୋହିଣୀ ସଫଳତାର ସହ ମହାକାଶକୁ ନିକ୍ଷେପଣ କରି ଶିଶୁ ଅବସ୍ଥାରେ ଦେଖିଥିବା ସ୍ୱପ୍ନକୁ ସଂକଳ୍ପ କରି ଦେଖାଇଥିଲେ ଡକ୍ଟର କଲାମ। ଇସ୍ରୋରେ କାର୍ଯ୍ୟରତ ଥିବାବେଳେ ଡକ୍ଟର କଲାମ ଅଗ୍ନି, ତ୍ରିଶୂଳ, ପୃଥିବୀ, ଆକାଶ ଓ ବ୍ରହ୍ମସ୍ତ୍ର ପରୀକ୍ଷଣ କରି ଭାରତକୁ ବିଶ୍ୱସ୍ତରରେ କ୍ଷେପଣାସ୍ତ୍ର ପ୍ରସ୍ତୁତ ରାଷ୍ଟ୍ର ଭାବେ ପ୍ରତିପାଦନ କରିଥିଲେ। ରାଷ୍ଟ୍ରପତି ବା ରାଷ୍ଟ୍ରମୁଖ୍ୟ ଭାବରେ ବହୁ ଶିକ୍ଷା ପ୍ରତିଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଡକ୍ଟର କଲାମ ଶିକ୍ଷା, ଜ୍ଞାନ, ସଂସ୍କାର, ସଦ୍ଭାବନା, ମାନବୀୟ ମୂଲ୍ୟବୋଧର ଚିନ୍ତା ଚେତନାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ରେକ କରିଥିଲେ। ସେଇଥିପାଇଁ ଭାରତ ସରକାରଙ୍କ ପରାମର୍ଶ କ୍ରମେ ଡକ୍ଟର କଲାମଙ୍କ ଜନ୍ମଦିବସକୁ ଜାତିସଂଘ ଅନୁମୋଦନ ଆଧାରରେ ବିଶ୍ୱ ଛାତ୍ର ଦିବସ ଭାବେ ପାଳନ କରାଯାଇ ଆସୁଛି। ତାଙ୍କର ଦେଶଭକ୍ତି, ଚିନ୍ତାଧାରା ଓ ଜୀବନାଦର୍ଶ ଯୁବବର୍ଗଙ୍କୁ ପ୍ରେରଣା ପ୍ରଦାନ କରିଚାଲିଛି। ଡକ୍ଟର କଲାମ କେବଳ ଜଣେ ପରମାଣୁ ବୈଜ୍ଞାନିକ ନଥିଲେ, ବରଂ ପରିବେଶ, ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ରହିଥିଲା। 2000 ଡକ୍ଟର କଲାମ ଗହିରମଥା ଦ୍ୱୀପ ସନ୍ନିକଟ ଭାରତ ସରକାରଙ୍କ କ୍ଷେପଣାସ୍ତ୍ର ଘାଟି ହୁଇଲର ଦ୍ୱୀପକୁ ପୃଥିବୀ ପରୀକ୍ଷା ପାଇଁ ଆସିଥାନ୍ତି। ଏହି ସମୟରେ ଗଭୀର ସମୁଦ୍ରରେ ଗହିରମଥା ଦ୍ୱୀପକୁ ଆସି ସମୂହ ଅଣ୍ଡାଦାନ ଦେବା କ୍ଷେପଣାସ୍ତ୍ର ଘାଟିର ଅତ୍ୟଧିକ ଉଜ୍ଜଳ ଆଲୋକ ଯୋଗୁଁ ବାଧାପ୍ରାପ୍ତ ହେଉଥିଲା। ଏ କଥା କହିଛନ୍ତି

ବିଶେଷଜ୍ଞମାନେ ଡକ୍ଟର କଲାମଙ୍କୁ ଜଣାଇବା ପରେ ସେ ଏହି ପରୀକ୍ଷଣକୁ ଏକ ସପ୍ତାହ ଘୁଞ୍ଚାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ବର୍ଷ ଗହିରମଥାକୁ ସର୍ବାଧିକ 8 ଲକ୍ଷ ସମୂହ ଅଣ୍ଡାଦାନ କରି ସମକାଳୀନ ରେକର୍ଡ ସ୍ଥାପନ କରିଥିଲେ ଅଲିଭ୍ ରିଡ୍ଲେ କଇଁଛ। ଏହା ତାଙ୍କୁ ଆମୋଦିତ କରିଥିଲା ବୋଲି ତାଙ୍କ ଆତ୍ମଜୀବନୀ ପୁସ୍ତକ ୱିଙ୍ଗସ୍ ଅଫ୍ ଫାୟାର୍ରେ ଉଲ୍ଲେଖ କରିଛନ୍ତି। ତାଙ୍କର ଦେଶ ପ୍ରତି ଏହି ସର୍ବଶ୍ରେଷ୍ଠ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପ୍ରଥମେ ପଦ୍ମଭୂଷଣ, ପରେ ପଦ୍ମବିଭୂଷଣ ଏବଂ ଭାରତରତ୍ନ ଉପାଧିରେ ସମ୍ମାନିତ କରିଥିଲେ। ସେ କହିଥିଲେ, ସ୍ୱପ୍ନ ତାହା ନୁହେଁ ଯାହା ଶୋଇବା ବେଳେ ଦେଖାଯାଏ, ସ୍ୱପ୍ନ ତାହା ଯାହା ଆଖିରୁ ନିଦ ହଯାଇଦିଏ। ଡକ୍ଟର କଲାମଙ୍କ ସମାଜ ପ୍ରତି ଅବଦାନ ଏବଂ ତାଙ୍କର କର୍ତ୍ତବ୍ୟ ନିଷ୍ଠା, ଦାୟିତ୍ୱବୋଧ ଭାବନାକୁ ଆମେ ଯଦି ନିଜ ଜୀବନରେ ଆପଣେଇ ପାରିବା, ତେବେ ଡକ୍ଟର କଲାମଙ୍କ ପ୍ରତି ଏହା ହେବ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର, ଏସୀୟ ଖେଳର ପଦକ ବିଜେତାମାନେ 140 କୋଟି ଭାରତୀୟଙ୍କୁ ଗର୍ବିତ କରିଛନ୍ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ନ ଆଜି ଖେଳାଳିମାନଙ୍କ ସାଙ୍ଗେ କଲେ ଭାବ ବିନିମୟ। ସରଲା ଛାତ୍ର ସଂସଦ ନିର୍ବାଚନ, ଆଇବାକାଲ ହେବା ଶପଥ ଗ୍ରହଣ ସମାରୋହ। ଅନ୍ତୋଦୟ ଗୃହ ଯୋଜନା ଥି ଆଉ 2,91,000 ନୂଆ ଘର ତିଆରି କରବାର୍କେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଆଉ ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ଭୋଟର ତାଲିକା ତିଆରି କରବାର୍କେ ଆଇବା 26 ତାରିଖ ନୁ ମୂଲ ହେବା ସର୍ବେକ୍ଷଣ। ଏଥର ପୁରା ଖବର, ଏସୀୟ ଖେଳଥି ପଦକ ଜିତିକରି ଖେଳାଳିମାନେ 140 କୋଟି ଭାରତୀୟଙ୍କୁ ଗର୍ବିତ କରିଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀ ନୁ ଆଜି ଏସୀୟ କ୍ରୀଡ଼ା ପଦକ ବିଜେତାମାନଙ୍କ ସାଙ୍ଗେ ସିଧାସଳଖ ଭାବ ବିନିମୟ କରିକରି ପ୍ରଧାନମନ୍ତ୍ରୀ କହିଛନ୍, ଇ ବଛରର ଏସୀୟ କ୍ରୀଡ଼ା ଭାରତ ଲାଗି ସ୍ମରଣୀୟ ଆଏ। ଏଥର 44 ବଛର ଉତରୁ ଭାରତୀୟ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଛି। ଇତାର ସହିତ ପୁରୁଷ ଓ ମହିଳା କ୍ରିକେଟ୍ ଦଲ ଭିଲ୍ ସ୍ୱର୍ଣ୍ଣ ପଦକ ଜିତିକରି ଇତିହାସ ରଚିଛନ୍। ଏସୀୟ କ୍ରୀଡ଼ାର ସଫଳତା ଖାଲି ଇ ଖେଳାଳିମାନଙ୍କ ନୁହେଁ, ସେ ଇଟା ସାରା ଦେଶର ନାଗରିକଙ୍କ ରାୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
1: ଆଜ ଭାରତ ଏସେ ଖେଲୋ ମେ ଭି ମେଡଲ ଜିତା ରହା ହେ ଜିନମେ ଏସିଆନ ଗେମ୍ସ କେ ଇତିହାସ ମେ ହମେ ପହଲେ କଭି ମେଡଲ ନହିଁ ମିଲା ଥା। ସାଥିଓ ଅବ ହମେ ଖେଲୋ ମେ ଔର ଭି ବଡି ଉଚ୍ଚାଇଓ ତକ ଜାନା ହେ।
0: ଇ ଅବସରରେ ପ୍ରଧାନମନ୍ତ୍ରୀ ମହିଳା ଖେଳାଳିମାନଙ୍କର ବହୁତ ପ୍ରଶଂସା କରିଛନ୍। ଭାରତର

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତା ପରେ ପରେ ଜିଲ୍ଲା ହାଲଚାଲ ଏବଂ କିଷାନବାଣୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା କ୍ରୀଡ଼ାବିତ୍ମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ, ମହିଳା ପଦକ ବିଜେତାଙ୍କୁ କଲେ ପ୍ରଶଂସା। ଭାରତୀୟ ବାୟୁସେନା ଏବଂ ନୌସେନା ପାଇଁ 4,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଅଧିଗ୍ରହଣ ଚୁକ୍ତି ସ୍ୱାକ୍ଷରିତ। ନିଟ୍ ପିଜି 2026ର ଉତ୍ତର ସୂଚୀ ଏବଂ ପ୍ରତିକ୍ରିୟା ପ୍ରକାଶନ ପ୍ରକ୍ରିୟାରେ ସ୍ୱଚ୍ଛତା ଦାବି ସଂକ୍ରାନ୍ତ ଆବେଦନ ଉପରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ। ଆମେରିକାକୁ ଭାରତର ସାମଗ୍ରୀ ରପ୍ତାନୀ ଗତ 6 ମାସ ମଧ୍ୟରେ 51 ବିଲିୟନ୍ ଡଲାରକୁ ବୃଦ୍ଧି ଏବଂ ଲସ୍ ଭେଗାସ୍ଠାରେ ଆୟୋଜିତ 23 ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନ୍ସିପ୍ର ଗ୍ରୀକୋ ରୋମାନ୍ ଫାଇନାଲ୍ସରେ ଭାରତର କୁସ୍ତି ଯୋଦ୍ଧା ରୌପ୍ୟ ପଦକ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ 2026 ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଭାରତୀୟ ଦଳକୁ ଭେଟି ଭାବ ବିନିମୟ କରିଛନ୍ତି। ଜାପାନର ଆଇଜି ନାଗୋୟାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତ 21ଟି ସ୍ୱର୍ଣ୍ଣ, 27ଟି ରୌପ୍ୟ ଏବଂ 37ଟି କାଂସ୍ୟ ସହ ମୋଟ 85ଟି ପଦକ ଜିତି ପଦକ ତାଲିକାର ଚତୁର୍ଥ ସ୍ଥାନ ହାସଲ କରିଛି। ଏଥିସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏସୀୟ କ୍ରୀଡ଼ାରେ ଶୀର୍ଷ 5ଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି, ଯାହା ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଦେଶର ବର୍ଦ୍ଧିତ ପ୍ରତିଯୋଗିତାମୂଳକ ମନୋଭାବକୁ ପ୍ରଦର୍ଶିତ କରୁଛି। ଭାରତୀୟ ମହିଳା ପଦକ ବିଜେତା କ୍ରୀଡ଼ାବିତ୍ଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କ୍ରୀଡ଼ା କ୍ଷେତ୍ରରେ ବୃଦ୍ଧି ପାଉଥିବା ମହିଳାଙ୍କ ଯୋଗଦାନ ଉପରେ ଆଲୋକପାତ କରିଛନ୍ତି।
2: साथियों, इस बार एशियन गेम्स कई मायनों में हमारे लिए यादगार रहे। हमारी हॉकी की महिला और पुरुष दोनों टीमों ने इस बार गोल्ड मेडल जीता है। क्रिकेट में हमारी दोनों टीमों ने लगातार दूसरी बार मेडल जीता है। कबड्डी में भी हमारी पुरुष और महिला दोनों टीमों ने गोल्ड जीता। इसी तरह तीरंदाजी में 5 गोल्ड, शूटिंग में शानदार प्रदर्शन, बॉक्सिंग में, कुश्ती में बड़ी बड़ी सफलता, एथलेट्स ये नए रिकॉर्ड, 28 साल बाद वेट लिफ्टिंग में मेडल।
1: ପ୍ରଧାନମନ୍ତ୍ରୀ ସମସ୍ତ କ୍ରୀଡ଼ାବିତ୍ଙ୍କ ସହ ଆଲୋଚନା ସମୟରେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ ଏବଂ ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ପିଟି ଉଷା ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ବାୟୁସେନା ପାଇଁ ଏକ ସ୍ୱତନ୍ତ୍ର ଯୋଗାଯୋଗ ଉପଗ୍ରହ G-SAT-7C ଏବଂ ଭାରତୀୟ ନୌସେନା ପାଇଁ ବରୁଣାସ୍ତ୍ର ଟର୍ପିଡୋ ଅଧିଗ୍ରହଣ କରିବା ନିମନ୍ତେ 4,000 କୋଟିରୁ ଅଧିକ ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ଅଧିଗ୍ରହଣ ମହାନିର୍ଦ୍ଦେଶକ ଏ ଅନବରାସୁଙ୍କ ଉପସ୍ଥିତିରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। 2,500 କୋଟିରୁ ଅଧିକ ଟଙ୍କାର G-SAT-7C ଉପଗ୍ରହ ପାଇଁ ବେଙ୍ଗାଲୁରୁର ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏତଦ୍ବ୍ୟତୀତ ହାଇଦ୍ରାବାଦସ୍ଥିତ ଭାରତ ଡାଇନାମିକ୍ସ ଲିମିଟେଡ୍ ସହିତ ଟର୍ପିଡୋ ଅଧିଗ୍ରହଣ ପାଇଁ 1,500 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମନ୍ତ୍ରଣାଳୟ କହିଛି ଉଭୟ ଚୁକ୍ତି ସରକାରଙ୍କ ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ସଂକଳ୍ପ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସ୍ୱାବଲମ୍ବିତାକୁ ପ୍ରୋତ୍ସାହିତ କରିବା ସହ ପ୍ରତିରକ୍ଷା ଉତ୍ପାଦନ କ୍ଷମତାର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନିଟ୍ ପିଜି 2026ର ଉତ୍ତର ସୂଚୀ ଏବଂ ପ୍ରତିକ୍ରିୟା ପ୍ରକାଶନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଦାବି କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଜାତୀୟ

0: ଭେଷଜ ଆୟୋଗଙ୍କଠାରୁ ଜବାବ ଲୋଡ଼ିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ରାଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିବା ସହ ଏହି ଆବେଦନକୁ ପୂର୍ବରୁ ବିଚାରାଧୀନ ଥିବା ମାମଲାଗୁଡ଼ିକ ସହ ସଂଯୁକ୍ତ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥା ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ମୂଲ୍ୟାଙ୍କନକୁ ସ୍ୱାଧୀନ ଭାବେ ଯାଞ୍ଚ କରିବାକୁ ଅନୁମତି ଦେଉନାହିଁ ବୋଲି ଦର୍ଶାଇ ଆବେଦନକାରୀମାନେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ଦେଖାଯାଇଥିବା ପ୍ରଶ୍ନ ଓ ଉତ୍ତର ବିକଳ୍ପ, ସେମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ପ୍ରତିକ୍ରିୟା ଏବଂ ସଠିକ୍ ଉତ୍ତରଗୁଡ଼ିକ ପାଇବା ପାଇଁ ଦାବି କରିଛନ୍ତି। ନିଟ୍ ପିଜି 2026 ଅଗଷ୍ଟ 30 ତାରିଖରେ ଅନୁଷ୍ଠିତ ହୋଇଥିଲା। ଜୟପୁରରେ ଏକ ପରୀକ୍ଷା କେନ୍ଦ୍ରରେ ବୈଷୟିକ ତ୍ରୁଟି କାରଣରୁ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସେପ୍ଟେମ୍ବର 5 ତାରିଖରେ ଏକ ପୂରକ ପରୀକ୍ଷା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି କର୍ଣ୍ଣାଟକ ଏବଂ କେରଳ ଗସ୍ତ କରିବେ। ଗସ୍ତ ଅବସରରେ ଉପରାଷ୍ଟ୍ରପତି କର୍ଣ୍ଣାଟକର କରୱାରଠାରେ ଭାରତୀୟ ନୌସେନାର ଜାହାଜ ଆଇଏନ୍ଏସ୍ ସମର୍ଥକର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ପରେ ସେହିଦିନ ଶ୍ରୀ ରାଧାକ୍ରିଷ୍ଣନ କେରଳର କୋଝିକୋଡ୍ଠାରେ ନବରାତ୍ରୀ ସର୍ଗୋତ୍ସବ 2026ର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଆମେରିକାକୁ ଭାରତର ସାମଗ୍ରୀ ରପ୍ତାନୀ ବୃଦ୍ଧି ପାଇ $51 ବିଲିୟନ୍ ପହଞ୍ଚିଛି ବୋଲି ସରକାର କହିଛନ୍ତି। ଶୁଳ୍କ ସମ୍ବନ୍ଧୀୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତ ଏହି ସଫଳତା ହାସଲ କରିପାରିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ ଗତବର୍ଷ ଏହି ସମାନ ଅବଧିରେ ଆମେରିକାକୁ ରପ୍ତାନୀ $45.73 ବିଲିୟନ୍ ଥିଲା। ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ, ଇଞ୍ଜିନିୟରିଂ ସାମଗ୍ରୀ, ରାସାୟନିକ ପଦାର୍ଥ ଏବଂ କୃଷିଜାତ ଦ୍ରବ୍ୟର ଅଧିକ ରପ୍ତାନୀ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ବୈଜ୍ଞାନିକ ଗବେଷଣା, ପ୍ରମାଣ ଆଧାରିତ ବୈଧିକରଣ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବା ସହିତ ସମନ୍ୱୟ ମାଧ୍ୟମରେ ଆୟୁର୍ବେଦକୁ ସୁଦୃଢ଼ କରାଯିବା ଆବଶ୍ୟକ। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ଦ୍ୱାରା ଆୟୋଜିତ କୌମାର ଭୃତ୍ୟ ଉପରେ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ କୌମାରକନ୍ 2026କୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଏହା କହିଛନ୍ତି। ଶିଶୁ ଯତ୍ନ ପାଇଁ ଉଦ୍ଦିଷ୍ଟ ଆୟୁର୍ବେଦର ଶାଖା କୌମାର ଭୃତ୍ୟ ବିଷୟରେ ଉଲ୍ଲେଖ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ଗବେଷଣା କେବଳ ନୂତନ ଚିନ୍ତାଧାରାର ଉଦ୍ଭାବନ ବୋଲି କରିବା ଉଚିତ ନୁହେଁ, ବରଂ ପାରମ୍ପରିକ ପ୍ରତିକାର ଓ ପଦ୍ଧତିଗୁଡ଼ିକୁ ବୈଜ୍ଞାନିକ ଭାବରେ ପୁନଃ ପ୍ରତିଷ୍ଠିତ କରିବା ଆବଶ୍ୟକ। ଭାରତର ପ୍ରାଚୀନ ଜ୍ଞାନ ବିଶ୍ୱର କଲ୍ୟାଣ ପାଇଁ ସାର୍ଥକ ଅବଦାନ ରଖିପାରିବ। ଯୋଗ ଏବଂ ଭାରତର ପାରମ୍ପରିକ ସ୍ୱାସ୍ଥ୍ୟ ପ୍ରଣାଳୀର ବର୍ଦ୍ଧିତ ବିଶ୍ୱସ୍ତରୀୟ ଗ୍ରହଣୀୟତା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଗିଭ୍ ଇଟ୍ ଅପ୍ ଅଭିଯାନ ଭଳି ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଗିଭ୍ ଇଟ୍ ଅପ୍ ଅଭିଯାନ ଉପଭୋକ୍ତାମାନଙ୍କୁ ସ୍ୱେଚ୍ଛାକୃତ ଭାବେ ରନ୍ଧନ ଗ୍ୟାସ୍ ରିହାତି ତ୍ୟାଗ କରିବାକୁ ଉତ୍ସାହିତ କରିଛି। ଏହି ଅଭିଯାନ ଅଧୀନରେ 1,13,00,000 ଉର୍ଦ୍ଧ୍ୱ ଉପଭୋକ୍ତା ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି। ଏହି ସଞ୍ଚୟ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଗରିବ ପରିବାରଗୁଡ଼ିକୁ ରନ୍ଧନ ଗ୍ୟାସ୍ ଯୋଗାଇବାରେ ସହାୟକ ହୋଇଛି। ଉଜ୍ଜଳା ଯୋଜନା ଅଧୀନରେ ଦେଶର ଗରିବ ପରିବାରର ବୟସ୍କ ମହିଳାମାନଙ୍କୁ 10,56,00,000 ଅଧିକ ମାଗଣା ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇପାରିଛି। 2015 ଦିଲ୍ଲୀ ଇକୋନୋମିକ୍ସ କନ୍କ୍ଲେଭ୍ରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଗିଭ୍ ଇଟ୍ ଅପ୍ ଆନ୍ଦୋଳନ ନାଗରିକମାନଙ୍କୁ ଅବହେଳିତ ପରିବାରଗୁଡ଼ିକୁ ସ୍ୱଚ୍ଛ ଇନ୍ଧନ ପାଇବାରେ ସାହାଯ୍ୟ କରିବା ପାଇଁ ଅନୁପ୍ରାଣିତ କରିଛି।
1: 1 କରୋଡ଼ ପରିବାର ଗ୍ୟାସ୍ ସବ୍ସିଡି ସରେଣ୍ଡର କରିଦେଇ 1 କରୋଡ଼ ପରିବାର ଅମୀର ନହିଁ ହେ। मैं देख रहा हूं कोई रिटायर्ड टीचर, रिटायर्ड क्लार्क, कोई किसान, कोई छोटा सा दुकान चलाने वाला, ऐसे मध्यम वर्ग, निम्न मध्यम वर्ग के परिवार हैं जिन्होंने छोड़ा।
0: ପ୍ରତ୍ୟେକ ଛାଡ଼ କରାଯାଇଥିବା ରିହାତି ବଦଳରେ ଗୋଟିଏ ଗରିବ ପରିବାରକୁ ଗ୍ୟାସ୍ ସଂଯୋଗ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ଦେଶର ଯୁବପିଢ଼ିଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ଆପଣେଇବା, ନିଜର ଦକ୍ଷତାକୁ ନିରନ୍ତର ବିକାଶ କରିବା ଏବଂ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଯାତ୍ରାରେ ଅବଦାନ ରଖିବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ପାଥ୍ ୱେଜ୍ ଟୁ ବିକଶିତ ଭାରତ ଶୀର୍ଷକ ଏସ୍ଆର୍ସିସି ଶତବାର୍ଷିକ ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଗୋୟଲ ଏହି ମନ୍ତବ୍ୟ

ଦେଇଛନ୍ତି। ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି, ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ହୋଇଛି ଏବଂ ଆଇନଗତ ବ୍ୟବସ୍ଥା ଆଧାରରେ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ନେଇ ଆଲୋଚନା ଜାରି ରହିଛି। ଏଥିସହ ସେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା ଏବଂ ନୂତନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରିକ ପ୍ରୟୋଗ କ୍ଷେତ୍ରରେ ଦକ୍ଷତା ବିକାଶ କରି ପରିବର୍ତ୍ତନଶୀଳ ନିଯୁକ୍ତି ପରିବେଶ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି। ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ 2026 ପାଇଁ ଗଣମାଧ୍ୟମ ସ୍ୱୀକୃତି ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି, ଏହି ମହୋତ୍ସବର ଖବର ସଂଗ୍ରହ କରିବାକୁ ଯୋଜନା କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ଆସନ୍ତା ଶନିବାର ପର୍ଯ୍ୟନ୍ତ ପିଆଇବିର ପୋର୍ଟାଲ୍ ମାଧ୍ୟମରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଭାରତୀୟ କୁସ୍ତି ଯୋଦ୍ଧା ବିଶ୍ୱଜିତ୍ ରାମଚନ୍ଦ୍ର ମୋରେ ଆଜି ଲସ୍ ଭେଗାସ୍ଠାରେ ଆୟୋଜିତ 23 ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନ୍ସିପ୍ର ଗ୍ରୀକୋ ରୋମାନ୍ ଫାଇନାଲ୍ସରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ପୁରୁଷ 55 କିଲୋଗ୍ରାମ ବର୍ଗରେ ଜର୍ଜିଆର କୋବା କରମିଜ୍ଙ୍କଠାରୁ ପରାସ୍ତ ହେବା ପରେ ବିଶ୍ୱଜିତ୍ଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା କ୍ରୀଡ଼ାବିତ୍ମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ମହିଳା ପଦକ ବିଜେତାଙ୍କୁ କଲେ ପ୍ରଶଂସା। ଭାରତୀୟ

0: କରିବାକୁ ଆହ୍ୱାନ ଦେଇଛନ୍ତି। ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ IFFI 2026 ପାଇଁ ଗଣମାଧ୍ୟମ ସ୍ୱୀକୃତି ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଏହି ମହୋତ୍ସବର ଖବର ସଂଗ୍ରହ କରିବାକୁ ଯୋଜନା କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ଆସନ୍ତା ଶନିବାର ପର୍ଯ୍ୟନ୍ତ PIB ପୋର୍ଟାଲ ମାଧ୍ୟମରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଭାରତୀୟ କୁସ୍ତି ଯୋଦ୍ଧା ବିଶ୍ୱଜିତ ରାମଚନ୍ଦ୍ର ମୋରେ ଆଜି ଲସ୍ ଭେଗାସ୍ଠାରେ ଆୟୋଜିତ 23 ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନ୍ସିପ୍ର ଗ୍ରୀକୋ ରୋମାନ୍ ଫାଇନାଲ୍ସରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ପୁରୁଷ 55 କିଲୋଗ୍ରାମ ବର୍ଗରେ ଜର୍ଜିଆର କୋବା କରମିଦ୍ଜେଙ୍କଠାରୁ ପରାସ୍ତ ହେବା ପରେ ବିଶ୍ୱଜିତଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା କ୍ରୀଡ଼ାବିତ୍ମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ମହିଳା ପଦକ ବିଜେତାଙ୍କୁ କଲେ ପ୍ରଶଂସା। ଭାରତୀୟ ବାୟୁସେନା ଏବଂ ନୌସେନା ପାଇଁ 4,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଅଧିଗ୍ରହଣ ଚୁକ୍ତି ସ୍ୱାକ୍ଷରିତ। ଆମେରିକାକୁ ଭାରତର ସାମଗ୍ରୀ ରପ୍ତାନୀ ଗତ 6 ମାସ ମଧ୍ୟରେ $51 ବିଲିୟନକୁ ବୃଦ୍ଧି ଏବଂ ଲସ୍ ଭେଗାସ୍ଠାରେ ଆୟୋଜିତ 23 ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନ୍ସିପ୍ର ଗ୍ରୀକୋ ରୋମାନ୍ ଫାଇନାଲ୍ସରେ ଭାରତର କୁସ୍ତି ଯୋଦ୍ଧା ରୌପ୍ୟ ପଦକ ବିଜୟୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟ କରିଆସୁଛି ଜଳ ଜୀବନ ମିଶନ। ମିଶନ ଅଧୀନରେ ଜିଲ୍ଲାର ଗାଁଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ ଜଳ ଉତ୍ସ ଓ ଆବଶ୍ୟକ ଭିତ୍ତିଭୂମିର କରାଯାଉଛି ବିକାଶ। ଶୁଦ୍ଧ ଜଳ ସୁସ୍ଥ ଜୀବନ ଲକ୍ଷ୍ୟ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଜଳ ଜୀବନ ମିଶନ ଗ୍ରାମୀଣ ବିକାଶରେ ଯୋଡ଼ିପାରିଛି ଏକ ନୂଆ ଫର୍ଦ୍ଦ। ଏ ସମ୍ପର୍କରେ କହିଛନ୍ତି RWSS ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ମୁନା କାଳୁନ୍ଦିଆ।
3: ସୁବର୍ଣ୍ଣପୁର ଜିଲ୍ଲାରେ ଜଳ ଜୀବନ ମିଶନ ଅଭିଯାନର ବେଶ ସଫଳତା ସହିତ ଚାଲିଛି। ଜିଲ୍ଲାରେ 187 ଗାଁରେ ଜଳ ଜୀବନ ପ୍ରକଳ୍ପ ମାଧ୍ୟମରେ 185,000 ପାଖାପାଖି ଲୋକଙ୍କୁ ଆମେ ନିୟମିତ ସ୍ୱଚ୍ଛ ଓ ଶୁଦ୍ଧ ଜଳ ଦେଇପାରୁଛୁ। ତେବେ ଚଳିତ ବର୍ଷ 2026-27 ଆର୍ଥିକ ବର୍ଷରେ 4 ନିର୍ମାଣାଧୀନ ପ୍ରକଳ୍ପ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ଏହିସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ବିଭାଗ କାର୍ଯ୍ୟ କରି ଆସୁଅଛି।
2: ରୁଗୁଡ଼ିପାଲିର ଜଣେ ହିତାଧିକାରୀ ଗୀତାଞ୍ଜଳି ରଣା କହିଛନ୍ତି,
4: ଜଳ ଜୀବନ ମିଶନ ଯୋଜନାରେ ଆମ ରୁଗୁଡ଼ିପାଲି ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି। ଲୋକଙ୍କ ଘରେ ଏବେ ନଳ ଯୋଗେ ସ୍ୱଚ୍ଛ ପାନୀୟ ଜଳ ମିଳୁଛି। ଏବେ ଘର ପାଖରେ ପାଣି ମିଳୁଥିବାରୁ ସମୟ ଓ ପରିଶ୍ରମ ଦୁଇଟା ବଞ୍ଚୁଛି।
2: ଇତିମଧ୍ୟରେ ସୁବର୍ଣ୍ଣପୁରର ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା 65ତମ ସାହାଣୀ କପ୍ ଫୁଟବଲ ଲିଗ୍ର ଜୋନାଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ସାହାଣୀ କପ୍ରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ପରିଚୟ ନୁହେଁ ବରଂ ଶୃଙ୍ଖଳା, ଏକତା, ନେତୃତ୍ୱ ଓ ଦଳଗତ ମନୋଭାବର ବିକାଶର ଏକ ମାଧ୍ୟମ ବୋଲି କହିଛନ୍ତି।
5: ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଜିଲ୍ଲା ସ୍ତରରେ ଆୟୋଜନ କରୁଛନ୍ତି, ଯାହାଫଳରେ କି ଯୁବ ଖେଳାଳି ମାନଙ୍କୁ ଏକ ପ୍ରେରଣା ଦେବା ସଙ୍ଗେ ସଙ୍ଗେ ସେମାନେ ଖେଳାଳି ଭାବରେ ନିଜକୁ ପ୍ରତିଷ୍ଠିତ କରିବାର ଗୋଟେ ସୁଯୋଗ ପାଉଛନ୍ତି।
2: ପଶ୍ଚିମ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଲୋକାଲ ଟୁ ଭୋକାଲ ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସୁବର୍ଣ୍ଣପୁର ଟାଉନହଲଠାରେ ଆୟୋଜିତ ନୂଆଖାଇ ଫେଟ୍ଘାଟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି,
6: ନୂଆଖାଇ ଅବସରରେ ମା ସୁରେଶ୍ୱରୀଙ୍କର ଛତର ଛାୟା ପାଇଲେ ସୋନପୁର ଜିଲ୍ଲା, ସୋନପୁର ପୁରା ଓଡ଼ିଶା ପ୍ରଦେଶ ଆହୁରି ଉତ୍ତରତର ଉନ୍ନତି ହଉ। ଏ ସାଂସ୍କୃତିକ ବୈଭବକୁ ରକ୍ଷା କରିବାର ଲାଗି ଆମର ସରକାରଙ୍କ ତରଫରୁ, ସଂସ୍କୃତି ବିଭାଗ ତରଫରୁ ଆମର ଭୋକାଲ ଫର ଲୋକାଲ କଥାକେ ଏଟା ସାରା ଦେଶ ବିଦେଶକେ ମହପିଲାନ ଚହପିଲାନ ଆମେ ଆଶା ରଖୁଛେ ଆମର କଳା ସଂସ୍କୃତି ଆଗାମୀ ଦିନରେ ଗୋଟେ ବର୍ଡ ଆମର ଧରୋହର ବୈଭବ ହେଇକି ରହିବ।
2: ସୁବର୍ଣ୍ଣପୁରର ସୈନ୍ୟଗିରି ସ୍ଥିତ ଯୋଗବିହାରଠାରେ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ଭାଗବତ ଜନ୍ମ ତଥା ଭାଗବତ କଥାମୃତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଗବତ ଓ ସମାଜ ସ୍ୱର ଶୀର୍ଷକରେ ଏକ ବୌଦ୍ଧିକ ଓ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ଓଡ଼ିଆ ଭାଗବତ ଆମ ଅସ୍ମିତାର ଏକ ଜ୍ୱଳନ୍ତ ଦୀପଶିଖା ବୋଲି ଆଲୋଚକମାନେ ମତ ପ୍ରକାଶ କରିଛନ୍ତି। ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ପଠନ କେବଳ ଏକ ଧର୍ମୀୟ ପରମ୍ପରାକୁ ଉଜ୍ଜୀବିତ କରିନଥିଲା, ବରଂ ନୈତିକ ଶିକ୍ଷା ଓ ସମାଜ ସଚେତନତା ସୃଷ୍ଟି କରି ଜନସମୂହକୁ ସଂସ୍କାରିତ ଜୀବନ ପାଇଁ ପ୍ରେରଣା ଦେଇଥିଲା ବୋଲି ଅଧ୍ୟାପକ

0: ମଦନ ସୁନ୍ଦର ଖେତି କହିଛନ୍ତି।
1: ଓଡ଼ିଆ ଭାଗବତ କେବଳ ଗୋଟେ ସାହିତ୍ୟ କୃତି ନୁହେଁ, ଜଗନ୍ନାଥ ବାସ୍ତବିକ ଓଡ଼ିଆ ଜାତି ପାଇଁ, ଓଡ଼ିଆ ପ୍ରାଣ ପାଇଁ, ଓଡ଼ିଆ ଜୀବନଧାରା ପାଇଁ ଏକ ରାସ୍ତା ଦେଖେଇ ଦେଇଛନ୍ତି। ମୂଳରୁ ପିଲାମାନଙ୍କୁ ଏ ଜଗନ୍ନାଥଙ୍କର ସଂସ୍କୃତି ଶିଖେଇବା କଥା। ଓଡ଼ିଆ ଭାଗବତ ହେଉଛି ଏକ ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବନି, ସମସ୍ତେ ପଢ଼ିବା। ସେଥିପାଇଁ ତ କୁହାଯାଏ ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ।
0: ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ଅଦ୍ୱିତୀୟ ଶାକ୍ତ ମାଟି ସୁବର୍ଣ୍ଣପୁର ଜିଲ୍ଲା ପାର୍ବଣର ମହାର୍ଘ ବେଳାରେ ଉତ୍ସମୁଖର ହୋଇଉଠିଛି। ଜିଲ୍ଲାର ଶତାଧିକ ଦେବୀପୀଠରେ ମୂଳାଷ୍ଟମୀ ଠାରୁ ଷୋହଳ ପୂଜା ଆରମ୍ଭ ହୋଇଥିବା ବେଳେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀ, ଥମ୍ବେଶ୍ୱରୀ, କୋଶଳେଶ୍ୱରୀ, ରାମଚଣ୍ଡୀ ଦେବୀ ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ଅଦ୍ୱିତୀୟ ଶାକ୍ତ ମାଟି ସୁବର୍ଣ୍ଣପୁର ଜିଲ୍ଲା ପାର୍ବଣର ମହାର୍ଘ ବେଳାରେ ଉତ୍ସମୁଖର ହୋଇଉଠିଛି। ଜିଲ୍ଲାର ଶତାଧିକ ଦେବୀପୀଠରେ ମୂଳାଷ୍ଟମୀ ଠାରୁ ଷୋହଳ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀ, ଥମ୍ବେଶ୍ୱରୀ, କୋଶଳେଶ୍ୱରୀ, ରାମଚଣ୍ଡୀ ଦେବୀ ଚରେଇ ଦେଇ, ମେଟାକାନି ଏବଂ ମହେଶ୍ୱରୀ ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ସମାଗମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଇତିମଧ୍ୟରେ ସୁବର୍ଣ୍ଣପୁରର ମହାବଳୀ ଯାତ୍ରା ଏବଂ ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ବେଣୁଧର ପ୍ରଧାନ, ଉପସ୍ଥାପନା ଜିତେନ୍ଦ୍ର କୁମାର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ।

0: ଆଶୀର୍ବାଦ ଦିଅନ୍ତି ଏବଂ ଆମର ସବୁ ପ୍ରକାରର ଦୁର୍ଗତି ନାଶନ କରନ୍ତି।
1: ଶରତକାଳୀନ ପୂଜା
0: ଆଜ୍ଞା,
1: ତେଣୁ ଇଏ ହେଲା ଶାରଦୀୟ ପୂଜା।
0: ଆଜ୍ଞା,
1: ଆଉ ଗୋଟାଏ ପୂଜା ଅଛି ବାସନ୍ତିକ ଦୁର୍ଗା ପୂଜା।
0: ହଁ
1: ହଁ, ଇଏ ତ ସବୁ ପୂଜା ପାଠର କଥା,
0: ହଁ ଭାଇ,
1: ପର୍ବର କଥା।
0: ଆଜ୍ଞା,
1: କିନ୍ତୁ ମୂଳ ଜିନିଷ ଟିକେ ବୁଝିବା।
0: କଣ କହିଲେ?
1: କଣ କହିବି, ଭଲ ଆଉ ଇଏ ହେଲେ ପ୍ରତିମା ଦିଦି ଛୁଆଙ୍କୁ ପଢ଼ଉଛନ୍ତି, ସମସ୍ତଙ୍କୁ ଜ୍ଞାନର ଆଲୋକ ଦେଖଉଛନ୍ତି, ଏତିକି ଜିନିଷ ବୁଝିନ ପୁରା, ଇଏ ହେଲେ ମାତୃଶକ୍ତି।
0: ବୁଝିଲି ବୁଝିଲି ଭାଇ, ମାଙ୍କୁ ନେଇ ଜଗତ
1: ଜଗତ,
0: ସେ ମା ଯେମିତି ଦଶ ପୂଜା, ଆମେ ମାନେ ନାରୀ ଶକ୍ତି ବି ସବୁ କାମରେ ଦଶ ପୂଜା। ମାନେ କଣ, ଗୋଟାଏ କାମ କରୁଛୁ, ଘର କାମ କରୁଛୁ, ଚାକିରି ବାକିରି କରୁଛୁ, ଛୁଆ ପିଲାଙ୍କ ଯତ୍ନ ନେଉଛୁ, ବେପାର ବାଣିଜ୍ୟ ବି କରୁଛୁ, ଚାଷବାସ ବି କରୁଛୁ,
1: ଉଡାଜାହାଜ ବି ଉଡେଇଲେଣି,
0: ଉଡାଜାହାଜ ବି ଉଡଉଛୁ, ଯୁଦ୍ଧ କରିବାକୁ ବି ଯାଉଛୁ।
1: ତମେ ତ ଗଲା ଗଙ୍ଗାଠୁ ଗୌତମ ଯାଏ ଗାଈ ଗଲଣି, କିନ୍ତୁ ଅସଲ ଜିନିଷଟା ବୁଝିବାର ଅଛି।
0: ଅସଲ ଜିନିଷ କଣ କହିଲେ ଭାଇ?
1: ଗ୍ରାମୀଣ ଇଲାକାରେ ରହୁଥିବା ଆମର ଯୋଉ ମହିଳାମାନେ,
0: ଆଜ୍ଞା,
1: ମା ମାନେ, ଝିଅମାନେ, ଏମାନେ ଯେମିତି ଯୋଉ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବା ଆବଶ୍ୟକ,
0: ତାଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା
1: ଆମ ସମସ୍ତଙ୍କର ଦାୟିତ୍ୱ।
0: ଆଜ୍ଞା,
1: କହିଲା ମା ହେଲେ ପାଠୋଇ,
0: ଦେଶ ଯିବ ଆଗେଇ,
1: ତେଣୁ ପ୍ରଥମ ଦାୟିତ୍ୱ ହେଲା ଯେ ଗ୍ରାମୀଣ ଇଲାକାରେ ଥିବା ମହିଳାମାନେ, ମା ମାନେ, ଏମାନେ ଯେମିତି ସବୁ ଶିକ୍ଷିତା ହେବେ।
0: ନିଶ୍ଚୟ ଭାଇ,
1: ବୁଝିବା ଦରକାର ଶ୍ରୋତା ବନ୍ଧୁ, ଯଦି ଆମର ଆର୍ଥିକ ସ୍ଥିତି ମଜବୁତ କରାଇବାକୁ ଚାହୁଁଛନ୍ତି,
0: ମହିଳାମାନଙ୍କୁ ଶିକ୍ଷିତ କରାନ୍ତୁ, ଖାସ କରି ଆମର ଗ୍ରାମୀଣ ମହିଳାମାନଙ୍କୁ ଶିକ୍ଷିତ କରାନ୍ତୁ।
1: ଆଉ ଗୋଟାଏ ପାଠ ରହିଗଲା।
0: ପୁଣି ଗୋଟେ କଣ ରହିଗଲା?
1: ଗଲା ଆଉ ରହିବନି, ମୁଁ ଦେଖୁଛି ଅନେକ ଜାଗାରେ ପୁଷ୍ଟିହୀନତାର ଶିକାର ହଉଛନ୍ତି ଆମର ମା ମାନେ।
0: ଭାଇ ବହୁତ ଜରୁରୀ କଥାଟା କହିଲେ, ଆମର ଅନ୍ଧବିଶ୍ୱାସ କୁସଂସ୍କାର ବଶବର୍ତ୍ତୀ ହେଇ ଏଇଟା ଖାଇବୁନି ସେଇଟା ଖାଇବୁନି ଏଇଟା ମହିଳାମାନେ ଖାଆନ୍ତିନି,
1: ସେଇୟା ନୁହଁ, ଆମକୁ ବୁଝିବାକୁ ପଡିବ, ହଁ, ସ୍ୱାସ୍ଥ୍ୟ ହିଁ ସମ୍ପଦ।
0: ଆଜ୍ଞା,
1: ନିଜ ଦେହ ପାଇଁ ଟିକେ ସମୟ ଦବା,
0: ଯତ୍ନ ନେବା,
1: ଯତ୍ନ ନେବା, ମାଟା ଯଦି ମଜବୁତିଆ ହେଇକି ରହିଲା ପରିବାର ତ ଠିକ ରହିବ ଆଉ କଣ। ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଅଛି, ଶିଶୁ ଆଉ ମହିଳା ସଠିକ ପୋଷଣ ଏମାନଙ୍କୁ ମିଳିବ, ସରକାରୀ ସ୍ତରରେ ଅନ୍ୟ କାର୍ଯ୍ୟକ୍ରମ ଅଛି, ଆମେ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ହଉ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହଉ ଏମାନଙ୍କ ସହିତ ଟିକେ ଯୋଗାଯୋଗରେ
0: ରହିବା।
1: ଯେ ତମେ ତ କଣ, ମୁଁ ଦେଖୁଛି ଆଇଲା ବେଳଠୁ ଖାଲି ବକର ବକର ହଉଛ।
0: ବକର ବକର ନୁହେଁ ଭାଇ, ଏଇଟା ଗୋଟେ ଜରୁରୀ ବିଷୟ।
1: ଓ ମୁଁ ପାଠ ଉପରର କଥା କହୁନି,
0: ଆଉ କୋଉ କଥା ଭାଇ?
1: ପାର୍ବଣ ସମୟ।
0: ଆଜ୍ଞା,
1: ଆଜି ପୁଣି ଗୋଟିଏ ବିଶେଷ ଦିନ, ଆଜି ହଉଛି ଆନ୍ତର୍ଜାତୀୟ ମହିଳା କିଷାନ ଦିବସ। ମିଳିତ ଜାତିସଂଘ ତରଫରୁ ଏଇ ଯୋଉ ଚଳିତ ବର୍ଷ ଠାରୁ ଏଇ ଦିନଟିକୁ ପୁଣି ଆନ୍ତର୍ଜାତୀୟ ମହିଳା କିଷାନ ଦିବସ ଭାବରେ ଘୋଷଣା କରାଯାଇଛି। କଣ କିଛି ବୁଝିପାରୁଛ ନା ନାହିଁ?
0: ହଁ ଭାଇ,
1: ଗ୍ରାମୀଣ ମହିଳାମାନଙ୍କର ଉନ୍ନତି ହଉ, ଆଗକୁ ବଢ଼ନ୍ତୁ, ପାର୍ବଣ ସମୟ, ଦେବୀଙ୍କର ଆରାଧନାର ସମୟ। ହଁ, ଆଉ ଗୋଟିଏ ଭଲ ପଲ୍ଲୀ ଗୀତଟିଏ ଅଛି, ଆମେ ଟିକେ ଶୁଣିବା ନା ନାହିଁ?
0: ହଁ ଭାଇ, ନିଶ୍ଚୟ ଶୁଣିବା।

0: ଆର୍ଟିଆଇର ପରିଚାଳନା ଖର୍ଚ୍ଚ ଆଦୌ ନାହିଁ କହିଲେ ଚଳେ, ଏବଂ ତାର 84% ଅଛି, ଏବଂ ଆଜି ଜିନିଷ ବଦଳି ଯାଇଛି। ଆମର ଦେଖନ୍ତୁ ଭାରତରେ ଦେଶ ସ୍ୱାଧୀନତା ହେଲା ବେଳକୁ 30 ପ୍ରଜାତିର ଗାଈ ଥିଲେ,
1: 30 ପ୍ରଜାତି
0: ମାନେ ବ୍ରିଡ୍ କହନ୍ତି ତାକୁ ବା ପ୍ରଜାତି। ସେଥିରେ ଭାରତର ପୂର୍ବ ପାର୍ଶ୍ୱରେ କେବଳ ଆନ୍ଧ୍ରର ଗୋଲ ଗାଈ ଅଛି, ଆଉ କିଛି ଗାଈ ନଥିଲା, ସମସ୍ତେ ପଶ୍ଚିମ ଭାଗରେ ଥିଲେ, ଗୁଜୁରାଟ, ରାଜସ୍ଥାନ, ସେଇ ହରିୟାଣା ଏ ଅଞ୍ଚଳରେ। କିନ୍ତୁ 2010 ବେଳକୁ ସେଟା ମୁଁ ନିଜେ କରିଥିଲି, ତାର ଯୋଉ ଦେଶ ସ୍ୱାଧୀନତା ପରେ ପ୍ରଥମ ଦେଶୀ ଗାଈ ଯୋଉ ରେଜିଷ୍ଟ୍ରେସନ ହେଲା ପ୍ରଜାତି ହିସାବରେ, ସେଟା ଓଡ଼ିଶାରୁ 4 ଗାଈ ହେଇଥିଲା। ବର୍ତ୍ତମାନ ଆମ ଓଡ଼ିଶାରେ 4 ପ୍ରାପ୍ତ ଦେଶୀ ଗାଈ 4 ପ୍ରଜାତି ଅଛନ୍ତି, ବିଞ୍ଝାରପୁରୀ, ମୋଟୁ, ଖରିଆର ଏବଂ ଘୁମୁସରୀ। ବିଞ୍ଝାରପୁରୀ ଆପଣଙ୍କର ଯାଜପୁର ବା ସଂଲଗ୍ନ ଆପଣଙ୍କର ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଅଞ୍ଚଳରେ, ଖରିଆରଟା ନୂଆପଡ଼ା ଅଞ୍ଚଳରେ, ମୋଟୁଟା ମାଲକାନଗିରିର, ମୋଟୁ ଯୋଉଟା ଓଡ଼ିଶା ଏବଂ ଆଉ ଗୋଟେ ଘୁମୁସରୀ ଯୋଉଟା ଘୁମୁସର ଅଞ୍ଚଳରେ ବା ଆପଣଙ୍କର ଭଞ୍ଜନଗର, ଫୁଲବାଣୀ, ବାଲିଗୁଡ଼ା ଅଞ୍ଚଳ ଏଇ ଅଞ୍ଚଳରେ ଦେଖାଯାଏ। ଏମାନଙ୍କର ସ୍ୱତନ୍ତ୍ରତା ରହିଛି, ତା ଭିତରେ ଉତ୍ପାଦନ ଦେଖିଲେ ସାଧାରଣ ଭାବେ ନିଶ୍ଚିତ ଭାବରେ ଜର୍ସି ଶଙ୍କର ଜାତୀୟ ଗାଈ ଯୋଉ ଆମେ ରଖୁଛେ ତାର ଉତ୍ପାଦନ କ୍ଷମତା ଅଧିକା।
1: ଆଜ୍ଞା,
0: 6 ଲିଟର 8 ଲିଟର 10 ଲିଟର ପର୍ଯ୍ୟନ୍ତ ମଧ୍ୟ ସେମାନେ କ୍ଷୀର ଦିଅନ୍ତି। କିନ୍ତୁ ସେଥିପାଇଁ ଆପଣ ସବୁବେଳେ ଚାଷୀ ଭାଇମାନେ ମନେ ରଖିବା ଉଚିତ, ଅଧିକ ଉତ୍ପାଦନ କ୍ଷମତା ରଖୁଥିବା ଯେକୌଣସି ଗାଈ ହଉ, ଛେଳି ହଉ, ମେଣ୍ଢା ହଉ, କୁକୁଡ଼ା ହଉ, ଏପରିକି ମଣିଷଟେ ହଉ ଯିଏ ବେଶୀ ଓଜନ ବାଲା ଥିବେ, ତାଙ୍କର ଅଧିକ ଖାଦ୍ୟ ଦରକାର, ପୁଷ୍ଟି ଅଧିକ ଦରକାର, ଏବଂ ତାଙ୍କର ପରିଚାଳନାଗତ ତାଙ୍କୁ ଅଧିକା ତାଙ୍କୁ ଆଟେନସନ ଦେବାକୁ ପଡ଼େ। ଧରନ୍ତୁ 15 ବର୍ଷ ଗୋଟେ ଗାଈ ବଞ୍ଚିଲା, ଦେଶୀ ଗାଈ, ଦେଶୀ ଗାଈ 12 ଛୁଆ କରିଦେବ, ଅତି ନିକୁଚ୍ଛରେ 10 ଛୁଆ କରିବ, ବର�ଷକୁ ଥରେ ଲେଖାଏଁ ଛୁଆଟେ, 365 ଦିନରେ ବର୍ଷେ 410-420 ଦିନ ଭିତରେ ଛୁଆଟିଏ ଦେବ। ଆମେ ତାକୁ ଚାହିଁନେ, ସେ ବୁଲୁଛି, ଆସିଲେ ଆମର ରୋଷେଇ ଘରର ଯାହା ପେଜ ତୋରାଣି ଆମ କଥା ଆମେ ଦଉ, ସାଧାରଣ ଭାବରେ ଆମ ପୂର୍ବ ପିଢ଼ି ବି ଦଉଥିଲେ, ଆମେ ବି ଦଉଛେ କାରଣ ଭଲ ପାଏ। କିନ୍ତୁ ଜର୍ସି ଗାଈ ରଖିଲେ ତାକୁ ପ୍ରତିଦିନ ଗାଧେଇବାକୁ ଦେବେ ଏବଂ ଖାଇବାକୁ ଦେବେ, ବାନ୍ଧିକି ରଖିବେ, ଏବଂ ସିଏ କ'ଣ କରିବ ନା ତାର ଜୀବନକାଳ ଭିତରେ 6:30 ରୁ 6:30 ଛୁଆ ଦେବ, ମାନେ 6 ରୁ 7 ଯୋଉଟାକି ପ୍ରଥମ ପିଢ଼ିର ଗାଈ ମାନେ ଦେଶୀ ଗାଈ ସାଙ୍ଗରେ ଜର୍ସିର ଶୁକ୍ରାଣୁ ସଂଯୋଗ କଲେ ଯୋଉ ଛୁଆ ହୁଏ ତାକୁ ଆମେ ପ୍ରଥମ ପିଢ଼ି ଛୁଆ କହେ। ଏଇଟା ହେଲା ପ୍ରଥମ ପିଢ଼ି ଛୁଆ, ତାକୁ ଯଦି ପୁଣି ଜର୍ସି ଦବା ଏଟା ଦ୍ୱିତୀୟ ପିଢ଼ି ଛୁଆ, ଦ୍ୱିତୀୟ ପିଢ଼ି ଛୁଆରେ ସେ 5:30 ରୁ 5:30 ଆହୁରି ଗୋଟେ କମିଯିବ ଛୁଆ ବାଛୁରୀ, ବାଛୁରୀଟେ ହେଲେ ସିନା ଆମେ କ୍ଷୀର ଦୁଇଁବା। ତେଣୁ 15 ବର୍ଷ ଯଦି ଆମେ ସାଧାରଣ ଭାବରେ ବଞ୍ଚୁ, ଆମ ଦେଶୀ ଗାଈ 25 ବର୍ଷ ବଞ୍ଚିବ, କିନ୍ତୁ 15 ବର୍ଷ ଦେଖିଲେ ବି ଯଦି 15 ବର୍ଷ ବା 5000 ଦିନ ବଞ୍ଚିଲା ଗାଈ ମୋ ପାଖରେ, ତାହେଲେ 2000 ଦିନ ଜର୍ସି ହେଇଥିଲେ ଦବ କ୍ଷୀର, 3000 ଦିନ ମାଗଣା ଖାଇବ। ଦେଶୀ ଗାଈ 3000 ଦିନ କ୍ଷୀର ଦବ, 2000 ଦିନ ମାଗଣା।
1: ଚମତ୍କାର ତଥ୍ୟ ମଧ୍ୟ ଶ୍ରୋତା ବନ୍ଧୁ, ପ୍ରଜନନ କ୍ଷମତା ଯଦି ଆମେ ଦେଖୁଛେ ଦେଶୀ ପ୍ରଜାତି ଏବଂ ଅନ୍ୟ ଯେକୌଣସି ପ୍ରଜାତି, ତାହେଲେ ଇଏ ରୀତିମତ ବାଛୁରୀ ଦଉଛି, ଖର୍ଚ୍ଚ ମଧ୍ୟ କମ୍, ଏବଂ ତା ଜୀବନକାଳ ଭିତରେ ସେଇ ଅନୁସାରେ ସେ କ୍ଷୀର ମଧ୍ୟ ବି ଅଧିକ ଦବ,
0: ଯଦି
1: ଆମେ ଗୋଟେ ତୁଳନା କରୁ
0: ଯଦି ଜୀବନ ବ୍ୟାପୀ ଦେଖିବା। କିନ୍ତୁ ଆମେମାନେ ସାଧାରଣ ଭାବରେ ବା ଆମ ଚାଷୀ ଭାଇମାନେ ବୁଝନ୍ତି ଦିନକୁ ତୋ ଗାଈ କେତେ କ୍ଷୀର ଦଉଛି ନା 8 ଲିଟର 6 ଲିଟର ଯୋଉମାନେ ଶଙ୍କର ଜାତୀୟ, ଦିନକୁ କେତେ ଆମ ଦେଶୀ ଗାଈ ଦଉଛି ନା 4 ଲିଟର 3 ଲିଟର କିନ୍ତୁ ସେ ଜୀବନକାଳ ଭିତରେ କେତେ କ୍ଷୀର ଦେଲା ତାକୁ ଦେଖୁନାହାନ୍ତି, ଏକ ନମ୍ବର। 2 ହେଲା ଆମର ଫ୍ୟାଟ୍ ପରସେଣ୍ଟେଜ ଅଧିକା, ଆମର ବାସ୍ନା ଅଧିକା। ଆଗେ ଦେଖନ୍ତୁ ସବୁ ଆମ୍ବ ମିଠା, କିନ୍ତୁ ଆମ୍ବର ତାରତମ୍ୟ ରହିଛି, ତାର ପ୍ରଭେଦ ରହିଛି ତାର ବାସ୍ନାରେ। କ୍ଷୀର ଆମ ଦେଶୀ ଗାଈ କ୍ଷୀରର ବାସ୍ନା ଅଲଗା, ଏବଂ ତାର ଦେଖିବାକୁ ଗଲେ ତା କମ୍ପୋଜିସନ ମିଲ୍କର ଆପଣ ଫ୍ୟାଟ୍ ପରସେଣ୍ଟେଜ ଛେନା ଅଧିକ ବାହାରେ, କାରଣ ତା ପ୍ରୋଟିନ ଅଧିକା। ମୁଖ୍ୟ କଥା ହେଲା ଆଜି ଯୁଗରେ ଗୋଟେ A2 ଆପଣମାନେ ଶୁଣିଥିବେ, A2 କ୍ଷୀର, A1 କ୍ଷୀର ଆଜିକାଲି ଜଣା ସବୁ ପୃଥିବୀ ସାରା ସେ ଚର୍ଚ୍ଚା ଚାଲିଛି। ଆମର ଯାହାର ହମ୍ପ ଅଛି ବା ଗୁଜ ଅଛି ଯୋଉ ଗାଈର, ଭାରତରେ ବା ଏସିଆରେ ଆଫ୍ରିକାରେ ବି କିଛି ଗାଈ ଅଛନ୍ତି, ଆମର ତ ଓଡ଼ିଶାର ସବୁ ଗାଈ 84% ଗାଈ ଯୋଉ କହିଲି ସମସ୍ତଙ୍କର ଯାହାର ରୋଗ ବାଗ ହବ ନାହିଁ। A1 ମିଲ୍କ କିମ୍ବା A1 A2 ମିଶା ମିଲ୍କ ଜର୍ସି ଗାଈ ଦିଏ, କିନ୍ତୁ ଦେଶୀ ଗାଈ A2 କ୍ଷୀର ଦିଏ।

0: ଏ ଟୁ କ୍ଷୀର ଯାହା ଆପଣ ବର୍ତ୍ତମାନ କହିଲେ ଯେ ଇଏ ରୋଗ ବାହକ ନୁହେଁ ବା ରୋଗ ସୃଷ୍ଟିକାରୀ ନୁହେଁ, ତାହେଲେ ଆମେ କହିପାରିବା ଯେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ଏହାର ଭୂମିକା ଅଛି
1: ନିଶ୍ଚିତ ଭାବରେ। ତା ସହିତ ଏଇ ରୋଗ ପ୍ରତିରୋଧକ ଶକ୍ତି ଯୋଉ କହିଲେ ତା ସହିତ ଓମେଗା 3 ଓମେଗା 6 ଏଇ ଦୁଇଟା ଯୋଉ ମୁଖ୍ୟ ଉପାଦାନ, ତା ସହିତ ଭାଇଟାମିନ ମିନେରାଲ ସବୁ ଗୁଡାକ ଅଧିକା ଅଛି ଆମ ଦେଶୀ ଗାଈରେ। ଅଳ୍ପ ଟିକେ ଟିକେ ଅଧିକା ତାର କାଉଣ୍ଟ ବେଶୀ, ଆମ ସ୍ୱାସ୍ଥ୍ୟ ପାଇଁ ସେଗୁଡ଼ିକ ଭଲ। ଏ ୱାନ୍ ମିଲ୍କ ଖାଇଲେ କିଛି କିଛି ଲୋକଙ୍କର ଗୋଟେ BCM7 ବୋଲି ଗୋଟେ କମ୍ପୋନେଣ୍ଟ, ଗୋଟେ କମ୍ପାଉଣ୍ଡ ସୃଷ୍ଟି ହୁଏ ଯାହାଦ୍ୱାରା କି ଯେମିତି ଅଟିଜିମ୍, ଡାଇବେଟିସ୍ ଟାଇପ୍ 2, ସ୍ନାୟୁଜନିତ ରୋଗ, ଦେହଜନିତ ରୋଗ ଏସବୁ ହେବାର ସମ୍ଭାବନା ଥାଏ, ସମସ୍ତଙ୍କୁ ନାହିଁ କିଛି ଲୋକଙ୍କୁ। ତେବେ ରିସ୍କ ଫ୍ରି ହେଲା ଆମର ଦେଶୀ ଗାଈର କ୍ଷୀର। ଆମେ ଦେଶୀ ଗାଈ ରଖିଲେ ତାର ଗୋବର, ଆପଣ ଆଶ୍ଚର୍ଯ୍ୟ ହେବେ, ଗୋଟେ ବଳଦ ଅଛି ଅନେକ ଦିନ କାମ କରୁଛି ବାକି ଅନେକ ଦିନ ଯୋଉ ବସିଛି ରହିଛି ସେ ଗୋବର ଦଉଛି ପରିସ୍ରା ଦଉ ଗୋବର 10-15 ଲିଟର ୟୁରିନ। ଏଇ ଦୁଇଟା ହେଲା ନ୍ୟାଚୁରାଲ କମ୍ପୋଷ୍ଟ। ଆମର ଅର୍ଗାନିକ ଫାର୍ମିଂ ପାଇଁ ସେମାନେ କେତେ ପରିମାଣରେ ସାହାଯ୍ୟ କରନ୍ତି ଯଦି ଆମେ ବଳଦ ଉପରେ ନିର୍ଭର କରିବୁ କୃଷି ପାଇଁ?
0: କାରଣ ଆପଣ ପ୍ରଥମରୁ ଏ କଥାକୁ ସ୍ପଷ୍ଟ କଲେ, ଦେଶୀ ଗାଈଟିଏ ହଉ କି ବଳଦଟିଏ ହଉ, ଇଏ ଚରି ବୁଲିକି ବଞ୍ଚନ୍ତି, ଏକ ପାଇଁ ବିଶେଷ କିଛି ଚିନ୍ତା ନାହିଁ। ଯୋଉ ଧାରଣା ମନରେ ରହିଛି ଯେ ଖର୍ଚ୍ଚ ହେଉଛି, ଯତ୍ନ କାହିଁକି ନବୁ, ତାକୁ ଆମେ କଣ ବୁଝେଇବା, କଣ ସନ୍ଦେଶ ଦବା?
1: ସନ୍ଦେଶ ଏହା ଦବା ଯେ ଆପଣଙ୍କର ଫ୍ୟାମିଲି ନ୍ୟୁଟ୍ରିସନ କଥା କୁହନ୍ତୁ, ଆପଣ ପରିବାରରେ ଯେତିକି ଦରକାର ପୁଷ୍ଟି ସେଇ ପୁଷ୍ଟି ଆପଣ ସେଥିରୁ ପାଇବେ, ବଳଦର ବ୍ୟବହାର କରିବେ, ଆମ ସଂସ୍କୃତି ରହିବ। ବହୁତ ପ୍ରକାର ରୋଗ ଅଛି ଯୋଉଟାକି ଏଇ ଜର୍ସି ହୋଲଷ୍ଟିନ୍ ମାନଙ୍କୁ ହୁଏ, ଶଙ୍କର ଜାତୀୟ ଗାଈଙ୍କୁ, କିନ୍ତୁ ଦେଶୀକି ହୁଏନି। ଅକ୍ଟୋବର ମାସରେ ମଧ୍ୟ ଗରମ ଭୀଷଣ ହେଉଛି, ଯେତେବେଳେ ଦଶହରା ବେଳେ ଆମକୁ ଥଣ୍ଡା ଲାଗେ, ସେମିତି କ୍ଲାଇମେଟ୍ ଚେଞ୍ଜ ଯୋଗୁଁ ଏମିତି ହେଇଛି ହେଉଛି, ଅଧିକ ଗରମ ହବ, ତାକୁ ସହନଶୀଳତା କ୍ଷମତା ଅଛି ଆମ ଦେଶୀ ଗାଈମାନଙ୍କର, ଜର୍ସି ଗାଈମାନଙ୍କର ନାହିଁ। ଏବଂ ଗ୍ରାଜୁଆଲି ଦେଖିବେ ଏତେ ପରିମାଣରେ ଆପଣଙ୍କୁ ତାର ସ୍ୱାସ୍ଥ୍ୟ ପାଇଁ ଏତେ ଖର୍ଚ୍ଚ କରିବାକୁ ପଡ଼ିବ, ଆପଣଙ୍କର କ୍ଷୀର ଲିଟର, ଖାଲି ଲିଟର ଦେଖନ୍ତୁନି, ଲିଟରର ଦାମ କେତେ ଦେଖନ୍ତୁ, ଯୋଉଟା ପ୍ରଡକ୍ସନ କଷ୍ଟ କହେ। ଯତ୍ନ ଅଧିକ ନେବାକୁ ପଡ଼ିବ, ସ୍ୱାସ୍ଥ୍ୟ ଖର୍ଚ୍ଚ ଅଧିକ ନେବାକୁ ପଡ଼ିବ, ପରିଚାଳନା ସ୍ୱତନ୍ତ୍ର ଭାବରେ ସେମାନଙ୍କ ପାଇଁ ଦେଖାରେଖା ରଖି କରିବାକୁ ପଡ଼ିବ। ବିଞ୍ଝାରପୁରୀ ଗାଈ ଯୋଉ ଆମ ପ୍ରଜା ଉର୍ଦ୍ଧ କ୍ଷୀର ଦଉଛନ୍ତି
0: ସମ୍ଭବ,
1: ହଁ ୟେସ୍, ଏବଂ ତାଙ୍କର ଛୁଆକୁ ଆମର ଓଡ଼ିଶା ସରକାର FSB ବା ଆମର ଫ୍ରୋଜନ ସିମେନ୍ ବ୍ୟାଙ୍କରେ ରଖି ତା ଯୋଉ ଶୁକ୍ରାଣୁ ମଧ୍ୟ ପ୍ରଦାନ କରୁଛନ୍ତି। ଆପଣ ଦେଖନ୍ତୁ 7 ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦଉଥିବା ଦେଶୀ ଗାଈ ଆମ ପାଖରେ ଅଛି। ଆଜି ଡେଟ୍ରେ ମଧ୍ୟ ଚାଷୀ ଭାଇମାନଙ୍କୁ କହିବାକୁ ଚାହେଁ, ଆପଣଙ୍କ ପାଖରେ ଜର୍ସି ଗାଈଟେ ଥିଲେ ତାକୁ ଖାଇବାକୁ ଦଉଛନ୍ତି, ଦେଶୀ ଗାଈକୁ ଦଉନାହାନ୍ତି, ଆଜି ଦିଅନ୍ତୁ, ଦେଖନ୍ତୁ କ୍ଷୀର ତାର କେତେ ହଉଛି। ଆମେ ଆଜି ପର୍ଯ୍ୟନ୍ତ ତାକୁ ଇଭାଲୁଏଟ୍ କରିନେ, ଜାଣିନେ ତା ମୂଲ୍ୟ କେତେ, କ୍ଷୀର ଦବା।
0: ଏଇ ଚାରୋଟି ବ୍ୟତୀତ ଆଉ ଯୋଉ ଭାରତୀୟ ପ୍ରଜାତି ରହିଲେ
1: ପାରିବେ ଭଲ ଭାବରେ, ତା ଉପରେ ରହିବ ଜର୍ସି, ମାନେ ଜର୍ସି କମ୍ ବଞ୍ଚିପାରିବ, ତା ତଳେ ଆସିଲେ ଏଇ ଗିର୍ ସାଇୱାଲ, ସେଥିଯୋଗୁଁ ତ ଭାରତର ଯୋଉ ବ୍ରିଡିଂ ପଲିସି ଅଛି ସେଇଥିରେ 7ଟା ପ୍ରଜାତି, ମୁଁ ମଧ୍ୟ ସେଥିରେ ଯୋଉ ଗୋଟେ ଅଛି 7ଟା ପ୍ରଜାତି, ଓଡ଼ିଶାର ବ୍ରିଡିଂ ପଲିସି ଅନୁସାରେ ସେଇ 7ଟା ପ୍ରଜାତିର ମଧ୍ୟ ଆଭେଲେବୁଲ। ସେଥିରେ ମୁଁ କହିଲି ଆମ ଓଡ଼ିଶାରେ ଗିର୍ ମିଳୁଛି, ସାଇୱାଲ ମିଳୁଛି, ତାର ଶୁକ୍ରାଣୁ ରେଡ୍ ସିନି ମିଳୁଛି, କିନ୍ତୁ ଏଇ ଯୋଉ 4ଟି ପ୍ରଜାତି ଓଡ଼ିଶାରେ ଅଛି ତାର ଯୋଉ ନେଟିଭ ଟ୍ରାକ୍ ବା ସେମାନେ ରହୁଥିବା ଅଞ୍ଚଳରେ ଆମ ପ୍ରଜାତିର ଶୁକ୍ରାଣୁ ଦେଇପାରିବା, ଏଇ ଯୋଉ କହିଲି ଆପଣ ଗିର୍ ଦେଇପାରିବେ ଶୁକ୍ରାଣୁ ଛୁଆ କରିବା ପାଇଁ ଆର୍ଟିଫିସିଆଲ ଇନ୍ସେମିନେସନ ବା କୃତ୍ରିମ ପ୍ରଜନନ ମାଧ୍ୟମରେ, ଆପଣ ଆମ ଭାରତ ଓଡ଼ିଶା ସରକାରଙ୍କ ତରଫରୁ ସେ ବ୍ୟବସ୍ଥା ସବୁଠି କରାଯାଇଛି, ତେଣୁ ଆପଣ ଗିର୍ ଦେଇପାରିବେ, ସାଇୱାଲ ଦେଇପାରିବେ, ରେଡ୍ ସିନ୍ଧି ଦେଇପାରିବେ, ତାଙ୍କ ଛୁଆ ମଧ୍ୟ ଆମର ଓଡ଼ିଶାର ଭୌଗୋଳିକ ସ୍ଥିତିରେ ଭଲ ଭାବରେ ଚଳିପାରିବେ।
0: କିନ୍ତୁ ଗୋଟେ ଯେମିତି ଭୁଲି ଯାଉଛି, ଆଉ ଗୋଟେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳେ କି ଦେଶୀ ଗାଈ କମ୍ କ୍ଷୀର ଦଉଛି, ତେଣୁ ତାପରେ
1: ଆପଣଙ୍କର ଏକା ଜାତି ଅଲଗା ଗୋତ୍ର ବାହା କରାନ୍ତୁ। ଛେଳି କୁକୁଡ଼ା ସବୁଥିରେ କରନ୍ତୁ, ସେଇଥିରେ ସଷ୍ଟେନେବଲ ଇମ୍ପ୍ରୁଭମେଣ୍ଟ ବା ଗ୍ରାଜୁଆଲ ଯିବା।

0: ଦେବେ, ଯେମିତିକି ଫର ଏକ୍ଜାମ୍ପଲ ମୁଁ କହୁଛି ଅଷ୍ଟ୍ରେଲିଆ ସ୍କଟଲାଣ୍ଡ ଗାଈ, ଆମ ଜର୍ସି ହଉ ହର୍ସିନି ହଉ, ସେମାନଙ୍କୁ ଆଣିକିରି କରିଦେଲେ ମାନେ କ୍ରସ କରିଦେଲେ ବେଶୀ ଛୁଆ ହବ ବୋଲି, ମ୍ୟାଥମେଟିକ୍ସ ଭଳିଆ ଯେ ଅଧିକା କ୍ଷୀର ଦବ ବୋଲି ହେଇଯିବ, ଦେଲେ ଜୀବନ କାଳ ଭିତରେ 3-4 5 ଛୁଆ ଦେଇପାରେ ଏବଂ ସବୁବେଳେ ବ୍ୟବସ୍ଥା କରନ୍ତୁ ବିଞ୍ଝାରପୁରୀ ଗାଈ ହେଲା, ବିଞ୍ଝାରପୁରର ଶୁକ୍ରାଣୁ ଷଣ୍ଢର ବ୍ୟବହାର କରନ୍ତୁ, କାରଣ ଆଜିକାଲି ଆର୍ଟିଫିସିଆଲ ଇନସିମିନେସନ ଉପରେ ପ୍ରାଧାନ୍ୟ ଦିଆଯାଉଛି, ଆମର ଷଣ୍ଢ ସୁସ୍ଥ ଷଣ୍ଢର ଶୁକ୍ରାଣୁକୁ ବ୍ୟବହାର ଆମେ କରୁଛେ। ଆଗରୁ କ'ଣ
1: ଗତ ଦାସ, ମୁଁ ଟିକେ ନିଜ ବିଷୟରେ ବି ଜାଣିବାକୁ ଚାହିଁବି। ଧରିନିଅନ୍ତୁ ମୁଁ ବର୍ତ୍ତମାନ ଗାଈ ରଖିବା ପାଇଁ ଚାହିଁବି, ଗୋଟିଏ ଗୁହାଳଟିଏ କଲି, କିନ୍ତୁ ଆପଣଙ୍କ ପରାମର୍ଶ ମୁତାବକ ମୁଁ 4ଟି ବିଞ୍ଝାରପୁରୀ ଗାଈ ରଖିବି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କର ଯତ୍ନ ବାବଦରେ ମୋତେ କ'ଣ କରିବାକୁ ପଡ଼ିବ?
0: କିଛି ନାହିଁ, ଆପଣ ବିଞ୍ଝାରପୁରୀ ଗାଈ ଆଣିକି ରଖିବେ, ଯତ୍ନ ବିଶେଷ ଦରକାର ପଡ଼ିବନି। ଆପଣ ତ ନିଶ୍ଚିତ ଭାବରେ ଗୁହାଳ କରିବେ, ସାଧାରଣ ଭାବରେ 60 ବର୍ଗ ଫୁଟର ଗୋଟେ ଗାଈ ରହିବା ପାଇଁ ଏବଂ ସେ ଚରିବା ପାଇଁ ପାଖଆଖରେ ଚରିବେ, ଏବଂ ତାଙ୍କୁ ଯଦି ଆପଣଙ୍କ ପାଖରେ ଘାସ କରିବାର ସୁବିଧା ଅଛି, ପୁଷ୍ଟିକର ଘାସ, ତାହେଲେ ଘାସ ଚାଷ କରିପାରିବେ, ଆପଣଙ୍କ ବାଡ଼ିରେ ବି କିଛି କରିପାରିବେ, ନହେଲେ ଚରିବେ ସେମାନେ। ଆସିଲା ପରେ ଆପଣ ଯଦି ଗୋଟେ ଗାଈ ପ୍ରାୟ 2.5 ଲିଟର ଉର୍ଦ୍ଧ କ୍ଷୀର ଦେଉଛି, ତାକୁ କିଛି ଦାନା ଦେଲେ ଭଲ। ଏବଂ ଯଦି ଆପଣଙ୍କର କିଚେନ୍ ୱେଷ୍ଟ ହଉ, ପରିବାପତ୍ର ଚୋପା ହଉ, ଯେମିତି ଆମେ ଗାଈମାନଙ୍କର ଦଉ ସେମିତି ଦେବେ, ତା ସହିତ କିଛି ପିଡ଼ିଆ ଦେବେ, ଦେଲେ ସେ ଗାଈର କ୍ଷୀରର କ୍ୱାଲିଟିଟା ବଢ଼ିବ ଏବଂ ଅଧିକା କ୍ଷୀର ଟିକେ ଦେଇଦେବ, ସେମାନେ ରୋଗବାଗ କମ୍ ହବ, ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକା, ସେମାନଙ୍କର ତାପ ସହନଶୀଳତା ଅଧିକା, ରୋଗ କମ୍ ହବ, କୃମି କମ୍ ହବ, କୃମି ପ୍ରତିରୋଧକ ଶକ୍ତି ସେମାନଙ୍କ ପାଖରେ, ଆମ ଦେଶୀ ଗାଈମାନଙ୍କ ପାଖରେ ଅଛି।
1: ଆଜି ତ ସମୟ ହେଇଯାଇଛି ଡକ୍ଟର ଦାସ, ଆଲୋଚନାକୁ ଏଇଠି ରଖୁଛୁ। କିଷାନ ବାଣୀ କାର୍ଯ୍ୟକ୍ରମରେ ଆପଣ ଯୋଗ ଦେଇଥିବାରୁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା। ନମସ୍କାର।
0: ନମସ୍କାର।
2: ନାଇଁ କେଡ଼େ ସୁନ୍ଦର ପାଠ ମାଳ ବାପା, କିଛି ବୁଝିଲ?
3: ପ୍ରତିମା ଭାଇ ପୁଣି ଭୁଲିଗଲେ?
2: ନାଇଁ ମୁଁ ଭୁଲିଗଲି କଣ କି, ଟିକେ ଅଲଗା କାମ ଥିଲା ତ। ନାଇଁ ପାଠ କିଛି ବୁଝିଲ?
3: ବହୁତ ଭଲରେ ମହାଶୟ ବୁଝେଇ କହିଲେ।
2: ଅନୁଷ୍ଠାନ ତରଫରୁ ତାଙ୍କୁ ଆଉ ଥରେ ଧନ୍ୟବାଦ ଜଣେଇବା, ସବୁ କଥା ଜାଣିଲେ ଯେ, କିନ୍ତୁ ପୁଣି ଆମେ ଚାଷୀ ମନ୍ଦି ନ କରୁ, ହୁଁ ବଜାର ଦର ଉପରେ ଟିକେ ଧାରଣା ରଖିବା ନା ନାଇଁ?
3: ହଁ ଭାଇ, କଥାଟି ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ପୋଟଳ 70 ଟଙ୍କା, କିଲୋ ପ୍ରତି 32 ରୁ 40 ଟଙ୍କା, ଫୁଲ 35 ରୁ 40 ଟଙ୍କା, କଞ୍ଚାଲଙ୍କା 65 ରୁ। ସର୍ବୋଚ୍ଚ ପନିପରିବାର ଦର ହେଉଛି ପୋଟଳ କିଲୋ ପ୍ରତି 70 ଟଙ୍କା, ବାଇଗଣ କିଲୋ ପ୍ରତି 60 ରୁ 80 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ରୁ 38 ଟଙ୍କା, ଫୁଲକୋବି କିଲୋ ପ୍ରତି 34 ରୁ 40 ଟଙ୍କା, ବନ୍ଧାକୋବି 29 ରୁ 34 ଟଙ୍କା, ଝୁଡ଼ଙ୍ଗ 57 ରୁ 68 ଟଙ୍କା, କଞ୍ଚାଲଙ୍କା 65 ରୁ 77 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁଯାୟୀ କମ୍ ବେଶି ହେବାର ସମ୍ଭାବନା ରହିଛି।
2: ହଉ, ଯାହା ତୁମେ କହୁଥିଲ ଠିକ ବୁଝିପାରିଲ, ଘରେ ଟିକେ
3: ପାଣିପାଗ
2: ଦେଖ ଦେଖ ଦେଖ ଦେଖ, ଇଏ ତ ଗୋଟେ ବଡ କଥା ଆଉ ବଡ ଦାୟିତ୍ୱ ଏଇଟା ଆମର ଆଉ।
3: ପାଣିପାଗ କଥା ଶୁଣିବା, ତାପରେ ଉଠିବା ନା?
2: ଉଠିବା।
3: ହଁ,
4: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତୋଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଏହିସବୁ ଜିଲ୍ଲାଗୁଡ଼ିକର ଗୋଟିଏ ବା ଦୁଇଟି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
5: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
6: ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା।

0: ଶେଷ ହେଲା ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ଉପସ୍ଥାପନା ଦେବୀ ପ୍ରସାଦ ମହାନ୍ତି ଓ ପ୍ରତିମା ଦାସ, ପ୍ରଯୋଜନା ରାଜୀବ କୁମାର ମହନ୍ତ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସମବେଦ କଣ୍ଠରେ କେତୋଟି ଦେଶ ବନ୍ଦନା। ଆରମ୍ଭରେ ଆସନ୍ତୁ ଶୁଣିବା ଗୋଦାବରୀଶ ମିଶ୍ରଙ୍କ ରଚନା।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ସମବେତ କଣ୍ଠରେ ଆପଣ ଶୁଣୁଛନ୍ତି କେତୋଟି ଦେଶ ବନ୍ଦନା। ଏଥର ଆସନ୍ତୁ ଶୁଣିବା ବୀରକିଶୋର ଦାସଙ୍କ ରଚନା।

ଶୁଣୁଥିଲି ସମବେତ କଣ୍ଠରେ କେତୋଟି ଦେଶବନ୍ଦନା, ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମ ଭକ୍ତିଗୀତ ପାଇଁ କଣ୍ଠଶିଳ୍ପୀ ହେଲେ ଭୀମସେନ ଯୋଶୀ, ଗୀତ ରଚନା ପଣ୍ଡିତ ନରେନ୍ଦ୍ର ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ଶ୍ରୀନିବାସ ଖାଲେ।

ଶୁଣୁଥିଲେ କେତୋଟି ହିନ୍ଦୀ ଭକ୍ତି ଗୀତ। ଆକାଶବାଣୀ ଭବାନୀ ପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶ ଶୁଣି ଭବାନୀ ପାଟଣା ପ୍ରଚାର କରୁଛୁ ତଥ୍ୟ ସମ୍ବଳିତ ରୂପକ ସିଦ୍ଧିର ଶିଳାତୀର୍ଥ ରାଣୀପୁର ଝରିଆଲ। ରଚନା ସୁଧାକର ଦାସ। ବର୍ଣ୍ଣନାରେ ଡକ୍ଟର ସୁଧାଂଶୁ ଶେଖର ପଟ୍ଟନାୟକ। ତଥ୍ୟ ଆଲେଖ ଡକ୍ଟର ରାମପ୍ରସାଦ ମିଶ୍ର। ପ୍ରଯୋଜନା ଲକ୍ଷ୍ମଣ କୁମାର ପଣ୍ଡା ଏବଂ ଜୟରାମ ମୁଣ୍ଡା। ଶୁଣନ୍ତୁ ତଥ୍ୟ ସମ୍ବଳିତ ରୂପକ ସିଦ୍ଧିର ଶିଳାତୀର୍ଥ ରାଣୀପୁର ଝରିଆଲ।

ଏକଦା ଦକ୍ଷିଣ କୋଶଳର ପ୍ରାଣକେନ୍ଦ୍ର, ଐତିହାସିକ ପରିମଳଗିରିର ଅଂଶବିଶେଷ, ସମୟକ୍ରମେ ବଲାଙ୍ଗୀର ପାଟଣା, ଏବର ବଲାଙ୍ଗୀର ଜିଲ୍ଲା, ଅନେକ ପ୍ରତ୍ନବିଭବ ଓ ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ହରିଶଙ୍କର ଓ ନୃସିଂହନାଥ ଆଗରୁ ଦେଖିଥିଲି, ମାତ୍ର ଆଦିଯୋଗିନୀ ପୀଠ ରାଣୀପୁର ଝରିଏଲ ଦେଖିବାର ସୁଯୋଗ ମିଳିନଥିଲା। ଅବଶେଷରେ ଶୁଭ ଅବସର ଆସିଲା। କଳ୍ପନାର ରାଣୀପୁର ଝରିଏଲକୁ ବାସ୍ତବ ରୂପରେ ଦେଖିବାକୁ ବଲାଙ୍ଗୀରର ଆକାଶବାଣୀ ଅଧିକାରୀମାନଙ୍କ ସହ ବାହାରିଲୁ। ବଲାଙ୍ଗୀରରୁ ପାଟଣାଗଡ଼ କଣ୍ଟାବାଞ୍ଜି ଯାଇ ସେଠାରୁ ରାଣୀପୁର ଝରିଏଲ ଗଲୁ। ଯିବା ବାଟରେ ବିଜା ମହୁଲ କେନ୍ଦୁ ଗଛର ଧାଡ଼ି ଧାଡ଼ି ଜଙ୍ଗଲ, ସକାଳର ଦୃଶ୍ୟ ଅତ୍ୟନ୍ତ ମନୋରମ। ପୀଠରେ ପହଞ୍ଚିବା ବେଳକୁ ଦିନ 11। ସିଧା ଯୋଗିନୀ ମନ୍ଦିର ଆଡ଼େ ମୁହାଇଲୁ। ଛୋଟ ପାହାଡ଼ ପରି ଶିଳାବକ୍ଷ, ତା ଉପରେ ଯୋଗିନୀ ମନ୍ଦିର, ଖୋଲା ଆକାଶ ତଳେ ଗୋଲାକାର ପଥର କାନ୍ଥରେ ଯୋଗିନୀ ମୂର୍ତ୍ତି, ମଝିରେ ଉତ୍ତିଷ୍ଟ ଲିଙ୍ଗ, ଅଘୋର ବଜ୍ର।

0: ପୀଠର ପାଖକୁ ଲାଗି ଗୋଟିଏ ପାର୍ଶ୍ୱରେ ସୋମେଶ୍ୱର ମନ୍ଦିର, ପ୍ରାୟ ଅଷ୍ଟମ ଶତାବ୍ଦୀର। ଏଠାରେ ପାଶୁପତ ଶୈବଧର୍ମ ଓ ସାଧନାର ସାକ୍ଷୀ। ସୋମେଶ୍ୱରଙ୍କ ବିପରୀତ ପାର୍ଶ୍ୱରେ ଇନ୍ଦ୍ରଲାଟ ମନ୍ଦିର, ସମ୍ପୂର୍ଣ୍ଣ ଇଟାରେ ନିର୍ମିତ। ଏପରି ଇଷ୍ଟକ ମନ୍ଦିର ସମଗ୍ର ଓଡ଼ିଶାରେ ବିରଳ। ଅତୀତରେ ଯୋଗିନୀ ଓ ଯୋନିତନ୍ତ୍ରରୁ ଉତ୍ପତ୍ତି ହୋଇଥିଲା ଏହି ପୀଠରେ। ଶିଳାବକ୍ଷସାରା ମନ୍ଦିର ଆକୃତିର ଛୋଟ ଛୋଟ ପଥର ଗୁମ୍ଫା, ଜଣେ ସାଧକ ବସିବା ଭଳି ଆସ୍ଥାନ। ମହାଦେବ ମନ୍ଦିର ପାର୍ଶ୍ୱରେ ବିରାଟ ଜଳାଶୟ। ଅତୀତର ସେ ରାଜତ୍ୱ ନାହିଁ, ସେ ଐଶ୍ୱର୍ଯ୍ୟ ନାହିଁ, ମାତ୍ର ପଥରର ମାୟା ଓ କାରୁକାର୍ଯ୍ୟରେ ବାରି ହୋଇ ପଡ଼ୁଛି ଗୌରବର ଗାଥା।
1: ରାଣୀପୁର ଝରିଆର ପ୍ରାଚୀନ ନାମ ରଣୀପତ୍ର। ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରୁ ଆରମ୍ଭ କରି ଷୋଡ଼ଶ ଶତାବ୍ଦୀ ମଧ୍ୟରେ ଏ ସ୍ଥାନରେ ଅନେକ ଧର୍ମର ବିବର୍ତ୍ତନ ଘଟିଥିଲା। ପ୍ରଥମତଃ ମତ୍ତମୟୂର ଶୈବ ଧର୍ମର ବିକାଶ ଏହି ସ୍ଥାନରେ ଘଟିଥିଲା। ସୋମେଶ୍ୱର ମନ୍ଦିର, ସିଦ୍ଧେଶ୍ୱର ମନ୍ଦିର ଓ ଅନେକ ଛୋଟ ବଡ଼ ମନ୍ଦିର ଏ ସ୍ଥାନର ଶୈବ ମନ୍ଦିର ଭାବରେ ଜଣାପଡ଼େ। ତାର କାରଣ ହେଉଛି ଏଠାରେ ମତ୍ତମୟୂର ଶୈବ ଧର୍ମର ବିକାଶ ଘଟିଥିଲା। ମତ୍ତମୟୂର ଶୈବ ଧର୍ମରେ ଶୈବ ଧର୍ମାବଲମ୍ବୀମାନେ ତାଙ୍କର ଗୁରୁଙ୍କୁ ଅଷ୍ଟବିଦ୍ୟେଶ୍ୱର ବା ମୁକ୍ତାତ୍ମ ଶିବ ବୋଲି ମାନ୍ୟତା ଦେଇଥାନ୍ତି ଏବଂ ସେଇ ଗୁରୁମାନଙ୍କର ମୃତ୍ୟୁ ପରେ ତାଙ୍କର ଶିଷ୍ୟମାନେ ତାଙ୍କର ସାମର୍ଥ୍ୟକୁ ଆଖି ଆଗରେ ରଖି ଗୁରୁମାନଙ୍କ ନାଁରେ ଛୋଟ ବଡ଼ ମନ୍ଦିର ଗୁଡ଼ାକ ତିଆରି କରନ୍ତି। ମତ୍ତମୟୂର ଶୈବ ଧର୍ମକୁ ନିର୍ଭର କରି ଏଠାରେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଶାକ୍ତ ଧର୍ମର ବିବର୍ତ୍ତନ ଘଟିଥିଲା ଏବଂ ଏଠାରେ ଚାମୁଣ୍ଡାଙ୍କର ପୂଜା ପ୍ରବର୍ତ୍ତନ କରାଗଲା। ଏହି ଚାମୁଣ୍ଡା ଏକ ବିଲ ମଧ୍ୟରେ ଏକ ଉତ୍ତୁଙ୍ଗ ପଥର ଗାତ୍ରରେ ତାଙ୍କର ମୂର୍ତ୍ତି ଖୋଦିତ ହୋଇଛି। ଏହି ଚାମୁଣ୍ଡା ସାଧାରଣତଃ ରକ୍ତ ଚାମୁଣ୍ଡା ଭାବରେ ବିଦିତ ମୂର୍ତ୍ତିତାତ୍ତ୍ୱିକ କଳାରୁ। ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ଏହି ସ୍ଥାନରେ ତାନ୍ତ୍ରିକ ବୌଦ୍ଧ ଧର୍ମର ବିକାଶ ଘଟିଥିଲା। ଏ ସ୍ଥାନରେ ଥିବା ଛାଦବିହୀନ ଗୋଲାକାର ଯୋଗିନୀ ମନ୍ଦିର ଭିତରେ ମୂଳତଃ 64 ଯୋଗିନୀଙ୍କର ମୂର୍ତ୍ତି ରହିଥିଲା। ବର୍ତ୍ତମାନ ତାହା ନଷ୍ଟ ହୋଇ 48 କିମ୍ବା 49 ମୂର୍ତ୍ତିରେ ରହିଛି। ଏହି ମୂର୍ତ୍ତିମାନଙ୍କର ମୂର୍ତ୍ତିତତ୍ତ୍ୱ ସ୍କନ୍ଦ ପୁରାଣର ଯୋଗିନୀ ତାଲିକା ଅନୁସାରେ ଏବଂ ନିଷ୍ପନ୍ନ ଯୋଗାବଳୀର ଯୋଗିନୀମାନଙ୍କର ବର୍ଣ୍ଣନା ଅନୁସାରେ 9 ଶତାବ୍ଦୀରେ ଏହି ଯୋଗିନୀ ମନ୍ଦିର ନିର୍ମିତ ହୋଇଥିଲା ଏବଂ ଏହି ଯୋଗିନୀ ମନ୍ଦିର ସମ୍ଭବତଃ ମହାଭଗୁପ୍ତ ଜନ୍ମେଜୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା ବୋଲି ପରୋକ୍ଷ ଭାବରେ ଏଠାରୁ ମିଳିଥିବା ତାମ୍ରଶାସନ ଗୁଡ଼ିକରୁ ଜଣାପଡ଼େ।
0: ଆଦିବାସୀ ଅଧ୍ୟୁଷିତ ରାଣୀପୁର, ଝରିଏଲ, ବାହାବଲ, କଅଁସିଲ, ବାଲିଖମାର ଏସବୁ ଗାଁଗୁଡ଼ିକ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।

0: ଶାନ୍ତ ଓ ନିରବ ପରିବେଶରେ ସାଧନା ପୀଠର ସୌନ୍ଦର୍ଯ୍ୟ ଅପାସରା। କୃତ୍ରିମ ସହରୀ ଜୀବନରେ ଏପରି ସୌନ୍ଦର୍ଯ୍ୟ ଅସମ୍ଭବ। ଆଜିର ଦୃଶ୍ୟରାଜି ପ୍ରକୃତି ଓ ଅତୀତର ଆକର୍ଷଣ ଥିଲା। ପଥରର ଟିକି ଟିକି ଦେଉଳ ଗୁଡ଼ିକ ଦୂରରୁ ଶିବଲିଙ୍ଗ ପରି ଦିଶୁଥିଲେ। ଆମକୁ ଲାଗିଲା ଯେମିତି ଆମେ ଦ୍ୱିତୀୟ ଗଗନ ଶିବଙ୍କୁ ଦର୍ଶନ କରୁଛୁ। ଉପରେ ତପସିଦ୍ଧ ବିଶାଳ ଗଗନ।
1: ଛେଲିଆ ଘର ବୋଲୁଛନ୍, ସେଟା ଗୋଟେ ରାସ୍ତା ପଶିକିରି ସେଟା କିନ୍ଦିରି କିନ୍ଦିରିକିରି କିନ୍ଦରଲା ପରେ ନା ଆର୍ ରାସ୍ତା ଆର୍ ନାଇଁ ମିଳେ। ତାପରେ ସେଇ ଯେନ୍ ପଥରମାନେ ଚାରିଆଡ଼େ ଦିଆହେଇଛି, ସେ ପଥର ଆଜି ଖସରେଇ ଦେଇଥିବେ ବୋଇଲେ ବି ଆର୍ କାଲି ଦେଖିଯିବେ ବୋଇଲେ ସେ ଯେନ୍ ଜାଗାର ପଥର ସେ ଜାଗାରେ ସେଇଟା ରହୁଛି। ଆଉ ଗୋଟେ ଜିନିଷ ଅଛି ଯେ ପାଦ ଚିହ୍ନଟା, ଯେଡ଼େ ଲୋକ ଗଲେ ବି ସେ ପାଦ ଚିହ୍ନ ଯାହାର ପାଦରେ ବି ସେଇଟା କରେକ୍ଟ ଲାଗ୍ବା। ଆଉ ଆଉ ଗୋଟେ ରାଣୀପୁରରେ ଗୋଟେ ଲମ୍ବା ପଥରଟିଏ ଅଛି, ସେ ଲମ୍ବା ପଥର ଇଆଡ଼ୁ ନାପ୍ଲା ପରେ ନା କୋଡ଼ିଏ ହାତ ହୁଏ, ସିଆଡ଼ୁ ଓଲଟା ନାପ୍ଲା ବେଲେ ଏକେ ସାଥି, ମାନେ କିଏ ନାପ୍ଲେ ବଢ଼ିଯାଉଛି ଆଉ କେତେ ଥର ନାପ୍ଲେ କମିଯାଏ। ଏ ପ୍ରକାର ମହାତ୍ମା ଅଛି, ସେଇ ଯେନ୍ ଭଗ୍ନ ଅବସ୍ଥାରେ ଯେନ୍ ପଡ଼ିଛି ସେଇଟାକେ ଯଦି ସରକାର କିଛି ସହଯୋଗ ଦେତେ ବୋଇଲେ ଏଇ ଅଞ୍ଚଳଟା ଭାରି ଡେଭଲପ୍ ହେତା। ଆଉ ଗୋଟେ ଜିନିଷ ମୁଁ ଶୁଣିବାକୁ ପାଇଥିଲି, ସେନ କେନ୍ କେନ୍ ହିସାବରେ ସେନର ଜିନିଷଟା ମାନେ ଭାଙ୍ଗି ଯାଉଛି, ମାନେ ଆଗେ ନା ଗୋଟେ ପେଟୁ ମାନେ ବଡ଼ ପେଟ ମାନେ ଗର୍ଭବତୀ ମହିଳା ହିସାବରେ ଗୋଟେ ମୂର୍ତ୍ତି ଥିଲା, ଆଉ ଗୋଟେ ମୂର୍ତ୍ତି ସେ ଗର୍ଭବତୀର ପେଟକେ ଦେଖାଉଥିଲା। ସେତେ ସମୟରେ ଅନେକ ଲୋକ ଡଙ୍ଗର ଯିବାର ପାଇଁ ଜଙ୍ଗଲ ଯିବା ପାଇଁ ଗୋଟେ ଜଣେ ଟାଙ୍ଗିଆଟେ ଧରିକିରି ଆସିଛେ ଆଉ ସେ ପେଟରେ ମାରିଦେଲା, ମାରିଦେଲା ଫଳରେ ସେଥିରେ ସୁନା କିମ୍ବା ଟଙ୍କା ବାହାରିଲା। ସେଟା ଯେତେବେଳେ ଡିକ୍ଲେୟାର ହେଲା ସେ ଅଞ୍ଚଳର ଲୋକ ସବୁ ମୂର୍ତ୍ତିମାନକେ କିଏ ନାକେ ଭାଙ୍ଗିଦେଲା, କିଏ ତ ଆଖି ଭାଙ୍ଗିଦେଲା, ଏ ପ୍ରକାର ଅନେକ ମୂର୍ତ୍ତିମାନକେ ମାନେ ଭାଙ୍ଗିଦେଲେ। ସେଇ ଦିନଠାରୁ ମୂର୍ତ୍ତିମାନେ ସବୁ ଭଗ୍ନ ଅବସ୍ଥାରେ ପଡ଼ିଛି। ରାତ୍ରିରେ ଅନେକ ଲୋକ ଗଲା ପରେ ନା ସେ ଜାଗାରେ ଗୋଟେ ହୃଦୟ ଭିତରେ ନା ଗୋଟେ ଭୟଜାତ ହେସି ବୋଲିକିରି ସେ ଅଞ୍ଚଳର ଲୋକମାନେ ବି କହିଛନ୍।
0: ଶିଳାତୀର୍ଥ ଦିନେ ଶାନ୍ତି ଓ ଶୀତଳତାର ଗନ୍ତାଘର ଥିଲା, ଆଜି କିନ୍ତୁ ସୂର୍ଯ୍ୟାଲୋକ ଯୋଗୁଁ କ୍ରମଶଃ ରୁକ୍ଷ ଆଉ ଉତ୍ତପ୍ତ, ଉପରକୁ ବୃକ୍ଷ ଛାୟାର ଅଭାବ। ଆମେ ସୋମେଶ୍ୱର ମନ୍ଦିର ପାଖ ବରଗଛ ଛାଇରେ ବସିଲୁ। ବର୍ତ୍ତମାନ ଏଠାରେ ରାତ୍ରି ରହଣିର ସେଭଳି ବ୍ୟବସ୍ଥା କିଛି ନାହିଁ। ନିର୍ମାଣାଧୀନ ଛୋଟ ପାନ୍ଥଶାଳାଟିଏ, ଯାତ୍ରୀମାନଙ୍କ ସୁବିଧା ଅସୁବିଧା ପାଇଁ ପାଖ ଗାଁ ଲୋକେ ହିଁ ଏକମାତ୍ର ଭରସା। ଦିନ ଅପେକ୍ଷା ରାତିର ସୁଷମା ଭଲ ହୋଇଥିବ ଭାବି ଆମେ ରାତି ଯାଏ ରହିବାକୁ ସ୍ଥିର କଲୁ। ମଣିଷର କଳ୍ପନା କେବେ ବି ତାର ଜିତ୍ ଛାଡ଼େ ନାହିଁ। ମୋର ମନ ପଥର ଆତ୍ମା ସହ କଥା ହେବାକୁ ଲାଗିଲା। ସତେ ଯେମିତି କମ୍ପିତ ଓଠରେ ପଥର କହିଲା, ମୁଁ ନିରବ ସତ, ନିଶ୍ଚଳ ସତ, ମାତ୍ର
2: ଏହା ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ତଥା ଅବହେଳିତ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରଥମତଃ ଗମନାଗମନର ସୁବିଧା ନାହିଁ। ଅନ୍ୟ ଦେଶରୁ ତଥା ପ୍ରଦେଶମାନଙ୍କରୁ ପର୍ଯ୍ୟଟକମାନେ ଆସିଲେ ଏଠାରୁ 10 କିଲୋମିଟର ଦୂରରେ ଗୋଟିଏ ଷ୍ଟପେଜରୁ ବସ୍ ଷ୍ଟପେଜରୁ ଓହ୍ଲାଇ ସେମାନେ ଚାଲି ଚାଲି ଆସୁଛନ୍ତି, ଯାହାଫଳରେ ବହୁତ କଷ୍ଟ ସେମାନେ ଭୋଗ କରୁଛନ୍ତି। ଏଠାକୁ ଆସିଲେ ସେମାନେ ଦେଖୁଛନ୍ତି ଯେ ଏଠାରେ ରହିବାର କୌଣସି ବ୍ୟବସ୍ଥା ନାହିଁ, ସେମାନେ ଖାଇବାକୁ ମଧ୍ୟ ମୁଠେ ନ ପାଇ ସେମାନେ ଏଠାର ସବୁ ଜିନିଷକୁ ରିସର୍ଚ୍ଚ କରି ଯାଉଛନ୍ତି। ଲୋକଙ୍କ ରହିବା ପାଇଁ ସ୍ଥାନେ ସ୍ଥାନେ ପାନ୍ଥ ନିବାସ, ତା'ପରେ ପାନ୍ଥଶାଳା ଏସବୁ କଲେ ବହୁତ ସୁବିଧା ହୁଅନ୍ତା। ଆଉ ଏଠାରେ ମନ୍ଦିର ସୁରକ୍ଷିତ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଏ ନାହିଁ, ଯାହାଫଳରେ ଧୀରେ ଧୀରେ ଅବକ୍ଷୟ ଅବସ୍ଥାକୁ ଚାଲି ଆସୁଛି ମନ୍ଦିରଗୁଡ଼ିକ। ଆର୍ ଏଠାକାର ବହୁତ ସୁବିଧା ହୁଅନ୍ତା, ଲୋକମାନେ ଉପକୃତ ହୁଅନ୍ତେ, କାହିଁକି ମାନେ ଲୋକ ଆସିଲେ ଏଠାରେ ଦୋକାନ ବଜାର ଚଲନ୍ତା, ଲୋକେ ଦୁଇ ପଇସା ରୋଜଗାର କରି ଦୋକାନ ବଜାରରୁ ଚଳିପାରନ୍ତେ ଏବଂ ବହୁତ ଉନ୍ନତି ହୁଅନ୍ତା।
3: ଏକ୍ଚୁଆଲି ରାଣୀପୁର ଝରିଆ ଲୋକେ ରାଣୀହଂସପୁର ବୋଲିକିରି କହେସନ୍, ସେ ରାଣୀହଂସପୁର ପାଖେନେ ବାହାବଲ ବୋଲିକି ଯେନେ ବାହୁବଲ ତାକତବାଲା ଆମର ରହୁଥିଲେ, ଆଜିକାଲି ସେଟା କହେସନ୍ ସୈନ୍ୟମାନେ, ସେଟାକେ ବାହାବଲ ବୋଲିକିରି କହେସନ୍। ତାପରେ ତାର ଆର୍ ଗୋଟେ ସାଇଡ଼୍ରେ ଅଛେ ଝରିଆଲ, ଝରିଆଲରେ ଏକ୍ଚୁଆଲି ତାଙ୍କର ଗୋଦାମ ଘର ଥିଲା ଯେନେ କି ରଜାମାନଙ୍କର ଜିନିଷପତ୍ର ରହୁଥିଲା, ଆଉ ସେଟା ମାନେ ବି ତାର ପ୍ରତ୍ୟକ୍ଷ ପ୍ରମାଣ ବି ଅଛେ। ଆଉ ସେ ସବୁ ଜିନିଷ୍ମାନ୍କେ ସେ ଏରିଆର ପ୍ରଚାର ପ୍ରସାର କରବାର୍ ଲାଗି ଆଉ ତାର କିଛି ରକ୍ଷଣାବେକ୍ଷଣ ଲାଗି ସରକାର ସାଙ୍ଗେ ବି ଡିସ୍କସନ୍ ହେଇଥିଲା। ଆମର ଲୋକମାନଙ୍କର ବି ବହୁତ ଅସୁବିଧା, ସେନେ ଲୋକମାନେ ଆର୍ଥିକ ପରିସ୍ଥିତିରେ ବହୁତ ହଇରାଣ, ଏ ଏରିଆରେ ଇରିଗେସନ୍ ନାହିଁ।

0: ଲୋକମାନଙ୍କର ଖାଇବାର ପିଇବାର ଅଭାବ ହେଲା। ଆମର ଏରିଆ ଯେହେତୁ ଗୋଟେ ଅନ୍ଡେଭଲପ୍ ଏରିଆ, ସେଥିର୍ ଲାଗି ଆମର ଏ ଅଞ୍ଚଳର ବହୁତ କିଛି ତାନେ ଐତିହାସ ସମ୍ପତ୍ତିକେ ନଷ୍ଟ କରିଦେଇଛନ୍। ଆମର ଯେନ୍ ଶୈବପୀଠ ଅଛେ, ପ୍ରତିବର୍ଷ ଶିବରାତ୍ର ଟାଇମ୍ରେ ଜୋରଦାର ହିସାବରେ ଗୋଟେ ଯଜ୍ଞ ହେସି, ସେନେ ନାମ ଯଜ୍ଞ ବି ହେସି ଆଉ ଶିବରାତ୍ର ଯଜ୍ଞ ହେସି। ଆମର ଏ ଅଞ୍ଚଳର ଯେତେ ନାକ ବାଟି ଗୀତ ବାଦ୍ୟ ବାହାଗ ଲଢ଼େଇ ସବୁ ଜିନିଷ ହେସି, ସେନେ ଏ ଏରିଆର କଲାକେ ବଚାବାର ଲାଗି।
1: ପାଖ ଗାଁ ବୁଲି ଫେରିବା ବେଳକୁ ଉତ୍ତୀର୍ଣ୍ଣ ଅପରାହ୍ନ, ସୂର୍ଯ୍ୟ ବୁଡ଼ିଗଲେଣି। ପଥର ସନ୍ଧି ବରଗଛ ଓହାଡ଼ରୁ ଧୀରେ ଧୀରେ ଅନ୍ଧାର ମୁହଁ କାଢ଼ୁଛି। ଜାନୁଆରୀ ମାସର ଶୀତୁଆ ସଞ୍ଜ, ଜହ୍ନ ଆସିବାକୁ ଆହୁରି ଦୁଇ ଘଡ଼ି, ତଥାପି ଆମର ଜହ୍ନକୁ ଅପେକ୍ଷା। ଯୋଗିନୀ ମନ୍ଦିର ସାମ୍ନା ଚଟାଣ ଉପରେ ବସିଗଲୁ। ପୀଠ ସମ୍ପର୍କରେ ଭୟ ସଞ୍ଚାର କଲାପରି କଥା ଆଗରୁ ଶୁଣିଥିଲୁ, ସେମିତି କିଛି ଅନୁଭବ କରୁନାହିଁ। ଦୂରରେ ସୋମେଶ୍ୱର ଓ ଇନ୍ଦ୍ରଲାଠ ମନ୍ଦିର ଦୁଇଟି ଯୋଗୀ ପରି ସମାଧିସ୍ଥ। ଆଜି ଆଉ କାହାନ୍ତି ମହାଭବଗୁପ୍ତ ଜନ୍ମେଜୟ, କାହାନ୍ତି ସର୍ବପୁରୀୟ ରାଜା ଇନ୍ଦ୍ରବଳ। ସମୟ ସ୍ରୋତରେ ରାଜତ୍ୱ ଯାଇଛି, ରହିଯାଇଛି କେବଳ ସାଧନାର ସ୍ୱର୍ଣ୍ଣିମ ସ୍ୱାକ୍ଷର।
2: ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରେ ମତମୟୀର ଶୈବାଚାର୍ଯ୍ୟ ଦ୍ୱିତୀୟ ଗଗନ ଶିବ ଏ ସ୍ଥାନକୁ ଆସି ସୋମେଶ୍ୱର ମନ୍ଦିର ନିର୍ମାଣ କରିଥିଲେ। ସୋମେଶ୍ୱର ମନ୍ଦିରର ଗର୍ଭଗୃହର ଦ୍ୱାର ଦେଶରେ ଛଅ ଧାଡ଼ି ବିଶିଷ୍ଟ ଦେବନାଗରୀ ଭାଷାରେ ଲିପିବଦ୍ଧ ଏକ ଅଭିଲେଖ ଦେଖିବାକୁ ମିଳେ, ଏବଂ ସେହି ଅଭିଲେଖରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଦ୍ୱିତୀୟ ଗଗନ ଶିବ ଏହି ମନ୍ଦିର ନିର୍ମାଣ କରିଥିଲେ। ଏବଂ ଏହି ଦ୍ୱିତୀୟ ଗଗନ ଶିବ ଜଣେ ପ୍ରଖ୍ୟାତ ପଣ୍ଡିତ ମଧ୍ୟ ଥିଲେ। ଏଠାକାର ମନ୍ଦିରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ମନ୍ଦିର ହେଉଛି ଏ ସ୍ଥାନରେ ଇନ୍ଦ୍ରଲାଠିଟା ମନ୍ଦିର। ଏହି ମନ୍ଦିର ଗବେଷଣାରୁ ଜଣାପଡ଼େ ଯେ ସପ୍ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା, କାହିଁକି ଏହି ମନ୍ଦିରର ଶୈଳୀରେ ସପ୍ତମ ଶତାବ୍ଦୀର ଇଟା ନିର୍ମିତ ମନ୍ଦିରର ଶୈଳୀ ଦେଖିବାକୁ ମିଳେ। ଅନେକ ଐତିହାସିକ ଏହାକୁ ଇନ୍ଦ୍ରରଥଙ୍କ ଦ୍ୱାରା ନିର୍ମିତ ମନ୍ଦିର ବୋଲି ମତ ପ୍ରଦାନ କରିଥାନ୍ତି। ମାତ୍ର ଇନ୍ଦ୍ରରଥ ଏକାଦଶ ଶତାବ୍ଦୀରେ ଯାଇ କିମ୍ବା ଦଶମ ଶତାବ୍ଦୀର ଶେଷ ବେଳକୁ ସେ ସିଂହାସନ ଅଧିରୂଢ଼ ହୋଇଥିଲେ, ଏବଂ ଏହି ଇନ୍ଦ୍ରରଥ ବିଶେଷତଃ ଉତ୍କଳରେ ତାଙ୍କର ପ୍ରତିପତ୍ତି ଥିଲା, ଦକ୍ଷିଣ କୋଶଳରେ ପ୍ରତିପତ୍ତି ନଥିଲା। ଅତଏବ ଏହି ଦୃଷ୍ଟିକୋଣରୁ, ଭାସ୍କର୍ଯ୍ୟ ଦୃଷ୍ଟିକୋଣରୁ, ସ୍ଥାପତ୍ୟ ଶିଳ୍ପ ଦୃଷ୍ଟିକୋଣରୁ ଏବଂ ଐତିହାସିକ ତଥ୍ୟ ସମ୍ବଳିତ ପ୍ରମାଣ ଦୃଷ୍ଟିକୋଣରୁ ଏହି ମନ୍ଦିରକୁ ଇନ୍ଦ୍ରରଥ ନିର୍ମାଣ କରିଥିଲେ ବୋଲି ବିଶ୍ୱାସ କରାଯାଇ ନପାରେ। ଏହି ମନ୍ଦିର ସାଧାରଣତଃ ଇନ୍ଦ୍ରବଳଙ୍କ ଦ୍ୱାରା ନିର୍ମିତ ହୋଇଥିଲା ବୋଲି ଜଣାପଡ଼େ। ସର୍ବପୁର ରାଜବଂଶର ପତନ ସମୟରେ ପାଣ୍ଡୁବଂଶୀ ଇନ୍ଦ୍ରବଳ ତାଙ୍କର ପୁଅ ନନ୍ଦଙ୍କ ସହିତ ଆସି ଏଠି କ୍ଷମତା ହାସଲ କରିଥିଲେ। ସେହି ନନ୍ଦଙ୍କର ଏକ ମୂର୍ତ୍ତିକା ମୃଣ୍ମୟ ମୋହର ମାରାଗୁଡ଼ା ଉପତ୍ୟକାରୁ ଆବିଷ୍କୃତ ହୋଇଛି। ମାରାଗୁଡ଼ା ଉପତ୍ୟକାକୁ ଅନ୍ତର୍ଗର୍ଭିତ କରି ଏହି ତୈତଳିକ ଜନପଦ ମଧ୍ୟ ସେହି ସମୟରେ ବିକାଶ ଘଟିଥିଲା। ଅତଏବ ଏହି ଇନ୍ଦ୍ରବଳ ଏହି ଇନ୍ଦ୍ରଲାଟ ମନ୍ଦିର ନିର୍ମାଣ କରିଥିଲେ ବୋଲି ଅନେକ ତଥ୍ୟରୁ ଜଣାପଡ଼ିଥାଏ। ଏହି ସପ୍ତମ ଶତାବ୍ଦୀର ଏହି ଇଟା ମନ୍ଦିର ଅନେକ ଦୃଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଓଡ଼ିଶାର ଇଟା ମନ୍ଦିର ସ୍ଥାପତ୍ୟ ଶୈଳୀରେ ଅଧିକାର କରିଛି। କାରଣ ଉପକୂଳବର୍ତ୍ତୀ ଅଞ୍ଚଳ ଓଡ଼ିଶାରେ ମିଳୁଥିବା ଅନେକ ଇଟା ମନ୍ଦିର ଠାରୁ ଏହା ପ୍ରାଚୀନତମ ମନ୍ଦିର ଭାବରେ ସ୍ପଷ୍ଟ ଭାବରେ ଜଣାପଡ଼େ। ଏବଂ ଏହି ଇଟା ମନ୍ଦିର ଶୈଳୀରେ ଗୁପ୍ତ ଯୁଗର ଭିତରଗାଓଁ ଠାରେ ଥିବା ଇଟା ମନ୍ଦିରର ଅନେକ ସାଦୃଶ୍ୟ ଦେଖିବାକୁ ମିଳେ। ଅତଏବ ଏହି ମନ୍ଦିର ଏହି ସ୍ଥାନର ଏକ ଅନବଦ୍ୟ କୃତି।
1: ଏମିତି ଅସଂଖ୍ୟ ଭାବନା ଭିତରେ ଜହ୍ନ ଉଇଁ ସାରିଥିଲା। ସୋରାସରା ଜହ୍ନ ଆଲୁଅ ଚକ୍ ଚକ୍ କରୁଥିଲା ପଥର ଚଟାଣରେ, ଅଲୌକିକ ଦିଶୁଥିଲେ ଯୋଗିନୀଗଣ। ବନ୍ଧ ପାଣିରେ ଚହଲା ଜହ୍ନ, ସମ୍ପୂର୍ଣ୍ଣ ଭୌତିକ ପରିବେଶ। ରାଣୀପୁର ଝରିଆଲର ଅଦୂରରେ ହରିହର ମିଳନପୀଠ ହରିଶଙ୍କର, ମାର୍ଜାର କେଶରୀଙ୍କ ମନ୍ଦିର ନୃସିଂହନାଥ, ଅଦୂରରେ ଗନ୍ଧମାର୍ଦ୍ଦନ ଶୈଳଶ୍ରେଣୀର ବିସ୍ତୃତି, ପାଖକୁ ଲାଗି ନୂଆପଡ଼ାର ଯୋଗିନୀ କ୍ଷେତ୍ର ପାତାଳ ଗଙ୍ଗା, ପୂର୍ବରେ ମହାନଦୀ ଅବବାହିକାରେ ଗଢ଼ି ଉଠିଥିବା ପଶ୍ଚିମ ଲଙ୍କା ସୁବର୍ଣ୍ଣପୁର। ଏତେ ଏତେ ପ୍ରତ୍ନ ସମ୍ପଦ ସତ୍ତ୍ୱେ କାହିଁକି ଏହି ସ୍ଥାନ ଅବହେଳିତ, କାହିଁକି ଉପେକ୍ଷିତ?
3: ବଲାଙ୍ଗୀର ଠାରୁ 104 କିଲୋମିଟର ଦୂରରେ ରହିଛି ତଥା ଟିଟିଲାଗଡ଼ ଠାରୁ ଜମା 40 କିଲୋମିଟର ଦୂରରେ ଅବସ୍ଥିତ। ଏହାର

0: ଉନ୍ନତି ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପର୍ଯ୍ୟଟନ ବିଭାଗ ସଦାବେଳେ ପଦକ୍ଷେପମାନ ନେଇଛି। ଆଗରୁ ଗୋଟିଏ ଟୁରିଷ୍ଟ ବଙ୍ଗଳା ଥିଲା ଯେଉଁଥିରେ କି ଯୋଡ଼ିଏ ରୁମ୍ ଥିଲା, ବର୍ତ୍ତମାନ ତାହାର ରୁମ୍ ସଂଖ୍ୟା ବଢ଼ାଇ ଦିଆଯାଉଛି ଏବଂ ଏଥିରେ ଡର୍ମେଟୋରୀ ଯାହାକି ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ତା'ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏ ନିକଟ ଭବିଷ୍ୟତରେ ମାସେ ଦୁଇ ମାସ ଭିତରେ ମୁଁ ଆଶା କରୁଛି ତାହା ସରିଯିବ। ତା'ର ନିର୍ମାଣ ଦାୟିତ୍ୱ ଆମର ପର୍ଯ୍ୟଟନ ଉନ୍ନୟନ ନିଗମ ନେଇଛି ଆଉ ଏହାର ନିର୍ମାଣ ସରିଗଲେ କଳାପ୍ରେମୀ ସେହିମାନଙ୍କ ପାଇଁ ଏଇ ଜାଗାଟି ବହୁତ ଉପାଦେୟ ହେବ। ଆଉ ଏଇ ଜାଗା ଦେଖିବା ପାଇଁ ବା ଏହାର ନିର୍ମାଣ ଶୈଳୀ ମୂର୍ତ୍ତିଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ଆମର ଦେଶ ବିଦେଶରୁ ପର୍ଯ୍ୟଟକମାନେ ସଦାବେଳେ ଏଠିକି ଆସୁଛନ୍ତି। ପୁରୀ ଭୁବନେଶ୍ୱରରୁ ସେମାନେ ପ୍ରାୟ କାର୍ରେ ଆସି ଏ ଜାଗାଗୁଡ଼ିକୁ ଦେଖି ଉପଭୋଗ କରି ତାଙ୍କ ନିଜ ନିଜ ସ୍ଥାନକୁ ଫେରିଯାଉଛନ୍ତି। ଆଉ ସେଥିପାଇଁ ଏହାକୁ ଆହୁରି ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛି ଏବଂ ନେଉଥିବ ମଧ୍ୟ। ସେ ଯାତ୍ରୀ ନିବାସଟି ତିଆରି ହୋଇଗଲେ ଏ ଦିଗରେ ଇଏ ବହୁତ ସହଯୋଗୀ ହେବ। ରୁମ୍ ସଂଖ୍ୟା ବର୍ତ୍ତମାନ 4 ଏବଂ ଗୋଟିଏ ଡର୍ମିଟରୀ ରହିଛି ଯୁବକମାନଙ୍କ ପାଇଁ। ଏହି ଜାଗା ଯେହେତୁ ଆମର ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆଙ୍କ ଦାୟିତ୍ୱରେ ରହିଛି, ସେମାନେ ଚୋରି ନ ହେବା ପାଇଁ ଏବଂ ରକ୍ଷଣାବେକ୍ଷଣ ଦିଗରେ ସଦାବେଳେ ଚେଷ୍ଟିତ ଅଛନ୍ତି ଆଉ ତାଙ୍କର ଜଣେ କର୍ମଚାରୀଙ୍କୁ ମଧ୍ୟ ସେମାନେ ନିଯୁକ୍ତି ଦେଇଛନ୍ତି। ତେଣୁ ଚୋରି ହେବାଟା ସେତେ ସମ୍ଭବ ନୁହେଁ ଏବଂ ଯେହେତୁ ବର୍ତ୍ତମାନ ଆମର 64 ଯୋଗିନୀ ଗୋଟିଏ ମନ୍ଦିର ଭିତରେ ଅଛନ୍ତି ଏବଂ ତା ଚାରିପଟେ ବାଡ଼ ଦିଆ ହୋଇଗଲାଣି, ତେଣୁ ଚୋରି ହେବାଟା ସେତେ ସହଜ ନୁହେଁ। ତାକୁ ମଧ୍ୟ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ମଝିରେ ମଝିରେ ସେମାନେ ତାକୁ ରାସାୟନିକ ପଦାର୍ଥ ଦେଇ ସେ ଇଟା ଏବଂ ଇଟା ମଧ୍ୟରେ ଥିବା ମୂର୍ତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ କରୁଛନ୍ତି। ଯାହା ଘାସ ଉଠିଲେ କି ଗଛପତ୍ର ଉଠିଲେ ତାକୁ କାଟି ଦିଆଯାଉଛି। ବର୍ତ୍ତମାନ ସେ ଯାତ୍ରୀ ନିବାସ ତ ନିର୍ମାଣ ଅଧୀନରେ ରହିଛି ଆଉ ଯେହେତୁ ଆମେ ଯାତ୍ରୀ ନିବାସରେ ଆମର ଖାଇବା ପିଇବା ବ୍ୟବସ୍ଥା ନିଶ୍ଚୟ କରିବୁ, ସେଇଟା ନହେଲେ ଯାତ୍ରୀ ନିବାସର ଆକର୍ଷଣ କିଛି ରହେନି। ବର୍ତ୍ତମାନ ଲୋକମାନେ ହଇରାଣ ହେଉଛନ୍ତି ସେଇଟା ମୁଁ ମାନୁଛି ସେ କଥା, କାରଣ ସେମାନେ ବଲାଙ୍ଗୀର ବା ଟିଟିଲାଗଡ଼ରୁ ଖାଦ୍ୟ ପଦାର୍ଥ ନେଇକି ସେ ଜାଗାକୁ ଯାଉଛନ୍ତି, କିନ୍ତୁ ସେ ଯାତ୍ରୀ ନିବାସ ତିଆରି ହୋଇଗଲେ ଖାଦ୍ୟପେୟର ସୁବ୍ୟବସ୍ଥା ସେଠି ରହିବ ଆଉ ରାତ୍ରି ଯାପନ କରିବାରେ କୌଣସି ଅସୁବିଧା ରହିବନି। ସେ ବୁକିଂ କରିବା ପାଇଁ ଆମର ନିଶ୍ଚିତ ଜଣେ ମ୍ୟାନେଜରଙ୍କୁ ସେଠି ଚାକିରି ଦିଆଯିବ ବୋଲି ମୋର ଆଶା। ଯଦି ତାକୁ ପ୍ରାଇଭେଟ୍ ଲୋକଙ୍କୁ ଲିଜ୍ ଆକାରରେ ଦିଆଯାଏ ସେମାନେ ତାର ରିଜର୍ଭେସନ୍ କରିବେ, ଯଦି ଆମ ହାତରେ ରୁହେ ଆମେ ବଲାଙ୍ଗୀର ତଥା ସେ ଜାଗାରେ ରିଜର୍ଭେସନ୍ କରିବାର ବ୍ୟବସ୍ଥା ନିଶ୍ଚୟ କରିବୁ। ହଁ, ସେଇଟା ଯଦି ଆମ ଡିପାର୍ଟମେଣ୍ଟ ଚାହିଁବ, ଡିପାର୍ଟମେଣ୍ଟ ମଧ୍ୟ ଭୁବନେଶ୍ୱର ବା ଅନ୍ୟ ପାନ୍ଥ ନିବାସରୁ ସେଗୁଡ଼ିକର ରିଜର୍ଭେସନ୍ ବି କରିପାରିବେ।
1: ବୁଲୁବୁଲୁ ଏଇଠି ଏକ ବିରାଟ ଶିଳାଖଣ୍ଡ ଦେଖିଲୁ। ଆମ ଭିତରୁ ଜଣେ କହିଲେ, ଏଇଠି ଭାଗ୍ୟଶିଳା, ଏହାକୁ ଗୋଟିଏ ପଟରୁ ମାପିଲେ ଯେତିକି ବିପରୀତ ପଟରୁ ମାପିଲେ ଯଦି କମିଯାଏ ଦୁର୍ଭାଗ୍ୟ ଆଉ ଲମ୍ବିଗଲେ ଭାଗ୍ୟୋଦୟ। ଆମେ ପଥରର ନିକଟତର ହେଲୁ, ତାହାର ରହସ୍ୟମୟ ଆକୃତି ଆମକୁ ମନମୁଗ୍ଧ କରି ରଖିଦେଲା। ଜହ୍ନ ଆଲୁଅ ଏତେବେଳକୁ ପୀଠର ଚତୁର୍ଥୀକରେ ମନ୍ଦିର ଗାତ୍ରରୁ ଅନ୍ଧାର ଧୋଇ ଜହ୍ନ ଆଲୁଅ ସତେ ଯେପରି ତରଳି ବୋହି ପଡ଼ୁଥିଲା। ଝିଙ୍କାରୀର ଶେଷହୀନ ଝିଁ ଝିଁ ରାତିର ନିରବତାକୁ କରୁଥିଲା ଆହୁରି ନିବିଡ଼ ଆଉ ରହସ୍ୟମୟ। ଶୀତୁଆ ପବନର ହିଲ୍ଲୋଳରେ ଗଛର ଡାଳପତ୍ର ଦୋହଲୁଥିଲେ ଚାହାଳିର ପିଲା ଝୁଲି ଝୁଲି ପଣକିଆ ଖସିଲା ପରି। ରାତିଚର ପକ୍ଷୀ କାଁ ଭାଁ କେମିତି ମୁଣ୍ଡ ଉପରେ ଚକ୍କର କାଟି ଉଡ଼ି ଯାଉଥିଲେ। ବିତରାଗ ତପସ୍ୱୀ ପରି ଦଣ୍ଡାୟମାନ ମନ୍ଦିରର ଛାଇ ପଡ଼ୁଥିଲା ଚଟାଣ ଉପରେ। ସତେ ଯେମିତି ଅତୀତର ସକଳ ସିଦ୍ଧି ସେମିତି ସତେଜ ଆଉ ଜୀବନ୍ତ ଆମ ଆଖି ଆଗରେ।
2: ଇନ୍ଦ୍ରଲାଟ ଇଟା ମନ୍ଦିର ଭିତରେ ରଖାଯାଇଥିବା ଏକ ମୂର୍ତ୍ତି ବୁଦ୍ଧ ମୂର୍ତ୍ତି ଭାବରେ ଜଣାପଡ଼ିଥାଏ। ଏହା ନିକଟତମ ଅଞ୍ଚଳରୁ ଖୋଦନ କାଳରେ ଉପଲବ୍ଧ ହୋଇଥିଲା। ଏହି ବୁଦ୍ଧ ମୂର୍ତ୍ତି ଏକ ତାନ୍ତ୍ରିକ ବୁଦ୍ଧ ମୂର୍ତ୍ତି ଭାବରେ ଜଣାପଡ଼େ। ପଶ୍ଚିମ ଓଡ଼ିଶାରେ ଏବଂ ଓଡ଼ିଶାରେ ଖ୍ରୀଷ୍ଟୀୟ 7ମ ଶତାବ୍ଦୀରୁ ତାନ୍ତ୍ରିକ ବୌଦ୍ଧ ଧର୍ମର ବିବର୍ତ୍ତନ ଘଟିଥିଲା। ଓଡ଼ିଶାକୁ ଉଡ୍ଡୟନ କ୍ଷେତ୍ର କହିବା ଯଥାର୍ଥ, ଅନେକ ପ୍ରମାଣ ଦ୍ୱାରା ମଧ୍ୟ ଏହା ସମର୍ଥିତ। ଏବଂ ଏହି ଆମର ପଶ୍ଚିମ ଓଡ଼ିଶାର ସମ୍ବଲପୁର ପ୍ରାଚୀନ ସମ୍ବଳକ ଥିଲା। ଚଣ୍ଡାମରିଚି ତନ୍ତ୍ରରତ୍ନାବଳୀରେ ତାର ନିର୍ବିବାଦୀୟ ପ୍ରମାଣ ରହିଛି। ସେଠାରେ ଲେଖାହୋଇଛି, ଏଷା ସମ୍ବଳକ ବିଶୁଦ୍ଧ ଯଶବୁକ୍ ବଜ୍ରଶ୍ରୀ କେଳି ପୁରୀ ରୁଚେଇ ରମ୍ବର ଚୁମ୍ବି ଚାରୁ ସୁଷମା ସୁସ୍ମୈର ସୌଧାବଳୀ ଯା ନିର୍ଘୋଷ ମିଶା ବିବାଦନ ଧିଆ ଶ୍ରୀ ଇନ୍ଦ୍ରଭୂତେର ଯଶଃ ସ୍ତୁତ୍ୱା ରାଜତେ ମୁଗ୍ଧଦାତ୍ତ ନିନଦେର ମହାନଦୀ ନିର୍ମଳା। ଏହି ଶ୍ଳୋକରୁ ଚଣ୍ଡାମରିଚି ତନ୍ତ୍ରରତ୍ନାବଳୀର ଶ୍ଳୋକରୁ ସମ୍ପୂର୍ଣ୍ଣ ଭାବରେ ଜଣାପଡ଼େ ଯେ ରାଜା ଇନ୍ଦ୍ରଭୂତି ସମ୍ବଳକରେ 8ମ ଶତାବ୍ଦୀରେ ରାଜତ୍ୱ କରୁଥିଲେ ଏବଂ ଏହି ସମ୍ବଳକଠାରେ ହିଁ ବଜ୍ରଯାନର ବିକାଶ ଘଟିଥିଲା। ଏବଂ ବଜ୍ରଯାନରୁ ଜନ୍ମ ନେଇଥିବା ସହଜ ଯାନ ତାର ପ୍ରବର୍ତ୍ତିକା ଲକ୍ଷ୍ମୀଙ୍କରା ଥିଲେ।

0: ସେ ଅଦ୍ୱୈତ ସିଦ୍ଧି ପୁସ୍ତକ ରଚନା କରିଛନ୍ତି ଏବଂ ସେ ଇନ୍ଦ୍ରଭୂତିଙ୍କର ଭଉଣୀ ଥିଲେ ଏବଂ ସୋନପୁରର ତତ୍କାଳୀନ ରାଜା ଜଳେନ୍ଦ୍ରଙ୍କର ପୁତ୍ରବଧୂ ଥିଲେ ଏବଂ ତାଙ୍କର ସ୍ୱାମୀଙ୍କର ନାଁ ଥିଲା ସେବଳ। ସେ ଅଦ୍ୱୟ ସିଦ୍ଧି ରଚନା କରିଥିଲେ। ଅତଏବ ଇନ୍ଦ୍ରଭୂତିଙ୍କର ପ୍ରଭାବରେ, ଲକ୍ଷ୍ମୀଙ୍କରଙ୍କର ପ୍ରଭାବରେ ଏବଂ ଅନ୍ୟାନ୍ୟ ସିଦ୍ଧମାନଙ୍କର ପ୍ରଭାବରେ ଏହି ଦକ୍ଷିଣ କୋଶଳରେ ତାନ୍ତ୍ରିକ ବୌଦ୍ଧ ଧର୍ମର ବିକାଶ ଘଟିଥିଲା। ଏକ ତିବ୍ବତୀୟ ପୁସ୍ତକରୁ ସମ୍ପୂର୍ଣ୍ଣ ଭାବରେ ଜଣାପଡ଼େ ଯେ ଏହି ପଶ୍ଚିମ ଓଡ଼ିଶାକୁ ସେତେବେଳେ ଉର୍ଗ୍ୟାନ୍ କୋଶଳାଇ ବୋଲି କୁହାଯାଉଥିଲା, ଉଡ୍ୟାନୀୟ କୋଶଳ। ଅତଏବ ଏକ ପାର୍ଶ୍ୱରେ କୋଶଳ ଥିଲା, ସମଗ୍ର ଏମ୍ପି ପ୍ରଦେଶକୁ ନେଇ କୋଶଳ ଗଠିତ ହୋଇଥିଲା ଏବଂ ଏ ଯେଉଁ ଉତ୍କଳ ଅଞ୍ଚଳ ଏହା ଉଡ୍ୟାନ୍ ବୋଲି ଜଣାପଡ଼ୁଥିଲା ଏବଂ ଏହି ଦୁଇ ରାଜ୍ୟର ମଧ୍ୟବର୍ତ୍ତୀ ଅଞ୍ଚଳକୁ ଉର୍ଗ୍ୟାନ୍ କୋଶଳାଇ ବୋଲି କୁହାଯାଉଥିଲା। ଅତଏବ ଏଇ ଯେଉଁ ଉର୍ଗ୍ୟାନ୍ କୋଶଳାଇ ଏଇଟା କୋଶଳୀୟ ଉଡ୍ୟାନ ଭାବରେ ଥିଲା। ଅତଏବ ଦକ୍ଷିଣ କୋଶଳ ଭିତରେ ଏହି ଉଡ୍ୟାନର ଖଣ୍ଡଟି ଥିଲା ଏବଂ ଏଠି ତାନ୍ତ୍ରିକ ବୌଦ୍ଧ ଧର୍ମର ବିକାଶ ଘଟିଥିଲା। ନିଷ୍ପନ୍ନ ଯୋଗାବଳୀ, ଯାହାକି ତାନ୍ତ୍ରିକ ବୌଦ୍ଧ ଧର୍ମର ଏକ ପୁସ୍ତକ, ସେହି ପୁସ୍ତକରେ ଅନେକ ଦେବୀ ଏବଂ ଯୋଗିନୀମାନଙ୍କର ମୁହଁ ପଶୁପକ୍ଷୀଙ୍କ ଭଳି ଥିବା ଜଣାପଡ଼େ ଏବଂ ଏଇ ଯେଉଁ ରାଣୀପୁର ଝରିଆରରେ ଥିବା ଯୋଗିନୀ ମନ୍ଦିର, ଏହି ଯୋଗିନୀ ମନ୍ଦିରରେ ଥିବା ମୂର୍ତ୍ତିମାନଙ୍କର ମୁହଁ, କେଉଁ ମୂର୍ତ୍ତିମାନଙ୍କର ମୁହଁ ପଶୁ ଭଳିଆ, କେଉଁ ମୂର୍ତ୍ତିମାନଙ୍କର ମୁହଁ ପକ୍ଷୀ ଭଳିଆ।
1: ତପସ୍ୟାର ତପୋବନ ରାଣୀପୁର ଝରିଆଲ ଅନେକ ସଂସ୍କୃତି ଓ ଧର୍ମୀୟ ପରମ୍ପରାର ଜନ୍ମଦାତ୍ରୀ, ମାତ୍ର ପୀଠକୁ ସଂଯୁକ୍ତ ମୁଖ୍ୟ ରାସ୍ତାଗୁଡ଼ିକ ଅବହେଳିତ, ରକ୍ଷଣାବେକ୍ଷଣ ଅଭାବରୁ ପୀଠ ଜରାଜୀର୍ଣ୍ଣ, ବୃକ୍ଷ ଛାୟାହୀନ। ପ୍ରାଚୀନ କୋଶଳର ସ୍ମୃତି ବହନ କରୁଥିବା କୌଁସିଲ, ସୈନ୍ୟ ଓ ସମର ସଜ୍ଜାର ଚିହ୍ନ ଥିବା ବାହାବଲ, ରାଣୀ ଅନ୍ତପୁର ଭାବେ ପରିଚିତ ରାଣୀପୁର ଗାଁଗୁଡ଼ିକ ଆମେ ଦିନରେ ଦେଖିସାରିଥିଲୁ। ଆଦିବାସୀମାନଙ୍କର କଷ୍ଟସାଧ୍ୟ ଜୀବନ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ପର୍ଯ୍ୟଟନର ବିକାଶରେ ସ୍ଥାନୀୟ ଅଧିବାସୀମାନଙ୍କର ସଂସ୍କୃତି ଓ ଜୀବନଧାରାକୁ ଗୁରୁତ୍ୱ ଦେଲେ ବିକାଶ ସମ୍ଭବ ହୁଅନ୍ତା।
2: ଉର୍କାମାନଙ୍କର ତ ଶୁଣିଥିଲୁ ଆଜ୍ଞା, ଇନ ଛଅ କୋଡ଼ି ବନ୍ଦ ନ କୋଡ଼ି ଦେଉଲ ଥିଲା, ବର୍ତ୍ତମାନ ବି ଆମର ଦେଖବାକେ ଅଛେ ଆଜ୍ଞା, ପ୍ରାୟ ସେଥିରୁ କିଛି 165 ମନ୍ଦିର ଅଛେ, ବନ୍ଦ ପ୍ରାୟ 70-80 ବନ୍ଦ ଅଛେ। ଏଇଟା ଆମର ପୁରୁଣା ମାନେ ଯେନ୍ଟା କହୁଥିଲେ ଛଅ କୋଡ଼ି ବନ୍ଦ ନ କୋଡ଼ି ଦେଉଲ, ତାନୁ ଭାଙ୍ଗିକରି ଏବେ ଯେନ୍ଟା ଅଛେ ଇ ହିସାବରେ ଅଛେ 65 ମନ୍ଦିର, ଆର୍ ପ୍ରାୟ ଆମର ଆଖାପାଖି ହେଇକରି 50 ଖଣ୍ଡେ ବନ୍ଦ ଅଛେ, ଯେନ୍ଟାକି ଉନ୍ନତି ନେଇ ହେଇପାର୍ବା ବନ୍ଦ ମାନେ। ଯଦି ବନ୍ଦ ମାନେ ଉନ୍ନତି ହେଲେ ପାଣିରେ ପାଣି ସୁବିଧା ହେଇକରି ଲୋକମାନେ ଚାଷରେ ବହୁତ ଉପକୃତ ହେଇପାରିବେ।
1: ଗବେଷକ ଡକ୍ଟର ରାମପ୍ରସାଦ ମିଶ୍ରଙ୍କ ମତରେ ପ୍ରାୟ 7ଶତକ ବେଳକୁ ରଣିପଦ୍ର ନାମରେ ଏହି ପୀଠ ଖ୍ୟାତିଲାଭ କରିଥିଲା। ଏହିଠାରେ ମୁଣ୍ଡ ଟେକିଥିଲା ମତ୍ତମୟୂର ଶୈବଧର୍ମ। ପଶୁପରି ମୁଖ ଥିବା ଏହି ଯୋଗିନୀ ମୂର୍ତ୍ତିଗୁଡ଼ିକ ନିଷ୍ପନ୍ନ ଯୋଗାବଳୀର ବର୍ଣ୍ଣନା ଅନୁସାରେ ନିର୍ମିତ। ଅତୀତର ସକଳ ଧର୍ମ ସମନ୍ୱୟ ଏଠାରେ ଅନୁଭବ କରିହେଲା। ଆଜି ମହିମାମୟ ଏହି ସୋମତୀର୍ଥ ଶ୍ରୀହୀନ, ଗ୍ରୀଷ୍ମର ପ୍ରଚଣ୍ଡ ପ୍ରକୋପ ବେଳେ ଏଠାରେ ଜଳାଭାବର ଯନ୍ତ୍ରଣା କଥା ସ୍ଥାନୀୟ ଲୋକଙ୍କଠାରୁ ଶୁଣିଲୁ। ରାତ୍ରିଯାପନର ସୁବିଧା, ବଜାର ବ୍ୟବସ୍ଥା, ସ୍ଥାନୀୟ ସଂସ୍କୃତିର ପ୍ରଖ୍ୟାପନ ଓ ରାସ୍ତାଘାଟ ନିର୍ମାଣ ପର୍ଯ୍ୟଟନ ମାନଚିତ୍ରରେ ଏ ପୀଠକୁ ଶ୍ରେଷ୍ଠ କରି ଗଢ଼ି ତୋଳନ୍ତା, ମାତ୍ର ଏହା ଏକ ଅପହଞ୍ଚ ଆଶା ପରି ମନେହେଲା।
3: ମଧ୍ୟପ୍ରଦେଶର ଖଜୁରାହୋ ଭେଡ଼ାଘାଟର ଅନେକ ଉନ୍ନତି ହୋଇଛି, ସରକାର ସର୍ବଦା କିଛି ନା କିଛି କରୁଛନ୍ତି, କିନ୍ତୁ ଓଡ଼ିଶାରେ ପ୍ରତ୍ନତତ୍ତ୍ୱ ବିଭାଗ, ପର୍ଯ୍ୟଟନ ବିଭାଗ ତରଫରୁ ବୋଧହୁଏ ସେତେଟା ପ୍ରଚେଷ୍ଟା ହୋଇପାରୁନାହିଁ, ତେଣୁ ଏହାର ଅବକ୍ଷୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ମୁଁ ଭାବୁଛି ମଧ୍ୟପ୍ରଦେଶର ଖଜୁରାହୋ ଆଉ ଭେଡ଼ାଘାଟ ଯଦି ବିଶ୍ୱପ୍ରସିଦ୍ଧ ହୋଇପାରେ, ଓଡ଼ିଶାର ହୀରାପୁର ଏବଂ ରାଣୀପୁର ଝରିଆଲ କାହିଁକି ବିଶ୍ୱପ୍ରସିଦ୍ଧ ହୋଇପାରିବ ନାହିଁ? ନିଶ୍ଚିତ ଭାବରେ ଏହା ପାଇଁ ଯଦି କିଛି କରାଯାଏ ଜନସାଧାରଣଙ୍କ ତରଫରୁ, ସରକାରଙ୍କ ତରଫରୁ ଯଦି କିଛି କରାଯାଏ, ନିଶ୍ଚିତ ଭାବରେ ଏଇଟା ଗୋଟେ ପର୍ଯ୍ୟଟନସ୍ଥଳୀ ହେବ, ଭଲ ପର୍ଯ୍ୟଟନସ୍ଥଳୀ, ସମସ୍ତଙ୍କୁ ଆକର୍ଷିତ କରିବ। ତେବେ ଏଇଥିପାଇଁ ଆମକୁ ଯେଉଁ ସବୁ ଜିନିଷ କରିବାକୁ ପଡ଼ିବ, ମୁଁ ବର୍ତ୍ତମାନ ଯେଉଁଟା ସମସ୍ୟା ବୋଲି ଭାବୁଛି ପର୍ଯ୍ୟଟନସ୍ଥଳୀରେ ଏହାକୁ ରୂପାନ୍ତରିତ କରିବା ପାଇଁ, ସେସବୁ ହେଲା ସିନ୍ଧେକେଲା ଏବଂ ମୁନପଦର ଦୁଇଟି ଗାଁ ଅଛି। ଏଇ ଦୁଇଟି ଗାଁର ମଝିରେ ରାଣୀପୁର ଆଉ ଝରିଆଲ ଦୁଇଟା ଗାଁ ଅଛି। ତେବେ ମୁଣ୍ଡପଦରରୁ ଗୋଟାଏ ପିଚୁ ରାସ୍ତା ସିଧା ଯାଇଛି ଝରିଆଲ ପର୍ଯ୍ୟନ୍ତ, ଏଇ ପୀଠ ପର୍ଯ୍ୟନ୍ତ, କିନ୍ତୁ ସେ ରାସ୍ତାକୁ ସମ୍ପ୍ରସାରିତ କରିକି ସିନ୍ଧେକେଲାରୁ ଝରିଆଲ ଏବଂ ଝରିଆଲରୁ ମୁଣ୍ଡପଦର, ପୁଣି ମୁଣ୍ଡପଦରରୁ ଝରିଆଲ ପର୍ଯ୍ୟନ୍ତ ଗୋଟେ ରିଙ୍ଗ ରୋଡ଼ ହେଲେ ଭଲ ହେବ। ରାସ୍ତାଘାଟର ଅସୁବିଧା ଲାଗି ଅନେକ ସମୟରେ ପର୍ଯ୍ୟଟକ ଯାନବାହନର ସୁବିଧା ପାଆନ୍ତି ନାହିଁ ଆଉ ଆକୃଷ୍ଟ ହୁଅନ୍ତି ନାହିଁ ଏ ସ୍ଥାନକୁ ଯିବା ପାଇଁ। ଦ୍ୱିତୀୟରେ, ଏଇଟା ଗୋଟେ ପାର୍ବତ୍ୟ ଇଲାକାରେ ଏଇସବୁ ଐତିହାସିକ କୀର୍ତ୍ତି ସବୁ ଅଛି।

ସେ କୀର୍ତ୍ତି ସବୁର ରକ୍ଷଣାବେକ୍ଷଣ ପାଇଁ ଯେଉଁମାନେ ବି ରହନ୍ତେ ଖାଁ ଖାଁ ଗୋଡ଼ଉଥିବା ଗୋଟାଏ ଅଞ୍ଚଳରେ, ସେମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିପାରନ୍ତି ନାହିଁ। ତେଣୁ ବନୀକରଣ ନିହାତି ଦରକାର। ବନୀକରଣ ପାଇଁ ଯଥେଷ୍ଟ ସୁବିଧା ସୁଯୋଗ ଅଛି। ରାଣୀପୁର ଏବଂ ଝରିଆଲ ଉଭୟ ଗ୍ରାମରେ ଏହି ଐତିହାସିକ କୀର୍ତ୍ତିକୁ ଘେରିକି ଅନ୍ତତଃ ପକ୍ଷେ ଚାରୋଟି ବନ୍ଧ, ଗୋଟାଏ ନଈ ଥାଇକି ବି ଜଳ ସଂଯୋଗ ହୋଇପାରିନାହିଁ ଏହି କୀର୍ତ୍ତି ପୀଠକୁ। ତେଣୁ ଜଳ ଯୋଗାଣର ବ୍ୟବସ୍ଥା ହେଲେ ଆଉ ବନୀକରଣ କରାଗଲେ ଏ ସ୍ଥାନଟି ଏକାଧିକ୍ରମେ ଐତିହାସିକତା ଦୃଷ୍ଟିରୁ ଏବଂ ପ୍ରାକୃତିକ ଦୃଷ୍ଟିରୁ ଆକର୍ଷଣୀୟ ହେବ। ତୃତୀୟରେ, ଏଇଠି ପାନ୍ଥଶାଳା ତିଆରି ଚାଲିଛି। ପୂର୍ବରୁ ବି ଗୋଟାଏ ଛୋଟକାଟିଆ ପାନ୍ଥଶାଳା ତିଆରି ହୋଇଥିଲା, ଏବେ ତାକୁ ପୁଣି ଥରେ ଓଡ଼ିଶା ସରକାରଙ୍କ ତରଫରୁ ପୁନର୍ନିର୍ମାଣ କରାହୋଇଛି। ଆଉ ଯେତିକି କାମ ହୋଇଛି ସେଇଥିରେ ଜଣେ ପର୍ଯ୍ୟଟକ ଆସିକି ଏଇଠି କିଛି ସମୟ କଟେଇପାରେ, କିନ୍ତୁ ପୂର୍ଣ୍ଣାଙ୍ଗ ଭାବେ ଏହି ପାନ୍ଥଶାଳାଟି ପର୍ଯ୍ୟଟକଙ୍କୁ ଆକର୍ଷଣ କଳା ଭଳିଆ ଉନ୍ନତ ସ୍ତରକୁ ଆସିପାରିନାହିଁ। ସେ ପାନ୍ଥଶାଳାର ବିଦ୍ୟୁତିକରଣ କି ଟେଲିଫୋନ୍ ସୁବିଧା ସୁଯୋଗ, ଆଧୁନିକ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ଦରକାର। ବିଶେଷତଃ ଜଳ ସଂଯୋଗ ନିହାତି ଆବଶ୍ୟକ। ଚତୁର୍ଥରେ, ୟାର ରକ୍ଷଣାବେକ୍ଷଣ ପାଇଁ ଗାଁ ଭାଁ ଯେଉଁ କେତେକ କର୍ମଚାରୀଙ୍କୁ ଦିଆଯାଏ

0: ସେଇଥିରେ ଜଣେ ପର୍ଯ୍ୟଟକ ଆସିକି ଏଇଠି କିଛି ସମୟ କଟେଇପାରେ, କିନ୍ତୁ ପୂର୍ଣ୍ଣାଙ୍ଗ ଭାବେ ଏଇ ପାନ୍ଥଶାଳାଟି ପର୍ଯ୍ୟଟକଙ୍କୁ ଆକର୍ଷଣ କଳା ଭଳିଆ ଉନ୍ନତ ସ୍ତରକୁ ଆସିପାରିନାହିଁ। ସେ ପାନ୍ଥଶାଳାର ବିଦ୍ୟୁତିକରଣ କି ଟେଲିଫୋନ୍ ସୁବିଧା ସୁଯୋଗ ଆଧୁନିକ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ଦରକାର। ବିଶେଷତଃ ଜଳସଂଯୋଗ ନିହାତି ଆବଶ୍ୟକ। ଚତୁର୍ଥରେ ୟାର ରକ୍ଷଣାବେକ୍ଷଣ ପାଇଁ କାଁ ଭାଁ ଯେଉଁ କେତେକ କର୍ମଚାରୀଙ୍କୁ ଦିଆଯାଏ ସେମାନେ ତଳିଆ କର୍ମଚାରୀ, ତେଣୁ ଅନ୍ତତଃ ଆଉ କେତେକ କର୍ମଚାରୀ ଏଇଠି ନିଯୁକ୍ତି ପାଆନ୍ତୁ। ପାଇଲେ ସେମାନଙ୍କ ଉଦ୍ୟମରେ ସ୍ଥାନୀୟ ଜନସାଧାରଣଙ୍କୁ ଆକର୍ଷିତ କରିକି ଏହାକୁ ଗୋଟାଏ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯାଇପାରିବ।
1: ଇତିହାସର ଅନ୍ଧାର ଭିତରେ କ୍ଷୟ ହୋଇ ରେଣୁରେ ପରିଣତ ହେଉଥିବା ଶିଳାସ୍ତୂପର ସୁରକ୍ଷା ଜରୁରୀ। ପର୍ଯ୍ୟଟନର ସାମାଜିକ ଓ ଆର୍ଥିକ ସୁବିଧା ସ୍ଥାନୀୟ ଆଦିବାସୀଙ୍କୁ ଦେଇ ସେମାନଙ୍କ ସଂସ୍କୃତିକୁ ଆତ୍ମୀୟତାର ସହ ବୁଝିବା ଆବଶ୍ୟକ। ଏମିତି ଏକ ଭାବନା ଘାରିଥିଲା ଆମ ସମସ୍ତଙ୍କୁ। ଆଶା ଓ ଆକାଂକ୍ଷା ଭିତରେ ପୀଠରୁ ଫେରିଲୁ, ଜହ୍ନ ଏତେବେଳକୁ ମୁଣ୍ଡ ଉପରେ। ପଛରେ ରହିଗଲା କାହିଁ କେତେ ଶତାବ୍ଦୀର ଶିଳାତୀର୍ଥ, ଦକ୍ଷିଣ କୋଶଳର ରାଜଧାନୀ ରାଣୀପୁର ଛରିଏଲ। ଘନ ସବୁଜ ଆଚ୍ଛାଦିତ ଗାଁଗୁଡ଼ିକ କ୍ରମଶଃ ଅସ୍ପଷ୍ଟ ଦିଶୁଥିଲେ, ଖାଲି ଯାହା ଧୂସର ଜହ୍ନ ଆଲୁଅ ଆମର ପିଛା କରୁଥିଲା।

ଶୁଣୁଥିଲେ ତଥ୍ୟ ସମ୍ବଳିତ ରୂପକ ସିଦ୍ଧିର ଶିଳାତୀର୍ଥ ରାଣୀପୁର ଝରିଆଲ। ରଚନା କରିଥିଲେ ସୁଧାକର ଦାସ। ବର୍ଣ୍ଣନାରେ ଥିଲେ ଡକ୍ଟର ସୁଧାଂଶୁ ଶେଖର ପଟ୍ଟନାୟକ। ତଥ୍ୟ ଆଲେଖ ଡକ୍ଟର ରାମପ୍ରସାଦ ମିଶ୍ର। ପ୍ରଯୋଜନାରେ ଥିଲେ ଲକ୍ଷ୍ମଣ କୁମାର ପଣ୍ଡା ଏବଂ ଜୟରାମ ମୁଣ୍ଡା।

ଆକାଶବାଣୀ ଭବାନୀ ପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ସିତାର ବାଦନ। ଶିଳ୍ପୀ ହେଲେ ସାହିଦ ପରଭେଜ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଝିଞ୍ଜୁଓଟି। ଶିଳ୍ପୀଙ୍କୁ ତବଲାରେ ସଙ୍ଗତ କରିଛନ୍ତି ବିଜୟ ଘାଟେ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ସିତାର ବାଦନ। ଶିଳ୍ପୀ ଥିଲେ ସାହିଦ ପରଭେଜ। ଶିଳ୍ପୀ ପରିବେଷଣ କଲେ ରାଗ ଝିଞ୍ଝୋଟି। ଶିଳ୍ପୀଙ୍କୁ ତବଲାରେ ସଙ୍ଗତ କରୁଥିଲେ ବିଜୟ ଘାଟେ।

ଆକାଶବାଣୀ ଭବାନୀପାଟଣା, ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମ ଖୋଲା ଝରକା ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।